ଆକାଶବାଣୀ ଜୟପୁର। ଆଜି ସୋମବାର 1948 ଶତାବ୍ଦ ଶ୍ରାବଣ ମାସର 7 ଦିନ 2026 ମସିହା ଜୁଲାଇ ମାସର 20 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେବ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ବର୍ତ୍ତମାନ ସକାଳ 5:57 ମଙ୍ଗଳିକ।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର ତେୟାଶୀତମ ଭାଗ।
1: ଏପିସୋଡ 83।

ଇଏ ଥିଲା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 83ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ଆମେ ବିପଦରେ ପଡ଼ି ଭଗବାନଙ୍କୁ ଡାକୁ, ପ୍ରଭୁ ମୋତେ ଶକ୍ତି ଦିଅନ୍ତୁ, ଏବଂ ଭଗବାନ ସେହି ଆତୁର ନିବେଦନ ଶୁଣନ୍ତି। ତୁରନ୍ତ ଆମ ଭିତରେ ଶକ୍ତିର ସଞ୍ଚାର ହୁଏ। ଆମେ ଥରେ ଭାବି ଦେଖିବା କି ଅଳ୍ପ ସମୟ ଆଗରୁ ଆମ ନିଜକୁ ଏତେ ଦୁର୍ବଳ ଲାଗୁଥିଲା, ଅଥଚ ଭଗବାନଙ୍କ ନାମ ସ୍ମରଣ ମାତ୍ରକେ ଆମ ଶରୀର ଭିତରକୁ ଏ ଶକ୍ତି କେମିତି ଆସିଗଲା। ଆମ ଅନ୍ତର ଭିତରେ ସେ ଅଛନ୍ତି, ଆମେ ନିଜର ଅଜ୍ଞାନତା ହେତୁ ତାଙ୍କୁ ବାହାରି ଖୋଜୁଛୁ, ମନ୍ଦିରରେ, ମସଜିଦରେ, ପଥରରେ, କାଠରେ, ଏଇଠି ସେଇଠି ଖୋଜି ନିଜ ଉପରୁ ଭରସା ହରାଇ ହତାଶ ହେଉଛୁ। ଆମ ପାରମ୍ପରିକ ସନାତନ ବାଣୀ କୁହନ୍ତି, ସୋହମ୍, ସେ ହିଁ ମୁଁ, ଅହଂ ବ୍ରହ୍ମାସ୍ମି, ମୁଁ ହିଁ ବ୍ରହ୍ମା। ହେଲେ ଆମେ ଏହି ଗୂଢ଼ ତତ୍ତ୍ୱକୁ ବୁଝିପାରୁନଥାଉ, ନିଜକୁ ତଦ୍ଭିନ୍ନ ଭାବରେ ବିଚାର କରି ନିଜଠାରୁ ନିଜେ ଦୂରେଇ ଯାଉଥାଉ। ଆମେ ନିଜର ଜ୍ଞାନ ଏବଂ ଯୁକ୍ତି ପ୍ରୟୋଗ କରି ସବୁବେଳେ ଗୋଟିଏ କଥା ପ୍ରମାଣ କରିବାକୁ ଚାହୁଁଥାଉ ଯେ ଏ ସମସ୍ତ ତତ୍ତ୍ୱ ଶାସ୍ତ୍ରରେ ଏବଂ ଚର୍ଚ୍ଚାରେ କେବଳ ରହିବା ଆବଶ୍ୟକ, କିନ୍ତୁ ଏସବୁ ତତ୍ତ୍ୱର ଲେଶମାତ୍ର ଅନୁପାଳନ ଯେ ଜୀବନକୁ ଏତେ ବଳିଷ୍ଠ କରିପାରେ, ଏହି ସତ୍ୟ ଉପରେ ଆମର ଆସ୍ଥା ହୁଏ ନାହିଁ। ଆମକୁ ଲାଗୁଥାଏ ଆମେ କହିବା ଏବଂ କରିବା ଭିତରେ ଯେଉଁ ଦୂରତା ଦେଖୁ ତାହା ସତ, କିନ୍ତୁ ଆମେ ଯେତେବେଳେ

ସମସ୍ତ ପ୍ରାଣୀ ମଧ୍ୟରେ ଖୁବ୍ ଶକ୍ତ ଏବଂ ସୁପ୍ତ ଭାବରେ ଲୁଚାଇ ରଖିଛନ୍ତି ସେହି ସ୍ରଷ୍ଟା। ବିଭିନ୍ନ ସାଂସାରିକ ଜଞ୍ଜାଳ ଆମକୁ ଆମ ଭିତରେ ଲୁଚି ରହିଥିବା ସେହି ଶକ୍ତି ଉପାଦାନକୁ ଖୋଜିବା ଅବା ଖୋଜି ପାଇବାର ଆତୁରତାଠାରୁ ଦୂରେଇ ନେଉଥାଏ। ଆମ ଜୀବନ ପଥରେ ଆସୁଥିବା ବିଭିନ୍ନ ବିପଦ ବାସ୍ତବରେ ଆମକୁ ନିଜ ଅସ୍ତିତ୍ୱ ଖୋଜିବା ପାଇଁ ପ୍ରେରଣା ଦେଉଥାଏ। ପ୍ରତି ମୁହୂର୍ତ୍ତରେ ଜୀବନ ଯୁଦ୍ଧରେ ହାରି ଯାଉ ଯାଉ ଜିତେଇ ଦେଇ ଆମକୁ ନିଜ ଉପରେ ବିଶ୍ୱାସକୁ ଆହୁରି ବଳିଷ୍ଠ କରିବାରେ ସାହାଯ୍ୟ କରୁଥାଏ। ଆମ ନିଜର ସ୍ରଷ୍ଟା ଯେ ଆମ ଭିତରେ ଆମ ଜୀବନୀ ଶକ୍ତି ହୋଇ ରହିଛନ୍ତି, ଏହି ସତ୍ୟକୁ ପ୍ରତି ବିପଦରେ ଆମେ ଭେଟୁ। ଗଡ଼ାଳିକା ପ୍ରବାହରେ ଜୀବନ ନିରସ ହୋଇ ଆସୁଥିବା ବେଳେ ଅଚାନକ କିଛି ଜଟିଳ ପରିସ୍ଥିତି ଆସିଲେ ହିଁ ଆମ ଭିତରେ ଥିବା ସେହି ଅଦୃଶ୍ୟ ଶକ୍ତି ସହ ଆମର ମୁହାଁମୁହିଁ ହୁଏ। ବାସ୍ତବିକ ସାଧନା ପଥରେ ବିଘ୍ନର ଅଭାବ ନଥାଏ। ପ୍ରକାରାନ୍ତରେ ବିଘ୍ନ ବିପଦ ଜଟିଳ ପରିସ୍ଥିତି ଦେଇ ଆଗକୁ ବଢ଼ି ନ ପାରିଲେ ଜୀବନ ସାର୍ଥକ ହୁଏ ନାହିଁ। ଏହି ମର୍ମରେ ହିଁ କୁହାଯାଇଛି, ଶ୍ରେୟାଂସି ବହୁବିଘ୍ନାନି। କିଛି ପ୍ରଶଂସନୀୟ କୃତି ହାସଲ କରିବାକୁ ହେଲେ ଅନେକ ବିଘ୍ନ ଲଙ୍ଘିବାକୁ ହିଁ ହୁଏ। ଅନେକ ବନ୍ଧୁର ଗିରିପଥ ପାର ହେଲେ ହିଁ ଝରଣାଟିଏ ନଦୀ ହୋଇ ସମତଳ ପଥରେ ସାଗରକୁ ପ୍ରାପ୍ତ ହୋଇପାରେ। ଆମ ନିଜକୁ ଆବଦ୍ଧ କରି ପକାଉଥିବା ବିଭିନ୍ନ ଆବରଣ ଛିଣ୍ଡାଇ ପାରିଲେ ହିଁ ଆମେ ନିଜ କବଳରୁ ନିଜକୁ ଉନ୍ମୁକ୍ତ କରି ନିଜ ଭିତରର ପ୍ରଭୁଙ୍କ ସହ ଓତପ୍ରୋତ ହୋଇପାରିବା।

0: ଶୁଣୁଥିଲେ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା କରିଥିଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜିଥିରେ ଆପଣଙ୍କ ପାଇଁ ରହିଛି ଚିନାବାଦାମ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ସ୍ୱାଗତିକା ପାଣିଗ୍ରାହୀ।
1: ଆଜିର ଚାଷବାସ କଥାରେ ଜାଣିବା ଚିନାବାଦାମ ଚାଷ ବିଷୟରେ। ଓଡ଼ିଶାରେ ଜୁଲାଇ ମାସରେ ଅର୍ଥାତ୍ ଖରିଫ ବା ବର୍ଷା ଋତୁରେ ଚିନାବାଦାମ ଚାଷ କରିବା ଏକ ଉତ୍ତମ ସମୟ। ଏହା ମାଟିର ଉର୍ବରତା ବଢ଼ାଇବା ସହିତ କମ୍ ଖର୍ଚ୍ଚରେ ଭଲ ଲାଭ ଦେଇଥାଏ। ହାଲୁକା ଦରସା, ବାଲିଆ ଦରସା ଏବଂ ଜଳ ନିଷ୍କାସନ ହେଉଥିବା ଉଚ୍ଚା ଜମି ଏହି ଚିନାବାଦାମ ଚାଷ ପାଇଁ ସବୁଠାରୁ ଉପଯୁକ୍ତ। ଏଥିପାଇଁ ଉନ୍ନତ କିସମଗୁଡ଼ିକ ହେଲା ଖରିଫ ଋତୁ ପାଇଁ ସ୍ମୃତି OG 71-3, TEG 24, TG 73A ଏବଂ ଦେବୀ। ଏଥିପାଇଁ ଜମି ପ୍ରସ୍ତୁତି ଓ ବିହନ ହାର। ଜମି ପ୍ରସ୍ତୁତି, ଜମିକୁ 2-3 ଥର ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିବା। ଶେଷ ଚାଷ ସମୟରେ ଏକର ପ୍ରତି 2-3 ଟନ୍ ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇବା। ଏକର ପ୍ରତି 50-60 କିଲୋଗ୍ରାମ ଭଲ ପୁଷ୍ଟ ଚିନାବାଦାମ ମଞ୍ଜି ଆବଶ୍ୟକ ହୁଏ। ବୁଣିବା ଦୂରତା, ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ବୁଣିବା। ବିହନ ବିଶୋଧନ, ମୂଳ ସଢା କିମ୍ବା ପଚା ରୋଗରୁ ରକ୍ଷା କରିବା ପାଇଁ ବିହନ ବିଶୋଧନ ନିହାତି ଜରୁରୀ। ପ୍ରତି କିଲୋଗ୍ରାମ ମଞ୍ଜିରେ 3 ଗ୍ରାମ ଥିରାମ କିମ୍ବା 2 ଗ୍ରାମ କାର୍ବନଡାଇଜିମ ମିଶାଇ ବିଶୋଧନ କରିବା। ବୁଣିବାର କିଛି ସମୟ ପୂର୍ବରୁ ରାଇଜୋବିୟମ ଏବଂ PSB କଲଚର ଗୋଳାଇ ଛାଇରେ ଶୁଖାଇ ବୁଣିବା। ସାର ଏବଂ ଜିପ୍ସମ ପ୍ରୟୋଗ, ଏକର ପ୍ରତି 8 କିଲୋଗ୍ରାମ ଯବକ୍ଷାରଜାନ, 16 କିଲୋଗ୍ରାମ ପଟାସ ସାର ଦେବା। ଜିପ୍ସମ ପ୍ରୟୋଗ, ବାଦାମ ଚାଷରେ ଜିପ୍ସମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଛରେ ଫୁଲ ଆସିବା ସମୟରେ ଏକର ପ୍ରତି 100 କିଲୋଗ୍ରାମ ଜିପ୍ସମ ଗଛ ମୂଳରେ ଦେଇ ମାଟିକୁ କଡ଼ା ଖସା କରି ଚଢ଼ାଇ ଦେବା। ଏହାଦ୍ୱାରା ବାଦାମ ଭିତରେ ଦାନା ଭଲ ପଶେ ଏବଂ ଫାଙ୍କା ରହେ ନାହିଁ। ବର୍ଷା ଦିନେ ସାଧାରଣତଃ ପାଣି ଦେବା ଦରକାର ହୁଏ ନାହିଁ, କିନ୍ତୁ ଯଦି ଅଧିକ ଦିନ ଧରି ବର୍ଷା ନ ହୁଏ ତେବେ ଫୁଲ ଆସିବା ଓ ଦାନା ବାନ୍ଧିବା ସମୟରେ ହାଲୁକା ଜଳସେଚନ କରିବା। ଜମିରେ ଯେପରି ବର୍ଷା ପାଣି ଜମି ନ ରହେ ସେଥିପାଇଁ ନାଳ ବ୍ୟବସ୍ଥା କରିବା। ରୋଗ ଓ ପୋକ ପରିଚାଳନା, ଟିକା ରୋଗ, ପତ୍ରରେ କଳା ବା ବାଦାମି ରଙ୍ଗର ଦାଗ ହୁଏ, ଏହାର ପ୍ରତିକାର ପାଇଁ କାର୍ବେଣ୍ଡାଜିମ ମାଙ୍କେଜେବ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଧଳା ହୁଣ୍ଡା ପୋକ, ଏହା ମାଟି ଭିତରେ ରହି ଗଛର ଚେରକୁ ଖାଇଯାଏ, ଏଥିପାଇଁ ଶେଷ ଚାଷ ସମୟରେ

0: କାର୍ବୋଫ୍ୟୁରନ୍ ମାଟିରେ ମିଶାଇବା। ଅମଳ ଗଛର ପତ୍ର ହଳଦିଆ ପଡ଼ି ଶୁଖିଗଲେ ଏବଂ ବାଦାମ ଚୋପା ଭିତର ପାଖ ଟିକେ ଟିକେ କଳା ରଙ୍ଗ ହେଲେ ଫସଲ ଅମଳକ୍ଷମ ହୁଏ। ଖରିଫ ଋତୁରେ ଏହା ପ୍ରାୟ 100 ରୁ 115 ଦିନ ମଧ୍ୟରେ ଅମଳ ହୋଇଥାଏ। ଏକର ପ୍ରତି ପ୍ରାୟ 6 ରୁ 8 କ୍ୱିଣ୍ଟାଲ ଚିନାବାଦାମ ମିଳିଥାଏ। ଚିନାବାଦାମ ଚାଷକୁ ଅଧିକ ଲାଭଦାୟକ କରିବା ପାଇଁ ଅମଳ ଏବଂ ଅମଳ ବୃଦ୍ଧି କରିବା ପାଇଁ ବୈଜ୍ଞାନିକ ତଥା ଗୁପ୍ତ ସୂତ୍ର ବି ରହିଛି। ସେଗୁଡ଼ିକ ହେଲା ମାଟି କୋଡ଼ାଖସା କରିବା ଓ ଚଢ଼ାଇବା, ବୁଣିବାର 30 ରୁ 35 ଦିନ ପରେ ଜିପ୍ସମ୍ ଦେବା ସହିତ ଗଛ ମୂଳକୁ ହାଲୁକା ମାଟି ଚଢ଼ାଇ ଦେବା। ଏହାଦ୍ୱାରା ଫୁଲରୁ ବାହାରୁଥିବା ଶୁଣ୍ଢି ବା ସୁଆଙ୍ଗା ସହଜରେ ମାଟି ଭିତରକୁ ପଶିପାରେ ଏବଂ ଅଧିକ ବାଦାମ ଧରେ। ବୁଣିବାର 45 ଦିନ ପରେ ଜମି ଭିତରକୁ ଆଦୌ ପଶନ୍ତୁ ନାହିଁ କି ଘାସ ସଫା କରନ୍ତୁ ନାହିଁ, ନଚେତ ମାଟି ଭିତରକୁ ପଶୁଥିବା ଶୁଣ୍ଢି ଗୁଡ଼ିକ ଭାଙ୍ଗିଯିବ ଏବଂ ଅମଳ କମିଯିବ। ମାଇକ୍ରୋନ୍ୟୁଟ୍ରିଏଣ୍ଟର ଆବଶ୍ୟକତା, ବୋରନର ପ୍ରୟୋଗ, ବାଦାମ ଭିତରେ ଦାନା ନ ରହି ଫାଙ୍କା ରହିବା ସମସ୍ୟା ଦେଖାଗଲେ ଏକର ପ୍ରତି 4 କିଲୋଗ୍ରାମ ବରକ୍ସ ମାଟିରେ ମିଶାଇବା। ଲୁହାସାର ଅଭାବ, ବେଳେବେଳେ ବାଦାମ ଗଛର ଅଗ ପତ୍ର ଗୁଡ଼ିକ ହଳଦିଆ କିମ୍ବା ଧଳା ପଡ଼ିଯାଏ। ଏହା ଦେଖାଗଲେ 1 ଲିଟର ପାଣିରେ 5 ଗ୍ରାମ ଫେରସ ସଲଫେଟ୍ ମିଶାଇ ସ୍ପ୍ରେ କରିବା।
1: ଶୁଣୁଥିଲେ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିଲେ ଚିନାବାଦାମ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଥିଲେ ସ୍ୱାଗତିକା ପାଣିଗ୍ରାହୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6:45। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ହେମଲତା ହନ୍ତାଳ ଏବଂ ସାଥୀ।
2: କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଞ୍ଚଳରେ କୁଭି କନ୍ଧ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ସେମାନେ ମଧ୍ୟ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ନାଚ କରିଥାନ୍ତି ଏବଂ ଗୀତ ମଧ୍ୟ ଗାଇଥାନ୍ତି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଶୁଣିବା କୁଭିକନ୍ଧ ସମ୍ପ୍ରଦାୟର ଡାଆ ଅର୍ଥାତ୍ ଯୁବତୀ ଏବଂ ଧାଙ୍ଗଡ଼ା ଅର୍ଥାତ୍ ଯୁବକମାନେ ଚିହ୍ନା ପରିଚୟ ହେବା ସମୟର ଗୀତ। ପରିବେଷଣ କରିଛନ୍ତି ବଣ୍ଡାଗୁଡ଼ା ଗ୍ରାମର ହେମଲତା ହନ୍ତାଳ ଏବଂ ସାଥୀ।

ଚୈତ୍ର ପର୍ବ ସମୟରେ କୁଭିକନ୍ଧ ଭାଇ ଭଉଣୀମାନେ ରାତିରେ ନିଜ ଗାଁର ପ୍ରତ୍ୟେକ ଘରୁ ଚାଉଳ ପଇସା ଇତ୍ୟାଦି ଗୀତ ଗାଇ ଗାଇ ମାଗନ୍ତି। ଏହାକୁ ସେମାନେ ଦୁର୍ଲା ମାଗିବା କହନ୍ତି। ଏଥିରୁ ଯାହା ପଇସା ମିଳେ ସେଥିରେ ସେମାନେ ଲନ୍ଦା କିଣି ଆଣି ପିଅନ୍ତି ଓ ମିଳିଥିବା ଚାଉଳ ତଥା ପନିପରିବାରେ ଗାଁର ସବୁ ଲୋକ ମିଶି ଭୋଜି କରନ୍ତି ଓ ମନ ଖୁସିରେ ଗୀତ ଗାଆନ୍ତି, ନାଚନ୍ତି। ଏଥର କୁଭିକନ୍ଧ ଭାଇ ଭଉଣୀମାନଙ୍କର ଦୁର୍ଲା ଗୀତ ଆସନ୍ତୁ ଶୁଣିବା।

ଅବକାଶ ବେଶ ଗୋପାଳବଲ୍ଲଭ ପୂଜା ସକାଳ ଧୂପ ଭୋଗମଣ୍ଡପ ମହାସ୍ନାନ ବଡ଼ସିଂହାର ବେଶ ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍କୁ ଅଧିକ ସ୍ୱଚ୍ଛ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ, ଛରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁରେ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ମାମଲାଗୁଡ଼ିକର ଦାବି ଓ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡ଼ିଆମାନେ ଆଜି ସକାଳୁ ମଣିବାବାଙ୍କଠାରେ ଜଳାଭିଷେକ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଣିଷ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିବା ସଫଳତାକୁ ମନେ ପକାଇ ଆଜି ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ ପାଳନ କରାଯାଉଛି। 1969 ଆଜିର ଦିନରେ ଚନ୍ଦ୍ରଯାନ ଆପୋଲୋ 11 ଅଭିଯାନ ମାଧ୍ୟମରେ ମଣିଷ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜାତିସଂଘ ସାଧାରଣ ପରିଷଦ ଦ୍ୱାରା 2021 ମସିହାରୁ ଏହି ଦିବସକୁ ସ୍ଥାୟୀ ଭାବରେ ପାଳନ କରାଯାଉଛି।

0: ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ଚନ୍ଦ୍ର, ଏକ ଦୃଷ୍ଟିଭଙ୍ଗୀ ଏବଂ ଏକ ଭବିଷ୍ୟତ। ଏହି ଅଭିଯାନ ମାଧ୍ୟମରେ ମହାକାଶର ଗବେଷଣା ଏବଂ ଆବିଷ୍କାର ସହ ଆନ୍ତର୍ଜାତିକ ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ଚନ୍ଦ୍ରଯାନର ବିଭିନ୍ନ ଦିଗ ଲୋକଲୋଚନକୁ ଆସିପାରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ସପ୍ତାହର ଗୁରୁବାର ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ, ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ 6:00 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 612.87 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,58,491 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 94,292 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା। ଆଲୋଚନା କରିଛନ୍ତି ଡକ୍ଟର ରାଜେଶ କୁମାର ଦୋରା।
2: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ ବିଛଣାରେ ବହୁ ଦିନ ଧରି ପଡ଼ି ରହେ। ତେଣୁ ଏହି ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ, ଅଣ୍ଟାର ଦୁଇ ପାର୍ଶ୍ୱରେ ଏବଂ ସାକ୍ରାଲ ରିଜିଅନରେ, ମଳଦ୍ୱାରର ଦୁଇ ପାର୍ଶ୍ୱରେ, ପିଠି ଏବଂ ଡେଣା ପାଖରେ, ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର 7 ଦିନ ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନ ହେବାରୁ ରୋଗୀ ଏବଂ ତାର ସହଯୋଗୀମାନେ ହେୟଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଏକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଦିଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି, ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ଇନଫେକ୍ସନ ସ୍ପ୍ରେଡ୍ କରିବାର ସମ୍ଭାବନା ଥାଏ। ପୂଜ ନିଗିଡ଼ି ଆସ୍ତେ ଆସ୍ତେ ତାହା ଗଭୀର କ୍ଷତରେ ପରିଣତ ହୁଏ ଏବଂ ଘା ଶୁଖିବା ପାଇଁ ବହୁତ ଦିନ ଲାଗେ। ରୋଗୀର ରକ୍ତହୀନତା ଏବଂ ରୋଗ ଏହି ଘାକୁ ଶୀଘ୍ର ଶୁଖିବା ପାଇଁ ଦିଏ ନାହିଁ। ବଡ଼ ବଡ଼ ମେଜର ଅପରେସନ୍ ପରେ ଏବଂ ICU ରୋଗୀକୁ ବିଛଣା ଘା ହେବାର ସମ୍ଭାବନା ଅଧିକ ଥାଏ। ଏହି ପରିସ୍ଥିତିରେ ରୋଗୀକୁ ଦୈନିକ ICU ନର୍ସ ଏବଂ ଡାକ୍ତର ପୋଛାପୋଛି କରି ଆଣ୍ଟିଫଙ୍ଗାଲ ପାଉଡର ବେକ, ପିଠି, ଅଣ୍ଟା ଏବଂ ତଳଭାଗରେ ଲଗାଇଲେ ଏହି ଘାରୁ ଉପଶମ ମିଳେ। ବେଳେବେଳେ ଏହି ବିଛଣା ଘା ସମୟାନୁକ୍ରମେ ଆପେ ଆପେ ଭଲ ହୋଇଯାଏ। ରୋଗୀକୁ ବାରମ୍ବାର ଶୋଇ ରହିବା ପୋଜିସନ ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡ୍ସୋର୍ରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର

0: ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ. ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ. କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ. ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିଆନ୍. ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ. ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25-ଦିନିଆ ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ. ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି. ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି. ଗତକାଲି ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40 ରାଜନୈତିକ ଦଳର 50 ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ, ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବିର୍ଲା ଅଧିବେଶନ ସମୟରେ ଉପସ୍ଥାପନ ହେବାକୁ ଥିବା ବିଧେୟକ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳର

0: ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ। ଅଧିବେଶନରେ ଗଠନମୂଳକ ଆଲୋଚନା, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଂସଦୀୟ ପରମ୍ପରା ପାଳନ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗକୁ ଏକ ମହାନ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଂକ୍ରେଲଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10 ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
1: मैं बंगाल की समग्र जनता को भरोसा दिलाने आया हूँ। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8 ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22 ରାଜସ୍ୱ ଅଞ୍ଚଳ ଏବଂ 298 ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,199 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଓ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58ତମ ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4 ସ୍ୱର୍ଣ୍ଣପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37ତମ ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ କହିଛନ୍ତି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ, 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଖୋଜିବା ଲାଗି 1,000 ବର୍ଗ ମାଇଲ ଅଞ୍ଚଳରେ ହେଲିକପ୍ଟର, ବିମାନ ଓ ମାଛଧରା ଡଙ୍ଗା ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି। ଅନେକଗୁଡ଼ିଏ କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ମସିହାରେ ପେରୁରେ ଘଟିଥିବା ଭୂକମ୍ପରେ 600 ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି

0: କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ବିହାର ଓ ଅନ୍ୟ 6 ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବେନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ପେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48 ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 2-1 ସିରିଜ୍ ବିଜୟୀ ହୋଇଛି। ଗତ ସନ୍ଧ୍ୟାରେ ଲଣ୍ଡନର ଲର୍ଡ଼ସ୍ରେ ଆୟୋଜିତ ତୃତୀୟ ଏକଦିବସୀୟ ମ୍ୟାଚ୍ରେ ଇଂଲଣ୍ଡ 27 ରନ୍ରେ ଭାରତକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 50 ଓଭରରେ 3 ୱିକେଟ୍ ବିନିମୟରେ 387 ରନ୍ ସ୍କୋର୍ କରିଥିଲା। ଜବାବରେ ଭାରତୀୟ ଦଳ 50 ଓଭରରେ 7 ୱିକେଟ୍ ବିନିମୟରେ 360 ରନ୍ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରେଡ଼ିଓ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:25। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସୁରଭି କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ଦମୟନ୍ତୀ ପୟକାର।

ଆଜ୍ଞା ହଁ, ଆଜି ସମ୍ବଲପୁରର ଏମିତି ଜଣେ ପ୍ରତିଭା ଆମ ସହ ଅଛନ୍ତି ଯାହାଙ୍କ ଗୀତର ତାଳେ ତାଳେ ଆପଣ ସମସ୍ତେ ଝୁମିଛନ୍ତି, ନାଚିଛନ୍ତି, ଲହରିଛନ୍ତି। ସେଇଥିପାଇଁ ତ କହୁଛି ଆଜିର ସୁରଭି ଏକଦମ ସଙ୍ଗୀତମୟ, ତକ୍ ଦିନା ଦିନ ଦିନ। ଆପଣ ଜାଣନ୍ତି ସମଗ୍ର ପଶ୍ଚିମ ଓଡ଼ିଶାର ସେ ଜଣେ ଜଣାଶୁଣା ବରିଷ୍ଠ କଣ୍ଠଶିଳ୍ପୀ, ସମଗ୍ର ଓଡ଼ିଶାର ଘରେ ଘରେ ପୁରେ ପୁରେ ପରିଚିତ ଜଣେ ସମ୍ବଲପୁରୀ ଗୀତର ଲୋକପ୍ରିୟ ଗାୟକ, ଆକାଶବାଣୀ ସମ୍ବଲପୁରର ଜଣେ ସ୍ୱୀକୃତିପ୍ରାପ୍ତ ବି ହାଇ ଗ୍ରେଡ୍ର କଣ୍ଠଶିଳ୍ପୀ। ଆଉ ତ ଆଉ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କ ଗୀତ ପାଇଁ ଫେଲିସିଟେଡ୍। ସେ ଆମ ସମସ୍ତଙ୍କର ପ୍ରିୟ ଜଣେ ବରିଷ୍ଠ ପୁରୁଖା କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ। ସୌଭାଗ୍ୟବଶତଃ ସେ ଆଜି ଆମ ସୁରଭିର ଅତିଥି। ଯିବା, ଡେରି କରିବାନି, ତାଙ୍କ ସହ ହେଇଥିବା କଥାବାର୍ତ୍ତା ବର୍ତ୍ତମାନ ଶୁଣିବା।

0: ବହୁତ ବଢିଆ। ନମସ୍କାର, ଶ୍ରୀଯୁକ୍ତ ପଟ୍ଟନାୟକ, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ଜୟପୁର ଏହି ସୁରଭି କାର୍ଯ୍ୟକ୍ରମକୁ।
1: ଆଜ୍ଞା ନମସ୍କାର।
0: କେମିତି ଅଛନ୍ତି ଆପଣ ପ୍ରଥମେ କୁହନ୍ତୁ, ଆପଣଙ୍କ ସ୍ୱାସ୍ଥ୍ୟ କେମିତି ଅଛି?
1: ଭଲ ଅଛି।
0: ହଁ, ସମଗ୍ର ପଶ୍ଚିମ ଓଡ଼ିଶାର ଗୋଟେ ଟପ୍ ମୋଷ୍ଟ ଲିଜେଣ୍ଡାରୀ ସିଙ୍ଗର ଆପଣ, ତ ପ୍ରଥମେ ପଚାରିବା ପାଇଁ ଚାହିଁବୁ ଯେ ବର୍ତ୍ତମାନ ସୁଦ୍ଧା ଆପଣ ଗାଉଛନ୍ତି? ମାନେ ଆପଣ କହିଲେ ବୟସ ହେଇଗଲାଣି, କେତେ ବୟସ ହବ ବର୍ତ୍ତମାନ ଆପଣଙ୍କୁ?
1: ମୋର ଏଇଟା 24 କମ୍ପ୍ଲିଟ ହେଇକି ଚାଲିଛି।
0: 74 କମ୍ପ୍ଲିଟ ହେଇଗଲାଣି ଆପଣଙ୍କୁ? ସକାଳୁ ଉଠୁଠୁ ଆପଣ କଣ କରନ୍ତି, ସକାଳୁ ସବୁ କାମ କଣ ଆପଣଙ୍କର? ନିହାତି ଭାବରେ ଗୀତ ସହିତ ସଙ୍ଗୀତ ସହିତ ଆଟାଚ୍ ଥିବେ, ସେଇ କାମ କରୁଥିବେ?
1: ନା, ରିଆଜ ତ ମୁଁ କେବେ କରିନି ବୁଝିଲି। ଯୋଉ ଆମେ ସବୁ ସାଙ୍ଗସାଥି ବସି ଗୀତ ଗାଇକି ଖାଇଛୁ, ଗୀତ
0: ଆଜ୍ଞା
1: ଶିଖିବାର ଯେତେ ହେଇନାହିଁ
0: ଆଜ୍ଞା।

0: ଆପଣ ସଙ୍ଗୀତ ଶିକ୍ଷା ଗ୍ରହଣ କରିନାହାନ୍ତି, ତଥାପି ଏତେ ସଫଳତା ଆପଣ ସାଉଁଟିଛନ୍ତି, ଏତେ ସଫଳ ହୋଇଛନ୍ତି ସଙ୍ଗୀତ ଜଗତରେ, ଗୋଟେ ଆକାଶବାଣୀ ସମ୍ବଲପୁରର ଗୋଟେ ସ୍ୱୀକୃତିପ୍ରାପ୍ତ ଓଡ଼ିଶାନ୍ ଆର୍ଟିଷ୍ଟ ଆପଣ, ତ ଏଇଠି ବହୁତ ଖୁସି ଲାଗୁଛି ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ। ଶ୍ରୀଯୁକ୍ତ ପଟ୍ଟନାୟକ, ଆମେ ଆପଣଙ୍କର ପିଲାଦିନ କଥା ଶୁଣିବା ପାଇଁ ଆଗ୍ରହୀ ଅଛୁ।
1: ମୋର ଜନ୍ମଟା ହେଉଛି ଗୁରୁପଡ଼ା ସମ୍ବଲପୁର। ଗୁରୁପଡ଼ାଟା ଆମର ହେଇ ଗେଟି ଟକି, ସେତେବେଳେ ଗେଟି ସିନେମା ଥିଲା, ଗେଟି ସିନେମା ଜଷ୍ଟ ଆକୁ ରାମସାଗର ବନ୍ଧ ଥିଲା, ରାମସାଗର ବନ୍ଧ ପାଇଁ ଗୁରୁପଡ଼ାଟା, ସେ ଗୁରୁପଡ଼ାରେ ମୁଁ ଜନ୍ମ ହେ। ଆଉ ଏ ଯେ ରୁଚି କଥାଟା କହୁଛନ୍, ପିଲାବେଳେ ମୋର ଜନ୍ମଦିନ ପାଳନ ବେଳକୁ ବାପା ତାଙ୍କ ସାଙ୍ଗ ଘରୁ ଗ୍ରାମଫୋନ୍ ଆଣୁଥିଲେ ଶୁଣିବାର ଲାଗି, ତ ସେଟା ଶୁଣିକରି ସେ ଖାଲି ଶୁଣୁ, ଆମେ ସେତେବେଳେ ତ ଗାଇବାର ଇଏ ନାହିଁ, ଶୁଣୁଥିଲୁ ଖାଲି, ଆଉ ଶୁଣି ଶୁଣି ଶୁଣି ଶୁଣିକରି ସେତେବେଳେ ଶୁଣୁଥିଲୁ ମହମ୍ମଦ ରଫି ଗୀତ, ଲତା ମହେଶ୍ୱର ଗୀତ, ଯେତେ ବଢିଆ ବଢିଆ ଗୀତ ଶୁଣିକରି ମାନେ ବଢିଆ ଲାଗେ ଶୁଣିବାର ଲାଗି, ଗୋଟେ ଆଗ୍ରହ ସୃଷ୍ଟି ହୁଏ ସବୁବେଳେ ଆଗ୍ରହଟା, ଆଉ ଗାଇବାରେ ଇଏ ନାହିଁ।

କିନ୍ତୁ ଯେତେବେଳେ ମୁଁ ପଞ୍ଚମ ଶ୍ରେଣୀ ପଢ଼ିଲି ସେତେବେଳକୁ ଟିକେ ଟିକେ ମହମ୍ମଦ ଗୀତ ସେ ଗାଉଥିଲେ ଯେ ସୁନ ସୁନ ଏ ଦୁନିଆ ବାଲ ବାପୁ ଜି କି ଅମର କାହାନୀ ଲତା ମଙ୍ଗେସର ଗାଉଥିଲେ ନାଗିନ ର ଗୀତ ମେରାଥନ ଡୋଲେ ଏସବୁ ଗୀତ ଗୁଡା ଶୁଣିକିରି ଗୋଟେ ଆଗ୍ରହ ସୃଷ୍ଟି ହୁଏ ଯେ ମାନେ ଆଉ ସେ ଯେ ଶ୍ରୁତି ମଧୁରଟା ମାନେ ମନ ଭିତରେ ଟିକେ ରଚି ଯାଇଥାନ୍ତି ସେ ସୁମଧୁର କଣ୍ଠ ଗୁଡାକ ଏମିତି ଶୁଣି ଶୁଣି ତାପରେ ଛଅ କ୍ଲାସ ପଢିଲା ବେଳକୁ ସ୍କୁଲରେ ଆମର ଆନୁଆଲ ପୁରସ୍କାର ବିତରଣ ସବୁ ହୁଏ ସେଠି ଓପନିଂ ସଙ୍ଗ କ୍ଲୋଜିଂ ସଙ୍ଗ ହୁଏ ସେ ଓପନିଂ ସଙ୍ଗରେ ଗାଇବାର ଲାଗି ବି ମତେ ପିଲାଙ୍କୁ କହିଲେ କି ଗାଇବ ଆସ ଇଏ କରିକି ସେଥିରେ ମୁଁ ବି ଆଗ୍ରହ ହେଇକିରି ଯାଇଥିଲି ଗାଇବି ଓପନିଂ ସଙ୍ଗରେ ଗ୍ରୁପ୍ ସଙ୍ଗରେ

0: ସେତେବେଳେ ଯେନ୍ ଓପନିଂ ସଙ୍ଗ କ୍ଲୋଜିଂ ସଙ୍ଗ ଶିଖାଲେ ମୁଁ ଯେନ୍ ଗାଇଲି ମୋର ଭଏସ୍ ଶୁଣିକି ସେମାନେ ମୋତେ ସେ ଗ୍ରୁପ୍ରେ ଗୋଟେ ଅଗ୍ରାଧିକାର ହିସାବରେ ମାନେ ନଉଥିଲେ। ସେଇଠୁ ଜାଣିଲି ଯେ ମୁଁ ଟିକେ ଗୀତ ଗାଇପାରିବି। ଆଉ ଷଷ୍ଠ ସପ୍ତମ ପଢ଼ିଲା ବେଳକୁ ମୋ ମାଉସୀ ନାନୀ ମାନେ ଥିଲେ ସୁନ୍ଦରଗଡ଼ରେ, ସେମାନେ ଗୀତ ଶିଖୁଥିଲେ କିନ୍ତୁ ମୁଁ ଗୀତ କିଛି ନାହିଁ ଶିଖୁଥାଏ। ଯେତେବେଳେ ସୁନ୍ଦରଗଡ଼ ଗଲି ତାଙ୍କଠୁ ମୁଁ ତାହେଲେ ବହୁତ ଗୁଡ଼ିଏ ଭଜନ ଶିଖିଲି, ଶିଖିକରି ସେଟା ଗାଇବା ଲାଗି ଚେଷ୍ଟା କଲି ଆଉ ଗାଉଥିଲି ବି। ଅଷ୍ଟମ ଶ୍ରେଣୀ ପଢ଼ିଲା ବେଳକୁ ଯେତେବେଳେ ମୁଗଲେ ଆଜମ ସିନେମା ଆସିଲା ମୁଁ ଦେଖିଲି, ଆଉ ସେ ବାପା ସେ ରେକର୍ଡଟା ବି ଘରକୁ ଆଣୁଥିଲେ ଶୁଣିବାର ଲାଗି, ସେଟା ଶୁଣିକି ଲତା ମଙ୍ଗେଶକର ଶୁଣିକରି ପ୍ୟାର କେତେ ଡଣ୍ଡା ଗୀତ ଆସ୍ତେ ଆସ୍ତେ ମୋର ଏମିତି ରୋଚିଗଲା ଯେ ମୁଁ ସେଟାକୁ ଗାଇବା ଲାଗି ଚେଷ୍ଟା କଲି। ଆଉ ତାପରେ ଗାଇଲି ବି, ଯେତେବେଳେ ମୁଁ ସ୍କୁଲରେ ଗାଇଲି ସେତେବେଳେ ସ୍କୁଲରେ ଏତେ ସେମାନେ ଖୁସି ହେଲେ ଯେ, ଆଉ ସେତେବେଳେ ମୋର ଭଏସ୍ଟା ଏତେ ପତଳା ଥିଲା ପୁରା ଡିଟୋ ଲତା ମଙ୍ଗେଶକର ବାହାରୁଥିଲା ସ୍ୱରଟା, ତ ସେ ଗୀତ ଶୁଣିକରି ଆମର ଯେ ଖେଳ ଶିକ୍ଷକ ଥିଲେ ସେ ଏତେ ତାଙ୍କୁ ଭଲ ଲାଗୁଥିଲା ଯେ ଯେତେବେଳେ କେନ୍ସି କ୍ଲାସ୍ ବି ଗୋଟେ ନିଜର ପ୍ରେରଣ ମିଳିବା ସେ କହିବା ଆଚ୍ଛା ବିଭୂତିକୁ ଡାକ ସେ ଗୀତ ଗାଇବା।
1: ଆଚ୍ଛା ସ୍କୁଲରେ ସ୍କୁଲରେ
0: ସେଇଟା ଗାଇ ଯାଇକିରି ମୋର ତାନେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ମାନେ ରୁଚିକର ହେଲା ଗାଇବାର ଲାଗି ଗୀତ।

0: ଛୋଟ ବେଳଠୁ ଆପଣଙ୍କର ଏଇ ଯୋଉ ସଙ୍ଗୀତ ପ୍ରତି ରୁଚି ଆଗ୍ରହ ନିହାତି ଭାବରେ ଆପଣଙ୍କ ପରିବାରରେ କିଏ ଥିବେ ଆପଣଙ୍କ ପାଇଁ ପ୍ରେରଣା ହେଇଥିବେ ସିଏ?
1: ନାଇଁ ପ୍ରେରଣା ମା ଟିକେ ଇଣ୍ଟରେଷ୍ଟେଡ ଯେ ସେମାନେ ଏତେ ନୁହନ୍ତି, କିନ୍ତୁ ଏମିତି ନିଜେ ନିଜେ ସବୁ ପ୍ରାୟ କରିକି କଲି। ତାପରେ ମୋର ମାଆ ଝିଅମାନେ ବି ଗୀତ ଶିଖୁଥିଲେ ଗାଉଥିଲେ, ତାଙ୍କଠୁ ଶୁଣିକରି ତାଙ୍କ ଗୀତ ଶୁଣିକରି ସେ ବି ଟିକେ ଗାଇକି ଟିକେ ମୋର ଟିକେ ଅଭ୍ୟାସ ହେଲା।
0: ଆଜ୍ଞା
1: ଆଜ୍ଞା ଆଜ୍ଞା ଶାସ୍ତ୍ରୀୟ ସଙ୍ଗୀତ ଅଭ୍ୟାସ କରିପାରିନି କେବେ।
0: ଆଚ୍ଛା, ଆପଣ ଆନୁଷ୍ଠାନିକ ଶିକ୍ଷା ନେଇ ନାହାନ୍ତି?
1: ଆଜ୍ଞା।

0: ତଥାପି ଆପଣ ଏତେ ସଫଳତା ସାଉଁଟିଲେ କେବଳ ପଶ୍ଚିମ ଓଡ଼ିଶା ନୁହଁ, ସାରା ଓଡ଼ିଶାରେ। ବିଭୂତିଭୂଷଣ ପଟ୍ଟନାୟକ କହିଲେ ଗୋଟେ ଚିର ପରିଚିତ ନାଁ ସମସ୍ତଙ୍କ ପାଖରେ, ଆପଣଙ୍କର ଗୀତକୁ ସମସ୍ତେ ପସନ୍ଦ କରନ୍ତି। ତ ଶ୍ରୀଯୁକ୍ତ ପଟ୍ଟନାୟକ, ଆପଣ ଭାବୁଛନ୍ତି କି ଯେ ଯଦି ଆପଣ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଥାନ୍ତେ, ସଙ୍ଗୀତ କ'ଣ ଜାଣିଥାନ୍ତେ, ଚିହ୍ନିଥାନ୍ତେ, ଶିକ୍ଷା ଗ୍ରହଣ କରିଥାନ୍ତେ ଭଲ ଭାବରେ, ଆଉ ଟିକେ ସଫଳତା ପାଇଥାନ୍ତେ କି? ଏଇଆ କେବେ ଆସିଛି ଆପଣଙ୍କ ମନକୁ?
1: ନାଇଁ, ସେ କଥା ମୋତେ ଚିନ୍ତା କରିନି, ମାନେ ମୋର ସବୁ ଥିଲା ଗାଇବା।
0: ଆଜ୍ଞା,
1: ଆଉ ଏଇ ଯୋଉ ବାତାବରଣ ବାଜା ବଜାରେ ଯୋଉ ନାଚ କରନ୍ତି ରସଖେଳି ଡାରଖାଇ, ସେଟା ଦେଖିବା ମୋର ଗୋଟେ ସଉକ ଥିଲା ଗୋଟେ।
0: ଆଜ୍ଞା ଆଜ୍ଞା,
1: ସେଟା ଦେଖିଥିଲି, ସେଟା ଗୋଟେ ମନରେ ସେଟା ମନରେ ଗୋଟେ ଆସୁଥିଲା। ତାପରେ ସେଟା କରନ୍ତି ନିଜେ ଗାଇ ଗାଇ ଗାଇ ଗାଇ ତାପରେ ଗାଇବା ଆରମ୍ଭ ହେଇଗଲା।
0: ଆଜ୍ଞା, ଆପଣ କେବେ ଚିନ୍ତା କରିନାହାନ୍ତି ଯେ ମୁଁ ଶିଖେ କ୍ଲାସିକାଲ କ'ଣ?
1: ଚିନ୍ତା କରିନି, ଆଉ ସେଟା ଆମକୁ ଶିଖେଇବାର ସୁଯୋଗ ବି ନଥିଲା।
0: ଆଚ୍ଛା,

0: ଆଉ ସେ ସ୍ୱର ସମୀକରି ମୋତେ ଗାଇବାକୁ ଚେଷ୍ଟା କରେ ଆଉ ଗାଉଥିଲି ବି।
1: ଆଜ୍ଞା, ପିଲାବେଳେ ସବୁ କଣ ଗୀତ ଗାଉଥିଲେ ଟିକେ ଆମ ଶ୍ରୋତା ମାନଙ୍କୁ ଶୁଣେଇ ପାରିବେ ଏବେ?
0: ପିଲାବେଳେ ପ୍ରଥମେ ଯୋଉ ସଂସ୍କୃତିଟା ମୁଁ ଗାଇଲି ସେଟା ଅନୁସୂଚୀ କହିଥିଲେ ମୋତେ।
1: ଆଚ୍ଛା,
0: ଜନ ବାଦ ସାଙ୍ଗେ କେଡ଼େ ଢଙ୍ଗେ ଖେଲୁଛେ, କି ଜନ ବାଦ ସାଙ୍ଗେ କେଡ଼େ ଢଙ୍ଗେ ଖେଲୁଛେ, ବଗ ବଗାନୁ ଭୁଗା ବାଗିର, ବଗ ବଗାନୁ ଭୁଗା ବାଗିର, କେଡ଼େ ସୁନ୍ଦର ଦିଶୁଛେ, କି ଜନ ବାଦ ସାଙ୍ଗେ କେଡ଼େ ଢଙ୍ଗେ ଖେଲୁଛେ, କି ଜନ ବାଦ ସାଙ୍ଗେ କେଡ଼େ ଢଙ୍ଗେ ଖେଲୁଛେ।
1: ବା ବହୁତ ବଢିଆ। ବର୍ତ୍ତମାନ ଆପଣଙ୍କୁ 74 ଚାଲୁଛି, ତଥାପି ଆପଣଙ୍କର କଣ୍ଠ ଏତେ ସ୍ପଷ୍ଟ, ଆପଣଙ୍କର ପ୍ରୋନାଉନ୍ସିଏସନ୍ ଏକଦମ ସ୍ପଷ୍ଟ, ସ୍ୱର ବି ପୁରା ୱେଲ୍ କଣ୍ଡିସନରେ ଅଛି, ଆପଣ ଗାଇପାରୁଛନ୍ତି। ନିହାତି ଭାବରେ ସଙ୍ଗୀତ ପ୍ରତି ଆପଣଙ୍କର ଆଗ୍ରହ ଏଇଠି ବାରି ହେଇଯାଉଛି, ଜାଣି ହେଇଯାଉଛି।

0: ଶ୍ରୀଯୁକ୍ତ ପଟ୍ଟନାୟକ, ଆପଣ ଆକାଶବାଣୀ ସମ୍ବଲପୁରର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର, ଗାୟକ, ରେଡିଓକୁ କେମିତି ମୁହେଇଲେ, କେମିତି ଜାଣିଲେ ଯେ ରେଡିଓରେ ଏମିତି ଅଡିସନ ହୁଏ, ରେଡିଓରେ କଣ୍ଠ ପରୀକ୍ଷା ହୁଏ, ରେଡିଓର ଗାୟକ ହେବାକୁ ପଡେ?
1: ରେଡିଓକୁ ଏଇ ଯୋଉ ମଝେ ମଝେ ରେଡିଓ ଶୁଣିଲା ବେଳକୁ ବାହାରେ ଏମିତି ଅଡିସନ ହଉଛି କି ଫର୍ମ କରି ପକାଉଛି, ସେଥିରେ ଫର୍ମ ବି ନଥିଲା
0: ଆଜ୍ଞା,
1: ଖାଲି ସାଧା ଗୋଟେ ପେପରରେ ଆପ୍ଲାଏ କରିବାକୁ ପଡୁଥିଲା। ପିଲାବେଳେ ସାଙ୍ଗେ ଗୁରି ନଏଜ ବାଲିଛି ବସି କରି, ପିଲାବେଳେ ସାଙ୍ଗେ ଗୁରି ନଏଜ ବାଲିଛି ବସି କରି, କେତେ ରାଏତ ଯାଇଛେ ଚାଲି ମନର କଥା ମନେ ଭାଲି, କେତେ ରାଏତ ଯାଇଛେ ଚାଲି ମନର କଥା ମନେ ଭାଲି, ଭାଲି ଦେଲେ ଛାତି ଫାଟି ଯାଉଛେ, ଦିଜନ ବାଦ ସାଙ୍ଗେ କେଡ଼େ ଢଙ୍ଗେ ଖେଲୁଛେ,
0: ବହୁତ ବଢିଆ, ବହୁତ ବଢିଆ ଗାଉଛନ୍ତି ଆପଣ। ତ ଆପଣ କହୁଥିଲେ ଆପଣ ଆକାଶବାଣୀ ପ୍ରତି କେମିତି ଆକୃଷ୍ଟ ହେଲେ?
2: ଆକାଶବାଣୀ ଆକୃଷ୍ଟ କେମିତି ହେଲି, ମୁଇଁ ଆକାଶବାଣୀ ଏଠୁ 63-64 ମସିହାରେ ଆରମ୍ଭ ହେଲା। 65 ମସିହାରେ ମୁଇଁ ସେ ମୋ ବାପା ନେଇକରି ଆମ କୁଞ୍ଜାଲପଡ଼ାରେ ଗୋଟେ ସମ୍ବଲପୁର ମ୍ୟୁଜିକ୍ସନ ଥିଲା, ଯେମିତିକି ଅରୁଣ ସେଠ ସେଠି ମୁଖ୍ୟ, ସେଠି ତାଙ୍କୁ ନେଇକି ସାଙ୍ଗେ ସାଙ୍ଗେ ନେଇକି ଭେଟ କରିଦେଲେ, କହିଲେ ମୋ ପୁଅକୁ ଟିକେ ଶିଖ ଗୀତ
0: ଆଜ୍ଞା,
2: ବୋଲେ ସେ ସେଠି ଏମିତି ସମ୍ବଲପୁରୀ ଗୀତ ଶିଖଉଥିଲେ। ଥରେ କାଣା ହେଲା କି ସେ ଗୋଟେ ଆମକୁ ଗ୍ରୁପ ସଙ୍ଗଟେ ଶିଖେଇଥିଲେ ଗୋଟେ ସମ୍ବଲପୁରୀର, ଆଉ ରେଡିଓ ବାଲେ ଆସିକରି ତାକୁ ରେକର୍ଡିଂ କରିଥିଲେ ସେ କ୍ଲବରେ, ଆଉ ସେଠି ବଜାବେ ବୋଲିକରି ଗୋଟେ କୃଷି ସଂସ୍ଥା କାର୍ଯ୍ୟକ୍ରମ ବାଜବାକୁ କହିଥିଲେ
0: ଆଜ୍ଞା,
2: ଆଉ ଯେଦିନ ନିର୍ଦ୍ଧାରିତ ହେଲା ସେଦିନ ଆମକୁ କହିଥିଲେ ବି କୃଷି ସଂସ୍ଥାର କାର୍ଯ୍ୟକ୍ରମ ଶୁଣିବ, ତମମାନଙ୍କ ଗୀତ ବାଜବା କରି ବିଶ୍ୱାସ ନ କରିବା, ସେଦିନ କୃଷି ସଂସ୍ଥାର କାର୍ଯ୍ୟକ୍ରମ ଶୁଣିବି ବୋଲିକରି 7:30 ରାତି 11 ତକ ବସିଲି, କାହିଁ ବାଜିଲା, ବିଲକୁଲ ନାଇଁ ବାଜିଲା, ମୋତେ ଏନ୍ତା ବିରକ୍ତ ଲାଗିଲା, ସେ ରେଡିଓକୁ ତ କେମିତି ଖଚାଡ଼ିଦେଲି, ମାନେ ଏତେ ଆଗ୍ରହ ଥିଲା ଗୀତଟେ ରେଡିଓରେ ଗାଇବି, ସେଠୁ ମୋର ଇଚ୍ଛା ହେଲା ମୁଁ କେବେ ହେଲେ ଦିନେ ନିଜେ ରେଡିଓରେ ଗାଇବି।
3: ଇଟା ତ ଆମର ସନ୍ଧି ବାଗି ଲାଗୁଛନ୍ ଗା, ଆରେ ହଁ ତ ସନ୍ଧି ଜୁହାର ଜୁହାର ଜୁହାର, ଆସୁନ ଆସୁନ ତମର ଗୋଡ଼ ଧୁଇ ଦେସି ସନ୍ଧି, କାଇଁ ହେଲା ସନ୍ଧି ଆଏ ଛ ନର୍ଦି, ଘରେ ସଭେ ବନେ ବନେ ତ ପୂରୁବ ଦିଗ ଛାଡ଼ି ଉଲ୍ଟି ଆଡ଼େ, ବେଲ ଆଜି ନାଇଁ ଉଦିତ ସନ୍ଧି, ଉର୍ଗା ବଥାଇ ଆସି ଅଛ ଧାଇ।

ଦେଖନ୍ତେ, ସେମାନେ କହିଲେ ହଁ ଅଡିସନ୍ ଦେବ ବୋଲେ ଗୋଟେ ଲେଖିକି ଦିଅ, ଲେଖିକି ଦେଲି ଯେ ମୁଁ ଏମିତି ଅଡିସନ୍ ଦେବା ଲାଗି ଚାହୁଁଛି ବୋଲିକରି, ମୋତେ ଆଗାମୀକାଲି ମୋତେ ସୁଯୋଗ ଦିଆଯାଉ ବୋଲିକରି ଯେନ ଅଡିସନ୍ ହଉଥିଲା ସେ ଆପ୍ଲିକେସନ୍ଟା ସେ ତାଙ୍କୁ ଦେଇଦେଲି, ସେ ବୋଧେ ସେଟା ଭିତରେ ନେଇକି ଦେଇଦେଇଥିବେ ବୋଲେ ଟିକେ ପରେ ଆମେ ଜଷ୍ଟ ଯିବାର ଲାଗି ବାହାରିଛୁ, ଗୋଟେ ଆସିଲା ଯେ କି ବିଭୂତିଭୂଷଣ ପଟ୍ଟନାୟକ କିଏ ଅଛ, ଆସ ଅଡିସନ୍ଟା ଦିଅ ବୋଲିକରି ବୋଲେ ମୁଁ ତ କିଛି ନାଇଁ ଖାତା ବା କାଣା କରିବ କରି, ସେ ଯାହା ଯେତିକି ମନେ ଥିଲା ଗାଇଲି, ସେଥିରେ ଯେଉଁ ଗାଇଲି ସେଥିରେ ଅଡିସନ୍ରେ ପାସ୍ କରିଗଲି 69 ଏଇଟା।

ପକ୍ରବା ପଟ୍ଟନାୟକ ତାଳାଗରେ ସମସ୍ତେ ଗାଉଥିଲେ ଗୀତ, ସେ ଗାଉଥିଲେ, ପୂର୍ଣ୍ଣପ୍ରଭା ଗାଉଥିଲେ, ଜୟଶ୍ରୀ ରାୟ ଚୌଧୁରୀ ଗାଉଥିଲେ, ସମସ୍ତେ ଗାଉଥିଲେ। ତୁମେ ନାଇଁ ଗାଇଥିଲି ତଳେ ଥରେ ଦେଲି, 68 ମସିହାରେ ଅଡିସନ ଦେଲି, କିନ୍ତୁ ସେଥିରେ ନାଇଁ କୃତ କାର୍ଯ୍ୟ ହେଇ ନାଇଁ ପାରିଲି। ତାପରେ 69 ମସିହାରେ କାହା ହେଲା, ଜଣେ ଆସିଥିଲେ ସରୋଜ ପଟ୍ଟନାୟକ, ମ୍ୟୁଜିକ୍ ଡାଇରେକ୍ଟର ଶୁଣିଥିବେ ସରୋଜ ପଟ୍ଟନାୟକ, ସେ ଆସିଲେ ଅଡିସନ ଦେବାର ଲାଗି। ଆଉ ତାଙ୍କ ସାଙ୍ଗେ ଆଗରୁ ଟିକେ ଟିକେ ଚିହ୍ନା ପରିଚୟ ହେଇଥିଲା, ସେ ମୋତେ ସାଙ୍ଗେ ନେଇକି ଗଲେ, ଚାଲ ଜିମା ଟିକେ ରେଡିଓ ଶୁଣ, ମୁଁ ଅଡିସନ ଅଛି, ତାଙ୍କ ସାଙ୍ଗେ ଯାଇଥିଲି। ସେ ଅଡିସନ ଦେଲେ, ମୁଁ କହିଲି ଆରେ ଅଡିସନ ଟେ ହଉଥିଲେ, ମୁଁ ହେଲେ ଦେଇଥିଲି ଆଉ ଥରେ ଅଡିସନ, ବୋଇଲେ ତାଙ୍କୁ ପଚାରିଲି ରେଡିଓ।

0: ରେଡିଓରେ କଣ ଗୀତ ଗାଇଥିଲେ ପ୍ରଥମେ ମନେ ଅଛି ଆପଣଙ୍କର?
1: ପ୍ରଥମେ ଯୋଉ ଗାଇଥିଲି ମାନେ
2: ଯେନ୍ତା ମାନେ ଲୋକ ଲୋଚନକୁ ଆସିଲା ଗୀତଟା,
0: ହଁ
2: ଲେ ଲେ ବୋଲରୁ ଲୋକ ଜାଣିଲେ ଯେ ହଁ ଏଇଟା ଗାଉଛନ୍, ଜଣେ ଗାଉଛନ୍, ତା ବହୁତ ଅନୁରୋଧ ବି ଆସିଲା ସେ ଗୀତଟା।

0: ଆପଣ ଏମିତି ଗାଉଥିଲେ ବାହାରେ ସିନା, କିନ୍ତୁ ରେଡିଓ ଷ୍ଟେସନର ଯୋଉ ମ୍ୟୁଜିକ ଷ୍ଟୁଡିଓ ଅଛି ସେଇଠାର ମାଇକ୍ରୋଫୋନ ସାମ୍ନାରେ ଠିଆ ହେଇକି ଗାଇଲା ବେଳକୁ ସମସ୍ତେ ପ୍ରଥମେ ପ୍ରଥମେ ଟିକେ ନର୍ଭସ ହୁଅନ୍ତି, ଆପଣଙ୍କ କ୍ଷେତ୍ରରେ କଣ ହେଇଥିଲା ସେଇ କଥା ପଚାରୁଛି?
1: ନାଇଁ, ସେଟା ମୁଁ ନର୍ଭସ ହେଇନି, କାହିଁକି ନା ମୁଁ ତ ତା ଆଗରୁ ମାନେ ଫଙ୍କସନ ମାନଙ୍କୁ ଗାଉଥିଲି ଗୀତ।
0: ଆଚ୍ଛା, ଷ୍ଟେଜରେ?
1: ଆଜ୍ଞା, ତେଣୁକରି ଏତେ ନର୍ଭସ ଲାଗିନି ମତେ, କିନ୍ତୁ ଗୋଟେ ଏକ୍ଜାମ ଭାବି ଦେଲେ ନର୍ଭସ ଆସିଥିଲା।
0: ନିହାତି ନିହାତି ସାର। କାହା କମ୍ପୋଜିସନରେ ଗାଇଲେ ପ୍ରଥମେ?
1: ପ୍ରଥମେ ପ୍ରଭୁତ ପ୍ରଧାନ ଗାଇଥିଲି।

0: ପ୍ରଭୁଦତ୍ତ ପ୍ରଧାନ ହୋଇଛନ୍ତି ଗୋଟିଏ ବଡ଼ କମ୍ପୋଜର ପଶ୍ଚିମ ଓଡ଼ିଶାର। ନିହାତି ଭାବରେ ଗୋଟେ ବଡ଼ କଥା, ଆପଣ ପ୍ରଥମେ ଗାଇଛନ୍ତି ତାଙ୍କ କମ୍ପୋଜିସନରେ ଗୀତ। ଶ୍ରୀଯୁକ୍ତ ପଟ୍ଟନାୟକ, ଯେତେବେଳେ ଆପଣ ରେଡିଓରେ ଗାଇଲେ ପ୍ରଥମେ ପ୍ରଥମେ, ଆପଣଙ୍କୁ ସହଜ ଲାଗୁଥିଲା ନା ଟିକେ କଷ୍ଟ ହଉଥିଲା ଆପଣଙ୍କ ପାଇଁ, ଯେ ସୁର ଲୟ ତାଳ ଏସବୁର ନଲେଜ ଆପଣଙ୍କ ପାଖରେ ନଥିଲା, ଆପଣ ଗୀତ ଯେହେତୁ ଶିଖି ନଥିଲେ?
1: ନାଇଁ, ସେତେବେଳେ ସହଜ ଲାଗୁଥିଲା, କିନ୍ତୁ ପରେ ପରେ ପରେ ପରେ କଷ୍ଟ ଲାଗିବଥିଲା।
0: ନିହାତି,
1: ଏତେ ଧ୍ୟାନ ଦେଉନଥିଲେ, ଆଉ ସୁର ଆମର ଲାଗୁଥିଲା, ତାଳ ବି କଠିନ ଥିଲା, ଯେ କିନ୍ତୁ ଖୁସି ମନରେ ମାନେ ସମସ୍ତେ ବଜାଉଥିଲେ, ଗାଉଥିଲୁ। ପରେ ପରେ ଗାଇଲା ବେଳକୁ ନାଇଁ ସୁର ଖସି ହଉଛି, ସେଠି ସୁର ଖସି ହଉଛି, କହିଲା ଟିକେ ଅଡୁଆ ଲାଗେ।
0: ଆଜ୍ଞା ଆଜ୍ଞା।

0: ଆଉ ଗୋଟେ କଥା, ଆପଣ ରେଡିଓରୁ ବହୁତ ପବ୍ଲିସିଟି ପାଇଥିବେ, ଲୋକେ ସେବେଠୁ ଆପଣଙ୍କୁ ଚିହ୍ନିବା ଆରମ୍ଭ କରିଥିବେ, କାହିଁକି ନା ସେତେବେଳେ ପ୍ରତି ଘରେ ରେଡିଓ ଥିଲା, ଲୋକେ ମନ ଧ୍ୟାନ ଦେଇକି ଶୁଣୁଥିଲେ, ଆଉ ଆପଣଙ୍କର ଗୀତ ଶୁଣିଥିବେ, ପସନ୍ଦ କରିଥିବେ, ଆପଣଙ୍କର ନାଁକୁ ମନେ ରଖିଥିବେ।
1: ମାନେ ମୁଁ ସେମିତି ଗାଉଥିଲି, ତାପରେ 1971 ରେ ମୁଁ ଯାଇଥିଲି ପୁରୀ ଏମିତି ଜଗନ୍ନାଥ ଦର୍ଶନ କରିବା ପାଇଁ। ଜଗନ୍ନାଥ ଦର୍ଶନ କରି ଫେରୁଥିଲି, ମୋ ଗୋଟେ ସାଙ୍ଗ ଦେଖା ହେଲେ, ସେ କହିଲେ ଆଜି ଏଠି ଆମର ତମ ଗୋଟେ ଭଲ ଦିନ ତମ ସାଙ୍ଗେ ଦେଖା ହେଇଛି, ଆଜି କୁମାର ପୂର୍ଣ୍ଣମୀ, ତମେ ଆଜି ଯେମିତି ହଉ ଆମର ଏଠି ଗୋଟେ ଫଙ୍କସନ ଗୀତଟେ ଗାଇବ, ସମ୍ବଲପୁରୀ ଗୀତଟେ। ମୁଁ ସେଦିନ ପ୍ରଥମ କରି ଗାଇଥିଲି।

0: ରୂପର ହିଟ୍ ଗୀତ
1: ଆଜ୍ଞା ସେ ଆଦୃତ ହେଲା ଯେ ସେ ଗୀତଟା ମାନେ ପବ୍ଲିକ ପୁରା ମାନେ ଉଠିଗଲେ ହୋ ମାନେ ଇଏ କରି
0: ରେଡିଓରେ ସେ ଗୀତ ଆପଣ ଗାଇ ସାରିଥିଲେ
1: ନାଇଁ ସେଟା ମୁଁ ଗାଇଲି 72 ରେ ରେଡିଓରେ ଗାଇଲି
0: ହଁ ତା ଆଗରୁ ଆପଣ ପୁରୀରେ ଗାଇଥିଲେ
1: ହଁ ପୁରୀରେ ପ୍ରଥମ ଗାଇଥିଲେ

0: ବାହା ବାହା ବାହା ବାହା, ବହୁତ ବଢିଆ। ଆପଣ ସବୁ ଲିରିକ୍ ମନେ ରଖୁଛନ୍ତି, ସବୁ ଗୀତର ସବୁଠୁ ମାନେ ଆଶ୍ଚର୍ଯ୍ୟ ଲାଗୁଛି, ଗାଉଛନ୍ତି ସ୍ପଷ୍ଟ ଭାବରେ। ତାପରର ଯାତ୍ରା କେମିତି ଥିଲା ଆମେ ଶୁଣିବୁ ସାର।
1: ଏଇଟା କଲାପରେ 79ରେ ରାଉରକେଲା କଳାପ୍ରସରେ ଗୋଟେ ଗାଥାନୀ ରେକର୍ଡ ସାଉଣ୍ଡ ଗୀତ ରେକର୍ଡିଂ କରୁଥିଲେ, ସେମାନେ ମତେ ଦତ୍ତବାବୁ ମାନେ କହିଲେ ଯେ ତାଙ୍କୁ ହିଁ କହନ୍ତୁ ଯେ ଏଇ ଲେଲେ ବୋଲ ଗୀତଟା ଟିକେ ଆମ ଗୀତଟା ଗାଥାନିକ ରେକର୍ଡ କମ୍ପାନୀ ଗାଇବେ ବୋଲି ସେଟା ଗାଥାନୀ ଯାଇଥିଲି ତାଙ୍କ ସାଙ୍ଗରେ। ଆଉ ଏଇଟା ପ୍ରଥମ କରି ମୋର ଡାନ୍ସ ରେକର୍ଡ ହେଇଥିଲା ଗାଥାନୀ କମ୍ପାନୀ ଲେଲେ ବୋଲଟା।
0: ଆଚ୍ଛା, ତାପରେ ଆପଣଙ୍କର ଲୋକପ୍ରିୟତା ବଢିଲା, ପବ୍ଲିସିଟି ବଢିଲା।
2: ସନ୍ଧି ମହାରାଜ ତମର ଗୋଡ ଧରୁଛି। ହଁ ମହାରାଜ,
3: ଗୋଡ ଧରୁଛ କି କଟା ଘାତି ଚୁନ ଦେଉଛ?
2: ନାଇଁ ସନ୍ଧି, ମାଫ କର ହୋ, ବଡେ ବଡେ କଥା କହୁଥିଲ ସନ୍ଧି, ଯୌତୁ କାଣା ହେବା, ବହ ଦେଖି କରି ମନ ଗଲା ଭରି,

0: ଗାଇଥିଲି ବୋଧେ?
1: ଆଜ୍ଞା ଆଜ୍ଞା, ଏକା ସାଙ୍ଗରେ ରେଡିଓରେ ଗାଉଥିଲେ ଆଉ ଷ୍ଟେଜରେ ବି ଗାଉଥିଲେ?
0: ଷ୍ଟେଜରେ ଗାଉଥିଲି, ପରେ ଏଇ ଯୋଉ ଗୋଟେ ଅସ୍ତରାଗ ବୋଲି ସିନେମା ଏଠି ଗୋଟେ କଲେ, ସେଇଥିରେ ମୋତେ ଦେଇଥିଲେ ଗୋଟେ ସମ୍ପୃକ୍ତ ଗାଇବା ପାଇଁ।
1: ଆଚ୍ଛା, ଆପଣ କ୍ରିଷ୍ଣା ପଟେଲ ମ୍ୟାମଙ୍କ ସହିତ ଗାଇଛନ୍ତି ବୋଧେ ସେ ଗୀତଟି? ଶ୍ରୀଯୁକ୍ତ ପଟ୍ଟନାୟକ, ସେ ଅନୁଭୂତି କେମିତି ଥିଲା, ଆପଣ କେମିତି ଚାନ୍ସ ପାଇଲେ ଅସ୍ତରାଗ ସିନେମାରେ ଗୀତ ଗାଇବା ପାଇଁ?
0: ନାଇଁ, ସେଟା ଅନୁଭୂତି ବହୁତ ବଢିଆ ଥିଲା ମୋତେ, ମାନେ ସେ ଯୋଉ ଗୀତଟା ହେଲା ରାତି ସାରା ରେକର୍ଡ ମାନେ ରିହର୍ସାଲ କରିଛନ୍ତି, ପ୍ରଫୁଲ୍ଲଙ୍କର ଗୋଟେ ୱାର୍ଡ ପାଇଁ ସେଟା ମାନେ ପୁରା ରାତି ସାରା ତିନି ଚାରି ଘଣ୍ଟା ପୁରା ବିତେଇ ଦେଇଛନ୍ତି ଗୋଟେ। ଆଉ ତାର ସକାଳେ ରେକର୍ଡିଂ ହେଲା, ରେକର୍ଡିଂ ହେଲା ଏମିତି ପ୍ରଫୁଲ୍ଲଙ୍କର ଆଉ ଶରତ ଭାଇନା ସମସ୍ତେ ବହୁତ ଖୁସି ହେଇଗଲେ ମୋର ଉପରେ। ଆଉ ପ୍ରଫୁଲ୍ଲ ଭାଇନା କହିଲେ ଯେ ତୁ ତ କେତେ ସୁନ୍ଦର ଗାଉଛୁ, ତୁ ଓଡିଆ ଗୀତ କେମିତି ଗାଉଛୁ ମତେ ଶୁଣେଇବୁ କହିଥିଲେ। ତାପରେ ମୋର ତ ସୌଭାଗ୍ୟ ନାହିଁ ଆଉ ମୁଁ ତାଙ୍କ ସହିତ ଶୁଣେଇ ପାରିନି କି ଆଉ ଯାଇପାରିନି, ମାନେ କାର୍ଯ୍ୟବଶତା ବ୍ୟାଙ୍କରେ ଥିଲି, ଆଉ ବ୍ୟାଙ୍କରେ ଯୋଉ ସମୟ ମିଳୁଥିଲା ମାନେ ଏମିତି ଯାଇକିରି କୁଆଡେ ଏମିତି ଦେଖି ଯିବା ପାଇଁ ଏମିତି ଅସାର ରହିଗଲି ଆଉ।

ପଶ୍ଚିମ ଓଡ଼ିଶାର ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ। ଆଜି ଆମ ସୁରଭି ଗହଣରେ ଥିଲେ, ଆପଣଙ୍କୁ କହୁଥିଲେ ତାଙ୍କ ସଙ୍ଗୀତ ଜୀବନର ଯାତ୍ରା କଥା। ସେଇ କଥା, ସେଇ କାହାଣୀ ଅଧା ଅଧୁରା ରହିଛି, ଆଉ ଯାହା କିଛି ବଳକା ଅଛି ଆମେ ଆପଣଙ୍କୁ ଶୁଣେଇବୁ ଆମ ଆସନ୍ତା ସୁରଭିରେ। ଆମ ଆସନ୍ତା ସୁରଭି ପାଇଁ ଅବଶ୍ୟ ଅପେକ୍ଷା କରନ୍ତୁ, ଆଉ ଦମୟନ୍ତୀକୁ ଏଠି ବିଦାୟ ଦିଅନ୍ତୁ। ନମସ୍କାର।

ଆଜିର ସୁରଭିରେ ଶୁଣିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ। ଉପସ୍ଥାପନା କରିଥିଲେ ଦମୟନ୍ତୀ ବୟକାର, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 মিটার ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 মেগাহর্ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।

କ୍ଷେତ୍ର ରାଜଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀ ଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ହେଉଛି ପରମାତ୍ମା ସହିତ ଆତ୍ମାର ତଥା ସାମ୍ୟ, ମୈତ୍ରୀ, ତ୍ୟାଗ ଓ ସମନ୍ୱୟର ଏକ ଅନାବିଳ ଭାବୋଚ୍ଛ୍ୱାସ। ଶ୍ରୀକ୍ଷେତ୍ରରେ ବାର ମାସରେ ତେର ଯାତ୍ରା, ଅନେକ ଉପଯାତ୍ରା ଓ ପର୍ବପର୍ବାଣି ଅନୁଷ୍ଠିତ ହେଉଥିଲେ ମଧ୍ୟ ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ମାନବ ଜଗତର ଆଧ୍ୟାତ୍ମିକ ସ୍ତରରେ ଖୁବ୍ ପ୍ରାଧାନ୍ୟ ଲାଭ କରିଥାଏ। ଶ୍ରୀଜୀଉମାନଙ୍କର ଏହି ଯାତ୍ରା କାଳରେ ଅନେକ ନୀତି ପାରମ୍ପରିକ ଭାବରେ ପାଳିତ ହୋଇଥାଏ। ଠାକୁରଙ୍କୁ ଭକ୍ତଜନର ଦେବତା ଭାବରେ ପ୍ରତିପାଦିତ କରୁଥିବା ପରମ୍ପରାମାନଙ୍କ ମଧ୍ୟରେ ହେରାପଞ୍ଚମୀ ନୀତି ଅନ୍ୟତମ। ଏହି ଦିନ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କର ସନ୍ଧ୍ୟାକାଳୀନ ପୂଜା ଅର୍ଚ୍ଚନା କରାଯାଇ ମାଙ୍କୁ ବେଶଭୂଷଣରେ ସଜ୍ଜିତ କରାଇ ଗୁଣ୍ଡିଚା ମଣ୍ଡପକୁ ଅଣାଯାଏ।

0: ଗୁଣ୍ଡିଚା ଯାତ୍ରାରେ ହେରା ପଞ୍ଚମୀ ତେଣୁ ଏକ ମହତ୍ତ୍ୱପୂର୍ଣ୍ଣ ତିଥି। ମା ଲକ୍ଷ୍ମୀଙ୍କ ମାଜଣା ବଢ଼ି ବନକ ଲାଗି ସରିଲେ ପନ୍ତି ଭୋଗ ସରେ, ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ସେଇଠାରେ ପାଳିତ ହୁଏ ହେରା ପଞ୍ଚମୀର ବିଧିବିଧାନ ସବୁ। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ମାଜଣା ବନକଲାଗି ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜୟ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳୀ ସହିତ ବିମାନ ବଢ଼ୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପ୍ରତିମହାପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ ବନ୍ଦାପନା

0: ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ୱାରକୁ ଆସିଥାନ୍ତି। ସିଂହାସନ ଉପରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ତେରା ପଡ଼େ। ଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ବାଟ ହୋଇ ବିଜେ କରନ୍ତି। ସେବକ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାନ୍ତି। ଏହାପରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଇ ରଥରୁ କାଠ ଖଣ୍ଡିଏ ଭାଙ୍ଗିଦେବା ପରେ ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ହେରା ପଞ୍ଚମୀ ଦିନ ସନ୍ଧ୍ୟା ଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖା ଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ। ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳାମୟ ଶ୍ରୀ ଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ ଏହି ହେରାପଞ୍ଚମୀ ଯାତ୍ରାଟି। ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଙ୍ଗୀତ ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀ

ଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାର ଉପାୟଟି ଶ୍ରୀଦେବଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଂଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂ ଚ ଯଚୂର୍ଣ୍ଣଂ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜନଂ ସର୍ବମୋହଂ ଚ ତତ୍ତ୍ୱ।

ଜଟାଶ୍ରୀ ଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଙ୍ଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂଚ ଯଚୂର୍ଣ୍ଣ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜରଂ ସର୍ବମୋହଂଚ ତତ୍ତୁ ଘୃଷ୍ଟମ୍ ବିଭାବପି। ସନ୍ଧ୍ୟା ଧୂପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ, ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି। ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମାଳ ଦେବୀଙ୍କୁ ଦିଅନ୍ତି, ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମାଳ ଦିଆଯାଇ ସପ୍ତମୀ, ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନି ଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିରର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ରଥ ପ୍ରସ୍ତୁତ ହୋଇ ରହେ।

0: ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି। ସେହିପରି ହେରାପଞ୍ଚମୀ ଅନ୍ୟତମ ପରମ୍ପରା, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।
1: ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା କାନ୍ଥ ଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବ ମୁହାଁ ହୋଇ ରହିଥିବା ରେଖା ଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2ଟି ମଣ୍ଡପ, ଯେଉଁ 2ଟିର ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି। ମଣ୍ଡପ ଦ୍ୱୟରେ ମଧ୍ୟ 2 କରି 4 କଳାମୁଗୁନି ପଥରର ଭାସ୍କର୍ଯ୍ୟ ରହିଛି। ପ୍ରଥମ ମଣ୍ଡପର ଦକ୍ଷିଣ କାନ୍ଥର 2 ପାର୍ଶ୍ୱରେ ଛିଡ଼ା ହୋଇଥିବା 2 ଲକ୍ଷ୍ମୀ ଭାସ୍କର୍ଯ୍ୟ ରହିଛି। ତତ୍ସଂଲଗ୍ନ ଦ୍ୱିତୀୟ ମଣ୍ଡପର ଦକ୍ଷିଣ କାନ୍ଥରେ 2 ଫୁଟ ଉଚ୍ଚତାରେ 2ଟି ଭାସ୍କର୍ଯ୍ୟ ରହିଛି। ମଣ୍ଡପ 2ଟି ଏକ ଆକୃତିର ନୁହେଁ କି ଏକା ଆକାରର ବି ନୁହେଁ। ପୂର୍ବରେ ଥିବା ପ୍ରଥମ ମଣ୍ଡପଟି 20 ଫୁଟ ଓ 15 ଫୁଟ ଆୟତନ ବିଶିଷ୍ଟ। ଏହାର ଛାତ ବର୍ତ୍ତୁଳାକାର, କେନ୍ଦ୍ରବିନ୍ଦୁରେ ରହିଛି ଓଲଟ ପଦ୍ମକଡ଼ର ଭାସ୍କର୍ଯ୍ୟ। ଏ ମଣ୍ଡପର ଚାରିପଟ କାନ୍ଥରେ ଥିବା ସାନ ସାନ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିନେଇଛି କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ଓ ପଶ୍ଚିମ କାନ୍ଥର 2 ପାର୍ଶ୍ୱରେ 4 ଅପେକ୍ଷାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର। ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର 4 କାନ୍ଥର ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗ ବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଫୁଟ ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ୍ୱ ହସ୍ତରେ ସେ ଧରିଛନ୍ତି 2ଟି ପଦ୍ମଫୁଲ। ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ହେରା ପଞ୍ଚମୀ, ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଶିଳ୍ପୀଙ୍କ କଣ୍ଠରେ ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା ଚିନାବାଦାମ ମାଣ୍ଡିଆ କପା ହରଡ଼ ଅଦା ଓ ହଳଦୀ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଏବଂ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ବା ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଏଥର ଶିଳ୍ପୀ ହେଲେ ପଞ୍ଚାନନ ଅଭିଜିତ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତରେ ସଜେଇଛନ୍ତି ଶରତ ନାୟକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କୁମାର ସାନୁ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପଞ୍ଚାନନ ନୟଙ୍ଗଙ୍କ ଅନ୍ୟ ଏକ ଗୀତ। ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ କୁରୁକ୍ଷେତ୍ର ଚଳଚ୍ଚିତ୍ରରୁ। କୁମାର ସାନୁ ଏବଂ ଅଲକା ୟାଗ୍ନିକଙ୍କ ଯୁଗଳ କଣ୍ଠରେ ଦେବ କୋହଲିଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

କୋଇ ମିଲ୍ ଗୟା ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଶାନ, କବିତା କ୍ରିଷ୍ଣମୂର୍ତ୍ତି ଏବଂ ବେବି ସ୍ନେହା। ନସିର ଫରାଜ ରଚନା କରିଥିବା ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

କଲ୍ ହୋ ନା ହୋ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସୋନୁ ନିଗମ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର। ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଏହସାନ ଲୟ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ, କଥାଚିତ୍ର ଜିତ୍।

କର୍ଜ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଲକି ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ଆଉ ସଙ୍ଗୀତରେ ସଜେଇଛନ୍ତି ଅଦନାନ ସ୍ୱାମୀ।

ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ପାମେଲା ଚେନ୍। ତେତାସ ଛୋଟରାଇଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ପ୍ରେମରେ ପ୍ରେମରେ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ସୌରେନ ଭଟ୍ଟ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ମୋ ଦିୱାନା ତୋରି ପାଇଁ ଏ ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅନ୍ତରା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି

ନିଝୁମ ରାତିର ସାଥୀ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

କଣ୍ଠଶିଳ୍ପୀ ସୌରଭ ନାୟକ ଏବଂ ମୋନାଲିସାଙ୍କ ଯୁଗଳ କଣ୍ଠରେ ଶୁଣିବା ମୁଁ ଗୋଟେ ଦୁଷ୍ଟ ପିଲା ଚଳଚ୍ଚିତ୍ରର ଗୀତ। ଗୀତ ରଚନା କରିଛନ୍ତି ଆଲୋକ ଦେବ, ସଙ୍ଗୀତରେ ସଜେଇଛନ୍ତି ବିଦ୍ୟାଧର ସାହୁ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରାକୁ ଏଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଇଂରାଜୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मुकेश कुमार बल। संसद का मॉनसून अधिवेशन आज से शुरू हो रहा है। ये 13 अगस्त तक चलेगा। 25 दिन के अधिवेशन में संसद की 19 बैठक होंगी। इससे पहले सरकार ने कल

ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ରାଜ 3 ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଜାଭେଦ୍ ଅଲି। ଗୀତ ରଚନା କରିଛନ୍ତି ରସିଦ୍ ଖାନ୍। ସଙ୍ଗୀତରେ ସଜେଇଛନ୍ତି ରସିଦ୍ ଖାନ୍।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ ଏବଂ ଶାନ। ଗୀତ ରଚନା କରିଛନ୍ତି ସାଇଦ କାଦ୍ରୀ, ସଙ୍ଗୀତରେ ସଜେଇଛନ୍ତି ଲଲିତ ପଣ୍ଡିତ। କଥାଚିତ୍ର

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:30। ଏବେ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ର 103.6 MHz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 11:00 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍।

ନମସ୍କାର, ଗୁଡ୍ ମର୍ଣ୍ଣିଂ, ହ୍ୟାଲୋ। ଆକାଶବାଣୀ ଲାଇଭ୍ର ଏହି ସୁନ୍ଦର ପରିବେଶ ଭିତରକୁ ଆପଣଙ୍କୁ ସ୍ୱାଗତ କରୁଛୁ। କେମିତି ଅଛନ୍ତି? ଭଲ ମନ୍ଦ ଦ୍ୱିପଦ କଥା ତ ପ୍ରଥମେ ପଚାରିବାକୁ ପଡ଼ିବ ହିଁ ପଡ଼ିବ, ତାପରେ ଯାଇ ଯେଉଁ କଥା। ପାଗ ଯେମିତି ହେଇଛି, ହାଲକା ହାଲକା ବର୍ଷା, ତା ସହିତ କେତେବେଳେ କେମିତି ବାଦଲ ଫାଙ୍କରୁ ଗୋଟିଏ ଉଦାସିଆ ମୁହଁ ସହ ସୂର୍ଯ୍ୟଙ୍କର ହାଲକା ରେଣୁ ଆପଣଙ୍କ ଉପରେ ବିଞ୍ଚି ହୋଇଯାଉଛି। ତାରି ଭିତରେ ସବୁ ଯେମିତି ଗଛ ପତ୍ର ଗାଧୋଇ ହୋଇ ପଡ଼ିଛନ୍ତି, ଗୋଟିଏ ଧୂଆ ଧୂଆ ସକାଳ, ତାରି ଭିତରେ ପ୍ରଫୁଲ୍ଲ ମନ, ଏବଂ ସେମିତିରେ ଆକାଶବାଣୀ ଲାଇଭ୍। କେମିତି ଲାଗୁଛି ଆପଣମାନଙ୍କୁ? ନିଶ୍ଚିତ ରୂପେ ଭଲ ଲାଗୁଥିବ। ତେବେ ଆକାଶବାଣୀର ଏହି ସୁନ୍ଦର ମାହୋଲ ଭିତରକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜି ପାଇଁ ଆପଣମାନଙ୍କ ସେବାରେ ମୁଁ ରଘୁନାଥ ବିଶ୍ୱାଳ। ତେବେ ମୋତେ ଗୋଟିଏ କଥା କୁହନ୍ତୁ, ଯେତେବେଳେ ଆପଣ କୌଣସି ଗୋଟିଏ ଟ୍ରେନ୍ରେ ଯାତ୍ରା କରୁଛନ୍ତି ଏବଂ କେଉଁ ଗୋଟିଏ ଷ୍ଟେସନର ପ୍ଲାଟଫର୍ମରେ ଆପଣଙ୍କର ଟ୍ରେନ୍ଟି ଅଟକିଛି, କିଛି ସମୟ ପରେ ଦେଖିବେ ଆଉ ଗୋଟିଏ ଟ୍ରେନ୍ ଆପଣଙ୍କର ଛିଡ଼ା ହୋଇଥିବା ଟ୍ରେନ୍ର ପାର୍ଶ୍ୱ ଦେଇ ଅତିକ୍ରମ କଲା, ସେତିକିବେଳେ ଆପଣ କ'ଣ ଅନୁଭବ କରୁଛନ୍ତି? ଆପଣ ହଠାତ୍ ଅନୁଭବ କରିବେ ଯେମିତି ଆପଣଙ୍କ ଟ୍ରେନ୍ଟି ଚାଲିଲା, କିନ୍ତୁ ପ୍ରକୃତରେ ଆମେ ଯେଉଁଠି ଥାଉ ସେଇଠି ଥାଉ, ପାଖରେ ଥିବା ବା ସାଇଡ୍ରେ ଥିବା ଟ୍ରେନ୍ଟି ତାର ଗନ୍ତବ୍ୟ ପଥରେ ଚାଲିଛି, କାହିଁକିନା ଆମର ସମୟ ନିର୍ଘଣ୍ଟ ଏତେବେଳେ ଯାଏଁ ହୋଇନାହିଁ, କିନ୍ତୁ ସେଇଟା ବେଳେବେଳେ ଆମକୁ ଭ୍ରମରେ ପକାଇ ଦିଏ, କାଳେ ମୁଁ ବସିଥିବା ଟ୍ରେନ୍ଟି ଚାଲିବା ଆରମ୍ଭ କଲା କି ନା। ଯାହାର ନିର୍ଦ୍ଦିଷ୍ଟ ସମୟ ସିଏ ତାର ନିର୍ଦ୍ଦିଷ୍ଟ ସମୟରେ ନିଜର ଗନ୍ତବ୍ୟ ପଥରେ ଚାଲେ, ଏବଂ କିଛି ସମୟ ପରେ ଦେଖିବେ ଆପଣଙ୍କର ଟ୍ରେନ୍ଟି ବି ଚାଲିବ, ଏବଂ ଆପଣଙ୍କୁ ତାପରେ ନିଜର ଗନ୍ତବ୍ୟ ପଥର ଯେଉଁ ଠିକଣାଟି, ଯାହାକୁ ଆମେ ମଞ୍ଜିଲ କହୁ, ଲକ୍ଷ୍ୟ କହୁ, ବା ଆମେ ଚାହୁଁଥିବା ଗାଁର କଥା ବା ସହରର କଥା କହୁ, ସେହି ସହର ଅଭିମୁଖେ ଆପଣଙ୍କ ଟ୍ରେନ୍ଟି ଚାଲିବା ଆରମ୍ଭ କରିବ, ଦୌଡ଼ିବା ଆରମ୍ଭ କରିବ। ବାସ୍ ଆପଣଙ୍କର ଟିକେଟ୍ଟି ଆପଣ ସତର୍କରେ ନିଜ ପାଖରେ ରଖୁଥିବେ। କହିବାର କଥା ହେଲା, ପାଖରେ ଯଦି କିଛି ଅତିକ୍ରମ କରିଯାଉଛି ଏବଂ ଆପଣ ରହିଯାଉଛନ୍ତି, ଆପଣ ଭାବନ୍ତୁ ନାହିଁ ଯେ ମୁଁ ଡେରି ହୋଇଗଲା ବା ମୋର ଡେରି ହୋଇଗଲା, ନା, ଆପଣଙ୍କ ପାଇଁ ଗୋଟିଏ ନିର୍ଦ୍ଧାରିତ ସମୟ ଅଛି ଯାହା ଈଶ୍ୱର ଠିକ୍ କରି ରଖିଛନ୍ତି। ସେହି ନିର୍ଦ୍ଧାରିତ ସମୟ ଭିତରେ ଆମେ ଚାହୁଁଥିବା ପ୍ରତ୍ୟେକଟି ଜିନିଷ ଆସେ, ଆମେ ତାକୁ କେମିତି ଗ୍ରହଣ କରୁଛେ ସେଇଟା ଅଲଗା କଥା। ତେଣୁ ବି ପଜିଟିଭ୍, ସକାରାତ୍ମକ ଭାବନାର ଭିତରେ ରୁହନ୍ତୁ, ଏବଂ ସବୁବେଳେ ଦେଖନ୍ତୁ ଯେ ଆପଣଙ୍କର ସମୟ ନିଶ୍ଚିତ ରୂପେ ଆଗକୁ ଆସୁଛି, ଏହି ଆଶା ଏବଂ ବିଶ୍ୱାସ ସହ ଆଜିର ଆକାଶବାଣୀ ଲାଇଭ୍।

ବଖରେ ଘରକୁ ଆୟୁଷ ନିଅଣ୍ଟ ଉଆସ କାହିଁକି ଖୋଜିବେ। ଏଇ ଗୋଟିଏ ଧାଡ଼ି ଜୀବନର ଭାବକୁ ବଦଳାଇ ଦିଏ। ଆମେ ସବୁକାଳେ ଗୋଟିଏ ଲୋଭର ବଶବର୍ତ୍ତୀ ହୋଇ ରହୁ, ଆମକୁ ଆହୁରି ଦରକାର। ଅର୍ଥ ହେଲା ଆହୁରି ଅର୍ଥ ଦରକାର, ଜମି ଜମା ହେଲା ଆହୁରି ଦରକାର, ସୁଖ ହେଲା ଆହୁରି ଦରକାର, ଭଲ ଖାଇବା ମିଳିଲା ଆହୁରି ଦରକାର। ଆମେ ସବୁବେଳେ ଆହୁରି ଆହୁରି ଭିତରେ ରହିଗଲେ, କିନ୍ତୁ କେବେ ବି ଚିନ୍ତା କରିପାରିଲେନି ଯେ ଆମ ପାଇଁ ଯେତିକି ନିର୍ଦ୍ଦିଷ୍ଟ ହୋଇକି ଅଛି ବା ଚୟନ ହୋଇକି ଅଛି ଆମ ଭାଗରେ ସେତିକି ହିଁ। ଥରେ ଜଣେ ବୁଢ଼ୀ ମାଉସୀଙ୍କ ସହିତ ଗୋଟିଏ ଦୋକାନରେ ଦେଖା ହେଲା ଏବଂ ତାଙ୍କ ସହିତ ଗୁଡ଼ାଏ ଭଲ ମନ୍ଦ କଥା ପଚାରିଲେ ଭିତରେ, ଯିଏକି ମୋର ପିଲାଦିନକୁ ଦେଖି ଆସିଛନ୍ତି ଏବଂ ମୋତେ ସେ ପଚାରିଦେଲେ, ତୋ ରାଗ ସବୁ କମିଲାଣି ନା ସେମିତି ରାଗିକି ଅଛୁ? ସେଇ ରାଗ ଏବେ ବି ତୋ ପାଖରେ ଅଛି? ପିଲାବେଳେ ତୋତେ ଖାଇବା ଜିନିଷ କିଛି ଦେଲେ ଯଦି ଟିକେ ଏପଟେ ସେପଟେ ହେଇଯାଏ ତୁ ଥାଳି ଧରିକି ଫିଙ୍ଗି ଦେଉଥିଲୁ। ମୁଁ ଅବାକ ହେଇ ମାଉସୀଙ୍କ ମୁହଁକୁ ଦେଖିଲି, ମୁଁ କହିଲି ସତରେ ଏମିତି ଫିଙ୍ଗୁଥିଲି? ସେ କହିଲେ ହଁ, ବହୁତ ରାଗୁଥିଲୁ ବାପା ତୁ। ତ ଗୋଟେ ଜିନିଷ ସବୁବେଳେ ମନେ ରଖିବୁ, ମାଉସୀ ମୋତେ କହିଲେ। ମୁଁ କହିଲି କ'ଣ ମାଉସୀ? ଯେତିକି ତୋ ପାଇଁ ନିର୍ଦ୍ଧାରିତ ସେତିକି ହିଁ ଗ୍ରହଣ କରିବ। ଯେଉଁଠି ତୁ କିଛି ଖାଇବା ଦ୍ରବ୍ୟ ଫିଙ୍ଗି ଦେଇଛୁ ବା ବ୍ୟବହାର ଜିନିଷ ଫିଙ୍ଗି ଦେଇଛୁ, ତୋ ପାଇଁ ଯାହା ନିର୍ଦ୍ଧାରିତ ଥିଲା ସେଥିରୁ ସେତକ କଟିଗଲା। ଆଗାମୀ ଦିନରେ ଦେଖିବୁ ସେଇତକ ପାଇଁ ତୁ ତରସିଯିବ, ତୁ ଘାଣ୍ଟି ହୋଇଯିବୁ। ତେଣୁ ଯାହା ମିଳିଲା ଖୁସିରେ ଗ୍ରହଣ କରେ ଏବଂ ସେଇତକ

ଭିତରେ ଖୁସିରେ ରହ, ତୋ ରାଗ ଟିକେ କମା। ପିଲାଦିନେ କ'ଣ କରିଥିଲି ମୋର ମନେ ନାହିଁ, କିନ୍ତୁ ମାଉସୀଙ୍କର ଏଇ କଥାଟି ମୋତେ ପ୍ରକୃତରେ ହୃଦୟକୁ ଛୁଇଁଗଲା। ଠିକ୍ କଥା ତ, ଯାହା ନିର୍ଦ୍ଧାରିତ ହୋଇକି ଆସିଥାଏ ତା ଦେହରୁ ଯଦି ଆମେ ଅଧିକା ଗ୍ରହଣ କରୁ, ସେପଟେ ସରିଗଲାଣି, ଆଗାମୀ ପାଇଁ କିଛି ନାହିଁ ଆମ ପାଖରେ, ଯାହାକୁ ଆମେ ସଞ୍ଚୟ ବୋଲି କହୁ। ଯାହା ବି ସଞ୍ଚୟ ହେଉ, ସୁଖ ସଞ୍ଚୟ ହେଉ, ଦୁଃଖ ସଞ୍ଚୟ ହେଉ, ଆହାର ହେଉ, ପୋଷାକ ହେଉ, ସମ୍ପର୍କ ହେଉ, ସବୁକିଛି ସଞ୍ଚୟ କରି ରଖିଲେ ହିଁ ଆମକୁ ଆଗାମୀ ଦିନ ପାଇଁ ଅଛି। ଏବେଠାରୁ ହିଁ ସବୁକିଛିକୁ ଯଦି ଆମେ ସାରିଦେବା, ଆଗାମୀ ଦିନ ପାଇଁ କିଛି ବୋଲି କିଛି ନଥାଏ ନା, କ'ଣ କହୁଛନ୍ତି? ଏମିତି ତ ଅନେକ ଜ୍ଞାନ ଆଜ୍ଞା ଆମେ ଅନେକ କଥାରେ ପାଉ, କିନ୍ତୁ ସବୁ ଜ୍ଞାନକୁ ଆମେ ଗ୍ରହଣ କରୁ ବୋଲି କିଛି ମାନେ ନାହିଁ। ଆଉ ଆପଣ ଦେଖିବେ, ଯେଉଁଠି ଆପଣ ଟିକିଏ ଅଖଞ୍ଜରେ ପଡ଼ିଯାଇଛନ୍ତି, ଆପଣଙ୍କୁ ଜ୍ଞାନ ଦେବା ପାଇଁ ଗୁଡ଼ାଏ ଲୋକ ହାଜିର ହୋଇଯିବେ। ଆଉ ଆପଣଙ୍କର ଯେତେବେଳେ ସବୁ ଠିକ୍ଠାକ୍ ଅଛି, ସେତେବେଳେ ବି ଆପଣଙ୍କ ପାଖେ ଗୁଡ଼ାଏ ଲୋକ ହାଜର ହୋଇଯିବେ ଆପଣଙ୍କ ପାଖରୁ ସବୁ କିଛି ନେବା ପାଇଁ। ତେଣୁ ଏଇ ଯେଉଁ ସମୟଟିକ ଆମ ପାଖରେ ଅଛି, ତାହା ହିଁ ମୂଲ୍ୟବାନ। କାହାକୁ କ'ଣ ଦେବେ, କାହାଠୁ କ'ଣ ନେବେ, ଏବଂ କାହାକୁ ଗୀତ ପରି ସାଇତିକି ରଖିବେ, ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ସବୁକିଛିରେ ସତର୍କତା ନା, କ'ଣ କହୁଛନ୍ତି? କସନ୍ ଗୋଟେ ରହୁଛି ତ, କୋଭିଡ୍ ସମୟର କଥା ଟିକେ ମନେ ପକାନ୍ତୁ, କି ମାନେ ସମୟ ଦେଇକି ଆମେ ଅତିକ୍ରମ କରିଛେ। ସେହି ସମୟରେ ଦେଖିବେ ଗୁଡ଼ାଏ ସୋସିଆଲ ମିଡ଼ିଆ ଭିତରେ ଗୁଡ଼ାଏ ଡାକ୍ତର ବାହାରି ପଡ଼ିଲେ, ଅରିଜିନାଲ ଡାକ୍ତର ସବୁ ଚୁପଚାପ ହୋଇକି ରହିଗଲେ। କହିବାର କଥା ହେଲା, ଯିଏ କିଛି ଜାଣିନି ବି, ଆପଣଙ୍କୁ ଯଦି ଟିକେ ଥଣ୍ଡା ହେଇଗଲା, ଆରେ ଶୁଣ ଶୁଣ ତୁ ଏଇ କାମ କରେ, ସେ ମେଡିସିନ ଖା, ଏଇ ଜିନିଷ ରଖେ, ସେଇଟାରୁ ଏତିକି ଖାଇବୁ, ସେଇଟାରୁ ଅମକ କରିବୁ, ଆରେ ବାପରେ! ଆପଣ ଦେଖିବେ ଆପଣଙ୍କର ସାଙ୍ଗମାନେ ବି, ଯିଏକି ସି ଅକ୍ଷର ବିବର୍ଜିତ ଥିଲେ, ସେମାନେ ବି ଆପଣଙ୍କୁ ଜ୍ଞାନ ଦେବା ଆରମ୍ଭ କଲେ ଡାକ୍ତରୀ ବିଦ୍ୟାର। ଆରେ ଭାଇ, ସେଥିପାଇଁ ଡାକ୍ତର ଅଛନ୍ତି, ଆମେ ତାଙ୍କ ପାଖରୁ ଯିବା, ତାଙ୍କରି ପରାମର୍ଶ ନେବା। ନିଜ ଇଚ୍ଛାରେ ଏମିତି କୌଣସି ଔଷଧ ବ୍ୟବହାର କରିବାନି ଯାହାକି ଆମେ ଜାଣିନେ ତା ବିଷୟରେ କିଛି, ଏବଂ ପରବର୍ତ୍ତୀ ସମୟରେ ତାକୁ ନେଇକି ଯେମିତି ଆମେ ହଇରାଣରେ ନ ପଡ଼ିବା ନା, କ'ଣ କହୁଛନ୍ତି? ତେଣୁ ଜ୍ଞାନ ବେଶୀ ଦେବା ଅପେକ୍ଷା ଅତିକମରେ ଅନ୍ୟର ଜ୍ଞାନକୁ ଆମେ ଟିକେ ଗ୍ରହଣ କରିବା, ଯେଉଁଟା ଆମର ଦୈନନ୍ଦିନ ଜୀବନର କାମରେ ଆସିବ। ଠିକ୍ ଅଛି, ଏମିତି କଥା ହେଉଥିବା ଗୋଟେ ସୁନ୍ଦର ଗୀତଟେ ଶୁଣନ୍ତୁ।

0: ତୁ କାଲି ଆସିବୁ ତ?
1: ଆଚ୍ଛା, କେତେ ସୁନ୍ଦର ଏଇ ଜିନିଷ, ମାନେ ଗୋଟେ ଗୋଟେ ନାଁ ବେଳେ ବେଳେ ଗୀତ ପରି ଲାଗେ, ମାନେ ନାଁରେ ଯେମିତି ଆମେ ଡାକିଦେଉ, ଗୋଟେ ଗୀତଟେ ସୁରିଲା, ଗୀତଟେ ଯେମିତି ଆମ ଉଠରୁ ବାହାରି ପଡ଼ିଲା, ଏବଂ ଶୁଣିଦେଲେ ବି ଯଦି ତାହା ଆମ ପାଇଁ ଆଉ କିଛି ମିଠାସ ନେଇ ଆସୁଛି ତ କଥା ସରିଲା। ତ ଜୀବନରେ ଏମିତି ଅନେକ କଥା ଘଟେ, କିଛି ନାଁ ଆମ ପାଇଁ ଗୀତ ହେଇକି ସବୁକାଳେ ସୁରିଲା ସୁରିଲା ହେଇକି ରୁହେ, ଏବଂ କିଛି ସମ୍ପର୍କ ବି ତା ଭିତରେ ଗୋଟେ ମିଠାସ ଭରିଦିଏ, ଗୋଟେ ସୁରିଲା ଅନ୍ଦାଜ ଭରିଦିଏ, ଏବଂ ତାକୁ ନେଇ ଜୀବନର ଗତିପଥ ଆମର ସୁନ୍ଦର ଭାବରେ ଚାଲେ। କହିବା ବାହୁଲ୍ୟ, ଯଦି ଆପଣଙ୍କ ମନଲାଖି ସାଥିଟିଏ ଆପଣଙ୍କ ପାଖରେ ଅଛି, ସେ ପୁରୁଷ ବନ୍ଧୁଟିଏ ହୁଅନ୍ତୁ ବା ନାରୀ, ଯଦି ଉଭୟଙ୍କର ମନ ମିଶିଛି ଏବଂ ଚାଲିବାର ରାସ୍ତା ଯେତେ ଆବୁଡ଼ା ଖାବୁଡ଼ା ଥିଲେ ବି ଆମକୁ ଯେମିତି ସହଜ କରିନିଏ, ପରସ୍ପର ଆମେ ପରସ୍ପରର କଥାକୁ ବୁଝିପାରୁ ଏବଂ ଜଣେ ଅନ୍ୟ ଜଣଙ୍କ ପରି ଟିକେ କେୟାରିଂ ହୋଇଯାଉ, ସେଇଟା ହିଁ ତ ଜୀବନ। ଆଉ ସବୁକାଳେ ଯଦି ନିଜେ ନିଜ କଥା ହିଁ ଆମେ ବୁଝୁଥିବା, ତାହେଲେ ତ ଆଉ ସମ୍ପର୍କର ମାନେ ବୋଲି ହିଁ କିଛି ନଥିବ। କିଛି ସମ୍ପର୍କ ଏମିତି ଖୋଳପା ଛାଡ଼ିଲା ଭଳିଆ ଛାଡ଼ିଯାଏ, ଏବଂ ତାର ପ୍ରକୃତ ଅରିଜିନାଲିଟି ବୋଲି ଯାହା କହୁ ଆମେ, ସେଇ ଜିନିଷଟାକୁ ଆମେ ଦେଖିପାରୁ, ସେଇଠି ସମ୍ପର୍କର ଗଭୀରତା କେତେ ଆମେ ଜାଣିପାରୁ। ଏମିତି କିଛି ସମ୍ପର୍କ ଅଛି ଯେଉଁ ସମ୍ପର୍କର ଠିକ୍ କବାଟ ପାଖରେ ପହଞ୍ଚି ଆପଣଙ୍କ ନକ୍ କରିବା ପୂର୍ବରୁ ଆପଣଙ୍କ ପାଇଁ ସେ କବାଟ ସବୁକାଳେ ବନ୍ଦ ହୋଇଯାଏ, କିଛି ସମ୍ପର୍କ ଆପଣଙ୍କର ପଦପାତରେ ହିଁ ଖୋଲି ଯାଇଥାଏ।

ଟିକ୍ ଟିକ୍ ଟିକ୍ ମାନେ ଆପଣ ଘଣ୍ଟା ଆଡ଼କୁ ପୁରା ନଜର ଗଲାଣି ନାଇ ଭାଇ ପ୍ରକୃତରେ ଏଇ ଯୋଉ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଆଉ ହୃଦୟର ଧଡ଼କନ୍ ଯୋଉ ସ୍ପନ୍ଦନ ୟାରି ଭିତରେ ହିଁ ଜୀବନର ଗୁଡ଼ାଏ ମୋଡ଼ ଆଗକୁ ପଛକୁ ବା ବୁଲାଣି ତ କେତେବେଳେ ୟୁଟର୍ନ ଏ ଭିତରେ ଦେଇ ଗତି କରୁଥାଏ ୟାକୁ ଆମେ ସତରେ ସଜାଡ଼ିକି ରଖିବା କଥା। ଏଇ କିଛିଦିନ ତଳେ ଜଣେ ଶ୍ରୋତାବନ୍ଧୁଙ୍କ ସହ ଆମର ଦେଖା ହେଲା ଯିଏ ଆମର ଅନେକ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ମତାମତ ଏମିତି ବ୍ୟକ୍ତିଗତ ଭାବରେ ଦେଲେ କ'ଣ ଭଲ ଲାଗୁଛି କ'ଣ ଭଲ ଲାଗୁନି ଏସବୁ କଥା ଶୁଣିବାକୁ ଆମକୁ ବି ବହୁତ ମାନେ ଇଣ୍ଟରେଷ୍ଟ ଆସିଲା ଯେ ଯାହା ହଉ ଭାଇ ଏତେ ସୁନ୍ଦର ଭାବେ ପୁଙ୍ଖାନୁପୁଙ୍ଖ ଭାବରେ କହୁଛନ୍ତି ନିଶ୍ଚିତ ରୂପେ ଗୋଟେ ଆମର ଭଲ ଶ୍ରୋତା ଏବଂ ଭଲ ଶ୍ରୋତାଟେ ମିଳିଗଲେ ଆପଣଙ୍କର ଦିଲ୍ ଗାର୍ଡେନ୍ ଗାର୍ଡେନ୍ ହେଇଗଲା ବୋଲି ଭାବନ୍ତୁ କାହିଁକି ନା ଆପଣଙ୍କର ଭୁଲ କ'ଣ ଠିକ୍ କ'ଣ ଆପଣ ଠିକ୍ ରୂପେ ଜାଣିପାରନ୍ତି ଆମେ ଯେଉଁଟା ଅନୁଭବ କରୁଛୁ ପ୍ରତ୍ୟେକ କ୍ଷେତ୍ରରେ। ଗୋଟିଏ କାର୍ଯ୍ୟକ୍ରମ ପ୍ରସ୍ତୁତ କରିସାରିଲା ପରେ ଆପଣମାନଙ୍କର ଯେଉଁ ମତାମତ ଖଣ୍ଡିକ ଆସେ ତାରି ଭିତରେ କ'ଣ ଭଲ ଲାଗିଲା କ'ଣ ଭଲ ଲାଗିଲାନି କ'ଣ କଲେ ଭଲ ହୋଇଥାନ୍ତା ଏଇ ମତାମତକୁ ଆମେ ସବୁକାଳେ ଜଗିକି ଥାଉ ଏବଂ ତାକୁ ନେଇକି ହିଁ ଆମର କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ ହୋଇଥାଏ। କଥା ଛଳରେ ବନ୍ଧୁ ଜଣକ କହିଦେଲେ ରଘୁ ଭାଇ ଆପଣ ଯେତେବେଳେ କାର୍ଯ୍ୟକ୍ରମରେ ଥାନ୍ତି ପ୍ରାୟ ଗୀତ ରୋମାଣ୍ଟିକ୍ ଗୀତ ସବୁ ଥାଏ ଅନ୍ୟ ଆଉ କିଛି ଗୀତ ନାହିଁ। ମୁଁ ତାଙ୍କୁ ଗୋଟିଏ ଉତ୍ତର ଦେଲି ଭାଇ ଠିକ୍ କଥା। କହିବାର କଥା ହେଲା ସକାଳର

ଆମର ନିଦ ଭାଙ୍ଗିବା ପରରୁ ରାତ୍ରିର ଯେଉଁ ଶେଷ ମାନେ ଚେଇଁକି ରହିବାର ସମୟ ପର୍ଯ୍ୟନ୍ତ ଆମ ପାଖରେ ହଜାରେ ସମସ୍ୟା, କେଉଁଠି ଇଏମ୍ଆଇ ଭରିବା, କେଉଁଠି କାହାକୁ ନେଇକି ଛାଡ଼ିବା, କ'ଣ ଆଣିବାକୁ ପଡ଼ିବ, କ'ଣ ଦେବାକୁ ପଡ଼ିବ, କିଏ ଆସିବାର ଅଛି, କେଉଁଠିକି ଆମକୁ ଯିବାର ଅଛି, ତା'ର ଗୋଟିଏ ଶେଡ୍ୟୁଲ୍ ବା ଗୋଟିଏ ସମୟ କଷଡ଼ା ବା ସମୟ ସାରଣୀ ଆଗରୁ ପ୍ରସ୍ତୁତ ହୋଇକରି ଆମେ ରଖିଥାଉ ଏବଂ ତାରି ଭିତରେ ଧାଁ ଦୌଡ଼ କରିବା ଭିତରେ ଆମର କେତେବେଳେ ସମୟଟା ସରିଯାଉଛି ଆମେ ଆଉ ନିଜକୁ ଟିକେ ଦେଖିପାରୁନୁ, ମନ କଥାଟାକୁ ବି ଟିକେ ବୁଝିପାରୁନୁ, ହୃଦୟ ପ୍ରତି ଆମେ ଟିକେ ଯତ୍ନବାନ ହୋଇପାରୁନୁ। ଯଦି ଏହି ସମୟ ଭିତରେ ଆପଣଙ୍କୁ କିଛି ଗୋଟିଏ ମଜାଦାର ଗୀତ, ହାଲକା ଫୁଲକା ଗୀତ ଏବଂ ଆପଣଙ୍କୁ କିଛି ମନେ ପକାଇବା ଜିନିଷ ଭଳିଆ ଗୀତ ଯାହାକି ଆପଣଙ୍କ ସ୍ମୃତିକୁ ଉଜ୍ଜୀବିତ କରିଦେବ, ଆପଣଙ୍କୁ ହାଲକା ହାଲକା ଲାଗିବ, ଆପଣ ଟିକେ ରିଲାକ୍ସ ହୋଇଯିବେ, ସେଇଥିପାଇଁ ଆମର ଏହି ପ୍ରସ୍ତୁତି। ଆଉ ସେଇଥିପାଇଁ ଅଧିକାଂଶ ସମୟରେ ଯେତେବେଳେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁ, ଆଉ ବିଶେଷ ଯେତେବେଳେ ଆପଣ ମୋ ନାଁ ନେଲେଣି, ତ ସେଇଠି ଆପଣଙ୍କ ମନକୁ ଯେମିତି ଭୁଲେଇଦେବ, ସବୁତକ ଦୁଃଖ ସବୁ ଶେଡ୍ୟୁଲ୍ ଭିତରେ ଆପଣ ଯେଉଁ ଜଞ୍ଜାଳ ଭିତରେ ଅଛନ୍ତି ତାକୁ ଯେମିତି ଆପଣ ଦୂରେଇ ଦେବେ, ସେଇତକ ପାଇଁ ଗୋଟିଏ ଚେଷ୍ଟା ରହିଥାଏ। ନଚେତ୍ ଏଭ୍ରିଥିଙ୍ଗ୍ ଇଜ୍ ଶେଡ୍ୟୁଲ୍, ଏକଥା ଆମେ ଜାଣୁ, ତଥାପି ଯେଉଁ ସମୟଟିକକ ଆମକୁ ମିଳିଛି, ଯେଉଁ ମହଲତଟିକକ ଆମକୁ ମିଳିଛି, ତାକୁ ଅତି କମ୍ରେ ଖୁସିରେ କଟାଇଦେବା। କାହିଁକିନା ଆପଣ ଜାଣିଛନ୍ତି ଏହି ଚିହ୍ନା ଚିହ୍ନା ରାସ୍ତାରେ ଗୋଟିଏ ଠିକ୍ ସମୟ ଭିତରେ କେତେ ଜଣେ ଏହି ରାସ୍ତା ଦେଇ ଯାଉଛି ଯାହା ପାଇଁ ଆପଣ ଏତେ ସମୟ ଧରି ଅପେକ୍ଷା କରିକି ଅଛନ୍ତି, ଠିକ୍ ନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

କିନ୍ତୁ ଆପଣଙ୍କୁ କିଏ କ'ଣ କହିଦେଲେ ବା ଆପଣଙ୍କ ଉପରେ କିଛି ଯଦି ଅଘଟଣ ଘଟେ, ପ୍ରଥମେ ସିଏ ହିଁ ଛିଡ଼ା ହେଉଥିବ। ଏମିତି ଏମିତି ହେଇକି ପିଲାଦିନ ବା ସ୍କୁଲ ଜୀବନ କଟିଯାଏ ଏବଂ ଆସ୍ତେ ଆସ୍ତେ ଆପଣମାନେ କିଏ କାଠାରୁ ଦୂରକୁ ଦୂରକୁ ହୋଇଯାଆନ୍ତି। କିନ୍ତୁ ହୃଦୟ ଭିତରେ ତାରି କଥାଟା ଆପଣଙ୍କର ଥାଏ ଯେ ମୁଁ ତାହା ସହ ଏତେ ଗଣ୍ଡଗୋଳ ଲାଗୁଥିଲି, ଆମ ଭିତରେ କିଛି ନା କିଛି କଥା ନେଇ ସବୁବେଳେ ଯୁକ୍ତିତର୍କ ହେଉଥିଲା, କିନ୍ତୁ ମୋର ଯେତେବେଳେ ଅଘଟଣ ଘଟୁଥିଲା ବା କିଛି ଗୋଟିଏ ଅସମୟରେ ମୁଁ ପଢ଼ୁଥିଲି, ସିଏ ହିଁ ପ୍ରଥମେ ଛିଡ଼ା ହୋଇ ମୋର ସବୁତକ ସମସ୍ୟାର ସମାଧାନ କରୁଥିଲା।

ସମ୍ପର୍କ ଯୋଡ଼ିବାକୁ, କିନ୍ତୁ ସମୟ ଆପଣଙ୍କୁ ଏମିତି ଗୋଟିଏ ଉଜାଣି ସୁଅରେ ବୁହାଇ ଦେଇଛି ଯେଉଁଠି ନା ତା'ର ଠିକଣା ଥାଏ, ନା ତା'ର ଫୋନ୍ ନମ୍ବର, ନା ତା' ବିଷୟରେ କିଛି ବି କିଛି ଥାଏ। ବାସ୍ ଆପଣଙ୍କ ହୃଦୟରେ କିନ୍ତୁ ସିଏ ଥାଏ, ହସି ହସିକରି ଯେମିତି ସିଏ ଆପଣଙ୍କୁ ନିର୍ଦ୍ଦେଶ ଦେଉଥାଏ, ସାଙ୍ଗରେ ଏଇ ଛୋଟ କଥାକୁ ନେଇ ତୁ ଏତେ ହାରିଯିବା ଭଳି ହେଉଛୁ। ଆରେ ନାଇଁ, ଦେଖେ ଜୀବନ ଆଉ ଟିକେ ଆଗକୁ ତତେ ବଢ଼ାଇ ନେବ, ବାସ୍ ତୁ ଟିକେ ଧୈର୍ଯ୍ୟ ଧର ଏବଂ ସବୁକିଛି ସମସ୍ୟାର ସମାଧାନ ହୋଇଯିବ। ଆଉ ସତକୁ ସତ ଆପଣଙ୍କ ଜୀବନରେ ସେଇଆ ହିଁ ହୁଏ, ଯେଉଁ ବନ୍ଧୁ ଆପଣଙ୍କ ପାଖରେ ଏବେ ନାହିଁ, ଦୂରକୁ ଚାଲିଯାଇଛି, ସିଏ ହିଁ ଆପଣଙ୍କୁ ସବୁକାଳେ ପାଖରେ ରଖୁଥିବ ଏବଂ ସିଏ ହିଁ ଆପଣଙ୍କୁ ଏମିତି କିଛି କଥା କହୁଥିବ ଯେଉଁଟାକି ଆପଣଙ୍କ ହୃଦୟରେ ଗୋଟିଏ ସୁନ୍ଦର ଚିତ୍ରଟିଏ ଛାଡ଼ି ଯାଉଥିବ, ଆପଣଙ୍କର ସବୁ ସମସ୍ୟା ସମାଧାନ ହୋଇଯାଉଥିବ। ଏମିତି ଗୋଟିଏ ବନ୍ଧୁଙ୍କୁ ଏହି ସମୟରେ ଆପଣ ଟିକିଏ ବି ତ ମନେ ପକାଇ ପାରିବେ ନା?

ଏହି ଗୀତଟି ସେହି ଶ୍ରୋତାବନ୍ଧୁମାନଙ୍କ ପାଇଁ ଥିଲା ଯେଉଁମାନେ ନିଜର ବନ୍ଧୁ ପ୍ରତି ଏବେ ବି ଗୋଟିଏ ସୁନ୍ଦର ଦରଜଟି ରଖିଛନ୍ତି ପାଖରେ, ଏବଂ ତାକୁ ନେଇ ସେହି ବନ୍ଧୁତ୍ୱର ହାତକୁ ସାରା ଜୀବନ ଜାବୁଡ଼ିକି ଧରିଛନ୍ତି। ତ କୁହାଯାଇଛି ବନ୍ଧୁତ୍ୱ ହେଉଛି ଦୁଇଟି ଶରୀର କିନ୍ତୁ ଗୋଟିଏ ଆତ୍ମା, ଏବଂ ଆପଣମାନଙ୍କର ଏହି ବନ୍ଧୁତ୍ୱ ଚିରସ୍ଥାୟୀ ହୋଇ ରହୁ, ଏଇଟା ହିଁ ଆମର କାମନା। ଇଏ ଗଲା ବନ୍ଧୁତ୍ୱର କଥା। ବର୍ତ୍ତମାନ ଫେରିବା ଆଉ ଗୋଟିଏ ଦିଗକୁ। ଘରେ ଆପଣ ଅନେକ ସମୟରେ ଯେଉଁମାନେ ବିବାହିତ ସେମାନେ ନିଜର ସ୍ତ୍ରୀ ପ୍ରତି ସବୁବେଳେ ଗୋଟିଏ ନରମ ଭାବନା ରଖୁଥିବେ, ଏମିତି କିଛି ମାନେ ନାହିଁ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଗୋଟିଏ ସୁନ୍ଦର ବ୍ୟବହାର ଭିତରେ ନିଜ ସ୍ତ୍ରୀକୁ ରଖିଥାନ୍ତି, ଏବଂ ପ୍ରକାରାନ୍ତରେ ଧର୍ମ ପ୍ରତି ଜଣକ ବା ଧର୍ମପତ୍ନୀ ଜଣକ ସେହି ହିସାବରେ ଭଲ ପାଇବା ଦେଇଥାଏ। ପରିବାରର ସବୁକିଛି କଥା ସେ ନିଜେ ହିଁ ନେଇସାରିଥାଏ। ଏବଂ ଯଦି ଆପଣଙ୍କର ପିଲା ଛୁଆ ସବୁ ଅଛନ୍ତି, ଗୋଟିଏ ପରିବାର ହସ ଖେଳ ଭିତରେ ଅଛି, ତା ଭିତରେ ଗୋଟିଏ ମୁଖ୍ୟ ଚରିତ୍ର ଯିଏକି ମେରୁଖମ୍ବ ଭଳିଆ ରୁହେ, ସିଏ ହେଉଛି ଘରର ପତ୍ନୀ, ଏବଂ ସିଏ ଆପଣଙ୍କୁ ଯେଉଁ ପ୍ରକାର ଯତ୍ନ ନିଏ, ଆପଣଙ୍କ ପିଲାମାନଙ୍କୁ ବି, ଆପଣଙ୍କର ପିତାମାତାଙ୍କୁ ବି, ଆପଣଙ୍କର ଭାଇ ଭଉଣୀ ସମସ୍ତଙ୍କ ପ୍ରତି ନଜର ଦେବା ପାଇଁ ତା ପାଖରେ ସେହି କ୍ଷମତା ଟିକ କଥାଏ। ଯେଉଁଠି ଆପଣ ନଜରଅନ୍ଦାଜ କରିଦେଇଛନ୍ତି, ଭୁଲିଯାଇଛନ୍ତି ଗୋଟାଏ କଥା, ସେଇଠି ସେ ଆପଣଙ୍କୁ ମନେ ପକାଇଦିଏ, ଏଇଠି ଏଇଟା କରିବାକୁ ପଡ଼ିବ, ସେଇଠି ସେଇଟା କରିବାକୁ ପଡ଼ିବ। ଏତେ କଥା, ଏତେ ଗହଳି ଭିତରେ ସେ ଏତେ ସୁନ୍ଦର ସୁନ୍ଦର କଥାକୁ ମନେ ରଖେ କେମିତି? ଆପଣ ବେଳେବେଳେ ତାଜୁବ ବି ହୋଇଯାଉଥିବେ, ଆଉ ଦେଖିବେ ଯେଉଁଠି ଆପଣ ହାରିଯାଉଛନ୍ତି ସେଇଠି ଆପଣଙ୍କୁ ଜିତିବାର ଗୋଟିଏ ସୁନ୍ଦର ସୂତ୍ର ଆପଣଙ୍କ ଧର୍ମପତ୍ନୀ ହିଁ ଜଣାଇ ଦେଉଛି ବା ଧରାଇ ଦେଉଛି। ତ ସେହି ପରିବାର ଧନ୍ୟ ଯେଉଁଠି ଏମିତି ଗୋଟିଏ ପତ୍ନୀଟେ ଅଛି ଯିଏ ଆପଣଙ୍କ ସମସ୍ତ ପରିବାରକୁ ସମ୍ଭାଳିକି ରଖିଛି।

ରାଗ ରୁଷା ଅଭିମାନ ମମତା ସ୍ନେହର ଗୋଟିଏ ମୂର୍ତ୍ତିମନ୍ତ ପ୍ରତୀକ ହେଉଛି ଘରର ପତ୍ନୀ। ଆଜି ଦିନର କଥା ଦେଖୁନାହାନ୍ତି, ଆଜି ହେଉଛି ସେହି ଦିନ ମା ମହାଲକ୍ଷ୍ମୀ ବି ମହାପ୍ରଭୁ ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କ ଉପରେ କି ରାଗ କି ଅଭିମାନ ଯେ ତାଙ୍କୁ ଏକା ଛାଡ଼ିଦେଇ ଶ୍ରୀମନ୍ଦିରରେ ନିଜେ ବାହାରି ପଡ଼ିଛନ୍ତି ରଥଯାତ୍ରାରେ ବଡ଼ ଭାଇ ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କୁ ନେଇ, ଏବଂ ଆଜି ତାହାର ମୁକାବିଲା ହେବ। ହାରା ପଞ୍ଚମୀ ଗୋଟିଏ ପବିତ୍ର ଦିନ, ଏହି ଦିନରେ ମା ମହାଲକ୍ଷ୍ମୀ ଆପଣ ସମସ୍ତଙ୍କୁ ଆଶିଷ ଦିଅନ୍ତୁ, କରୁଣା ଦିଅନ୍ତୁ, ସମସ୍ତଙ୍କ ପରିବାର ଭିତରେ ଭଲ ପାଇବା ଟିକକ ସଞ୍ଚରି ଯାଉ, ସମସ୍ତେ ଭଲରେ ରୁହନ୍ତୁ। ଏହି କାମନା ସହ ବିଦାୟ ଚାହୁଁଛି ଆଜିର ଆକାଶବାଣୀ ଲାଇଭ୍ରୁ। ରଘୁନାଥ ବିଶ୍ୱାଳ ନମସ୍କାର।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ମଧ୍ୟାହ୍ନ 12। ପ୍ରଚାର କରୁଛୁ ଆମର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଦମୟନ୍ତୀ ବୈକାରଙ୍କ ପାଖକୁ, ଯିଏ ଆପଣମାନଙ୍କ ଫୋନ୍ କଲ୍କୁ ଅପେକ୍ଷା କରି ଅଛନ୍ତି ଟକ୍ ଷ୍ଟୁଡିଓରେ।

0: ପବିତ୍ର ଅବସର କଥା ଆପଣଙ୍କର ଗୀତ ଆମରର ସବୁ ଶ୍ରୋତାଙ୍କୁ ବହୁତ ବହୁତ ବହୁତ ଶୁଭେଚ୍ଛା ଅଭିନନ୍ଦନ ଆଉ ଶୁଭକାମନା ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ ତାଙ୍କରି କୃପା ଆପଣଙ୍କ ଉପରେ ଝରିପଡ଼ୁ ଏହି ଆଶା ବିଶ୍ୱାସ ନେଇ ଚାଲନ୍ତୁ ଆରମ୍ଭ କରିବା ଆଜିର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଆପଣଙ୍କ ସହିତ କଥା ହେବା ପାଇଁ ଆମ ପସନ୍ଦର ମିଠା ମିଠା ଗୀତ ଶୁଣାଇବା ପାଇଁ ଆପଣଙ୍କ ପାଖେ ଅଛି ମୁଁ ଦମୟନ୍ତୀ ବୈକାର ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06854230690 ଏହି ନମ୍ବରଟି ବର୍ତ୍ତମାନ ଖୋଲା ରହିଛି ଆପଣ ଆମକୁ ଫୋନ୍ କରନ୍ତୁ ଆଉ ଆପଣଙ୍କ ଅଞ୍ଚଳରେ କେମିତି ରଥଯାତ୍ରା ପାଳିତ ହେଉଛି ତାଛଡ଼ା ଯେଉଁ ଜଗନ୍ନାଥ ମନ୍ଦିର ଅଛନ୍ତି ସେହି ମନ୍ଦିର ପଛରେ କ'ଣ ବୈଶିଷ୍ଟ୍ୟତା ରହିଛି କିଛି ଲୋକକଥା କିଛି ପାରମ୍ପରିକତା ଅଛି କି ଏହି ସମ୍ପର୍କରେ ଆମ ସହିତ ଆଲୋଚନା କରନ୍ତୁ ପୁଣି ଥରେ ଏହି ଫୋନ୍ ନମ୍ବରଟି କହି ରଖୁଛୁ 06854230690 ପ୍ରଥମ ଫୋନ୍ଟି କଟିଯାଇଛି ତେବେ ଆଉଥରେ ଫୋନ୍ ନମ୍ବର ଆମେ କହି ରଖୁଛୁ 06854230690 ଆପଣ ବର୍ତ୍ତମାନ ସମସ୍ତେ ଅଛନ୍ତି ଆକାଶବାଣୀ ଜୟପୁରର ଏହି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମରର ପରିସରରେ ହ୍ୟାଲୋ
1: ଜୟ ସୀତାରାମ ଆଜ୍ଞା ଜୟ ସୀତାରାମ
0: ଆଜ୍ଞା ନମସ୍କାର କୁହନ୍ତୁ
1: ଆଜ୍ଞା ଜୟ ସୀତାରାମ ରବୀନ୍ଦ୍ରନାଥ ମେହେର ଲାକଟା ଭେଡ଼େନ ବ୍ଲକ ବରଗଡ଼ ଜିଲ୍ଲା ନୁ କହୁଛି ଆଜ୍ଞା
0: କେତେବେଳୁ ଫୋନ୍ ଟ୍ରାଏ କରୁଥିଲେ ଆପଣ
1: ଆଜ୍ଞା ଆଜ୍ଞା
0: ବହୁତ ବେଳୁ ନା କଣ ହ୍ୟାଲୋ କୁହନ୍ତୁ ଆପଣଙ୍କ ଗାଁରେ ଜଗନ୍ନାଥ ମନ୍ଦିର ଅଛନ୍ତି ରଥଯାତ୍ରା ହୁଏ ନା ଟିକେ ଦୂରକୁ ଯାଆନ୍ତି ଦେଖିବା ପାଇଁ
1: ଆଜ୍ଞା ମୁଁ ତ ପ୍ରତିବର୍ଷ ପୁରୀ ଯାଇଛି ରଥଯାତ୍ରାକେ ବୋଲେ ଏଇ ବର୍ଷ ବି ଯାଇଥିଲି ଆଉ ପରଦିନ ଏଇଟା ଘରକେ ଆଇଲି
0: ନାଇଁ ନାଇଁ ଆପଣଙ୍କ ଗାଁରେ ଅଛି କି ଜଗନ୍ନାଥ ମନ୍ଦିର
1: ନାଇଁ ଗାଁରେ ଆମର ନାଇଁ
0: କୋଉଠିକି ଯାଆନ୍ତି ପାଖେ ସେ ମନ୍ଦିରରେ କେମିତି କଣ ସେ ମନ୍ଦିରକୁ ନେଇକି କିଛି ଲୋକ କଥା ଅଛି କି ତା ମନ୍ଦିର ପଛରେ ମାନେ
1: ଲୋକ କଥା ଅଛି କି ମୁଁ ତ ପରଗାଟା ନାଇଁ ଜାଣି ବାକି ରଥଯାତ୍ରା ଧୁମଧାମରେ ହେସି ଆମର ଇନ ରୁଷୁଡା ବୋଲସନ୍ ପାଖେ ଆମେ ଯାଇସୁ ଦେଖି
0: ଆଜ୍ଞା
1: ସେନ ରଥରେ ମାନେ ପହଣ୍ଡି କରିକିରି ଆନସନ୍ ରଥରେ ବସାସନ୍ ରଥ ଟାଣସନ୍ ଆଉ ଯାତ୍ରା ପଡିଆରେ ଆନସନ୍ ଯାତ୍ରା ପଡିଆରେ ବହୁତ ଲୋକଙ୍କର ସମାଗମ ହେସି ତାପରେ ନେଇକରି ମାଉସୀ ମନ୍ଦିରରେ ରଖସନ୍ ଆଉ ସେନ ଅବତାର ବି ହେସି 10 ଦିନ ତକ ଆଜ୍ଞା
0: ସେଇଟା ତ ପରମ୍ପରା ଆମର ଆମର ରହିଛି ରଥଯାତ୍ରାରେ ଏଇ ବିଧି ଅଛି ନିୟମ ଅଛି ସବୁ ସେମିତି କରନ୍ତି କିନ୍ତୁ ଯୋଉ ମନ୍ଦିର ଅଛନ୍ତି ମନ୍ଦିର ପ୍ରତିଷ୍ଠା ପଛରେ ଏମିତି ଥାଏ ନା ଆପଣଙ୍କର ସମ୍ବଲପୁର ଅଞ୍ଚଳରେ ଗୋଟେ ପାତାଳି ଜଗନ୍ନାଥ ଅଛନ୍ତି ସେ ତାଙ୍କର ବହୁତ ଗୁଡ଼େ କଥା ଅଛି ସେ ପ୍ରକାର କିଛି ଯଦି ଅଛି କିମ୍ବଦନ୍ତି ଲୋକ କଥା କୁହନ୍ତୁ ମାନେ ଆପଣଙ୍କ ଗାଁରୁ କେତେ ଦୂର ହବ ସେ ମନ୍ଦିର
1: ଆମର ଗାଁରୁ ମନ୍ଦିରଟା ହେଇଯିବା 4-5 କିଲୋମିଟର ହବା
0: ଆଜ୍ଞା ଆଜ୍ଞା ଠିକ ଅଛି
1: ଆମେ ଯାଇସୁ ଦେଖି ଆଜ୍ଞା ସମସ୍ତେ
0: ଆଜ୍ଞା
1: ଆଉ ଆମର ଗାଁ ପାଖେ ମାନପୁରରେ ହେସି ଯେନ୍ତା କି ସେଟା ଦ୍ୱିତୀୟ ଯାତ୍ରାର ଆର ଦିନ ହେସି ସେନ୍କେ ବି ଯାଇସୁ ସେଟା ଛୋଟ ରଥ କରସନ୍ ଗାଁରେ କୀର୍ତ୍ତନ ଫିର୍ତ୍ତନ କରିକିରି ଆଣିକିରି ମହାପ୍ରଭୁଙ୍କୁ ବଡ ଦାଣ୍ଡରେ ରଖିକରି ସେନ କୀର୍ତ୍ତନ ସମ୍ପ୍ରଦାୟ ହେଇକରି ଲୋକଙ୍କର ବହୁତ ସମାଗମ ହେଇଛି ସେନ ବି ବୋଲେ 2 ଦିନ ଆମେ ରଥଯାତ୍ରା ଦେଖସୁ ଆର ଦଶମୀରେ ବି 2 ଦିନ ଦେଖସୁ
0: ଆଜ୍ଞା ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ
1: ପିତା ଧରିକିରି ଯାଇସୁ ଆଜ୍ଞା
0: ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଆଜ୍ଞା ଜୟ ସୀତାରାମ ଆଜ୍ଞା
0: ଆଜ୍ଞା

0: ଜଗନ୍ନାଥଙ୍କର ରୀତିନୀତି ବିଧି ବିଧାନ ବହୁତ ବହୁତ ଲମ୍ବା, ତାରି ବିଷୟରେ ଆଲୋଚନା କରିବା ପାଇଁ ଆମ ପାଖକୁ ବହୁତ ସମୟ ଦରକାର। ତେବେ ସମୀର, ଆପଣଙ୍କ ଗାଁରେ ଯଦି ଅଛନ୍ତି ଜଗନ୍ନାଥ ମନ୍ଦିର, ତା ପଛରେ କିଛି ଯଦି କିମ୍ବଦନ୍ତୀ ଅଛି, କିଛି ଲୋକ କଥା ଅଛି, ମନ୍ଦିରର କିଛି ଯଦି ପାରମ୍ପରିକତା ଅଛି, ଆମ ଶ୍ରୋତାମାନଙ୍କୁ କୁହନ୍ତୁ।
1: ନିହାତି, ବର୍ତ୍ତମାନ ଆମେ ଗୁଣ୍ଡିଚାରୁ ମେଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏମିତିରେ ତ ଆମର ଆରାଧ୍ୟ, ଆମର ପ୍ରତିଟି କାର୍ଯ୍ୟର ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆମେ ସ୍ମରଣ କରନ୍ତି। ଏବଂ ବର୍ତ୍ତମାନ ଯେହେତୁ ରଥଯାତ୍ରା ସମୟ, ତ ଏ ବାବଦରେ ନିଶ୍ଚିନ୍ତ ଭାବରେ ଏବଂ ମହାପ୍ରଭୁଙ୍କ ବାବଦରେ କହିଲେ ସରିବ ନାହିଁ। ରଥଯାତ୍ରା ପ୍ରତ୍ୟେକ ବର୍ଷ ମୁଁ ଆଗେ ଯାଉଥିଲି, ଆପଣ କାହାଣୀ କଥା କହିଲେ, କିମ୍ବଦନ୍ତୀ କଥା କହିଲେ, ସମସ୍ତଙ୍କ ଘରେ ମହାପ୍ରଭୁ ପୂଜା ପାଆନ୍ତି, ଆମ ଘରେ ମଧ୍ୟ ପୂଜା ପାଆନ୍ତି, ଆମ ଗାଁରୁ ଆମ ଘର ପାଖରୁ ଠାକୁର ରଥରେ ବାହାରନ୍ତି, ତେଲେଙ୍ଗାପେଣ୍ଠ ବା ଜାତୀୟ ରାଜପଥରେ, ରାଜପଥ ପାର୍ଶ୍ୱରେ ଜଣଙ୍କର ଘରେ ମାଉସୀ ମା ମନ୍ଦିର, ସେଠିକି ଆସନ୍ତି। ତ କିମ୍ବଦନ୍ତୀ କଥା କହିଲେ, ଏଠି ତ କିମ୍ବଦନ୍ତୀ କିଛି ନାହିଁ, ଏଠି ଯୋଉ ଆମର ରଥଯାତ୍ରା ହେଇଛି, ପିଲାଦିନୁ ଆମ ସାନ ବାପାଙ୍କ ପୁଅ ପୁରୀରୁ ଆଗେ ଗଲେ ସମସ୍ତେ ଛୋଟ ଛୋଟ ଯୋଉ ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବସିଥାନ୍ତି, ନେଇକି ଆସନ୍ତି ଶ୍ରଦ୍ଧାରେ, ତାକୁ ସିଏ ଟାଣୁଥିଲେ, ଟାଣିକି ଘରେ ରଥଯାତ୍ରା ବେଳେ ଟାଣନ୍ତି, ଏବଂ ସମୟକ୍ରମେ ସେଟା ବଦଳି ଗଲା। ଆଜିର ଦିନରେ ସିଏ ମାନେ ଏତେ ବଡ ରଥ ନହେଲେ ମଧ୍ୟ ଟାଣିଲା ଭଳିଆ ରଥ, ତା ଉପରେ ଦୁଇ ଚାରି ଜଣ ବସିକି ଯୋଉମାନେ ସେବା କରିବେ ଦିଅଙ୍କର, କଲା ଭଳିଆ ରଥ, ଏବଂ ଗୋଟେ କିଲୋମିଟର ପରିବ୍ୟାପ୍ତ ପର୍ଯ୍ୟନ୍ତ ଆମେ ରଥ ଟାଣିକି ନେଉ। ଏବଂ ସୌଭାଗ୍ୟ କ୍ରମେ ମୁଁ କହିବାଟା ବୋଧ ହୁଏ ଧୃଷ୍ଟତା ହେବ, ମହାପ୍ରଭୁଙ୍କ ମାନେ ଆଶିଷ ବଳରେ ଦିଅଙ୍କର ରଥରେ ମୁଁ ଛେରା ପହଁରା କରେ, ଏବଂ ମୋର କକେଇ ସିଏ ବଡ ପଣ୍ଡା ରୂପେ ସେବା କରନ୍ତି, ଏବଂ ମୋ ପୁଅ ମଧ୍ୟ ରଥରେ ବସିକି ଯାଏ, ଯୋଉଠି ଯାହା ଶ୍ରଦ୍ଧାଳୁ ମାନେ ଦିଅନ୍ତି ଭୋଗ କରିବା ପାଇଁ, ସିଏ ଭୋଗ କରନ୍ତି। ଏହା ମହାପ୍ରଭୁଙ୍କର କଥା।
0: ଆରେ ବା, ଆପଣଙ୍କୁ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି ପ୍ରଭୁ ନାଇଁ ରଥ ଉପରେ। ବହୁତ ବଢିଆ କଥା କହିଲେ ସମୀର। ଯେହେତୁ ଆପଣ ସମସ୍ତେ ଆସିଥିବେ ଆମର ଏଇ ସାବର ଶ୍ରୀକ୍ଷେତ୍ର କୋରାପୁଟକୁ, ତାରି ପଛରେ ଗୋଟେ,
1: ଆପଣଙ୍କୁ ଟିକେ ଏଠି ଅଟକେଇବି, କିମ୍ବଦନ୍ତୀ ଆମେ ଯୋଉ ପଞ୍ଚାୟତରେ, ଏବେ ତ ଆମେ କଟକ ମ୍ୟୁନିସିପାଲିଟିରେ ଇନକ୍ଲୁଡ ହେଇଗଲୁଣି, ଆଗରୁ ଯୋଉ ପଞ୍ଚାୟତରେ ରହୁଥିଲୁ ପୌରାଳୀ ପଞ୍ଚାୟତ କୁହନ୍ତି, ଏବଂ ଏହା ପାଞ୍ଜିରେ ମଧ୍ୟ ଏ ସ୍ଥାନର ବିସ୍ତୃତ ବର୍ଣ୍ଣନା ରହିଛି। ଏ କ୍ଷେତ୍ରରେ କେବଳ ପ୍ରଭୁ ଜଗନ୍ନାଥ ପୂଜା ପାଆନ୍ତି, କୁହାଯାଏ ଯେ ଏଟାକୁ ବାମନ କ୍ଷେତ୍ର କୁହାଯାଏ, ବାମନ ରୂପରେ ପ୍ରଭୁ ଜଗନ୍ନାଥ ଏଠି ପୂଜା ପାଆନ୍ତି, ଏବଂ ଏକଦମ କାଠ ଯୋଡ଼ିକୁ ଲାଗିକି ଏ ମନ୍ଦିର, ବିରାଟ ମନ୍ଦିର, ଏଠି ମହାଲକ୍ଷ୍ମୀଙ୍କର ଅଛି, ବିମଳାଙ୍କର ମନ୍ଦିର ଅଛି, ମହାପ୍ରଭୁ ବାମନ ରୂପରେ ପୂଜା ପାଉଛନ୍ତି। ଏଠି ମାନେ ପାଞ୍ଜିରେ ମଧ୍ୟ ଏ ସ୍ଥାନର ଉଲ୍ଲେଖ ରହିଛି, ଯୋଉ କାର୍ଯ୍ୟସୂଚୀ ନିର୍ଘଣ୍ଟ ଯାହା ଅଛି ବାମନ କ୍ଷେତ୍ରରେ ମଧ୍ୟ ରହିଛି, ଏଠି ଧୁମଧାମରେ ରଥଯାତ୍ରା ପାଳନ କରାଯାଏ, ଏ କ୍ଷେତ୍ରକୁ ମଧ୍ୟ ଆମେ ଯାଇଛୁ ଆପଣ ଯେମିତି କହିଲେ, ଏବଂ ଆପଣଙ୍କୁ ନେଇଯିବି ସେଇ ସାବର ଶ୍ରୀକ୍ଷେତ୍ର କଥା ଆପଣ କୁହନ୍ତୁ ଆମେ ଶୁଣିବୁ।
0: ଆଜ୍ଞା, 1972 କୋରାପୁଟ ସହର ସେତେବେଳେ ବହୁତ ଛୋଟ ଥିଲା, ସେଠି ଗୋଟେ ପୋଲିସ କ୍ଲବ ଥିଲା, ତାରି ସାମ୍ନାରେ ମାନେ ଗୋଟେ ଛୋଟ ପାହାଡ଼, ଡୁଙ୍ଗରି ଯୋଉଟା କୁହାଯାଏ ଏଠିକାର ଲୋକାଲ ଭାଷାରେ, ସେଇଠି ଲୋକମାନେ କାଠକୁ କାଠ ଯୋଡ଼ି ଗୋଟେ ମନ୍ଦିର ଆକାର ତିଆରି କରିକି ତା ଭିତରେ ପିଚୁ ଡ୍ରମ୍, ଆପଣ ଦେଖିଥିବେ ବଡ଼ ବଡ଼ ପିଚୁ ଡ୍ରମ୍, ସେ ପିଚୁ ଡ୍ରମ୍କୁ କାଟିକି ଧଳା ରଙ୍ଗ ଲଗେଇକି ତାରି ଉପରେ ଅସ୍ଥାୟୀ ନୀଳଚକ୍ର ସ୍ଥାପନ କରି ଲାଲ ପତାକା ଉଡ଼େଇକି ପ୍ରଥମେ ରଥଯାତ୍ରା ଆରମ୍ଭ ହୋଇଥିଲା 1972। ରଥଯାତ୍ରାର ଆୟୋଜନ କରାଯାଇଥିଲା, କିନ୍ତୁ ପ୍ରଥମେ ପର ମୁହୂର୍ତ୍ତରେ ପ୍ରଶ୍ନ ଉଠିଲା ଯେ କୋଉଠିକି ଟାଣିକି ନେବେ, ମାଉସୀ ଘର କାହିଁ, ପର କୋରାପୁଟରେ ଯୋଉ ହାଟପଦା ଅଛି ଆପଣମାନେ ଆସିଲେ ଦେଖିବେ, ସେଠି ରାଣୀଗଡ଼ ଯିବା, ରାଣୀଗଡ଼ ବୋଲି ଗୋଟେ ଛୋଟିଆ ଗାଁଟେ ଅଛି, ସେଇ ରାସ୍ତା ରାୟଗଡ଼ା ରାସ୍ତା ଆଉ ରାଣୀଗଡ଼ ରାସ୍ତା ଦି ବିପରୀତ ଦିଗକୁ ଯାଏ, ସେଇ ଛକରେ ଗୋଟେ ପଶ୍ଚିମ ପାଖରେ ଗୋଟେ ଛୋଟ ଜାଗାଟେ ଖୋଲା ଥିଲା, ସେଇ ଜାଗାରେ ଗୋଟେ ଅସ୍ଥାୟୀ ମଣ୍ଡପ ତିଆରି ହେଲା, ଲୁହା ପାଇପ ଇଏ ସିଏ ସବୁ ଆଣିକି ମଣ୍ଡପ ତିଆରି କରାଗଲା, ଆଉ ରଥ ଟଣା ହେଇକି ଆସିଲା ସେଇ ମଣ୍ଡପକୁ। ଏଇଟା ତାର ଯାହାକି ପରବର୍ତ୍ତୀ କାଳରେ ମାନେ ସାବର ଶ୍ରୀକ୍ଷେତ୍ର ସ୍ଥାପନ କରିବାର

0: ହେଉଛି ପ୍ରେରଣା ଏଇ ଘଟଣାଟି ଅଣା ହେଇକି ରଖା ହେଇଥିଲା। ତାପରେ ଆୟୋଜନ ହେଲା ଯେ ଆମେ କେମିତି କ'ଣ ମନ୍ଦିର ତିଆରି କରିବୁ, କେମିତି କ'ଣ କେଉଁଠି ମାଉସୀ ମା ହେବେ, ଏଇଟା ଗୋଟେ ଲମ୍ବା ପ୍ରୋସେସ୍ ଚାଲିଲା। ଲାଷ୍ଟ 2018 ମସିହାରେ ମନ୍ଦିର ଠିକ୍ ଭାବରେ ଏବେ ଯେଉଁ ମନ୍ଦିର ଦେଖୁଛନ୍ତି ତାହାର ଶୁଭାରମ୍ଭ ହେଲା। ଏଇଟା ହେଉଛି ସାବର ଶ୍ରୀକ୍ଷେତ୍ରର ଇତିହାସ। ମୁଁ ଗୋଟେ ଛୋଟ ଘଟଣାଟେ ମୁଁ କହିଲି, କିନ୍ତୁ ଆପଣ ଜାଣିଥିବେ ଯେ ଆଦିବାସୀ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଗୋଟେ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ ଏଇ କୋରାପୁଟର ସାବର ଶ୍ରୀକ୍ଷେତ୍ରର ରଥଯାତ୍ରାରେ। ଆପଣ କହିଲେ ଆପଣ ଛେରାପହରା କରନ୍ତି, ପୁରୀରେ ଗଜପତି ରାଜା ଛେରାପହରା କରନ୍ତି। ଆପଣ ଜାଣିଛନ୍ତି ଏଇ ଯେଉଁ କୋରାପୁଟର ସାବର ଶ୍ରୀକ୍ଷେତ୍ରର ରଥ ଉପରେ 3ଟି ଗାଁର ମୁଖିଆମାନେ ଆସିକି ଛେରାପହରା କରନ୍ତି, ଛେରାପହରା ଯେଉଁଟା କହନ୍ତି। ହଁ, ପରମୁହୂର୍ତ୍ତରେ ସେଠିକାର ଜିଲ୍ଲାପାଳ ସେଇ ଗ୍ରାମର ମୁଖିଆମାନଙ୍କର ମୁଣ୍ଡରେ ଶିରପା ବାନ୍ଧିକି ସେମାନଙ୍କୁ ସମ୍ମାନିତ କରାଯାଏ। ଆଉ ଆଦିବାସୀଙ୍କ ଦ୍ୱାରା ଆସିଥିବା ସବୁ ଭୋଗ ପ୍ରଥମେ ଭୋଗ ଲାଗି ହୁଏ ଠାକୁରଙ୍କ ପାଖରେ। ଆମ୍ବ, ପଣସ, ପିଜୁଳି, ଜାମୁକୁଳି, ଡଙ୍ଗରକନ୍ଦା ଏସବୁ ତାଙ୍କ ଗାଁରୁ ଆସିଥାଏ। ଏଇଟା ହିଁ ଭୋଗ ଲଗାଯାଏ ପ୍ରଥମେ 3 ଠାକୁରଙ୍କ ପାଖରେ 3 ରଥରେ। ଏହି ପରମ୍ପରା ସାବର ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ। ସମୀର, ବହୁତ ସମୟ ଆମେ ଗପିଲେ, ବର୍ତ୍ତମାନ ଗୀତ ଶୁଣିବା ଆଉ ଗୋଟେ ଫୋନ୍ କଲ୍ ନବା।
1: ହଁ,
0: ଧନ୍ୟବାଦ।

0: हेलो
1: मैडम नमस्कार।
0: आज्ञा नमस्कार।
1: गीता कहते जगतपुर
0: गीता आपन को बड़ वेलकम करुछु आज कार्यक्रम को अच्छा बहुत बढ़िया लगला आपन को फोन कॉल पाई की
1: धन्यवाद।
0: तो जदि मूल रू शुणुथिबे हमर ए कार्यक्रम ताले जगतसिंहपुर आपन कहुतिले थरे जे बहुत गुडे मंदिर अछंती
1: हाँ
0: किछि मंदिर रो से तांकर भितरु कोनसी गोटे मंदिर रो किछि वैशिष्ट्यता जदि अछि आम श्रोता मानको कहंतु।
1: ଆଜ୍ଞା ଆମ ଜଗତସିଂହପୁର ରେ ତ ବହୁତ ଗୁଡେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ବିଶେଷ କରି ତା ଭିତରେ ଝାରପୁର ପୀଠ ହେଲା ଅନ୍ୟତମ।
0: ଆଚ୍ଛା
1: ତାର ଗୋଟେ ବିଶେଷତ୍ଵ ହେଲା ସେଠି ଆମର ଯୋଉ ପଞ୍ଚସଖା ଅଛନ୍ତି ସେ ପୁରୀରେ ଯେତେବେଳେ ପଞ୍ଚସଖା ଥିଲା ସେମାନେ ସ୍ଥିର କଲେ ଯେ ଆମେ ଗୋଟେ ଗୁପ୍ତ ସ୍ଥାନକୁ ଯିବା ଗୋଟେ ଗୁପ୍ତ ଧ୍ୟାନ କରିବା ସେ ବାଛିଥିଲେ ଏଇ ଧ୍ୟାନକୁଦ ପୀଠଟାକୁ ଯୋଉଟାକି ଧ୍ୟାନରେ ସେଠି ବସିଥିଲେ ଏବଂ ସେଟା ଗୋଟେ କୁଦ ଭଳିଆ ହେଇଛି ତେଣୁ ତା ନାଁ ହେଇଛି ଧ୍ୟାନକୁଦ ପୀଠ ସେଠି ଧ୍ୟାନ କରିଥିଲେ। ସେଟା ଗୋଟେ ମିଛାଟିଆ ଜାଗା ସେଠି ଧ୍ୟାନ କଲା ପରେ ବିଶ୍ୱାସ ଅଛି କୁହାକୁହି ହୁଅନ୍ତି ମାଳିକାରେ ବି ଉଲ୍ଲେଖ ଅଛି କି ଯେତେବେଳେ ଅଚ୍ୟୁତାନନ୍ଦ ଆମର ମାଳିକା ଲେଖିଥିଲେ କିଛିଟା ଜିନିଷ ଏଇ ଧ୍ୟାନକୁଦରୁ ପୀଠରୁ ଜଗନ୍ନାଥଙ୍କ ଦ୍ଵାରା ଜଗନ୍ନାଥ ତ ସେମାନେ ତ ପଞ୍ଚସଖା ହେଲେ ଅନନ୍ତ ଅଚ୍ୟୁତ ବଳରାମ ଜଗନ୍ନାଥ ସେମାନେ ତ ହେଲେ ସିଦ୍ଧ ପୁରୁଷ ସେ ଭଗବାନଙ୍କ ସହିତ ଡାଇରେକ୍ଟ କଥାବାର୍ତ୍ତା ହୁଅନ୍ତି ଧ୍ୟାନ ବଳରେ ତେଣୁ ଜଗନ୍ନାଥଙ୍କ ଇଏରୁ ସେ ଯେତେବେଳେ ମାଳିକା ଲେଖିଥିଲେ ସେଇ ପୀଠ ବିଷୟରେ କିଛି ଲେଖିଥିଲେ ମାଳିକାର କିଛି ଅଂଶ ଏଇ ପୀଠରୁ ବି ସେ ବାହାର କରିଛନ୍ତି ଆ ନାଁ ହେଇଛି ଧ୍ୟାନପୀଠ। ଏଇଟା ହଉଛି ଗିରିଡି ବ୍ଲକରେ ଯାଏ ଅଳକା ନଦୀ କୂଳରେ ପୀଠଟି ଅବସ୍ଥିତ ତେଣୁ ଆମର ଯୋଉ ପୁରୀରେ ଯୋଉ ରୀତିନୀତି ଅନୁସାରେ ଯେମିତି ପୂଜା ପର୍ବ ପର୍ବାଣି ବାର ମାସରେ ତେର ପର୍ବ ଭଳିଆ ହୁଏ ଆମର ଏଇ ପୀଠରେ ମଧ୍ୟ ସେମିତି ହୁଏ। ଆମର କାଠ ନିର୍ମିତ ସେଠି ଯେତେବେଳେ ଏଇଟା ସେମାନେ ଯେତେବେଳେ ଧ୍ୟାନ କରୁଥିଲେ ସେତେବେଳେ ଲୋକଲୋଚନକୁ ଆସିଲା ସମସ୍ତେ ସେଠାର ଜମିଦାର ସେଠାକାର ଭଲ ଭଲ ଭକ୍ତ ମାନେ ସେଠି ଗୋଟେ ମନ୍ଦିର ତିଆରି କଲେ ଲୋକଲୋଚନରେ ସେଟା ହେଇଗଲା ଗୋଟେ ବଡ ମନ୍ଦିର ତିଆରି କଲେ ସେଠି ପଞ୍ଚସଖାକର ମୂର୍ତ୍ତି ହେଲା। ତାପରେ ପୁରୀ ମନ୍ଦିରରେ ଯେମିତି ସବୁ ଜାନି ଯାତ୍ରା ଯାହା ସବୁ ପର୍ବ ପର୍ବାଣି ପୁରୀର ରୀତିନୀତି ଅନୁସାରେ ଆମ ଧ୍ୟାନକୁଦରେ ସବୁ ହୁଏ।

0: ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେଠିକି ବି ଯାଆନ୍ତି।
1: ଆଉ
0: କାର୍ତ୍ତିକ ମାସରେ ଆମର ହବିଷ୍ୟାଳି ମାନେ ସେଠି ହବିଷ କରନ୍ତି, ଲୋକମାନଙ୍କର ରହିବାର ବ୍ୟବସ୍ଥା କରାଯାଇଛି ସେଠି, ସବୁ ବିଭିନ୍ନ ପ୍ରକାର ସେଠି ସବୁ ଦୋକାନ ବଜାର ଅଛି। ଗୋଟେ ପ୍ରସିଦ୍ଧ ସ୍ଥଳୀ ଭାବେ ସେଟା ପରିଚିତ।
1: ନିହାତି, ଯୋଉମାନେ ଜାଣିନାହାନ୍ତି ଆପଣଙ୍କ କଥା ଶୁଣୁଛନ୍ତି, ଯାଆନ୍ତୁ, ଆଗ୍ରହୀ ଲୋକ ବୁଲିକି ଆସନ୍ତୁ। ବହୁତ ସୁନ୍ଦର ସୂଚନା ଆପଣ ଦେଇଛନ୍ତି ଗୀତା। ଗୋଟେ
0: ମ୍ୟାଡାମ, ଏଠି ଯେମିତି କୁଡୁଆରେ ଭୋଗ ହୁଏ, ରୋଷେଇ ହୁଏ, ସେଠି ବି ରୋଷଶାଳା ଅଛି, କୁଡୁଆରେ ରୋଷେଇ ହୁଏ। ଯିଏ ଗୋଟେ ଭକ୍ତ ଆସିଲା, ଯେମିତି ପୁରୀରେ ହୁଏ, ସେମିତି ବି ସେ ଭକ୍ତମାନଙ୍କୁ ମହାପ୍ରସାଦ ଯେତେବେଳେ ପାଇବେ ସେତେବେଳେ ମହାପ୍ରସାଦ ପାଇପାରିବେ। ସେଟା କେବେ ବି ସେଠି ନଅଟା ହୁଏନି କି ପଢେନି, ପୁରୀରେ ହୁଏ, ଏଠି ଆମର
1: ନିଛାଟିଆ
0: ସ୍ଥାନ ଥିଲା। ସେ ତାର ପ୍ରାକୃତିକ ପରିବେଶ ବଢିଆ ସୁନ୍ଦର, କଳକା ନଦୀ କୂଳରେ ଚାରିଆଡେ ଝରଣା, ପର୍ବତ, ପାହାଡ, ବିଲ, ବଣ ସବୁ ଏବେ ସବୁ ସେଟାକୁ ଆମ ସରକାର କି କିଛି ସୁବିଧା ଦ୍ଵାରା ସେଠି ସବୁ ବଢିଆ ବଢିଆ ହେଇଯାଇଛି, ସବୁ ବଢିଆ ହେଇଯାଇଛି। ତାକୁ ସରକାରୀ ସହାୟତା ମିଳିଛି, କିଛି ବଢିଆ ହେଇଛି ସେଠି ସବୁ କିଛି। ଆପଣ ଗଲେ ସୁବିଧା ତ ସେଟା ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ବି ପାଇସାରିଲାଣି।
1: ଆରିବା, ବହୁତ ବଢିଆ, ବହୁତ ସୁନ୍ଦର ଭାବରେ ଆପଣ ସୂଚାଇଲେ। ସେଇ ଯୋଉ ପଞ୍ଚସଖା ଯୁଗ, ପଞ୍ଚସଖା ସାହିତ୍ୟ ଆମେ ଯୋଉ ପଢ଼ିଥିଲେ, ସେଇ ଯୁଗକୁ ଆପଣ ବର୍ତ୍ତମାନ ନେଇଗଲେ। ସେଠି ସେମାନେ ଯୋଉ ତପ ଧ୍ୟାନ କରିକି, ଯାହାଫଳରେ ଗୋଟେ ସୁନ୍ଦର ମନ୍ଦିର ସେଠି ମୁଣ୍ଡ ଟେକିଛନ୍ତି ବର୍ତ୍ତମାନ, ଆଉ ରଥଯାତ୍ରା ସେଠି ଅନୁଷ୍ଠିତ ହେଉଛି। ପୁରୀରେ ଯେମିତି ରୀତିନୀତି ପାଳନ ହୁଏ, ମନ୍ଦିରରେ ବି ଠିକ୍ ସେମିତି ହେଉଛି। ବହୁତ ସୁନ୍ଦର ଜାଗା। ଯୋଉମାନେ ଶୁଣୁଛନ୍ତି, ଯୋଉମାନେ ଆଗ୍ରହୀ, ନିଶ୍ଚୟ ଯିବେ ସେଠିକି ବୁଲିବା ପାଇଁ। ଆଜ୍ଞା, ବହୁତ ସୁନ୍ଦର ଜାଗା ହେଇଥିବ ନାଇଁ?
0: ଲୋକଲୋଚନକୁ ଆସିଲା ପରେ ଚାରିଆଡେ ପ୍ରସିଦ୍ଧି ହେଇଗଲା ସେଟା ଜମିଦାର, ଆଉ ସେଠାକାର ଭକ୍ତ ମାନେ ସବୁ ନିର୍ମାଣ ମନ୍ଦିର କରିକିରି ଗୋଟେ ମାନ୍ୟତା ହେଲା ଆଉ ପାଇଲା ଆଉ।
1: ଏମିତି ହୁଏ ନା ଗୀତା, ଯେ ଗୋଟେ ଆସ୍ଥା, ଶ୍ରଦ୍ଧା, ଗୋଟେ ବିଶ୍ୱାସ ହିଁ ଆମକୁ ଗୋଟେ ମାର୍ଜିତ କରିକି ଆଗକୁ ନିଏ। ଏମିତି ମନ୍ଦିର, ମନ୍ଦିର ଆମେ ଭାବୁ ଘରେ ପୂଜା, ମନ୍ଦିର ପୂଜା ବହୁତ ଡିଫରେନ୍ସ, କିଛି ନୁହଁ, ଘରେ ବି ଠାକୁର ଅଛନ୍ତି, ମନ୍ଦିରରେ ବି, କିନ୍ତୁ ମନ୍ଦିରକୁ ଗଲେ ଗୋଟେ ଏନ୍ଭାରମେଣ୍ଟର ଚେଞ୍ଜ ହୁଏ, ଯାହାଫଳରେ ଆମର ମନ, ମସ୍ତିଷ୍କ, ଶରୀରରେ ଗୋଟେ ଚେଞ୍ଜେସ୍ ଅଛି, ଯେ ଠାକୁର ଅଛନ୍ତି ଏଠି, ମୁଁ ଠାକୁରଙ୍କୁ ଦର୍ଶନ କଲି, ମୋର ଗୁହାରୀ ଠାକୁର ଶୁଣିଲେ। ତ ଏଇ ଯୋଉ ଜାଗା ଗୁଡାକ, ହଁ,
0: ଏମିତି ବି ଆହୁରି କେତେ ଜାଗାରେ ଏମିତି ବି ମନ୍ଦିର ଥିବ ଆମେ ଜାଣିନଥିବୁ।
1: ଆଜ୍ଞା, ନିହାତି,
0: ଏମିତି ବି ମନ୍ଦିର ଥିବ ଆମେ ଯୋଉଟା କି ଜାଣିନଥିବୁ, ଆମର ସବୁ କହିଲେ ଆମେ ଶୁଣିବୁ।
1: ନିହାତି, ଶ୍ରୋତାମାନଙ୍କୁ ଏଠି କହିବା, ଯେଉଁମାନେ ଶୁଣୁଛନ୍ତି, ଯାହାଙ୍କ ଗାଁରେ ସହରରେ ଏମିତି ମନ୍ଦିର ଅଛନ୍ତି, ତାଙ୍କ ବିଷୟରେ କୁହନ୍ତୁ ଆମକୁ, କହିଲେ ସମସ୍ତେ ଜାଣିବେ। ବହୁତ ବହୁତ ବହୁତ ଧନ୍ୟବାଦ ଗୀତା, ଆପଣଙ୍କୁ ପୁଣି ଥରେ ରଥଯାତ୍ରା ପାଇଁ ଅଭିନନ୍ଦନ ଜଣାଉଛୁ। କାଳିଆ ଠାକୁର ଆପଣ ସମସ୍ତଙ୍କର ମଙ୍ଗଳ କରନ୍ତୁ, ତାଙ୍କର ଆଶିଷ ବର୍ଷୁ ଆପଣ ସମସ୍ତଙ୍କ ଉପରେ, ଏହି ଆଶା କରିବା।
0: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ, ଆପଣଙ୍କ ଷ୍ଟେସନ ଏମିତି ଉଠି ଉଠି ଯାଉ, ଆଉ ସମସ୍ତେ ଭଲରେ ଥାନ୍ତୁ, ସୁଖରେ ଥାନ୍ତୁ। ରଖୁଛି, ନମସ୍କାର।
1: ନମସ୍କାର।

0: ତ କଣ ସବୁ ମନ୍ଦିର ବିଷୟରେ ଆଜି ଆମେ କଥାବାର୍ତ୍ତା ହୋଇଛୁ? ଆପଣଙ୍କ ଗାଁ ସହରରେ ଯଦି ଥିବେ ଜଗନ୍ନାଥ ମନ୍ଦିର, ତାର ପ୍ରତିଷ୍ଠା ପଛରେ କୁହନ୍ତୁ।
1: ଆମ ଗାଁ ବି ତ ଅଛି ଜଗନ୍ନାଥ ମନ୍ଦିର, ଆମ ରଥଯାତ୍ରା ବି ଅଛି ଆମ ଗାଁରେ ବି, ଶିବ ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି,
0: ନାଇଁ
1: ଆଉ ଦେବୀ ମାନଙ୍କ ମନ୍ଦିର ଅଛି।
0: ନାଇଁ ସେ ଯୋଉ ଜଗନ୍ନାଥ ମନ୍ଦିରଙ୍କର ଯୋଉ ପ୍ରତିଷ୍ଠା ପଛରେ କିଛି କାହାଣୀ ଅଛି କି, କିଛି ଗପ କଥା ଏମିତି ଅଛି କି, ଲୋକ କଥା?
1: ନା ସେମିତି ତ ମୁଇଁ ନାଇଁ ଜାଣି, ଆଗଲି ମାନେ ଯଦି ଥିବା ବେଳେ ମନ୍ଦିର ତ ବହୁତ ଦିନ ତାର ତିଆରି ହେଇଛେ।
0: ଆଜ୍ଞା,
1: ଆମ ଛୋଟ ଥିଲା ବେଳେ ମନ୍ଦିର ପ୍ରତିଷ୍ଠା ହେଇଥିଲା ଜଗନ୍ନାଥ ମନ୍ଦିର, ତାପରେ ଆଗରୁ ବି ତାର ରଥଯାତ୍ରା ହଉଥିଲା ଗୋଟେ ତାଙ୍କ ଛୋଟ ମନ୍ଦିର ଘରେ ରଖିକରି।
0: ଆଚ୍ଛା, ସେତେବେଳର ରଥଯାତ୍ରା ଆଉ ଏତେବେଳର ରଥଯାତ୍ରା କିଛି ଚେଞ୍ଜେସ୍ ଆସିଛି କି, କିଛି ବଦଲାବ ଆସିଛି କି?
1: ହଁ ଟିକେ ବଦଳିଛି ଆଜ୍ଞା, ବହୁତ ବଦଳିଛି।
0: କଣ ବଦଳିଛି?
1: ସେତେବେଳେ ଆମ ତାମାନେ ଛୋଟ ଆକାରରେ ହଉଥିଲା, ଆଜ୍ଞା ବର୍ତ୍ତମାନ ଯେନ୍ତା ହଉଛେ ତାମାନେ ଟିକେ ବଡ ଆକାରରେ ହେଇକିରି ତାମାନେ କୀର୍ତ୍ତନ ମାନେ ହଉଛେ, ତାମାନେ ପ୍ରାଣାୟମ ମାନେ ହଉଛେ।
0: ଆଜ୍ଞା
1: ଆଜ୍ଞା, କାର୍ଯ୍ୟକ୍ରମ ହେଇକି ଆମ ଗାଁରେ ତାମାନେ ରଥଯାତ୍ରା ପାଳନ ହଉଛି।
0: ଆଚ୍ଛା, ମାଉସୀ ମା ମନ୍ଦିର ବି ଥିବେ ନା?
1: ହଁ ଆଜ୍ଞା,
0: ଠିକ ଅଛି। ତ ବହୁତ ବଢିଆ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ବହୁତ ଦିନ ପରେ
1: ସେଇଟାରେ
0: କିମ୍ବଦନ୍ତୀ ରହିଛି, ଭଟଲିର ଯୋଉ ମନ୍ଦିର ଅଛନ୍ତି ସେଇଟା ହଉଛନ୍ତି ପାତାଳି ଶ୍ରୀକ୍ଷେତ୍ର ବୋଧେ।
1: ହଁ, ପାତାଳି ଶ୍ରୀକ୍ଷେତ୍ର ଆମର ଅଛନ୍ ଜୟପୁର, ସୋନପୁରରେ ଅଛନ୍, ଭଟଲିର ଯେନ୍ତା କହୁଛି ଆମର।
0: ଆଜ୍ଞା ଆଜ୍ଞା,
1: ଆମ ଗାଁରୁ 12 କିଲୋମିଟର ହବ,
0: ସେଇଟା ବଡ଼ ହେଇକି ଅଛନ୍ତି ନା?
1: ହଁ ଆଜ୍ଞା,
0: ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ମୁରଲୀ,
1: ହଁ ଆଜ୍ଞା, ଜୁହାର
0: ଜୁହାର।

0: ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର, କୁହନ୍ତୁ।
0: ଲକ୍ଷ୍ମୀନାରାୟଣପୁର।
1: ଆଜ୍ଞା, କଣ କହିବେ ଆଜିର କାର୍ଯ୍ୟକ୍ରମକୁ?
0: ଆଜିର କାର୍ଯ୍ୟକ୍ରମ ତ ବହୁତ ଭଲ ଲାଗୁଛି ଆଜ୍ଞା, ବାକି ସବୁ ଶୁଣୁଛି। ଆଉ ଆମର ବର୍ଷା ତ ଏଇଟା ହଉଛି, ଆମ ପାହାଡ଼ ବର୍ତ୍ତମାନ ପାହାଡ଼ ରଖିଛି ବର୍ଷା ହବ ପାଇଁ।
1: ବର୍ଷା ହଉଛି? ଏଇ ସିଜନରେ ତ ବର୍ଷା ହୁଏ। ରଥଯାତ୍ରା ବର୍ତ୍ତମାନ ଚାଲିଛି, ଠାକୁର ଯାଇଛନ୍ତି ତାଙ୍କର ଜନ୍ମବେଦୀକୁ, ବର୍ଷାରେ ଭିଜି ଭିଜି ଯାଇଛନ୍ତି। କଣ କହିବେ ଏଇ ଯୋଉ ମନ୍ଦିର ବିଷୟରେ, ଆପଣଙ୍କ ଗାଁରେ ଥିବା ମନ୍ଦିର ବିଷୟରେ ଆମେ ସବୁ କଥାବାର୍ତ୍ତା ହଉଛେ, କୁହନ୍ତୁ କିଛି ଯଦି ଜାଣିଛନ୍ତି।
0: ଲକ୍ଷ୍ମୀନାରାୟଣ
1: ମନ୍ଦିର ନାହିଁ, ପାଖପାଖ ଗାଁର କିଛି ମନ୍ଦିର କଥା ଥିବ ଯଦି କୁହନ୍ତୁ।
0: ପାଖରେ ଅଛି ଆମର ଶିବ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ଅଛି, ଆମ ଗାଁଠୁ 4 କିଲୋମିଟର। ସେଠି ବି ଆମର ରଥଯାତ୍ରା ହୁଏ, ସେଠି ବି ଆମର ସେବକ ମାନେ ପୂଜା କରନ୍ତି ଆଜ୍ଞା।
1: ଆଜ୍ଞା,
0: ସନ୍ଧ୍ୟାରେ ବି ସବୁ ଧୂପ ସବୁ ଏଇଟା ଦିଆଯାଏ। ଶିବ ମନ୍ଦିର ଯଦି ସେଠି ସୋମବାର ଠାରୁ ବହୁତ ପ୍ରବଳ ଭିଡ଼ ଲାଗିଥାଏ। ଆଉ ଆମର ଆସୁଛି ଆଗକୁ ଶ୍ରାବଣ ମାସ, ସେଥିରେ ପ୍ରଚୁର ପ୍ରବଳ ଭିଡ଼ ହବ ଆଜ୍ଞା।
1: ଆଚ୍ଛା ଆଚ୍ଛା, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ରଥଯାତ୍ରା ଠିକରେ ଦେଖନ୍ତୁ, ଗହଳି ଭିତରକୁ ବେଶୀ ଯିବେନି, ଆଉ ତା ଭିତରେ ଦଳା ଚକଟା ଚୋରି ହୁଏ, ସେଥିପ୍ରତି ସମସ୍ତେ ସାବଧାନ ହେବେ।
0: ଆଜ୍ଞା,
1: ହଁ ଧନ୍ୟବାଦ କଲ୍ କରିଥିଲେ।
0: ନମସ୍କାର ଆଜ୍ଞା,
1: ନମସ୍କାର।

0: నమస్కార్.
1: నమస్కార్.
0: మూడు నిరాంచళ కోచి బలంగర్ జిల్లారు.
1: అచ్చా, బహుత్ బడియా, బహుత్ ఖుషిరి ఆచంతి బోధే నిరాంచళ.
0: ହଁ, ଆଇତା ଯେହେତୁ କଣ କହନ୍ତି ବର୍ଷା ହଉଛି, ଯେହେତୁ ଟିପି ଟିପି ବର୍ଷା ଆସୁଛି, ଆଉ ବର୍ଷାରେ ଆପଣଙ୍କୁ ଏତେ ଲଗଉଛି ଫୋନ, କିନ୍ତୁ ଯଦି କଣ କହନ୍ତି ଯଦି ଖରା ହଉଥିଲା ତାହେଲେ ହାତ ପଠେଇ ଯାଇକିରି ଧାର ବୁହା ପରିଶ୍ରମ କରିବା ପଡ଼ିଥା, କିନ୍ତୁ ଯାହା ବି ଆଜିକା ବର୍ଷା ହଉଛି ସେଥିପାଇଁ ଥଣ୍ଡାରେ ଆପଣ ଲଗଉଛି ଫୋନ, ବହୁତ ଖୁସି ଲାଗୁଛି.
1: କଣ କହିବେ ନୀଳାଞ୍ଚଳ କୁହନ୍ତୁ, ଆଜି ଯୋଉ ଆମେ ବିଷୟବସ୍ତୁ ରଖିଛୁ ତାରି ଉପରେ
0: ଦେଖନ୍ତୁ. ରଥଯାତ୍ରା ଉପଲକ୍ଷେ ପ୍ରଥମେ ତ ମୁଁ ଆପଣଙ୍କୁ ରଥଯାତ୍ରା ଉପଲକ୍ଷେ ବାଉଡ଼ା ଯାତ୍ରା ଶ୍ରୀଚନ୍ଦ୍ର ଯାତ୍ରା ସମସ୍ତ ଉପଲକ୍ଷେ ଅଲ୍ ଆର୍ଜେ ଅଲ୍ ଇପୁଣକୁ ମୋ ତରଫ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ନିହାତି ଭାବରେ ଖୁସିରେ ଥିବେ ଆଶା ବିଶ୍ୱାସ କରୁଛି, ଏବଂ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନେ ରଥଯାତ୍ରା ଯାଇକି ନିହାତି ଖୁସି ଥିବେ ଆଶା ବିଶ୍ୱାସ କରୁଛି. ଆଉ ଆମ ଏପଟେ ପ୍ରାୟତଃ ରଥଯାତ୍ରା ହୁଏ, ଆମ ଗାଁରେ ଗୋଟେ କଂସରା ବସନ୍ତ ସହଟେ ସେଠି ଗୋଟେ ରଥଟଣା ହୁଏ, ଚାରବଟା ଗୋଟେ ବସନ୍ତ ସହଟେ ସେଠି ବି ରଥଟଣା ହୁଏ. ବିଶେଷ କରି ବହୁତ ଖୁସି ଲାଗେ, ଆମ ପାଖରେ ଗୋଟେ ସରଭା ସହଟ ଗୋଟେ ଅଛି, ଗୋଟେ ବଡ ସହଟେ ହେବ, ଆଉ ସେ ଜାଗାରେ ଏମିତି ପୁରା କଣ କହନ୍ତି ନା ଅନେକ ମିନା ବଜାର ଆସେ, ଅନେକ ସେଠି ଲୋକ ବର୍ତ୍ତମାନ ଆସନ୍ତି, ଅନେକ ଲୋକ ସମସ୍ତେ ଯୋଗଦାନ ଦିଅନ୍ତି, ବହୁତ ଖୁସି ଲାଗେ. ଆଉ ଲୋକଙ୍କ କହିବାର ହିସାବରେ ଲାଗେ ଆପଣ ମାନେ ପୁରୀ ରଥଯାତ୍ରା ଦେଖିବେ ଯାହା ହଉ, ତାପରେ ତରଭା ରଥ ଦେଖିବେ ତାହା ବୋଲି କହନ୍ତି, ଆଉ ସେଟା ତ ବହୁତ ଖୁସି, ଦ୍ୱିତୀୟ ରଥ ଖିଚା ଯାଏ ସେଠି ପୁରା ପ୍ରବଳ ରଥ, ଇଏ କଣ କହିଲେ ଲୋକ ମାନେ ଭିଡ଼ ହୁଅନ୍ତେ, ବହୁତ ଖୁସି ଲାଗେ ସେ ରଥ ଦେଖିବା ପାଇଁ.
1: ଖାଇବା ପାଇଁ କଣ ମିଳେ ନୀଳାଞ୍ଚଳ ସେଠି?
0: ଖାଇବା ପାଇଁ ତ ଦେଖନ୍ତୁ ନା ନାଇଁ, ଖାଇବା ପାଇଁ ଯଦି ଆମେ ଯଦି କାର୍ଯ୍ୟକ୍ରମ ଚର୍ଚ୍ଚା କରିବା, ଆପଣ ଯୋଉ ଜାଗାରେ ରଥଟଣା ହଉଥିବା, ଯୋଉ ଜାଗାରେ ବର୍ତ୍ତମାନ ଭଗବାନଙ୍କୁ ଦର୍ଶନ କରୁଥିବେ ସେଠି ଲୋକ ଟିକେ କମ ଜାମ ହଉଥିବେ, କିନ୍ତୁ ଯୋଉ ଜାଗାରେ ମିନା ବଜାର ସେଠିକୁ ଆସେ, ଯୋଉ ଜାଗାରେ ଚାଉମିନ ହଉ କି ବିରିୟାନୀ ହଉ କି ଯେକୌଣସି ଅନେକ ଇତ୍ୟାଦି ଜିନିଷ ହଉ, ଯୋଉ ଜାଗାରେ ବିକ୍ରି ହଉଛି, ଯୋଉ ଜାଗାରେ ମିନା ବଜାର ବସୁଛି, ସେ ଜାଗାରେ ପୁରା ପରିବାର ଏମିତି ଭାବରେ ଲୋକ ସଂଖ୍ୟା ଥିବେ, କିନ୍ତୁ କହିବାକୁ ଟୁଣ୍ଡର ଶବ୍ଦ ନାହିଁ, ଯୋଉ ଜାଗାରେ ଭଗବାନଙ୍କ ଯୋଉ ଜାଗାରେ ଦର୍ଶନ କରୁଛନ୍ତି ସେ ଜାଗାରେ ଲୋକ ଟିକେ କମ ଥିବେ, ଖାଇବା ପାଇଁ ତ ଅନେକ ଜିନିଷ ମିଳେ, ଆଉ ସେମିତି କହିହବ ନା ଯେ ଏମିତି ଜିନିଷ ମିଳୁଛି
1: ସେମିତି. ଆଉ ଗୋଟେ କଥା ଆପଣ ଆପଣ ଶୁଣିଥିବେ ନୀଳାଞ୍ଚଳ, ଯେ ଓଡିଆ ଖାଇବା ପାଇଁ ପ୍ରଥମେ ଆମ ଓଡିଶାବାସୀ ଖାଇବାରେ ଉସ୍ତାଦ, ସେଇଥିପାଇଁ ସେ ଖାଇବା ଜାଗାରେ ଭିଡ ହୁଏ.
0: ହଁ, ଖାଇବା ଜାଗା ଆପଣ ଲକ୍ଷ୍ୟ କରିଥିବେ, ଆମର ଯେ ଛୋଟ ଛୋଟ ଜାଗାରେ ଯୋଉ ରଥଯାତ୍ରା ହଉଛି, ଖାଇବା ଜାଗାରେ ଲୋକମାନେ ବେଶୀକିରି କଣ କହନ୍ତି, ଅନେକ ଲୋକ ମାନଙ୍କ ଚୋରି ଫୁରି ହେଇଯାଏ, ଅନେକ ଲୋକଙ୍କର ଅନାଳିତା ହେଇଯାଏ, ଅନେକ ଲୋକର ଇଏ କଣ ଦଳା ଚକଡ଼ରେ ବର୍ତ୍ତମାନ ପ୍ରାଣବାଜି ଉଡିଯାଏ, କିନ୍ତୁ ଭଗବାନଙ୍କ ପାଖରେ ସେମିତି ପ୍ରାଣବାଜି ଉଡି ପାରିବନି, କିନ୍ତୁ ଯୋଉ ଜାଗାରେ ଖାଇବା ଜିନିଷ ଯୋଉ ଜାଗାରେ ମିଳୁଛି ସେ ଜାଗାରେ ଏମିତିକା ଲୋକ, କିନ୍ତୁ କହିବାକେ ତୁଣ୍ଡର ଶବ୍ଦ ନାହିଁ. ଆଉ
1: ବହୁତ ବଢିଆ, ଲୋକ ଏମିତି ଖାଉଥାନ୍ତୁ, ଭଲରେ ଥାନ୍ତୁ.
0: ଆଉ ଆପଣ ସେପଟେ ବର୍ତ୍ତମାନ ବର୍ଷା କେମିତି ହଉଛି, ଅଗ୍ନି ବର୍ଷା ହଉଛି କି ଜଳ ବର୍ଷା ହଉଛି କେମିତି ଟିକେ କହନ୍ତୁ, ଆମେ ଟିକେ ଶୁଣିମୁ.
1: ଅଗ୍ନି ବର୍ଷା, ଆରେ ବା ବାବା, ଜଳ ବର୍ଷା ହଉଛି, ବର୍ଷା ଜଳରେ ହିଁ ହୁଏ ହେଲା,
0: ନା ନା ଦେଖନ୍ତୁ ଗୋଟେ ଗୋଟେ ଆଡେ ଅଛି ଯେ ପ୍ରାୟ କଣ କରୁଛି ଏମିତି ଗୁଳୁଗୁଳି ହଉଛି, ଏମିତି ଇଏ କଣ କରନ୍ତି, ଖରା ମାସେ ଆପଣ 40-45 ଡିଗ୍ରୀ ତାପମାତ୍ରା ରହିବ, କିନ୍ତୁ ସେମିତି ଅଗ୍ନି ବର୍ଷା ହେଇନଥିବ, କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଆଷାର ଶ୍ରାବଣ ଭାଦ୍ରବ ମାସରେ ଏମିତି ଖରା ହବ, କିନ୍ତୁ 40 ଡିଗ୍ରୀ ତଳର ସେ ଖରା ନଥିଦେବ.
1: ଆଜ୍ଞା ଆଜ୍ଞା, ସେଇ ପ୍ରକାର ଜଳବାୟୁ ବର୍ତ୍ତମାନ ପରିବର୍ତ୍ତନ ହଉଛି, ବର୍ଷା ଦିନ ସେ ଯଦି ବର୍ଷା ନ ହେଲା ଗରମ ହେଇଯାଉଛି, ଶୀତ ଦିନ ଅଳ୍ପ ଶୀତ ହଉଛି ଗରମ ହଉଛି, ଏ ପ୍ରକାର ଜଳବାୟୁ ପରିବର୍ତ୍ତନ, ଏ କଥା ଆପଣ ସମସ୍ତେ ଜାଣିଛନ୍ତି. ତେବେ ଯାହା ହଉ, ଆପଣ ଫୋନ କଲେ, ଆପଣଙ୍କ ଅଞ୍ଚଳରେ ତାର ବାହାରେ କେମିତି ରଥଯାତ୍ରା ପାଳନ ହୁଏ ସେ ବିଷୟରେ କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ. ଗୀତ ଶୁଣାଉଛୁ ଆମେ.

0: ଆଉ ଲୋକଙ୍କ ଭିଡ଼ ହେଲାନି।
1: ବର୍ଷାରେ ବି ଲୋକେ ଭିଡ଼ ଏଇ ବର୍ଷାକୁ ଖାତିର କରନ୍ତିନି, ଭିଡ଼ କରନ୍ତି। ଏଇଠି ବି କୋରାପୁଟରେ ବହୁତ ବର୍ଷା, କିନ୍ତୁ ପ୍ରବଳ ଭିଡ଼ ହେଇଥିଲେ। ବର୍ଷକୁ ଥରେ ଠାକୁରଙ୍କୁ ଦେଖିବେ ମନ୍ଦିର ବାହାରେ। ହଁ,
0: ଏଠି ଟିକେ ଭିଡ଼ କମ ହେଲା।
1: ଆଜ୍ଞା ଆଜ୍ଞା।
0: ଆଉ କାଇଁଲେ ଆଜିକାଲି ଡକ୍ଟର ମାନେ କହୁଛନ୍ତି ଛୁଆ ମାନେ ପାଣିରେ ନୂଆ ଅସୁବିଧା ବୋଲି, ସେଥିଲାଗି ଯେହେତୁ ନୂଆ ଆଘର ଜମାନାରେ ଇହାଦେର ଜମାନାରେ ବହୁତ ଫରକ।
1: ଆଜ୍ଞା,
0: ଆଘର ଲୋକ ରୋଗ ସାଙ୍ଗେ ଲଢ଼ବାର ଶକ୍ତି ଥିଲା, କିନ୍ତୁ ଇହାଦେ ମେଡିସିନ ନହେଲେ ଲଢ଼ବାର ଶକ୍ତି ନାହିଁ।
1: ମେଡିସିନ ସାଙ୍ଗରେ ଲଢୁଛନ୍ତି ବର୍ତ୍ତମାନ ନାହିଁ। ତ ଯୋଉ କ୍ରିଷ୍ଣା ବାବୁ, ଆପଣଙ୍କର ଯୋଉ ଜଗନ୍ନାଥ ମନ୍ଦିର ଅଛନ୍ତି ବଲାଙ୍ଗୀର ସହର ଉପରେ, ସେ ମନ୍ଦିର ସ୍ଥାପନ ପଛରେ କିଛି କାହାଣୀ, କିଛି କିମ୍ବଦନ୍ତୀ, ଲୋକ କଥା ଏମିତି ଅଛି କି ଆପଣ ଜାଣିଛନ୍ତି?
0: ବଲାଙ୍ଗୀର ଯୋଉ ଜଗନ୍ନାଥ ପଡ଼ାରେ ଯୋଉ ଜଗନ୍ନାଥ ମନ୍ଦିର ଅଛି, ସେଟା ହଉଛି ଆମର ଗଅଁତିଆ ଘର ବୋଲି କହନ୍ତି। ସେଟା ଆଜି ପର୍ଯ୍ୟନ୍ତ ସେହି ପ୍ରକାରର ଅଛି।
1: ଆଚ୍ଛା,
0: ସରକାର ସେଟାକୁ ନେଇ ନାହିଁ ସେ ଜଗନ୍ନାଥ ମନ୍ଦିର।
1: ମାନେ ସେ ଯୋଉ ମୁଖିଆ ଯିଏ, ସେମାନେ ଚଲଉଛନ୍ତି ମନ୍ଦିର?
0: ହଁ, ଚଲଉଛନ୍ତି।
1: ହଁ, ତାଙ୍କର କମିଟି କିଛି ଅଛି କି ମନ୍ଦିର କମିଟି?
0: କମିଟି ବେଲେ ସେମାନଙ୍କୁ ଜାଗା ଫାଗା ଯୋଉ ଦେଇଛନ୍ତି ସେଥିରୁ କିଛି ହଉଥିବ, ମୁଁ ତ ଜାଣିନି। ବାକି ମୁଁ ଜଗନ୍ନାଥ ମନ୍ଦିର କାରଣ ବହୁତ ଲୋକଙ୍କର ଆକର୍ଷଣ ସେଠି ନାହିଁ, ଦର୍ଶନ ଲାଗି ଲୋକ ଭିଡ଼ ହୁଏନି। ଯେମିତିକି ଆମର ଶକ୍ତିପୀଠ ମାନଙ୍କୁ ଯେମିତି ଭିଡ଼ ହୁଏ, ଯେନ୍ତା ଠାକୁରାଣୀ ମନ୍ଦିର ମାନଙ୍କୁ ଯେମିତି ହୁଏ, ସେମିତି ଏଠି ଲୋକ ହେତ୍କି ଯିବାର ନାହିଁ ଜଗନ୍ନାଥ।
1: ସେ ଯୋଉ ଜଗନ୍ନାଥ ମନ୍ଦିରରେ ସେବା କିଏ କରନ୍ତି, ଆଉ ରଥ ଉପରେ ଯୋଉ ନୀତି ନିୟମ ହୁଏ ସେ ସବୁ କିଏ କରନ୍ତି?
0: ତାଙ୍କର ସେ ପାଖର ଯେତେ ଅଛନ୍ତି, ସେ ପୂଜକ ଜଣେ ଅଛନ୍ତି, ସେ ପୂଜକକୁ ସେ ପାଖରେ ଘର ଦିଆ ହେଇଛି, ସେଠି ସେ ରହୁକରି ସେ ପୂଜା ଜଗନ୍ନାଥଙ୍କୁ ଯୋଉ ଯୋଉଟା ଦେବାର କଥା ସେ କରନ୍ତି, ଫେର ତାପରେ ସେଠି ପାଖ ଲୋକ ଆସନ୍ତି। ଆଉ
1: ଏମିତି ହୁଏ ନା ଯେ କ୍ରିଷ୍ଣା ଭାଇ, ଯେ ଆପଣ ପୁରୀର ଯଦି ପୁରୀର ରଥଯାତ୍ରା ଦେଖିଥିବେ, ଏ ବର୍ଷକୁ ଏଇ ଗୋଟିଏ ଦିନ ଦୈତ୍ୟପତି ମାନଙ୍କୁ ସେବାର ସୁଯୋଗ ଦିଆଯାଏ, କାହିଁକି ନା ସବର ସଂସ୍କୃତି ସହିତ ଜଗନ୍ନାଥ ସଂସ୍କୃତି ପୁରୁଣା ଗପ ଆପଣ ଶୁଣିଥିବେ ବିଶ୍ୱବସୁଙ୍କର କାହାଣୀ।
0: ଆମର ଯେତେ ବି ଆମର ଭଗବାନ ଅଛନ୍ତି ସେଥିରେ ଜଗନ୍ନାଥ ତ ଗୋଟେ ଅଲଗା।
1: ହଁ ହଁ,
0: ସେ ଆଜି ପର୍ଯ୍ୟନ୍ତ ତାର ପ୍ରତିମା ଅଛି, ତାର ସବୁ କିଛି ଅଛି।
1: ହୁଁ ହୁଁ, ଆଜ୍ଞା, ବହୁତ ବଢିଆ। ତାହେଲେ ବଲାଙ୍ଗୀର ସହରରେ
0: ପର୍ଯ୍ୟନ୍ତ ସେଟା ରହିବ?
1: ହଁ, ଏଇ ଗୋଟିଏ ରଥ ହିଁ ଟଣା ହୁଏ ନା ଏମିତି ସାହି ସାହି ମାନଙ୍କରେ ଛୋଟ ଛୋଟ ରଥ?
0: ଏଇଠି ବହୁତ ରଥ ହୁଏ, ଅନେକ ଅଛନ୍ତି, ବଡ ବଡ ରଥ ତିନିଟା ଅଛି, ଆଉ ପ୍ରତ୍ୟେକ ସାହିରେ ଗୋଟେ ଗୋଟେ ଛୋଟ ଜଗନ୍ନାଥ ରଥ ମାନେ ଅଛି।
1: ଆଜ୍ଞା,
0: କେତେଟା ଅଛି?
1: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବଢିଆ। ତାହେଲେ ବହୁତ ଗହଳି ହଉଥିବ ଏଇ ସମୟରେ ନାଇଁ?
0: ହଁ, ନାଇଁ ଏବେ କିନ୍ତୁ ଗହଳି, ଏଥର କିନ୍ତୁ ବାହୁଡାଟା ବହୁତ ଗହଳି ହବ ଯେମିତି ଜଣାପଡୁଛି।
1: ଆମର ଛୋଟ ଛୋଟ ବ୍ୟବସାୟୀ ମାନେ, ବୁଲା ବିକାଳୀ ମାନେ, ସେମାନଙ୍କର ଏଇ ଯୋଉ 9 ଦିନର ଯାତ୍ରା ଭିତରେ ସେମାନଙ୍କର ପେଟ ପାଟଣାର କଥା ବି ଏଇଟା, ସେମାନେ ବ୍ୟବସାୟ କରନ୍ତି, ଦି ପଇସା ପାଆନ୍ତି।
0: ଆଗ ଯେନ୍ ମାନେ ଆସୁଥିଲେ ଛୋଟ ଛୋଟ ବ୍ୟବସାୟୀ ମାନେ, ଯେନ୍ତା ସେ ଡମରୁ ଟାଇପ୍ର ଏଇଟା ସବୁ, ସେମାନେ ଏବେ ଆଉ ନାହାନ୍ତି ମ୍ୟାଡମ୍।
1: ଆଚ୍ଛା,
0: କାହିଁଲେ ସବୁ ସପ୍ ମାନଙ୍କୁ ଯେଟା ମାନେ ଦେଇକରି ସେମାନେ ବିକୁଛନ୍, କିନ୍ତୁ ସେ ଟାଇମ୍ରେ ବହୁତ ଆସୁଥିଲେ ପିପି ମାନେ ଫୁକା ଗୋଟେ ଲଗେଇକରି ସେଥିରେ ପିଇ କରି ଯେ ବାଜେ, ସେ ଆଇଟମ ଗୁଡାକ ଏବେ ଆଉ ନାହିଁ।
1: ବେଲୁନ ଯଦି ନାହିଁ ସେଠି ଫୁକା ବୋଲିକି କୁହନ୍ତି ଆପଣ,
0: ବେଲୁନଟା ସେ ପାଇପ୍ରେ ଲାଗେ, ସେଟା ଫୁକି ଦେଲା ପରେ ସେ ଆବାଜଟା
1: ହୁଏ, ସେଇଟା ଗୋଟେ ମୁଖ୍ୟ ଆକର୍ଷଣ ରଥଯାତ୍ରାର।
0: ମାନେ
1: ବେଲୁନ ନ କିଣିଲେ ଆମେ ଘରକୁ ଫେରୁନା, ଏଇ ଟାଇପ୍ର ହେଇଯାଇଥିଲା ଗୋଟିଏ ସେ ପୂର୍ବେ। ଏବେ ସେ ଯାକ ସବୁ
0: ଆଗ ଯୋଉ ମିଠା ଦୋକାନ ମାନେ ରୋଡ୍ ସାଇଡ୍ରେ ବି ଖଟା ଲଗେଇକରି ବିକ୍ରି କରୁଥିଲେ, ସେ ଜିନିଷଟା ଏବେ ଆଉ ନାହିଁ। ଆଉ ବଡ଼ ବଡ଼ ସପ୍ ମାନେ ହେଇଗଲାନି,
1: ଆଜ୍ଞା,
0: ସେଇ ଜାଗାରେ ଲୋକ କିଣୁଛନ୍ତି, ତାହେଲେ ପରିବର୍ତ୍ତନ ବହୁତ ହେଇଛି।
1: ବାସ୍ ଏଇ ଛୋଟ ବ୍ୟବସାୟ
0: ପରିବର୍ତ୍ତନ ବି ମୁଁ ଚାହୁଁଛି ମ୍ୟାଡମ୍, ଆପଣଙ୍କର ଗଣମାଧ୍ୟମ ମାଧ୍ୟମରେ ଯେ ଆମେ କହୁଛୁ, ଆମ ଅନ୍ୟ ଗୋଟେ ଇହାଦେ ଆମେରିକାର ରାଷ୍ଟ୍ରପତିରେ ତାର ବର ନା କାଇଁ ବୋଲି ଆମେ ପଚାରୁଛୁ,
1: କିନ୍ତୁ
0: ଆମର ପିଢ଼ିର କେତେ ମାନେ ଅଛନ୍ ସେଟା ମାନେ ଆମେ ଛୁଆମାନେ ନେଇ ଜାଣବାର। ସେଥିର୍ଲାଗି କହୁଛ ଆଜି ମା ଭଉଣୀ ମାନେ ଯେତେ ବି ଅଛନ୍, ମୋର ଛୋଟ ଛୁଆମାନେ, ତାଙ୍କର ବାପାର, ତାଙ୍କର ବାପା, ତାଙ୍କର ବାପା ଯେତିକି ତ ସେମାନେ ସୋର ରଖିଛନ୍, ସେଟା ଗୋଟେ ଲେଖା ରଖି ଗୋଟେ ଡାଏରୀରେ
1: ବାସ୍। ଆପଣଙ୍କର ପୂଜା ପାଠ ଜାନିଯାତା ଶ୍ରାଦ୍ଧ ଯେତେବେଳେ ହୁଏ ସେତେବେଳେ ଦରକାର ପଡେ ସବୁ ନା?
0: ହଁ, ସେତେବେଳେ ବାହାର ଦେଲେ ଦରକାର ହୁଏ, ସେତିକି ବେଳେ ବାପାର ନା କହନ୍ତି, ଅଜାର ନା କହନ୍ତି, ତାର ଆଖି ଆର ବଢି ପାରୁନାହାନ୍ତି। ଆମର ଇତିହାସରେ ସେଟା ଯୋଡ଼ି ହେବାର କଥା, ଯେମିତିକି ତିରଙ୍ଗା, ତିରଙ୍ଗାର ତିନ ଆସୁଛି, ସେ ତିରଙ୍ଗା କିଏ ବନେଇଥିଲେ, କିଏ ଡେକୋରେସନ କରିଥିଲେ, ସେଠାକ୍ରମ କରିଥିଲେ ସେ ସବୁ ଜିନିଷ ମାନେ ସେଦିନ ପଢାବାର କଥା।
1: ଆଜ୍ଞା ବହୁତ ବଢିଆ,
0: ଟିକେ ଟିଚର ମାନେ ଦେବାର କଥା
1: ନିହାତି।
0: କିନ୍ତୁ ମୁଁ ଯାଇଥିଲି ମ୍ୟାଡମ ଆମର ପାଖରେ ଟିଚର ମେଡିକାଲ ଆମର ପାଖେ ସ୍କୁଲଟେ ଅଛି।

0: 15 ଆମର 26 ଜାନୁଆରୀରେ ଥିଲା ଯେନ୍ତା ଆଗରେ ଯାଇକି ପଚାରିଥିଲି ସାର୍ ତିରଙ୍ଗାର ମଝିରେ ଅକ କେତେଟା ଅଛି ଆଉ ଏ ତିରଙ୍ଗାର ଡିଜାଇନ କିଏ କରିଥିଲେ ତାଙ୍କ ନାଁ ବୋଲେ ସେ ସାର୍ କହିନି ପାରିଲେ ସେଥିଲାଗି ମୁଁ ପ୍ରତ୍ୟେକ ଟିଚର କେ କହୁଛ 26 ଜାନୁଆରୀ ଆଉ 15 ଅଗଷ୍ଟ ପୂର୍ବରୁ ଦୁଇ ଦିନ ପୂର୍ବରୁ ସିଏ କିଏ ବନେଇଥିଲେ ସେ ତିରଙ୍ଗା ଆର୍ ସେଥିରେ ଅକଟା କେତେଟା ଅଛି ସେଟା କାହିଁ ଲାଗି କରାହଉଛି ସେ ସବୁ ଟିକେ ପଢାବାର କଥା
1: ନିହାତି ଆପଣ କହୁଛନ୍ତି ଆମର ଯେତିକି ସ୍ଵାଧୀନତା ସଂଗ୍ରାମର ଇତିହାସ ତା ଛଡା ଆମର କଳା ସଂସ୍କୃତି ଆମର ପରମ୍ପରାକୁ ପିଲା ଜାଣନ୍ତୁ ଭାରତୀୟ ପରମ୍ପରା ଭିତରେ ପଶନ୍ତୁ ତାହେଲେ ଯାଇକି ଏସବୁ ମନେ ରହିବ ବହୁତ ଭଲ ପ୍ରସ୍ତାବ ଆପଣ ଦେଇଛନ୍ତି
0: ସେଟା କିଏ ବନେଇଥିଲେ ସେଟା ନିହାତି ଜାଣିବାର କଥା ଆଉ ଯେନ୍ ଆଉ ଯିଏ ଆମର ଟଙ୍କାରେ ଯେନ୍ ଆର୍ ଗୋଟେ ଲେଖା ହଉଛି ସେ ଆର୍ ଟା କିଏ କିଏ ଡେକୋରେସନ ଇଏ କରିକି ଦେଇଥିଲେ ସେ ଜିନିଷ ମାନେ ଜାଣିବାର
1: ନିହାତି ନିହାତି ସମସ୍ତେ ପ୍ରତ୍ୟେକ କଥା ଜାଣନ୍ତୁ ଏଇଆ ଆପଣ କହୁଛନ୍ତି ବହୁତ ଭଲ ବହୁତ ଧନ୍ୟବାଦ ଆମେ ଗୀତ ଶୁଣୁଛୁ ଆପଣଙ୍କୁ କୃଷ୍ଣ
0: ଧନ୍ୟବାଦ।

0: ସମସ୍ତଙ୍କର ପରିବାର ଭିତରେ ଗୋଟିଏ ନୂଆ ପୋଷାକ ହେଉଥିଲା, ନୂଆ ନୂଆ ସୁନ୍ଦର ସୁନ୍ଦର ଖାଦ୍ୟ ମିଷ୍ଟାନ୍ନ ତିଆରି ହେଉଥିଲା ରଥଯାତ୍ରା ଉପଲକ୍ଷେ, ଘରେ ପିଠାପଣା ସବୁ ହେଉଥିଲା, ସେସବୁ ମାହୋଲ ଆଜିକାଲି ଗାଁରେ ଅଛି ନା ନାହିଁ? ଆଉ
1: ନାହିଁ, ନିଶ୍ଚିତ କଥା, ସେଟା ସତ କଥା ମ୍ୟାମ, ସେସବୁ ଆଗ୍ରହ ଆଉ ନାହିଁ, ଆଗ୍ରହ ସବୁ କିଛି ସବୁ ପରିବର୍ତ୍ତନ ହେଇଗଲା, ସବୁ ସମସ୍ତଙ୍କର ଏବେ ସମସ୍ତଙ୍କ ମନରେ ଏମିତି ଆଗ୍ରହ ନାହିଁ। ସତ କହିବାକୁ ଗଲେ ବର୍ଷକ ଥରେ ରଥଯାତ୍ରା ହଉଛି ମୁଁ ଦେଖିବି, ନୂଆ ପୋଷାକ କିଣିବି, ଏମିତି ଆଗ୍ରହ ନାହିଁ। ଆମେ ଯେତେବେଳେ ଛୋଟ ଥିଲୁ ମ୍ୟାମ୍, କି ମୋ ନିଜ ଅନୁଭୂତି କହୁଛି, ଏତେ ଖୁସି ଲାଗୁଛି।

0: ସେ ବାଟିକି ପୁରା ସେ ହାତରେ ଲଗାଉଥିଲୁ ଦୁଇ ଦିନ ଆଗରୁ, ତାପରେ ପୋଷାକ ଏମିତି ତିଆରି କରୁଥିଲୁ ଆଗରୁ, ତେଲ ଏମିତି ରେଡିମେଡ ନଥିଲା ଟିକେ, ଖାଲି ତେଲ ମାନେ ତିଆରି କରୁଥିଲି,
1: ତ
0: ସେମିତି ଆଗରୁ ଡ୍ରେସ ଦଉଥିଲୁ ଟେଲର ମାନଙ୍କୁ, ଭିଡ଼ ହୁଅନ୍ତି ବହୁତ ସିଲେଇବା ପାଇଁ, ତ ଆଗରୁ ଦଉଥିଲୁ, ବହୁତ ଉତ୍ସାହ ଥିଲା ଆମ ଭିତରେ। ତାପରେ ଆମ ଦୋକାନ ଥିଲା, ବଡ଼ ବାପା ମାନେ ଦୋକାନ କରିଥିଲେ, କଲିକତା ଯାଉଥିଲେ ଆମ ଡ୍ରେସ ପାତି ସବୁ କପଡା ଦୋକାନ କପଡା ଆଣିବା ପାଇଁ ଦୋକାନ, ତ ସେତେବେଳେ କଲିକତାରେ ଆସନ୍ତି ଆମ ପାଇଁ ଡ୍ରେସ ଆଣିଦିଅନ୍ତି, ତ ସେତେବେଳେ ଏତେ ଖୁସି ଲାଗେ କି ସେ ନୂଆ ପୋଷାକ ପିନ୍ଧିବା ପାଇଁ ଆମେ, ତାପରେ ସେ ଡ୍ରେସ ପିନ୍ଧିକି ଯାଉ, ବହୁତ ଖୁସି ଲାଗେ ଆମେ, ସେଇଟା ଆମ ବହୁତ ଆଗ୍ରହ ଥିଲା, କିନ୍ତୁ ଏବେ ନାଇଁ ମ୍ୟାମ୍,
1: ସେଇ ସବୁ ଆସ୍ତେ ଆସ୍ତେ ଫିକା ପଡିଲାଣି, କେତେବେଳେ ରଥଯାତ୍ରା ପଳଉଛି ଲୋକେ ଜାଣିବି ପାରୁନି।
0: ସତ କଥା ମ୍ୟାମ୍, ଏବେ ଛୋଟ ଛୁଆ ମାନେ ବି ଏ ରଥଯାତ୍ରା ଆସୁଛି କି କଣ, ତାଙ୍କ କଥା ବି କିଛି ତାଙ୍କ ଭିତରେ କଥାବାର୍ତ୍ତା ହଉନାହାନ୍ତି କି ନାହିଁ, କିଛି ଆଗ୍ରହ ଏମିତି ଖୁସି ନାହିଁ, ହଉଛି ତ ହଉଛି ରଥଯାତ୍ରା, କିନ୍ତୁ ସେମିତି ହେବା କଥା ନା, ଯେତେ ପରିବର୍ତ୍ତନ ହେଲେ ବି ଆମ ଯେ ସଂସ୍କୃତି ପରମ୍ପରା, ଆମ ଜଗନ୍ନାଥ ସଂସ୍କୃତି, ଆମ ଓଡ଼ିଶାର କୋଟି ହୃଦୟର ମୌଣମଣି ସେ ଜଗତର ନାଥ ଜଗନ୍ନାଥ, ତାଙ୍କର ପର୍ବରେ ଆମେ ନିଶ୍ଚିତ ଖୁସି ହେବା, ଭକ୍ତି ସହକାରେ ଆଗ୍ରହ ସହକାରେ ତାଙ୍କର ଯାହା ଅଛି ଆମେ ପୂଜା ନୀତି ତ ମନ୍ଦିରରେ ହଉଛି, କିନ୍ତୁ ଆମେ ସେଥିରେ ଯୋଗ ଦେବା, ସହଯୋଗ କରିବା, ଏଇ ପର୍ବକୁ ପର୍ବାଣୀକୁ ଆମେ ଆମର ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ଆଗାମୀ ପିଢ଼ି ଭବିଷ୍ୟତ ପିଢ଼ି ପାଇଁ, ତ ସମସ୍ତଙ୍କ ମନରେ ନିଶ୍ଚୟ ଭକ୍ତିଭାବ ରହିବା କଥା କି ବର୍ଷକରେ ଥରେ ହଉ, କିନ୍ତୁ ମହାପ୍ରଭୁ ଆମକୁ ସେମାନେ ଦର୍ଶନ ଦେବା ପାଇଁ ମନ୍ଦିର ଛାଡିକି ସେ ଆମେ ତାଙ୍କ ଠାରୁ ପାଖକୁ ଯାଉଛୁ, କିନ୍ତୁ ସେ ବର୍ଷକ ଥରେ ଆମ ପାଖ ଭକ୍ତ ଗହଣକୁ ସେ ଚାଲି ଆସୁଛନ୍ତି ଦର୍ଶନ ଦେବା ପାଇଁ, ତ ନିଶ୍ଚିତ ଏଇଟା ବହୁତ ଭକ୍ତି ଆଗ୍ରହର କଥା, ତ ଆମେ ଯିବା, ଆଉ ଆମେ ଯାହା ପରମ୍ପରା ଅଛି ଆମେ ସେଠିକି ବଞ୍ଚେଇ ରଖିବା, ଆଉ ତା ଉପରେ ମୁଁ ଦ୍ୱିପଦ କହିବି ମ୍ୟାମ୍ କି ଲେଖିଥିଲି,
1: ଆଜ୍ଞା କୁହନ୍ତୁ।
0: ଜୟ ଜଗନ୍ନାଥ, ଆଷାଢ଼ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ହେ କାଳିଆ ଠାକୁରେ ଭାଇ ଭଉଣୀ, ଆଷାଢ଼ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ହେ କାଳିଆ ଠାକୁରେ ଶ୍ରୀଗୁଣ୍ଡିଚା ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ଭାଇ ଭଉଣୀଙ୍କୁ ସଙ୍ଗରେ ନେଇ ବିଜେ କରିଛ ରଥ ଉପରେ, ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ଜାତି ଧର୍ମ ନିର୍ବିଶେଷରେ, ଜାତି ଧର୍ମ ନିର୍ବିଶେଷରେ ତୁମରି ଦର୍ଶନେ ନେତ୍ର ପବିତ୍ର ହୋଇଯାଉ, ଗୋଟି ଜନ୍ମର କଳୁଷ କାଳିମା ଦୂର ହେଉ, କଲ୍ୟାଣ କର ହେ ପ୍ରଭୁ ଜଗତ ଜନର, ଦିଅ ଦୟା କ୍ଷମା ସଦବୁଦ୍ଧି ମଣିଷ ହୃଦୟେ, ଶାନ୍ତି ମୈତ୍ରୀର ବାରତା ବ୍ୟାପି ଯାଉ ସମଗ୍ର ବିଶ୍ୱରେ, ଏତିକି ପ୍ରାର୍ଥନା ହେ ଚକାଖି ତୁମ ଶ୍ରୀପୟରେ, ତୁମ ଶ୍ରୀପୟରେ।
1: ଚମତ୍କାର, ବହୁତ ବଢିଆ, ବହୁତ ଧନ୍ୟବାଦ ଆପଣ ଆଜି ଫୋନ କଲେ ଆମ ସହିତ ଗପିଲେ, ଆମେ ଗୀତ ଶୁଣୁଛୁ ଆପଣଙ୍କୁ।
0: ଧନ୍ୟବାଦ ମ୍ୟାମ୍, ନମସ୍କାର।
1: ନମସ୍କାର।

0: ଆଉ ସେ କଣ ନା ଦୋସ୍ତ ଆମେ ମନ୍ଦିର ମାଳିନୀ ଓଡିଶା ଯେମିତି କଥାରେ ଅଛି, ତେଣୁ ମନ୍ଦିର ତ ସବୁଆଡେ ମାନେ ଭରପୁର ହେଇକି ରହିଛି, ଆଉ ଆମ ଘର ପାଖାପାଖି ହଉଛି ଗୁଣ୍ଡିଚା ମନ୍ଦିର। ବର୍ତ୍ତମାନ ତ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଚାଲିଛି,
1: ବହୁତ ବଢିଆ ଲାଗୁଛି।
0: ବଳଭଦ୍ର, ଦେବୀ ସୁଭଦ୍ରା ଆଉ ପ୍ରଭୁ ସୁଦର୍ଶନ ବର୍ତ୍ତମାନ ବିଜେ କରିଛନ୍ତି ଜଷ୍ଟ ପୁରା ପାଖାପାଖି। ଆମର ଗୋଟେ ଅଛି, ଆମ ଗାଁରେ ଗୋଟେ ଅଛି ବଟ ଶ୍ରୀକ୍ଷେତ୍ର,
1: ବାର
0: ଏକର ଗୋଟେ ପୋଖରୀ ଅଛି, ପୋଖରୀ ହୁଡ଼ା ଉପରେ ବର୍ତ୍ତମାନ ମନ୍ଦିରଟା ହେଇଛି। ତା ପାଖାପାଖି ଲକ୍ଷ୍ମୀଙ୍କ ମନ୍ଦିର ଅଛି, ବିମଳାଙ୍କ ମନ୍ଦିର ଅଛି, ମହାଦେବଙ୍କ ମନ୍ଦିର ଅଛି, ଆଉ ହନୁମାନଙ୍କ ମନ୍ଦିର ହବା ପାଇଁ ଯୋଗାଯୋଗ ଚାଲିଛି। ତେଣୁ ବହୁତ ଇଏର ମନ୍ଦିର
1: ଜଗତସିଂହପୁର,
0: ଆଉ ଏଜୁକେଟେଡ ଡିଷ୍ଟ୍ରିକ୍ଟ ହଉଛି ସାରା ଓଡିଶାରେ ସେକେଣ୍ଡ ନମ୍ବର ଖୋର୍ଦ୍ଧା ପରେ। ଆଉ ଦେଖନ୍ତୁ ଆମର ଏଇ ପାଖାପାଖି 6-7 କିଲୋମିଟର ଦୂରରେ ବାବାନାଥଙ୍କ ମନ୍ଦିର ଅଛି, ଆଉ ତା ପାଖାପାଖି ମା ସାରଳାଙ୍କ ମନ୍ଦିର, ଝଙ୍କଡବାସିନୀ ମା ସାରଳାଙ୍କ ମନ୍ଦିର, ତାପରେ ଏଇଠି ଧ୍ୟାନକୁଦରେ ଜଗନ୍ନାଥ ମନ୍ଦିର, ତାପରେ ଆପଣଙ୍କର ସିଦ୍ଧବାରଙ୍କ କ୍ଷେତ୍ର ଯୋଉଠି ରାତିରେ ଭୋଜି ହୁଏ, ଜଗନ୍ନାଥ ଆସିଥିଲେ ରାତିରେ ସବୁ ମାନେ ହଜାର ହଜାର ଲୋକ ଭୋଜି କରନ୍ତି, ତାର ଗୋଟେ ଡେଟ୍ରେ କରନ୍ତି। ତେଣୁ ଆହୁରି ବି ବହୁତ ଅଛି ଆପଣଙ୍କର, ଆପଣଙ୍କର ଏଠି ଆମର ପାଖାପାଖି ସିଦ୍ଧଳରେ ଗୋଟେ ବଡ ଜଗନ୍ନାଥ ମନ୍ଦିର ଅଛି, ଜୟଗଡ ଜଗନ୍ନାଥ ମନ୍ଦିର, ତେଣୁ ବହୁତ ମନ୍ଦିର ଅଛି। ଆଉ କେତେବେଳେ ଆସନ୍ତୁ ବୁଲାବୁଲି କରିବେ ଦେଖିବେ। ତାପରେ ପାରାଦୀପ ପୋର୍ଟ ନିକଟସ୍ଥ ରହିଛି, ସାରା ବିଶ୍ୱରେ ପ୍ରସିଦ୍ଧ। ତା ସାଙ୍ଗରେ ଧର୍ତ୍ତଙ୍ଗଡ ଜଙ୍ଗଲ, ସିଆଡି ଯୋଉଟା ବେଳାଭୂମି ଯୋଉଠିକି ପିକନିକ ସବୁ କରନ୍ତି, ଜଗତସିଂହପୁର ତ ଭରପୁର ହେଇକି ରହିଛି, ବହୁତ ଭଲ ଭଲ ଜାଗା ଅଛି, ଆପଣ ଯଦି କେତେବେଳେ ଆସିବେ ବୁଲିକି ଦେଖିକି ଯାଇପାରିବେ। ଆଉ
1: ଆଜ୍ଞା ଆଜ୍ଞା, ନାଇଁ କିଛି ମନ୍ଦିରର ଏମିତି କାହାଣୀ ଅଛି କି ଯେ ଏଇ ପରିସ୍ଥିତିରେ ଯେମିତି
0: ଆମେ ତ ଅଧିକା ପିଲା, ଆମେ ତ ଏତେ ଆଉ ମାନେ ଇନକ୍ୱାରି କରୁନୁ, କିନ୍ତୁ ଫିର୍ ବି ଆମର ଯୋଉ କାମେଶ୍ୱର ମହାଦେବ ମନ୍ଦିର ତାରି କଥା କହୁଛି, ଆମ ଗାଁରେ ଯୋଉ ଅଛି, ମୋର ଆଈ ମା ତ ବହୁତ ପୁରୁଣା ଥିଲେ, ସିଏ ଜଣେ ମାତା ଥିଲେ, ଗୋଟେ ମଠ କରିଥିଲେ ମାତା ମଠ।
1: ଆଚ୍ଛା,
0: ତାଙ୍କୁ ବି ସ୍ୱପ୍ନ ହେଇଥିଲା ଯେ ସେ ବୁଢୀ ଶୋଇଥିବ, ମଠ କରିଥିବ, ମାନେ ଠାକୁରଙ୍କ ସର୍ପ ସବୁ ଯାଉଥିଲେ ନାଗସାପ, ଏବଂ ବୁଢୀକି ସ୍ୱପ୍ନ ହେଇଥିଲା ଯେ ଆମ ଘର ଠାରୁ 2.5-3 କିଲୋମିଟର ଦୂରରେ ଗୋଟେ ବିଲ ଭିତରେ ଯେ ମହାଦେବଙ୍କର ସେ ଯୋଉ ଲିଙ୍ଗଟା ଅଛି ଶିବଲିଙ୍ଗ, ତେଣୁ ରାତିରେ 10-15 ଜଣ ଗଲେ, ବୁଢୀ ଆଗେ ଆଗେ ଚାଲିଲା, ଯୋଉ ସ୍ପଟ ଦେଖେଇଲେ ସେଇ ସ୍ପଟରେ 7 ଫୁଟ ଖୋଳିଲା ପରେ ସେ କାମେଶ୍ୱର ମହାଦେବଙ୍କର ସେ ଲିଙ୍ଗଟା ବାହାରିଥିଲା, ତାକୁ ସବୁ କାନ୍ଧେଇକି ଆଣିଥିଲେ। ଆଉ ଆଣିକିରି ଏଠି ଆଗ ଗୋଟେ ଛୋଟ ମନ୍ଦିର ହେଇଥିଲା, ବର୍ତ୍ତମାନ ତ ଭଙ୍ଗା ହେଇକିରି ଗୋଟେ ବଡ ମନ୍ଦିର ହେଇଯାଇଛି, ଆଉ ଭାରି ପ୍ରତ୍ୟେକ ଦେବତା, ତା ସାଇଡକି ତ ଗୁଣ୍ଡିଚା ମନ୍ଦିରଟା ହେଇଛି, ତେଣୁ ପୁରା ସେଇଟା ଗୋଟେ ବହୁତ ପୁରୁଣା ରହିଯାଇଛି। ସେ ବୁଢୀ ତ ମାନେ ଆମ ଆଈ ମା ଯିଏ ତ ନାହାନ୍ତି, ଆଉ ସେତେବେଳେ ବି କହିଯାଇଥିଲେ ଗୋଟେ ଧବଳମୟ ପୂର୍ଣ୍ଣ ହବ ଏଠି ଜଗନ୍ନାଥ ମନ୍ଦିର ହବ,
1: ତେଣୁ
0: ବୁଢୀଙ୍କି ଟିକେ ଆଗତ ଭବିଷ୍ୟତ ଜଣା ପଡୁଥିଲା, ମହାଦେବଙ୍କ ଉପାସକ ଥିଲେ, ତେଣୁ ଏସବୁ ଜିନିଷ ରହିଛି ଆଗରୁ। ଆଉ
1: ଆଜ୍ଞା, ବହୁତ ବଢିଆ ସୂଚନା ଆପଣ ଦେଲେ। ଏସବୁ ଛୋଟ ଛୋଟ ଲୋକ କଥା ରହି ଆସିଛି ମନ୍ଦିର ମାନଙ୍କ ପଛରେ, ସେଇ ବିଷୟରେ ଆଜି ଆମେ ଆଲୋଚନା କରୁଛେ। ରାଜେଶ, ବହୁତ ଧନ୍ୟବାଦ, ଆପଣ କିଛି ସୂଚନା ଦେଲେ ଆମ ଶ୍ରୋତା ମାନଙ୍କୁ।
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ମୁଁ ବର୍ତ୍ତମାନ ତ ଆମର ତ ଏଇଟା କାମେଶ୍ୱର ମନ୍ଦିର, ମୁଁ ରହୁଛି ଚର୍ଚିକା ବଜାର, ସେଠି ବି ମା ଚର୍ଚିକାଙ୍କର ଗୋଟେ ବଡ ମନ୍ଦିର ଅଛି, ଆଉ ଡିଷ୍ଟ୍ରିକ୍ଟ କୋର୍ଟ ଅଛି, ତେଣୁ ସେଠି ବି ବଡ ମନ୍ଦିର, ଆପଣ ବି ଯେତେବେଳେ ବି ଜଗତସିଂହପୁର ଆସନ୍ତୁ ବୁଲିକି ଦେଖିକି ଯିବେ।
1: ନିହାତି ନିହାତି, ବହୁତ ବହୁତ ଧନ୍ୟବାଦ।
0: ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ହ୍ୟାଲୋ
1: ଆଜ୍ଞା ନମସ୍କାର
0: ନମସ୍କାର ଆଜ୍ଞା
1: ମୁଁ ଲୋକ ଆସାଇ କହୁଥିଲି କୋରାପୁଟରୁ
0: ଆଚ୍ଛା କେମିତି ଚଳଚଞ୍ଚଳ କୋରାପୁଟ ବର୍ତ୍ତମାନ
1: ଚଳଚଞ୍ଚଳ ଥିଲା ବର୍ଷା ତ ସେଦିନ ବହୁତ ହେଲା ଲୋକ ଟିକେ କମିଗଲେ ସେଥିରେ ଯାହା ହଉ ବି ଠାକୁର ଭଲରେ ପହଣ୍ଡିରେ ବିଜେ କଲେ ରଥରେ ବି ଗଲେ
0: ଆଜ୍ଞା ପହଣ୍ଡିରେ ଥିଲେ ଆପଣ ଠାକୁରଙ୍କ ତିନି ଠାକୁରଙ୍କର ପହଣ୍ଡିରେ ଥିଲେ କି ଆପଣ
1: ପହଣ୍ଡିରେ ମୁଁ ଥିଲି ଆଜ୍ଞା
0: ଥରେ କହୁଥିଲେ ମୋର ଦେହ ଖରାପ ଯାଇପାରିବି କି ନାହିଁ ସେଇ ଠାକୁର ହିଁ ଡାକିକି ନିଅନ୍ତି ସେ ପୁରା ଭାବର ଠାକୁର ଆପଣଙ୍କ ଭାବନାରେ ଥାନ୍ତି ସିଏ ଏଥର ଘଣ୍ଟ ବଜେଇଲେ କି ନାହିଁ ହ୍ୟାଲୋ
1: ଆଜ୍ଞା
0: ଘଣ୍ଟ ଏଥର ବଜେଇଲେ କି ନାହିଁ ମନ୍ଦିରରେ
1: ଘଣ୍ଟ ବଜେନି କାହିଁକି ନା ବହୁତ ଆଖିର ଇଏ ହଉଛି ତ ପୁଅ ବଜଉଥିଲା
0: ଆଜ୍ଞା ଆଜ୍ଞା
1: ସିଏ ବଜଉଛି ସବୁବେଳେ ଯାଉଛି ବେଳବେଳୁ ଯାଉଛି ସିଏ ଥିଲା
0: ଆଚ୍ଛା ଆଚ୍ଛା
1: ମୁଁ ଯାଇଥିଲି ଆଉ ଟିକେ ଯିବି ବୋଲିକି ବର୍ଷା ହଉଥିଲା କାଲି ଟିକେ ପାଗ ଦେଖଉଥିଲା ଆଜି ଟିକେ ପାଗ ଦେଖଉଛି ଦେଖିବା ଯଦି ଭଲ ଲାଗିବ ବୋଲି ଯାଇକି ଟିକେ ବୁଲି ଆସିବା ପାଇଁ ଟିକେ ଆଡ ମୁଣ୍ଡପରେ ଦେଖି ଆସିବା
0: ଆଜ୍ଞା କେବେ ଭଗବାନଙ୍କ ଉପରେ ଅଭିମାନ ଆସିଛି ଆପଣଙ୍କର କାହିଁକି ନା ସେ ହଉଛନ୍ତି ଆମର ଓଡିଆଙ୍କର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଆମର କିଛି ଯଦି ଅସୁବିଧା ହେଲା କିଛି ସମସ୍ୟାରେ ପଡିଲୁ କିମ୍ବା କିଛି ଦୁଃଖ ଆସିଲା ଆମେ ତାଙ୍କୁ ହିଁ ସବୁ ହାରି ଗୁହାରି କରୁ ଗାଳି କରୁ ଅଭିମାନ କରୁ ତାଙ୍କୁ ଡାକୁ ଆଜ୍ଞା ତାଙ୍କୁ କହୁ ହଟିଆ ଠାକୁର ଅଝଟିଆ ଠାକୁର କିଛି ଶୁଣେନି ଯେତିକି ମାନ ଅଭିମାନ ରାଗ ରୁଷା ସବୁ ତାଙ୍କରି ଉପରେ ଝାଡିଦେଉ ଆମେ ସେ ସବୁ ଅଳିକୁ ସେ ଶୁଣନ୍ତି କାନ ଡେରିକି ସବୁ ଶୁଣନ୍ତି ବହୁତ ବଢିଆ ଆପଣ ଫୋନ କଲେ ଆପଣ ଯାଆନ୍ତୁ ନଅ ଦିନ ଯାଏ ଦର୍ଶନ କରନ୍ତୁ ଠାକୁରଙ୍କୁ ମନରେ ଆସ୍ଥା ଶ୍ରଦ୍ଧା ସବୁ ଆସେ ଯେତେବେଳେ ତାଙ୍କୁ ଆମେ ଦର୍ଶନ କରୁ ଆଖି ପୁରେଇକି
1: ପ୍ରସାଦ ପାଇଲି
0: ଆଜ୍ଞା
1: ପ୍ରସାଦ ପାଇକି ସେ ବର୍ଷାରେ ଗୋଟେ ଗୋଟେ ପଳେଇ ଯାଇଛି ଘରକୁ
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
1: ବହୁତ ଆଉ ବର୍ଷା ଯାଇ ହେବନି ଆଖି ତା ଡୋର ଲାଗିଲେ ଯାଇ ହବ ଆଉ କଣ
0: ଠିକ ଅଛି ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ ଆମେ ଗୀତ
1: ଶୁଣୁ ସାବର ଶ୍ରୀକ୍ଷେତ୍ର ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ
0: ଆଜ୍ଞା ଧନ୍ୟବାଦ
1: ରହିଲି।

0: ପ୍ରଚାରକୁଲୁ ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ। ଆଜି ଏଥିରେ ଶୁଣୁଥିଲେ ଭାୟୋଲିନ୍ ଏବଂ ମାଣ୍ଡୋଲିନ୍ ବାଦନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ଝୁଡ଼ୁଙ୍ଗ ଚାଷ ବିଷୟରେ। ଝୁଡ଼ୁଙ୍ଗ ହେଉଛି ଓଡ଼ିଶାର ଏକ ଲୋକପ୍ରିୟ ପନିପରିବା। ଏହାକୁ ବର୍ଷାଦିନ ଏବଂ ଗ୍ରୀଷ୍ମ ଋତୁରେ ସହଜରେ ଚାଷ କରାଯାଇପାରେ। ଏଥିପାଇଁ ମାଟି ଓ ଜଳବାୟୁ ନିହାତି ଆବଶ୍ୟକ। ଏଥିପାଇଁ ମାଟି ହେଉଛି ବାଲିଆ ଦରସାଠାରୁ ଆରମ୍ଭ କରି ଲାଲ ମାଟି, ଏହି ଚାଷ କରିବା ପାଇଁ ଉପଯୁକ୍ତ। ଏଥିପାଇଁ ଜଳବାୟୁ ହେଉଛି ଗରମ ଏବଂ ଆର୍ଦ୍ର ପାଣିପାଗ ସବୁଠାରୁ ଭଲ। ବିହନ ବୁଣିବା ତ ସବୁ ଚାଷ ପାଇଁ ପ୍ରଣାଳୀ ଥାଏ। ଏଥିପାଇଁ ବିହନ ବୁଣିବା ପ୍ରଣାଳୀ ହେଉଛି ଲାଇନ୍ରେ ବିହନ ବୁଣିବା ସବୁଠାରୁ ଉତ୍ତମ। ଧାଡ଼ିକୁ ଧାଡ଼ି ଦୂରତା 45-60 ସେଣ୍ଟିମିଟର ଏବଂ ଗଛକୁ ଗଛ ଦୂରତା 15-20 ସେଣ୍ଟିମିଟର ରଖିବା ଉଚିତ। ଲଗାଣ ବର୍ଷାରୁ ରକ୍ଷା ପାଇବା ପାଇଁ ଜମିରେ ପାଣି ଜମି ନ ରହିବା ଭଳି ନିଷ୍କାସନ ବ୍ୟବସ୍ଥା ରଖିବା। ଏଥିପାଇଁ ସାର ଆଉ ପାଣି ପରିଚାଳନା କିପରି କରାଯିବ? ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି 4-5 ଟନ୍ ପଚା ଗୋବର ସାର ମିଶାଇବା। ମାଟିର ଆର୍ଦ୍ରତା ଦେଖି ଗ୍ରୀଷ୍ମ ଦିନେ 5-7 ଦିନ ବ୍ୟବଧାନରେ ଏବଂ ବର୍ଷା ଦିନେ ଆବଶ୍ୟକତା ଅନୁଯାୟୀ ପାଣି ଦେବା। ବିହନ ବୁଣିବାର ପ୍ରାୟ 50-60 ଦିନ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଏବଂ ତାପରେ ତଟକା ଝୁଡ଼ୁଙ୍ଗ ଅମଳ କରିହେବ। ଉନ୍ନତ ବିହନ କିସମ। ଉନ୍ନତ କିସମ ହେଉଛି ଆର୍କା ଗରିମା, ପୁଷା କମଲ, କାଶି କାଞ୍ଚନ ଏବଂ ଓଡ଼ିଶା ସ୍ଥାନୀୟ କିସମ ଉତ୍କଳ ମାଣିକ। ବିହନ ପରିମାଣ ଏକର ପ୍ରତି ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବା ଆଗରୁ ସବୁଠାରୁ ଜରୁରୀ ବିଷୟ ହେଉଛି ବିହନ ବିଶୋଧନ କିପରି କରିବା। ଗଛକୁ ରୋଗମୁକ୍ତ ରଖିବା ପାଇଁ ବୁଣିବା ପୂର୍ବରୁ ପ୍ରତି କିଲୋ ବିହନରେ 3 ଗ୍ରାମ ଥାଇରାମ କିମ୍ବା କାପ୍ଟାନ ମିଶାଇ ବିଶୋଧନ କରିବା। ଏହାପରେ ବିହନକୁ ରାଇଜୋବିୟମ କଲଚର ସହ ଗୋଳାଇ ଛାଇରେ ଶୁଖାଇ ବୁଣିବା। ଏହାଦ୍ୱାରା ଗଛର ଗୁଣବତ୍ତା ବଢ଼ିଥାଏ। ରୋଗ ଓ ପୋକ ପରିଚାଳନା। ଯୋଉ ପୋକ ଗଛର ସବୁ ରସ ଶୋଷି ନିଏ, ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ନିମାଜୋଲ ସ୍ପ୍ରେ କରିବା। ପତ୍ରପୋଡ଼ା ଓ ଚିତ୍ରା ରୋଗ। ଏହି କବକଜନିତ ରୋଗ ପାଇଁ ମାଙ୍କଜେବ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରିବା। ଘାସ ବାଛିବା। ବିହନ ବୁଣିବାର 20-25 ଦିନ ମଧ୍ୟରେ ପ୍ରଥମ ଥର ଏବଂ 40-45 ଦିନ ମଧ୍ୟରେ ଦ୍ୱିତୀୟ ଥର କଡ଼ାକଷା କରି ଘାସ ସଫା କରିବା। ଯଦି ଆମେ ଘରବାଡ଼ିରେ ଝୁଡ଼ୁଙ୍ଗ ଚାଷ କରିବା,

0: ତାହେଲେ ବହୁତ ସହଜ ଆଉ ଲାଭଦାୟକ। କମ୍ ଜାଗାରେ ପରିବାର ପାଇଁ ପ୍ରଚୁର ତଟକା ପନିପରିବା ମିଳିପାରିବ। ଏଥିପାଇଁ ଜାଗା ଆଉ ମାଟି ପ୍ରସ୍ତୁତ କରିବା, ସୂର୍ଯ୍ୟକିରଣ ବାଡ଼ିର ଯେଉଁ ଜାଗାରେ ଦିନକୁ ଅତି କମ୍ରେ 5-6 ଘଣ୍ଟା ଭଲ ଖରା ପଡ଼ୁଥିବ ସେହିଭଳି ସ୍ଥାନ ଜାଗା ବାଛିବା ଦରକାର। ମାଟିକୁ ଭଲ ଭାବରେ କଡ଼ା ଖସା କରି ସେଥିରେ ଘରର ପନିପରିବା ଚୋପାରୁ ପ୍ରସ୍ତୁତ କମ୍ପୋଷ୍ଟ କିମ୍ବା ଗୋବର ସାର ଭଲ ଭାବରେ ମିଶାଇବା। ବାଡ଼ିରେ ଛୋଟ ଛୋଟ ଧାଡ଼ି କରିବା। ଗୋଟିଏ ମଞ୍ଜିରୁ ଅନ୍ୟ ମଞ୍ଜିର ଦୂରତା ପ୍ରାୟ 4-6 ଇଞ୍ଚ ରଖିବା। ଯଦି ମାଟି ଜାଗା ନାହିଁ ତେବେ 12 ଇଞ୍ଚର ଟବ୍ ବା ଗ୍ରୋ ବ୍ୟାଗ୍ରେ ମଧ୍ୟ 2-3ଟି ମଞ୍ଜି ଲଗାଇ ପାରିବା। ଝୁଡ଼ୁଙ୍ଗ ଗଛଗୁଡ଼ିକ ଲଟା ଜାତୀୟ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବାଉଁଶ ବାଡ଼ି, କାଠି କିମ୍ବା ସୂତା ଜାଲର ଆଶ୍ରୟ ନେବା। ଗଛ ସିଧା ମାଡ଼ିଲେ ଫଳ ଭୂଇଁରେ ଛୁଇଁ ସଢ଼େ ନାହିଁ ଏବଂ ଅଧିକ ଫଳେ। ଯଦି ଗଛରେ କିଛି ପୋକ ଲାଗେ, ଗଛରେ ପୋକ ନ ଲାଗିବା ପାଇଁ ପ୍ରତି 10-15 ଦିନରେ ନିମ୍ବ ପତ୍ର, ସିଝା ପାଣି କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା। ପତ୍ରରେ କଳା ଯୋଉ ପୋକ ଲାଗିଲେ ସକାଳୁ ସକାଳୁ ଶୀତଳ ସମୟରେ ଅଳ୍ପ ଚୁଲି ପାଉଁଶ ଗଛ ଉପରେ ପକାଇଲେ ପୋକ ମରିଯାଆନ୍ତି।
1: ଏଥିଲା ଚାଷବାସ କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20 ପ୍ରଚାର କରୁଛୁ ଗ୍ରାମୀଣ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା ସୁନିତା ପାତ୍ର ଏବଂ ସୁଜାତା ବେଜ୍।

ଭାବ ବିନଦିଆ ଭାବର ଠାକୁର, ପ୍ରେମର ଠାକୁର, ଭକ୍ତିର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ କାମନା ବାସନା ବିହୀନ ଭାବରେ ମହାପ୍ରଭୁଙ୍କୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଏମିତି ଭାବରେ ବାନ୍ଧି ରଖିଥାନ୍ତି ଯେ ଚାହିଁଲେ ବି ମୁକୁଳି ପାରନ୍ତିନି, ଭାବରେ ସମ୍ପୂର୍ଣ୍ଣ ଭକ୍ତାଧୀନ ହୋଇଯାଆନ୍ତି ଠାକୁର। ଭକ୍ତଙ୍କ ଦୁଃଖ ଦେଖି କିଂ କର୍ତ୍ତବ୍ୟ ବିମୂଢ଼ ହୋଇଯାଆନ୍ତି ମହାପ୍ରଭୁ।

ଆମ ଓଡ଼ିଆ ସଂସ୍କୃତି, ଆମ ପରମ୍ପରା ସତରେ ଭାରି ବଢ଼ିଆ। ବାର ମାସରେ ତେର ପର୍ବ, ଆଉ ଏହି ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପବିତ୍ର ଯାତ୍ରା, ମହାପ୍ରଭୁଙ୍କର ରଥଯାତ୍ରା ହୋଇଥାଏ। ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି 9 ଦିନ ପାଇଁ ମାଉସୀମା ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି।

0: ହଁ, ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଆଉ ମା ସୁଭଦ୍ରା ଗୁଣ୍ଡିଚା ମନ୍ଦିରରେ ଥାନ୍ତି। ଏହି ହେରା ପଞ୍ଚମୀ ଦିନ ସନ୍ଧ୍ୟାରେ ମହାଲକ୍ଷ୍ମୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି।
1: ହେରା ଶବ୍ଦର ଅର୍ଥ ହେଉଛି ଦେଖିବା। ରଥଯାତ୍ରାର ପଞ୍ଚମ ଦିନରେ ଏହି ପର୍ବ ପାଳନ କରାଯାଏ। ମହାଲକ୍ଷ୍ମୀ ଜଗନ୍ନାଥଙ୍କ ଉପରେ ଅଭିମାନ କରି ତାଙ୍କ ରଥର ଏକ ଅଂଶ ଭାଙ୍ଗି ଦେଇ ପରେ ଶ୍ରୀମନ୍ଦିରକୁ ଫେରିଆସନ୍ତି।

0: ବିଜ୍ଞାନର ଅଦ୍ଭୁତ ଅଗ୍ରଗତି ମାନବ ଜାତିକୁ ଅନେକ ଅସମ୍ଭବ କାର୍ଯ୍ୟ ସାଧନ କରିବାରେ ସକ୍ଷମ କରିଛି। ସେଥିମଧ୍ୟରୁ ଚନ୍ଦ୍ର ପୃଷ୍ଠରେ ମଣିଷର ପ୍ରଦାର୍ପଣ ଏକ ଐତିହାସିକ ସଫଳତା। ଦୀର୍ଘ ଦିନ ଧରି ଚନ୍ଦ୍ର ପୃଷ୍ଠ ଉପରେ ମଣିଷର ଗବେଷଣା ଏକ କୌତୁହଳ ବିଷୟ ହୋଇଆସିଛି।
1: 1969 ଜୁଲାଇ ମାସ 20 ତାରିଖରେ ଆମେରିକାର ମହାକାଶଯାନ ଆପୋଲୋ 11 ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିଲେ। ତାଙ୍କ ପରେ ଏଡୱିନ୍ ଆଲ୍ଟିନ୍ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ। ଏହି ଘଟଣା ସମଗ୍ର ବିଶ୍ୱ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଥିଲା।
0: ଚନ୍ଦ୍ରପୃଷ୍ଠରେ ବାୟୁ ଆଉ ଜଳର ଅଭାବ ଯୋଗୁଁ ସେଠାରେ ଜୀବନ ଯାପନ କରିବା ଅତ୍ୟନ୍ତ କଷ୍ଟକର। ତଥାପି ବୈଜ୍ଞାନିକମାନେ ଚନ୍ଦ୍ର ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସଂଗ୍ରହ କରି ମାନବ ଜ୍ଞାନକୁ ସମୃଦ୍ଧ କରିଛନ୍ତି। ଚନ୍ଦ୍ର ଅଭିଯାନ ମହାକାଶ ବିଜ୍ଞାନର ନୂତନ ଦିଗ ଉନ୍ମୋଚନ କରିଛି।
1: ଚନ୍ଦ୍ରପୃଷ୍ଠରେ ମଣିଷର ପଦାର୍ପଣ ପ୍ରମାଣ କରେ ଯେ ଦୃଢ଼ ସଂକଳ୍ପ, ପରିଶ୍ରମ ଆଉ ବିଜ୍ଞାନର ସହାୟତାରେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ। ଏହା ମାନବ ସଭ୍ୟତାର ଏକ ଅବିସ୍ମରଣୀୟ ସଫଳତା। ତଥାପି ମହାକାଶଚାରୀମାନେ ବିଭିନ୍ନ ତଥ୍ୟ ସଂଗ୍ରହ କରି ପୃଥିବୀକୁ ପଠାଇଥିଲେ। ଏହି ଅଭିଯାନ ମାନବ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହା ମଣିଷର ସାହସ, ଜ୍ଞାନ ଓ ବିଜ୍ଞାନର ଅଗ୍ରଗତିର ପ୍ରତୀକ।

0: ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ସୁପରଫୁଡ୍। ଆମ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଜରୁରୀ ଏବଂ ଲାଭଦାୟକ ମଧ୍ୟ। ଏଥିରେ କ୍ୟାଲସିୟମ, ଆଇରନ୍, ପ୍ରୋଟିନ୍ ଏବଂ ଫାଇବର ଭରପୁର ମାତ୍ରାରେ ରହିଛି। ଏହା ଆମ ଶରୀରର ହାଡ଼କୁ ଶକ୍ତ କରିବା ସହ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
1: ମାଣ୍ଡିଆ ଆମେ ସମସ୍ତେ ଖାଇଲେ ଭଲ। ମାଣ୍ଡିଆରେ ଆଜିକାଲି ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିପାରିବା। ତ ଏ ବିଷୟରେ ଶୁଣିବା ସାକ୍ଷାତକାର। ଆଲୋଚନାର ବିଷୟ ରହିଛି ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ। ଚାଲନ୍ତୁ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର।
2: ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀକୁ ଦିଅନ୍ତୁ।
3: ଆଜ୍ଞା, ମୁଁ ଅକ୍ଷୟ କୁମାର ରଥ। ଆମର ଓଡ଼ିଶା ଶ୍ରେୟନ୍ନ ଅଭିଯାନ ପ୍ରକଳ୍ପରେ ମୁଁ ରାୟଗଡ଼ ଜିଲ୍ଲାରେ ରାମନାଗୁଡ଼ା ବ୍ଲକରେ ବ୍ଲକ ସଂଯୋଜକ ଭାବରେ କାମ କରୁଅଛି।
2: ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ରହିଛି ମାଣ୍ଡିଆ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ। ତ ଏ ବିଷୟରେ କିଛି ମତାମତ ଦିଅନ୍ତୁ।
3: ନିଶ୍ଚୟ। ମାଣ୍ଡିଆ ଯାହାକୁ ଆମେ କ୍ଷୁଦ୍ର ଦାନା ପୁଷ୍ଟି ଶସ୍ୟ କହୁ, ଯାହାକି ଆମର ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପ୍ରାୟତଃ ଆଦିବାସୀ ଜନଜାତିର ବସବାସ କରୁଥିବା ଅଞ୍ଚଳରେ ପ୍ରାୟତଃ ବହୁ ବର୍ଷ ପୂର୍ବରୁ ଚାଷ ହଉଥିଲା, ବର୍ତ୍ତମାନ ବି ହଉଛି। ଯୋଉ କ୍ଷୁଦ୍ର ଦାନା ପୁଷ୍ଟି ଶସ୍ୟ, କେବଳ ଆମେ ମାଣ୍ଡିଆକୁ ବୁଝେଇବାନି, ସେଥିରେ କ୍ଷୁଦ୍ର ଦାନା ପୁଷ୍ଟି ଶସ୍ୟ ଅନ୍ତର୍ଭୁକ୍ତ ବହୁତ ଗୁଡାଏ ଶସ୍ୟ ଆମର ରହିଛି, ଯାହାକି ଆମର କାଙ୍ଗୁ, ଛୁଆଁ, କୋଶଳା, ବାଜରା, ଛିରା, ଯାହାକୁ ଆମେ ବାନିଆଡ଼ ମିଲେଟ୍ କହୁ। ବହୁତ ପ୍ରକାର ପୁଷ୍ଟି ଶସ୍ୟ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସେଥିରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ସେଥିରେ ଯେଉଁ ପୌଷ୍ଟିକ ତତ୍ତ୍ୱ ରହିଛି ତାହା ଆମ ଶରୀର ପାଇଁ ବହୁତ ଉପକାରୀ। ଯେମିତିକି ଆମର କ୍ୟାଲସିୟମ ରହିଲା, ଫସ୍ଫରସ ରହିଲା, ନିଆସିନ୍ ରହିଲା, ପ୍ରୋଟିନ୍ ବି ରହିଲା, ଯାହାକି ଆମର ଲିଭର ଫଙ୍କସନକୁ, ଯକୃତ ଜନିତ ରୋଗକୁ ବି ସେ ଠିକ୍ କରେ, ଯକୃତକୁ କ୍ରିୟାଶୀଳ କରିବାରେ ବି ସେ ସହଯୋଗ କରେ, ଆଣ୍ଠୁ ଗଣ୍ଠିର ଯୋଉ ଆମର ଲିଗାମେଣ୍ଟ ଗୁଡାକ ଆଉ ବୋନ୍ ମେରୋ, ଆମର ଅସ୍ଥି ମଜ୍ଜା ଏସବୁକୁ ଶକ୍ତ କରିବାରେ ପୁଷ୍ଟି ଶସ୍ୟ ବହୁତ ସାହାଯ୍ୟ କରେ। ବିଶେଷ କରି ଶିଶୁ ମହିଳାମାନଙ୍କର ଆମର ପ୍ରସୂତି ଅବସ୍ଥାରେ ଥିବା ମା ମାନଙ୍କର ରକ୍ତହୀନତା ଆଉ ଆମର ଅପପୁଷ୍ଟି, ଦେହରେ ଲୌହସାର କମିଯିବା, ସେଇଥିରୁ ଯୋଉ ରୋଗ ଗୁଡାକ ଉତ୍ପନ୍ନ ହୁଏ ତାକୁ ପ୍ରତିହତ କରିବା ପାଇଁ ପୁଷ୍ଟି ଶସ୍ୟ ବହୁତ ଉପାଦେୟ ହୋଇଥାଏ।
2: ତ ଏବେ ବି ଲୋକଙ୍କୁ ସଚେତନ କରିବାକୁ ପଡୁଛି ନା ଲୋକମାନେ ବୁଝିଲେଣି ଯେ ମାଣ୍ଡିଆଟା ବି ଆମର ଖାଦ୍ୟ?
3: ଦେଖନ୍ତୁ, ପ୍ରକୃତରେ ଆମର ଓଡ଼ିଶା ନୁହଁ, ଭାରତ ବର୍ଷର ବହୁତ ଗୁଡାଏ ରାଜ୍ୟରେ ବି ମାଣ୍ଡିଆ ଚାଷ ହେଇ ଆସୁଛି ବହୁତ ବର୍ଷ ପୂର୍ବରୁ। ଆମ କର୍ଣ୍ଣାଟକ ବି ଆମର ଗୋଟେ ହାଇଏଷ୍ଟ ପ୍ରଡ୍ୟୁସ ଷ୍ଟେଟ ହିସାବରେ ବି ଆମର ରହୁଛି। ଓଡ଼ିଶାର ମାଣ୍ଡିଆର ସ୍ୱତନ୍ତ୍ରତା ଏଇଥିପାଇଁ ରହିଛି, ଏଇଟା ଗୋଟେ ବହୁତ ପ୍ରାକୃତିକ ଜୈବିକ ପଦ୍ଧତିରେ ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ କରାଯାଏ ଆଉ ଲୋକ କରି ଆସୁଥିଲେ ଆଦିବାସୀ ଅଞ୍ଚଳରେ ବହୁତ, ଯୋଉଟା ଆମର ଉପକୂଳ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ତାର ବ୍ୟବହାର ପୂର୍ବରୁ ଯଦିଓ ଦେଖାଯାଉନଥିଲା, ବର୍ତ୍ତମାନ ତାହାର ଚାହିଦା ଏତେ ପରିମାଣରେ ବଢିଯାଇଛି, ସେ ତୁଳନାରେ ଆମେ ଭାବୁଛୁ ପ୍ରଡକ୍ସନ ହେଉନାହିଁ। କିନ୍ତୁ ଆମ ଅଞ୍ଚଳରେ ଲୋକଙ୍କୁ ବୁଝେଇବା ଦରକାର ନାହିଁ ମାଣ୍ଡିଆ ଚାଷ କେମିତି କରିବା, ବିହନ ବିଶୋଧନଠୁ ଆରମ୍ଭ କରି ତଳି ପଟାଳି ପ୍ରସ୍ତୁତ କରିବା, ତାର ଧାଡ଼ି ରୁଆ, ତାର ମାନେ ସିଷ୍ଟମ ଅଫ ମିଲେଟ୍ସ ଇନ୍ଟେନ୍ସିଫିକେସନ ଶ୍ରୀ ପଦ୍ଧତି ଗୋଟେ ଅଛି, ଗଛ ଗଛ ବ୍ୟବଧାନ, ଧାଡ଼ି ଧାଡ଼ି ବ୍ୟବଧାନ, ତାପରେ କ୍ଷେତ୍ର ପରିଚାଳନା ଅଛି, ଲଗା ହେଇସାରିଲା ପରେ ରୋଗ ପୋକ ନିୟନ୍ତ୍ରଣ। ବିଶେଷ କରି ଆମର ମାଣ୍ଡିଆରେ କୌଣସି ପ୍ରକାର ସାର, କୀଟନାଶକ, କୌଣସି ପ୍ରକାର କେମିକାଲ ବ୍ୟବହୃତ ହୁଏ ନାହିଁ, କେବଳ ଜୈବିକ କୃଷି ପଦ୍ଧତିରେ ଏହା ଚାଷ କରାଯାଏ। ଲୋକଙ୍କୁ ବୁଝେଇବା ପାଇଁ ପଡୁଛି କି ନାହିଁ ଯାହା ଆପଣ ପଚାରିଲେ, ଯୋଉଠି ଆମର ଭୂମିହୀନ ବା ଜଙ୍ଗଲ ଜମି ଥିବା ଅଞ୍ଚଳରେ ବହୁତ ଏଇଟା ଚାଷ କରାଯାଏ ଆଉ ଧାନ ପାଇଁ ଯୋଉ ପ୍ରକୃଷ୍ଟ ଜମି ସେଥିରେ ପ୍ରାୟ କମ୍ ତ ହୁଏ, ତେଣୁ ଆମେ ଚେଷ୍ଟା କରୁଛୁ ଯୋଉ ଯୋଉ ଅଞ୍ଚଳରେ ବନ୍ଦ ହେଇଯାଇଛି ତାକୁ ଆମେ ଏଇ ଶ୍ରେୟନ୍ନ ଅଭିଯାନ ଯୋଜନା ଦ୍ୱାରା ସରକାର ଆରମ୍ଭ କରିଛନ୍ତି, ଦୀର୍ଘ 5-7 ବର୍ଷ ହେଲା ଚାଲିଛି ଆମ ଜିଲ୍ଲାରେ ବି, ସେଇ ଯୋଜନା ମାଧ୍ୟମରେ ଆମେ ଚାଷୀମାନଙ୍କୁ ଅଧିକ ମାଣ୍ଡିଆ ଚାଷ ବା ଅନ୍ୟାନ୍ୟ ପୁଷ୍ଟି ଶସ୍ୟ ଚାଷ କରିବାରେ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ପ୍ରକାର

0: କୃଷି ଯନ୍ତ୍ରପାତି ତାଲିମ ଶିବିର ଆୟୋଜନ କରୁଛୁ, ଆଉ ସେମାନଙ୍କୁ ଯୋଉ ଯୋଉ ଏରିଆରେ ବନ୍ଦ ହେଇଯାଇଛି, ଯୋଉ ଯୋଉ ଅଞ୍ଚଳରେ ବନ୍ଦ ହେଇଯାଇଛି, ଅନ୍ୟ ଅଞ୍ଚଳରୁ ପ୍ରଗତିଶୀଳ ମାଣ୍ଡିଆ ଚାଷୀ ବା କ୍ଷୁଦ୍ରଦାନା ପୃଷ୍ଟିଶସ୍ୟ ଚାଷୀମାନଙ୍କୁ ଆଣି ଅନ୍ୟ ଅଞ୍ଚଳରେ ସେମାନଙ୍କୁ ଆର୍ଥିକ ଭାବରେ ନିୟୋଜିତ କରି ଟ୍ରେନିଂ ଗୁଡାକୁ ବି ଆମେ କରାଉଛୁ। ତେଣୁ ଆମେ ଏଇ ଯୋଉ କାର୍ଯ୍ୟକ୍ରମ ମାଧ୍ୟମରେ ଧୀରେ ଧୀରେ ମାଣ୍ଡିଆ ଚାଷର ଚାହିଦା, ଚାଷ କରିବାର ଚାହିଦା, ତାର ଗ୍ରାହକ ଶୃଙ୍ଖଳ ସବୁକିଛି ମଜବୁତ ହେଇଯାଉଛି। ଏଥିପାଇଁ ଆହୁରି ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ଆମେ ଅନୁମାନ କରୁଛୁ।
1: ସାର, ମାଣ୍ଡିଆ ତ ବହୁତ ପୂର୍ବରୁ ଅଛି, ଲୋକମାନେ ବି ବେଳେବେଳେ କହିଥାନ୍ତି ଯେ ଏଇଟା ଗରିବଙ୍କ ଖାଦ୍ୟ, ବୋଲେ ସମସ୍ତଙ୍କୁ ମିଳିପାରୁଛି କି ସାର ସୁବିଧାରେ ମାଣ୍ଡିଆଟା?
0: ଦେଖନ୍ତୁ, ମାଣ୍ଡିଆର ଉପାଦେୟତା ଅଛି, ମାନେ ତାର ଯୋଉ ପୌଷ୍ଟିକ ତତ୍ଵ ଆଉ ତାର ବ୍ୟବହାରିକତା ବିଷୟରେ ସାଧାରଣ ଲୋକଙ୍କ ଅପେକ୍ଷା ଆମର ଯୋଉ WHO ରହିଲେ ବା ୟୁନିସେଫ ରହିଲେ, ମେଡିକାଲ ଷ୍ଟାଫ ରହିଲେ, ଆମର ସ୍ୱାସ୍ଥ୍ୟ ବିଭାଗର ଡକ୍ଟର ମାନେ ବି ରହିଲେ, ସେମାନେ ସମସ୍ତେ ଜାଣିଛନ୍ତି ତାର ମାଣ୍ଡିଆ ଦେହରେ କଣ କଣ ସବୁ ଉପାଦେୟତା ରହିଛି। କିନ୍ତୁ ବର୍ତ୍ତମାନ ତାର ବହୁଳ ଭାବରେ ପ୍ରଚାର ପ୍ରସାର ଏତେ ମାତ୍ରାରେ ବଢିଯାଇଛି ଆନ୍ତର୍ଜାତିକ ସ୍ତରରେ, ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ। ମିଲେଟ ମିଶନ ଯୋଉଟା ଆମର ଚାଲିଥିଲା, ବର୍ତ୍ତମାନ ଶ୍ରୀଅନ୍ନ ଅଭିଯାନ ତାର ନାମ ମାନେ ପରିବର୍ତ୍ତନ କରାଯାଇଛି। ଏସବୁ ଯୋଜନା ମାନେ ଏଇଟା ଆନ୍ତର୍ଜାତିକ ସ୍ତରରେ ଏତେ ଏହାର ଚାହିଦା ଆଉ ଆର ପ୍ରଚାର ବଢିଯାଇଛି ଯେ ବର୍ତ୍ତମାନ ସରକାର ବି ଚିନ୍ତା କରୁଛନ୍ତି ଯେତିକି ପରିମାଣର ପ୍ରଡକ୍ସନ ଆମର ହବା କଥା ତାଠୁ ଅଧିକ ପରିମାଣର ଆହୁରି ପ୍ରଡକ୍ସନ ହବା ପାଇଁ ସରକାର ସଦାସର୍ବଦା ତତ୍ପରତାର ସହିତ କାର୍ଯ୍ୟ କରୁଛନ୍ତି। ଆଉ ଆମକୁ ଲୋକଙ୍କୁ ବୁଝେଇବାକୁ ପଡୁନି, ପ୍ରକୃତରେ ଆପଣ ଯୋଉ କଥା କହିଲେ ଚାହିଦା କମି ଯାଇଥିଲା 10-15 ବର୍ଷ ତଳେ। ଆପଣ ଯୋଉ କଥା କହୁଥିଲେ ଯେ ଯାଉ ଖାଇଲେ ଗୋଟେ ଯାଉଖିଆ ଲୋକଙ୍କୁ ଆମେ ହତାଦର କରୁଥିଲେ, ତାକୁ ଆମେ ମାନେ ଗୋଟେ ନ୍ୟୁନ ଦୃଷ୍ଟିରେ ଦେଖୁଥିଲେ, ସେ ଗୋଟେ ସମାଜରେ ଉପଯୁକ୍ତ ଭାବରେ ବଞ୍ଚିବା ପାଇଁ ଯୋଗ୍ୟ ନୁହେଁ ବୋଲି ଭାବୁଥିଲେ। କିନ୍ତୁ ସେମାନଙ୍କୁ ବର୍ତ୍ତମାନ ଆସିକି ଆନ୍ତର୍ଜାତିକ ସଂସ୍ଥା ମାନେ ଆମ ଅଞ୍ଚଳରେ ମାଣ୍ଡିଆ ଚାଷ ଉପରେ ଗବେଷଣା କରୁ ବିଭିନ୍ନ ପ୍ରକାର ବିହନ ଉତ୍ପାଦନ କେନ୍ଦ୍ର ଗୁଡିକ ଆମର ରହିଛି, ସେଥିରେ ସେମାନେ ସମୟ ନିୟୋଜନ କରି ରିସର୍ଚ୍ଚ କରୁଛନ୍ତି। ମାନେ ବିଭିନ୍ନ ପ୍ରକାର ଯୋଉ ବିହନ ଅଛି ତାର ବିଲୁପ୍ତ ହେଇଯାଉଥିବା ବିହନ ପ୍ରଜାତିକୁ ଆମେ କେମିତି ପୁନର୍ବାର ଚାଷ କରି ତାର ପ୍ରଚାର କରିପାରିବା, ସେଇ ଦିଗରେ ସମସ୍ତେ ପ୍ରୟାସ କରୁଛନ୍ତି। ତେଣୁ ଏଇ ଯୋଜନା ଆଉ ମାଣ୍ଡିଆ ଚାଷର ଚାହିଦା ଆଗାମୀ 10 ବର୍ଷ 15 ବର୍ଷ 20 ବର୍ଷ ପର୍ଯ୍ୟନ୍ତ ରହିବ, ତାକୁ ଆମେ ଉଠେଇବା ପାଇଁ ବା ତାର ପ୍ରଚାର ପ୍ରସାର ଆଉଥରେ କରିବା ପାଇଁ ପ୍ରକୃତରେ କ୍ଷତ୍ରିୟ ସ୍ତରରେ ଜମିରେ ତାର ବହୁଳ ପରିମାଣରେ ଚାଷ କରିବା ପାଇଁ ଆମେ ବିଭିନ୍ନ ସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ବିଭିନ୍ନ କମ୍ପାନୀର ଯୋଉ CSR ଫଣ୍ଡ ଗୁଡାକ ଅଛି ସେଇ ଫଣ୍ଡ ମାଧ୍ୟମରେ ମଧ୍ୟ ଏଗ୍ରିକଲଚର ଇଣ୍ଟରଭେନ୍ସନ କାର୍ଯ୍ୟକ୍ରମ ଗୁଡିକ କରାଯାଇ ଏହାକୁ ଆଉଥରେ ପୁନରୁଦ୍ଧାର କରିକି ତାର ପ୍ରକୃତ ମାଣ୍ଡିଆ ଚାଷୀକୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି।
1: ଶେଷରେ ଆପଣଙ୍କୁ ଶୁଣୁଥିବା ଶ୍ରୋତା ଭାଇ ଭଉଣୀ ମାନଙ୍କୁ କିଛି ବାର୍ତ୍ତା ଦିଅନ୍ତୁ ସାର।
0: ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ପ୍ରକୃତରେ ଜଣେ ଯେ ଚାଷୀ ଏହି ବାର୍ତ୍ତା ରହିବ ଯେ ଶ୍ରୀଅନ୍ନ ଯୋଉଟା ଆମର ପୁଷ୍ଟିଶସ୍ୟ ମାଣ୍ଡିଆ, କାଙ୍ଗୁ, ସୁଆଁ, ଜନା, ବାଜରା, କ୍ଷୀରା, ଏହି କ୍ଷୁଦ୍ରଦାନା ପୁଷ୍ଟିଶସ୍ୟର ଚାଷକୁ ଜୈବିକ ପଦ୍ଧତିରେ ବଢେଇବା ପାଇଁ ଆପଣମାନେ ସମସ୍ତେ ଦୈନନ୍ଦିନ ଜୀବନରେ ମାଣ୍ଡିଆ ଜନିତ ବା ପୁଷ୍ଟିଶସ୍ୟ ଜନିତ ଖାଦ୍ୟକୁ ସମସ୍ତେ ସବୁ ବର୍ଗର ସବୁ ବୟସର ଲୋକ ଗ୍ରହଣ କରନ୍ତୁ। ଆଉ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ ଆମର କମିଯାଉଛି, ତାକୁ ସବୁବେଳେ ଗୋଟିଏ ସୁସ୍ଥ ଶରୀର ନିଜକୁ ପାଇବା ପାଇଁ ସବୁବେଳେ ଗୋଟେ ମାନେ ଗୋଟେ ବାଲାନ୍ସଡ୍ ଡାଏଟ୍, ଆମର ଯୋଉ ଖାଦ୍ୟ ଦୈନନ୍ଦିନ ଖାଦ୍ୟ ଚାହିଦା ତାକୁ ମେଣ୍ଟେଇବା ପାଇଁ ମାଣ୍ଡିଆଟାକୁ ସମସ୍ତେ ଖାଆନ୍ତୁ। ତାର ଅତ୍ୟାଧୁନିକ ଜ୍ଞାନ କୌଶଳର ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଯେମିତି ବିସ୍କୁଟ ହେଲା କି ସୁପ୍ ହେଲା, ଯାଉ ବ୍ୟତିରେକ ବହୁତ କିଛି ଆମର ସୁଭଦ୍ରା ଶକ୍ତି ବା ଯୋଉଟା ମିଶନ ଶକ୍ତି ଥିଲା ସେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟ ତାଲିମ ପ୍ରାପ୍ତ ହେଇକି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ତିଆରି କରୁଛନ୍ତି। ସେମାନଙ୍କର ବଜାର ଚାହିଦାକୁ, ସେମାନଙ୍କର ବ୍ୟବସାୟକୁ ବଢେଇବା ପାଇଁ ସମସ୍ତେ ସହଯୋଗ କରନ୍ତୁ। ସମସ୍ତେ ମାଣ୍ଡିଆ ଜନିତ ଏବଂ ବିଭିନ୍ନ କ୍ଷୁଦ୍ରଦାନା ପୁଷ୍ଟିଶସ୍ୟ ଦୈନନ୍ଦିନ ଜୀବନରେ ଆହାର ଆକାରରେ ଗ୍ରହଣ କରନ୍ତୁ। ରକ୍ତାଭାବ, କ୍ୟାଲସିୟମର ଅଭାବ, ପୋଟାସିୟମର ଅଭାବ, ବିଭିନ୍ନ ଯକୃତ ଜନିତ ରୋଗ ଏସବୁକୁ ଏଡେଇବା ପାଇଁ ପ୍ରତ୍ୟେକ ଦିନ କିଛି ନହେଲେ ଅତି ମାନେ ଜଳଖିଆରେ ହେଲେ ମଧ୍ୟ ମାଣ୍ଡିଆଟିକୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତୁ, ଯାହାଫଳରେ ଜଣେ କ୍ଷୁଦ୍ରଦାନା ପୃଷ୍ଟିଶସ୍ୟର ଚାଷ କରୁଥିବା ଚାଷୀ ମଧ୍ୟ ଗ୍ରହ ସହକାରେ ତାର ଚାହିଦା ବଢିବ, ସେ ଚାଷ ବି କରିବ, ଆଉ ବିଭିନ୍ନ ପ୍ରକାର ବ୍ୟବସାୟିକ ସଂସ୍ଥା ମଧ୍ୟ ମିଲେଟ ସହିତ ଯେଉଁମାନେ ଜଡିତ ସେମାନେ ମଧ୍ୟ ନିଜର ବ୍ୟବସାୟକୁ ଆଗକୁ ବଢେଇ ପାରିବେ।
1: ଆଜି ଆପଣ ଆମକୁ ସମୟ ଦେଲେ ଆଉ ମାଣ୍ଡିଆ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଏ ବିଷୟରେ ବହୁତ ସୁନ୍ଦର ଭାବରେ ବୁଝେଇ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
2: ଆଜିର ନାରୀ ତ ବହୁତ କ୍ଷେତ୍ରରେ ଆଗେଇ ଗଲାଣି ଆଉ ନିଜକୁ ସ୍ମାର୍ଟ କରିସାରିଲାଣି। ପ୍ରତ୍ୟେକ ଜାଗାରେ ସେ ଅନଲାଇନ୍ର ବ୍ୟବହାର କରିବା ଜାଣିଲାଣି, ତା ପାଇଁ କେଉଁଟା ବି ଅସମ୍ଭବ ନୁହେଁ। ସେ

0: ଡିଜିଟାଲ ଯୁଗରେ ନିଜକୁ ପୂରାପୂରି ଭାବରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରି ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
1: ହଁ, ଠିକ୍ କହିଲ ସୁଜାତା। ସୋସିଆଲ ମିଡିଆ, ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ଇ କମର୍ସ ସାଇଟ୍ ବ୍ୟବହାର କରି ଅନେକ ମହିଳା ନିଜର ଛୋଟ ବ୍ୟବସାୟକୁ ସଫଳତାର ସହ ଆଗକୁ ନେଉଛନ୍ତି। ତ ଏ ବିଷୟରେ ଆମେ ଆଉ ଅଧିକା କଥା ହେବାନି, ଏ ପରିପ୍ରେକ୍ଷୀରେ ଶୁଣିବା ସାକ୍ଷାତକାର। ବିଷୟ ରହିଛି ଆଜିର ଡିଜିଟାଲ ଯୁଗରେ ନାରୀ। ଚାଲନ୍ତୁ ଶୁଣିବା ସେ କଣ କହୁଛନ୍ତି।
2: ନମସ୍କାର ମ୍ୟାଡମ।
3: ନମସ୍କାର।
2: ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆପଣଙ୍କ ପରିଚୟ ଦିଅନ୍ତୁ।
3: ଧନ୍ୟବାଦ ମ୍ୟାଡମ। ମୁଁ ପରିଚିତା ମହାପାତ୍ର, ବିକ୍ରମଦେବ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାମ କରେ।
2: ଧନ୍ୟବାଦ ମ୍ୟାଡମ। ଆଜିର ବିଷୟ ରହିଛି ଆଜିର ଡିଜିଟାଲ ଯୁଗରେ ନାରୀର ସ୍ଥାନ।
3: ଆଜ୍ଞା,
2: ତ ସେଇ ବିଷୟରେ ଆପଣ କଣ କହିବାକୁ ଚାହିଁବେ?
3: ଦେଖନ୍ତୁ, ନାରୀର ଡିଜିଟାଲ ଯୁଗରେ ହଉଛି ଗୋଟେ ମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବର୍ତ୍ତମାନ ସମୟରେ। ଆମେ ଜାଣିଛେ ଯେମିତି ନାରୀର ସ୍ଥାନ ସବୁବେଳେ ଉପରେ ହିଁ, ସେ ଡିଜିଟାଲ ଯୁଗ ହଉ କି ଆମର ଟ୍ରାଡିସନାଲ ସମୟରେ ବି ହଉ, ନାରୀର ସ୍ଥାନ ସବୁବେଳେ ଉପରେ। ତ ବର୍ତ୍ତମାନଙ୍କ ସମୟ କଥା ଯଦି କହିବା, ତାହେଲେ ଡିଜିଟାଲ ଯୁଗ ନାରୀମାନଙ୍କ ପାଇଁ ଗୋଟେ ନୂଆ ଅପରଚ୍ୟୁନିଟି ନେଇକି ଆସିଛି ବୋଲି ଆମେ କହିପାରିବା। ଆଉ ଆଜିର ମହିଳାମାନେ ଅନଲାଇନ ଏଜୁକେସନ ହଉ, ବିଜନେସ ହଉ, ଜବ, ଗଭର୍ଣ୍ଣମେଣ୍ଟ ସେକ୍ଟର, ପ୍ରାଇଭେଟ ସେକ୍ଟର, ସୋସିଆଲ ମିଡିଆ, ଏସବୁ ମାଧ୍ୟମରେ ନିଜର ପ୍ରତିଭାକୁ ଦେଖେଇ ପାରୁଛନ୍ତି, ନିଜର ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଉଛନ୍ତି। ଆଉ ଖାଲି ଆମେ କହିବାନି ଯେ କେବଳ ସହରୀ ମହିଳାମାନେ ବା ସହରୀ ଝିଅମାନେ ଏସବୁରେ ସିଦ୍ଧ ହସ୍ତ ସେମିତି ବୋଲି କହିପାରିବାନି। ଗ୍ରାମାଞ୍ଚଳର ବି ଝିଅମାନେ ମହିଳାମାନେ ବହୁତ ଉପରକୁ ଗଲେଣି, ନିଜେ ସ୍ୱାବଲମ୍ବୀ ହେଉଛନ୍ତି, ଫିନାନ୍ସିଆଲି ଷ୍ଟ୍ରଙ୍ଗ ହେଇଛନ୍ତି, ଯୋଉଟାକି ଇଣ୍ଟରନେଟ ମାଧ୍ୟମରେ ପସିବଲ ହେଇପାରିଛି।
2: ଯେମିତି ଆପଣ କହିଲେ କି ଡିଜିଟାଲ ଯୁଗରେ ନାରୀମାନେ ମାନେ ନିଜକୁ ସ୍ୱାବଲମ୍ବୀ କରିପାରୁଛନ୍ତି, ଡିଜିଟାଲ ଯୁଗ ନାରୀ ସଶକ୍ତିକରଣରେ କିପରି ସାହାଯ୍ୟ କରୁଛି?
3: ନାରୀ ସଶକ୍ତିକରଣରେ ଡିଜିଟାଲ ଯୁଗ, ଅନଲାଇନ ପ୍ଲାଟଫର୍ମ ଆପଣ ଦେଖିପାରୁଥିବେ ବହୁତ ସାରା ପ୍ଲାଟଫର୍ମ। ବର୍ତ୍ତମାନ ଆମେ କଥା ହଉଛେ କି ଆମେ ଆମର ବାର୍ତ୍ତାକୁ ଆମେ ଦୁନିଆ ପାଖରେ ପହଞ୍ଚେଇ ପାରୁଛେ, ଏସବୁ ଜିନିଷ ଡିଜିଟାଲି ହିଁ ପସିବଲ। ଆଉ ଡିଜିଟାଲ ଯୁଗରେ ନାରୀମାନଙ୍କୁ ନଲେଜ ଦିଆହଉଛି, ଇନଫର୍ମେସନ ଦିଆହଉଛି, ରୋଜଗାର ପାଇଁ ବିଭିନ୍ନ ପ୍ରକାର ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯାଉଛି, ଘରେ ଘରେ ବସିକି କୋର୍ସ କରିପାରୁଛନ୍ତି, ଯୋଉଟା ଆଗରୁ ପସିବଲ ହେଇପାରୁନଥିଲା। ମ୍ୟାରେଡ୍ ସ୍ତ୍ରୀ ଲୋକ ବା ଘରଣୀମାନେ ଘରେ ଯୋଉମାନେ ବାନ୍ଧି ହଉଥିଲେ ସେମାନେ ଏସବୁ ଆଗକୁ ବଢି ପାରୁନଥିଲେ, ଏବେ ସେଇଟା ପସିବଲ ହେଇପାରୁଛି। ଏହିପରି ଭାବରେ ଆମେ ଦେଖିପାରିବା ଯେ ଡିଜିଟାଲ ଯୁଗଟା ନାରୀ ସଶକ୍ତିକରଣରେ ବିନା ବିଭିନ୍ନ ମାଧ୍ୟମରେ ସହଯୋଗ କରିପାରୁଛି।
2: ଆଜିର ଡିଜିଟାଲ ଯୁଗରେ ନାରୀର ସ୍ଥାନ କିପରି ବଦଳିଛି?
3: ଦେଖନ୍ତୁ, ଡିଜିଟାଲ ଯୁଗରେ ନାରୀର ସ୍ଥାନ ନିହାତି ପରିବର୍ତ୍ତନ ହେଇଛି। ଯୋଉ ଜିନିଷକୁ ଆଗରୁ ଆମେ ଜାଣିଛେ ସମସ୍ତେ କି ନାରୀ ସବୁବେଳେ ଶକ୍ତିଶାଳୀ, କିନ୍ତୁ ଯୋଉ ଜିନିଷ ଆଗରୁ ଘର ଭିତରେ ହିଁ ଲୁଚିକି ରହିଯାଉଥିଲା, ଯୋଉ କୌଶଳ, ଯୋଉ ନଲେଜ, ଯୋଉ ଇନଫର୍ମେସନ ନାରୀ ପାଖରୁ ବାହାରକୁ ଯାଇପାରୁନଥିଲା, ଏବେ ସେଇ ଜିନିଷ ବାହାର ପର୍ଯ୍ୟନ୍ତ ଯାଇପାରୁଛି, ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିପାରୁଛି। କେବଳ ଯେ ଘରେ ବସିକି ଘର କାମ କରିବାଟା ନୁହେଁ, ବାହାର କାମ, ବିଜନେସ, ଚାଷ କ୍ଷେତ୍ର, ସବୁ କ୍ଷେତ୍ରରେ ନାରୀମାନଙ୍କର ଭୂମିକା ବର୍ତ୍ତମାନ ବଢି ବଢି ଚାଲିଛି, ଆଉ କୋଉଠି ନା କୋଉଠି ସେମାନଙ୍କର ପ୍ରଗତି ବି ସେଇ ଅନୁସାରେ ହେଇଚାଲିଛି।
2: ଡିଜିଟାଲ ଯୁଗରେ ନାରୀମାନେ ଯେମିତି ନିଜକୁ ସ୍ୱାବଲମ୍ବୀ କରିପାରୁଛନ୍ତି, ତ ସେହିପରି ସେମାନେ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି?
3: ହଁ, ଏଟା ଠିକ କଥା କହିଲେ, ଯେମିତି ଯୋଉ ଅନୁପାତରେ ନାରୀ ପ୍ରୋଗ୍ରେସ କରୁଛି ସେଇ ଅନୁପାତରେ କୋଉଠି ନା କୋଉଠି ସେ ବିପଦ ମୁଖର ବି ହେଇଯାଉଛି, ଏ କଥା ଆମକୁ ମାନିବା ପାଇଁ ପଡିବ। କେମିତି ନା, ଯେମିତି ଆମେ ଯୋଉ ଅନୁପାତରେ ଆମେ ଆଗକୁ ବଢୁଛେ, ଯୋଉ ଅନୁପାତରେ ଆମେ ଆକ୍ଟିଭ ହଉଛେ, ସେଇ ଅନୁପାତରେ କଣ ହଉଛି ନା, କୋଉଠି ନା କୋଉଠି ନାରୀ ତାର ଆତ୍ମସମ୍ମାନ, ତାର ସମ୍ମାନ, ତାର ସିକ୍ୟୁରିଟି ଏସବୁ ଧୀରେ ଧୀରେ ଯେମିତି କମି କମି ଆସୁଛି। କାହିଁକି ନା ଯୋଉ ଅପରାଧ ଆଗରୁ କେବଳ ଫିଜିକାଲି ହଉଥିଲା, କେବଳ ମେଣ୍ଟାଲି ହଉଥିଲା, ଏବେ ସେଟା ଡିଜିଟାଲି ବି ହଉଛି, ଡିଜିଟାଲି କନଭର୍ଟ ହେଇଗଲାଣି। ତ ଆମେ କୋଉଠି ନା କୋଉଠି ଡିଜିଟାଲ ଯୁଗରେ ଡିଜିଟାଲି ବି ଆମେ ଅସୁବିଧାର ସମ୍ମୁଖୀନ ହଉଛେ, ସେଥିପାଇଁ ଧୀରେ ଧୀରେ ବିପଦଗାମୀ ବି ହଉଛି। ଯେତିକି ଆମେ ତାର ପଜିଟିଭ ସାଇଡ୍ ଦେଖୁଛେ ସେତିକି ନେଗେଟିଭ ସାଇଡ୍ ବି ଅଛି।
2: ତାହେଲେ ଡିଜିଟାଲ ଯୁଗରେ ନାରୀମାନଙ୍କର ସୁରକ୍ଷା ପାଇଁ କଣ କରାଯିବା ଉଚିତ?
3: ହଁ, ଡିଜିଟାଲ ଯୁଗରେ ଦେଖୁଛେ ଆମେ ବହୁତ ସାରା ଅପରାଧ, ସାଇବର କ୍ରାଇମ, ସାଇବର ଚୋରି, ଠକେଇ, ଆପଣ ଶୁଣୁଥିବେ ବହୁତ ସାରା କେସ୍ ହଉଛି। ମୁଁ କହୁନି ଯେ ଠିକ ଏଟା କେବଳ ନାରୀମାନଙ୍କ ସହିତ ହଉଛି, ସେମିତି ନୁହେଁ, ପୁରୁଷଙ୍କ ସହିତ ବି ହଉଛି। ବଟ୍ ଡିଜିଟାଲ ଯୁଗରେ ନାରୀମାନେ ଯେହେତୁ ଯଦି ପଛରେ କେବେ ରହିଯାଉଛନ୍ତି, ଯୋଉ ଜାଗା ପର୍ଯ୍ୟନ୍ତ ସେମାନଙ୍କୁ ପହଞ୍ଚି ପାରୁନି ଇନଫର୍ମେସନ ବା ସିକ୍ୟୁରିଟିର, ତ ସେମାନଙ୍କ ପାଖରେ ପହଞ୍ଚି ପାରୁନି, ସେ ପର୍ଯ୍ୟନ୍ତ ସେମାନେ ଏ ଅସୁବିଧାରେ ପଡିକି ରହୁଛନ୍ତି। କିଛି କାରଣରୁ ଆମେ ସେଟା ଅନ୍ୟକୁ ସେୟାର କରିପାରୁନା ବା ସେଟାକୁ ଆଗକୁ ଆଣିପାରୁନେ, ସେମିତି ବି କେସ୍ ବହୁତ ହଉଛି, ଯୋଉଠି ଆମେ ଡରିକି ଫ୍ୟାମିଲିକୁ ସେୟାର କରିପାରୁନେ, ପୋଲିସରେ ଜଣେଇ ପାରୁନେ। ତ ସେଥିପାଇଁ ଯଦି ଏସବୁରୁ ବାହାରିବାର କିଛିଟା ରାସ୍ତା ମୁଁ କହିବା ପାଇଁ ଚାହିଁବି, ତାହେଲେ ଯେମିତି ଆମେ ଫାର୍ଷ୍ଟ ଆଉ ଫର୍ମୋଷ୍ଟ ହଉଛି ଯେ ଆମେ ଓମେନ୍ ମାନଙ୍କୁ କ୍ରାଇମ ଆଉ ସାଇବର ଏଜୁକେସନ, ସାଇବର ସିକ୍ୟୁରିଟି ବିଷୟରେ ତାଙ୍କୁ ନଲେଜ ଦେବାଟା ହଉଛି ପ୍ରଥମ କାମ, ସେମାନଙ୍କୁ ଆୱେୟାର କରିବାଟା ହଉଛି ପ୍ରଥମ କାମ। ଆମେ ଗାଁ ଗାଁ ବୁଲିକି ସାଇବର କ୍ୟାମ୍ପେନ ହଉ କିମ୍ବା ସ୍କୁଲ କଲେଜରେ ଆୱେରନେସ ପ୍ରୋଗ୍ରାମ ହଉ, ଏସବୁ ଥ୍ରୁରେ ସେମାନଙ୍କୁ ପ୍ରଥମେ ଆମେ ଜଣେଇବା ଦରକାର ଯେ ଜିନିଷ କଣ, କେତେ କ୍ଷତି କରେ, କେତେ ଲାଭ କରେ।

0: ବିଷୟରେ ସେମାନଙ୍କୁ ପ୍ରଥମେ ତ ଜଣେଇବାର ଅଛି। ନେକ୍ସଟ ଜିନିଷ, ଯେମିତି ଯାହା ଯାହା ବି ରାସ୍ତା ରହିଲା କି ନିଜର ଓଟିପି ହେଇଗଲା ମୋବାଇଲରେ, କୌଣସି ପ୍ରକାର ଲିଙ୍କ ହେଇଗଲା, ଏଗୁଡ଼ିକୁ ଓପନ ନ କରିକି ବା କାହାକୁ ସେୟାର ନ କରିକି ବା ନିଜର ବ୍ୟକ୍ତିଗତ ଫଟୋଜ ଭିଡିଓଜ ଏସବୁକୁ ସେୟାର ନ କରିକି, କିଛିଟା ଏମିତି ଜିନିଷ ଯୋଉଟା ସେମାନଙ୍କୁ ଶିଖେଇଲେ ସେମାନେ ନିଜର ଲାଇଫ ଟାଇମ୍ କାମ ଦେଇପାରିବେ। ଆଉ ସବୁଠୁ ବଡ କଥା ହଉଛି, ଯଦି ବି ଏମିତି କିଛି ବାଇ ମିଷ୍ଟେକ୍ ସେମାନେ ଏମିତି କିଛି ଭୁଲ କରୁଛନ୍ତି ବା ଏମିତି କିଛି ଅସୁବିଧା ଠକାମିରେ ପଡୁଛନ୍ତି, ତ ସେଟା ଅନ୍ୟକୁ, ନିଜର କ୍ଲୋଜ ଲୋକକୁ ହଉ, ପୁଲିସରେ ହଉ, ନିଜର ଫ୍ୟାମିଲିରେ ହଉ, ଜଣେଇ ଦେବା ଦରକାର। ନ ଡରିକି, ଲାଜ ନ କରିକି ପ୍ରଥମେ ସବୁକୁ ଜଣେଇବା ଦରକାର।
1: ଆପଣ ଯେମିତି କହିଲେ ଡିଜିଟାଲ ଯୁଗରେ

0: ଭୁଲ କରୁଛନ୍ତି ବା ଏମିତି କିଛି ଅସୁବିଧା ଠକାମିରେ ପଡୁଛନ୍ତି, ତ ସେଟା ଅନ୍ୟକୁ ନିଜର କ୍ଲୋଜ ଲୋକକୁ ହଉ, ପୁଲିସରେ ହଉ, ନିଜର ଫ୍ୟାମିଲିରେ ହଉ, ଜଣେଇ ଦେବା ଦରକାର। ନ ଡରିକି, ଲାଜ ନ କରିକି ପ୍ରଥମେ ସବୁକୁ ଜଣେଇବା ଦରକାର।
1: ଆପଣ ଯେମିତି କହିଲେ ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରିଛି, ତ
0: ଆଜ୍ଞା,
1: ସୋସିଆଲ ମିଡିଆଟା ନାରୀଙ୍କ ପାଇଁ ସୁଯୋଗ ନା ବିପଦ?
0: ଦେଖନ୍ତୁ, ଏମିତି ଗୋଟେ ପ୍ଲାଟଫର୍ମ ସୋସିଆଲ ମିଡିଆ ଗୋଟେ ଏମିତି ଜିନିଷ ଯୋଉଥିରେ କି ଆମେ ନିଜର ବହୁତ ଲୁକ୍କାୟିତ ପ୍ରତିଭା, ଆମେ ଯୋଉଟା କହିବା ଆମର ହିଡନ୍ ଟ୍ୟାଲେଣ୍ଟ, ସେଟା ଆମେ ବିଶ୍ୱ ସ୍ତରରେ ପହଞ୍ଚି ପାରୁଛେ। ସେ ଯେକୌଣସି କ୍ଷେତ୍ରରେ ହଉ, ନାଚ, ଗୀତ, ପାଠ, ଆମେ କୋଉ ବି ଜିନିଷ ଦେଖିବା, ସୋସିଆଲ ମିଡିଆ ଥ୍ରୁରେ ବହୁତ ଆଗରେ ସେଟା ପହଞ୍ଚି ପାରୁଛି। ଠିକ୍ ଅଛି, ତ ସେମିତି ନିଜର ବିଜନେସ ହେଲା, ନିଜର ଆୱେରନେସ ହେଲା, ସବୁ ଜିନିଷକୁ ଆମେ କଣ କରୁଛେ ନା ସୋସିଆଲ ମିଡିଆ ମାଧ୍ୟମରେ ପହଞ୍ଚେଇ ଦେଇ ପାରୁଛେ। କିନ୍ତୁ କୋଉଠି ନା କୋଉଠି ସେଇ ସୋସିଆଲ ମିଡିଆ କେବେ କେବେ କାହା ପାଇଁ ବିପଦ ହେଇଯାଉଛି, କାହା ପାଇଁ ମୃତ୍ୟୁର ବି କାରଣ ହେଇଯାଇପାରୁଛି। ସେଥିପାଇଁ କୋଉଠି ନା କୋଉଠି ସୋସିଆଲ ମିଡିଆର ବି ସଦୁପଯୋଗ, ଯୋଉଟା ଆମେ କହିବା ଠିକ ଉପଯୋଗ ଯୋଉଟା କହିବା, ସେଟା ବି ନିହାତି ଦରକାର କି ଆମେ କେତେ ମାତ୍ରାରେ ସୋସିଆଲ ମିଡିଆ ଉପଯୋଗ କରିବା, କୋଉ କୋଉ ରାସ୍ତାରେ ଉପଯୋଗ କରିବା, ଆଉ କୋଉଠି କୋଉଠି ନ କରିବା, ଏଇ ଜିନିଷ ବି ସବୁ ୱିମେନ ମାନେ, ସବୁ ଝିଅ ମାନେ ଜାଣିବା ନିହାତି ଦରକାର।
1: ଡିଜିଟାଲ
0: ଆଜ୍ଞା
1: ସାକ୍ଷରତା
0: ଆଜ୍ଞା,
1: ନାରୀମାନଙ୍କ ପାଇଁ କାହିଁକି ଜରୁରୀ?
0: ଡିଜିଟାଲ ସାକ୍ଷରତା ଗୋଟେ ଏମିତି ଜିନିଷ ଯୋଉଠି ବର୍ତ୍ତମାନର ଯୋଉ ଏଆଇ ଜେନେରେସନ ଆମେ ଯାହା କହିବା, ବା ଆଲଫା ଜେନେରେସନ ବୋଲିକିନା ଆମେ କହୁଛେ, ଏଆଇ ଜେନେରେସନ କହୁଛେ, ଯୋଉଠି କି ମଣିଷ ନିଜେ ନ କରିବି ମେସିନ ଦ୍ୱାରା ବା ଟେକ୍ନୋଲୋଜି ଦ୍ୱାରା ସେ କାମ ହେଇଯାଉଛି। ଆଉ ଯଦି ଗୋଟେ ଜିନିଷ ମଣିଷକୁ ରିପ୍ଲେସ କରିକି ଆଉ କିଛି କାମ କରିପାରୁଛି, ଗୋଟେ କାମ ମେସିନ କି ସେ କାମ ନିଜେ କରିପାରୁଛି, ତ ସେ ମେସିନ ବିଷୟରେ ତ ସେ ମଣିଷକୁ ହିଁ ଜାଣିବାକୁ ପଡିବ ନା କି ମତେ ରିପ୍ଲେସ କରିକି ସେ କଣ କରିପାରୁଛି। ତ ସେଥିପାଇଁ ଡିଜିଟାଲ ଜିନିଷ ବି ଆମକୁ ସେତିକି ଇମ୍ପୋର୍ଟାଣ୍ଟ, ଆମେ ଜାଣିବା କି ଯଦି ମୁଁ ଏଇ କାମ କରିପାରୁନି ତାହେଲେ ମେସିନ ତାକୁ କେମିତି କରିଦଉଛି ଆଉ କେତେ ଜଲ୍ଦି କରିଦଉଛି। ଆଉ ଡିଜିଟାଲ ପ୍ଲାଟଫର୍ମ ଯେତିକି ରହିଲା ସେସବୁ ପଜିଟିଭ ୱେରେ କେମିତି ୟୁଟିଲାଇଜ ହବ, ଏ ସବୁ ଜିନିଷ ଜାଣିବାର କାମ ହଉଛି ଆମର, ଆଉ ସେଟାକୁ ହିଁ ଆମେ ଡିଜିଟାଲ ସାକ୍ଷରତା ବୋଲି କହୁଛେ। ଡିଜିଟାଲ ଦୁନିଆ ଉପରେ ଆମେ କେତେ ଜିନିଷ ଜାଣିଛେ ଆଉ ତାକୁ କେମିତି ଠିକ ୱେରେ ୟୁଟିଲାଇଜ କରିବା, ଆଉ ଯଦି ସେଟା ରଙ୍ଗ ୱେରେ ୟୁଟିଲାଇଜ ହଉଛି ତାକୁ କେମିତି ଆମେ ସେଭ୍ କରିବା।
1: ଆଜ୍ଞା, ଯେମିତିକି ଗାଁ ଗହଳି ଠୁ ଆରମ୍ଭ କରି ସହରାଞ୍ଚଳରେ ସମସ୍ତେ ଆଜିକାଲି ଡିଜିଟାଲକୁ ଜାଣିପାରିଲେଣି, ନାରୀମାନେ ଡିଜିଟାଲ ଯୁଗର ସୁଯୋଗକୁ କିପରି ସଠିକ୍ ଭାବରେ ବ୍ୟବହାର କରିପାରିବେ ସେ ବିଷୟରେ କ'ଣ କହିବେ?
0: ସଠିକ ଭାବରେ ବ୍ୟବହାର କରିବାର ବିଭିନ୍ନ ପ୍ରକାର ରାସ୍ତା ଆମେ ଦେଖିବା, ଯେମିତି ନୂଆ ନୂଆ ସ୍କିଲ ଶିଖିପାରିବା, ଇଣ୍ଟରନେଟ୍ର ୟୁଜ୍ ଆମେ ଗୋଟେ ମାନେ ଭଲ କାମରେ ଇଣ୍ଟରନେଟ୍ର ୟୁଜ୍ କରିବା, କିଛିଟା ପ୍ରଡକ୍ଟିଭ ଜିନିଷ ଶିଖିବା ପାଇଁ ଇଣ୍ଟରନେଟ୍ର ୟୁଜ୍ କରିପାରିବା, ଦେନ୍ ଅନଲାଇନ୍ ଏଜୁକେସନ୍ ପାଇବା, ସୋସିଆଲ ମିଡିଆ ଥ୍ରୁରେ ନିଜର ଯାହା ହିଡନ୍ ଟ୍ୟାଲେଣ୍ଟସ୍ ଅଛି, ଯାହା ପାଇଁ ଆମେ ପ୍ଲାଟଫର୍ମ ପାଇନେ, କେବେ ସ୍କୋପ୍ ପାଇନେ, ସେଟାକୁ ଅନ୍ୟମାନଙ୍କ ପାଖରେ ଦେଖେଇବା ପାଇଁ, ଅନ୍ୟମାନଙ୍କ ପାଖରେ ସେଟା ୱାର୍ଲଡ ୱାଇଡ୍ ପହଞ୍ଚେଇବା ପାଇଁ, ତ ସେଇ ଜାଗାରେ ଆମେ ସୋସିଆଲ ମିଡିଆର ୟୁଜ୍ କରିକି ଆମେ ସେ ଜିନିଷକୁ ଆଗକୁ ବଢେଇ ପାରିବା, ଆଗକୁ ପହଞ୍ଚେଇ ପାରିବା, ଆଉ ସେ ପ୍ରତିଭାର ଆମେ ବିକାଶ କରିପାରିବା। ସୋସିଆଲ ମିଡିଆକୁ ୟୁଜ୍ କରିକି ବହୁତ ସାରା ଏବେ ଅନଲାଇନ୍ ଜବ୍ର, ପାର୍ଟ ଟାଇମ୍ ଜବ୍ସ ର ଅପରଚ୍ୟୁନିଟି ଆସୁଛି, ଯୋଉଟାକି ଆମେ ସୋସିଆଲ ମିଡିଆ ଥ୍ରୁରୁ ବି ବହୁତ ଜିନିଷ ଜାଣିବା ପାଇଁ ପାଉଛେ କି ଏଇ ଜାଗାରେ ଏମିତି ଭ୍ୟାକେନ୍ସିସ୍ ଆସୁଛି, ଜବ୍ ଅପରଚ୍ୟୁନିଟି ଅଛି, ପାର୍ଟ ଟାଇମ୍ ଜବ୍ସ ଅଛି, ସବୁକୁ ବି ଆଭେଲ୍ କରିପାରିବା। ତ ଏମିତି କିଛିଟା ପ୍ରଡକ୍ଟିଭ ୱେ ଯୋଉଥିରେ ଆମକୁ କିଛି ପଜିଟିଭ ରିଜଲ୍ଟ ମିଳିବ, ସେମିତି ଜାଗାରେ ହିଁ ଆମେ ସୋସିଆଲ ମିଡିଆର ୟୁଜ୍ କରିପାରିଲେ ଏଟା ନିହାତି ଆମ ପାଇଁ ବିପଦମୁଖର ହବନି।
1: ଆଜ୍ଞା,
0: ଆଜ୍ଞା,
1: ଡିଜିଟାଲ ଯୁଗରେ ଲିଙ୍ଗ ସମାନତା କିପରି ସମ୍ଭବ?
0: ଡିଜିଟାଲ ଯୁଗରେ ଆମର ଆପଣ ଜେଣ୍ଡର ଇକ୍ୱାଲିଟି କଥା କହୁଛନ୍ତି, ଏବେ ଖାଲି ଡିଜିଟାଲ ଯୁଗ ବୋଲି ନୁହେଁ, ଆମେ ପୁରାଣ ଯୁଗରେ ବି ଯଦି ଦେଖିବା, ପୁରାଣ କଥା ଯଦି ଆମେ ମନେ ପକେଇବା ତାହେଲେ ଜାଣିପାରିବା ଯେ, ଶୁଣୁଛେ ଆମେ ଶାସ୍ତ୍ରରେ ଲେଖା ଥାଏ, ଯତ୍ର ନାରୀସୁ ପୂଜନ୍ତି ରମନ୍ତେ ତତ୍ର ଦେବତା, ଏମିତି ଗୋଟେ ଜିନିଷ ବି ଲେଖା ଅଛି। ପୁରାଣ ଯୁଗରେ ବି ଦେବତାମାନେ ଦେବୀମାନଙ୍କର ପୂଜା କରୁ, ସେଇଠି ବି ଆଉ ଏବେ ବି କୌଣସି ପ୍ରକାରରେ ବି ଆମେ ପୁରୁଷ ଆଉ ନାରୀଙ୍କୁ ଅଲଗା ବୋଲି ଦେଖିପାରିବାନି, ସମସ୍ତେ ସମାନ। ତ ଯେତେବେଳେ ବି ମହିଳା ପୁରୁଷ ସମସ୍ତ ସମସ୍ତ ଦୁଇ ଜଣକୁ ସେମ୍ ଏଜୁକେସନ୍ ଦିଆହଉଛି, ସେମ୍ ଟେକ୍ନୋଲୋଜି ପ୍ରୋଭାଇଡ୍ କରାହଉଛି, ସେମ୍ ଜବ୍ ଅପରଚ୍ୟୁନିଟି ଦିଆଯାଉଛି, ସେମ୍ ସୁଯୋଗ ମିଳୁଛି ସବୁ କ୍ଷେତ୍ରରେ, ତାହେଲେ ସେଇଠି ହିଁ ଆମେ କହିବା ଯେ ଆମେ କୌଣସି ପ୍ରକାର ଜେଣ୍ଡର ଡିସ୍କ୍ରିମିନେଟ୍ କରୁନେ, ଆମେ ପାର୍ସିଆଲିଟି କରୁନେ, ଆଉ ପୁରୁଷ ଓ ସ୍ତ୍ରୀ ଉଭୟ ସମାନ। ଆଉ ଏଇ ଯୋଉ ଜିନିଷ, ଏଇ ଯୋଉ ମାଇଣ୍ଡସେଟ୍ଟା ପ୍ରଥମେ ତ ଆମ ନିଜ ଭିତରୁ, ଆମ ନିଜ ପରିବାରରୁ ଆରମ୍ଭ ହେବା ଦରକାର କି ଗୋଟେ ଫ୍ୟାମିଲି ଗୋଟେ ଘରେ ପୁଅ ଝିଅକୁ କେମିତି ଦେଖୁଛି, ଆମେ ନିଜେ ଆମ ନଜରରେ ଗୋଟେ ପୁଅ ଗୋଟେ ଝିଅକୁ ଆମେ କେମିତି ଦେଖୁଛେ, ତାପରେ ଡିଜିଟାଲ ଦୁନିଆରେ ଆମକୁ ସେମ୍ ସେମ୍ ଅପରଚ୍ୟୁନିଟି ସେତିକି ସବୁ ମିଳୁଛି ନା ନାହିଁ ଏଇଟା ଦେଖାଯିବ। ଏଇସବୁ ଜିନିଷକୁ ଠିକ କରିବା ପାଇଁ, ଏଇ ଯୋଉ ଲିଙ୍ଗ ସମାନତା ଆଣିବା ପାଇଁ ପ୍ରଥମେ ଆମ ନିଜ ମାନସିକତାରେ ପରିବର୍ତ୍ତନ ହେବା ଦରକାର।
1: ଧନ୍ୟବାଦ ମ୍ୟାଡମ, ଆପଣ ଆପଣ ମୂଲ୍ୟବାନ
0: ଆଜ୍ଞା,
1: ସମୟ ବାହାର କରିକି ଆମ କାର୍ଯ୍ୟକ୍ରମରେ ନିଜ ମତ ଦେଇଥିବାରୁ ଆପଣଙ୍କୁ ଆମ ଘରଘରଣୀ କାର୍ଯ୍ୟକ୍ରମ ଏବଂ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ।

0: ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚିତ ଭାବରେ ମତାମତ ଜଣାଇବେ। ଆମକୁ ଯୋଗାଯୋଗ କରିବାର ନମ୍ବରଟି ହେଲା 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ।
2: ନମସ୍କାର।

ପ୍ରଚାର କଲୁ ଗ୍ରାମୀଣ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନାରେ ଥିଲେ ସୁନିତା ପାତ୍ର ଏବଂ ସୁଜାତା ବେଜ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ଭାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ଅପରାହ୍ନ 2 ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ମୁର୍ମୁ ମାଲଡୋଭା ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଜି କରିବେ ଆଲୋଚନା ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭା ଅଧିବେଶନ ପୂର୍ବାହ୍ନ 11 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଡ୍ଲା ଭାସ୍କର ରାଓ, ଓମୁଅତୀ ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ୍ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ୍ ଏବଂ ପ୍ୟାରେଲାଲ୍ ଶଙ୍ଖୱର। ଗୃହରେ ମଧ୍ୟ କତାରର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଶେଖ୍ ହମିଦ୍ ବିନ୍ ଖଲିଫା ଭାରତ କତାର ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଗୃହରେ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବା ପରେ ବିରୋଧୀ ଦଳ କଂଗ୍ରେସ ଓ ସମାଜବାଦୀ ପାର୍ଟିର ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ଉତ୍ଥାପନ କରି ହୋହାଲ୍ଲା କରିଥିଲେ। ଶ୍ରୀ ବିର୍ଲା ବିରୋଧୀ ଦଳଗୁଡ଼ିକୁ ଗୃହ ସୁପରିଚାଳନା ଏବଂ ମର୍ଯ୍ୟାଦା ରକ୍ଷା କରିବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ, କିନ୍ତୁ ସଦସ୍ୟମାନେ ସେମାନଙ୍କର ବିରୋଧ ଜାରି ରଖିବାରୁ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ବାଚସ୍କତି ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ପରେ ବିରୋଧୀ ଦଳ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ବାଚସ୍କତି ଦ୍ୱିତୀୟ ଥର ପାଇଁ ଗୃହକୁ 12:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ସଦସ୍ୟମାନେ ସେମାନଙ୍କର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିବାରୁ ବାଚସ୍କତି ଲୋକସଭାକୁ ଦିନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
1: मेरा आग्रह है कि सदन का प्रथम दिन है और इस परंपरा को तोड़ना चाहिए कि प्रथम दिन सदन नहीं चलेगा। मैं हमेशा आपसे आग्रह कहता हूं कि आपको पर्याप्त अवसर पर्याप्त समय मिलेगा।
0: ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲାଲ୍ଟୁଲ୍ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାକୁ ନେଇ ରାଜ୍ୟସଭାରେ ହୋହାଲ୍ଲା ହେବା କାରଣରୁ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ଭାବେ ବାରମ୍ଭାର ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହୋହାଲ୍ଲା ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ମୌସୁମୀ ଅଧିବେଶନ ସୁଚାରୁ ରୂପେ ପରିଚାଳିତ ହେଲେ ଏହା ଫଳପ୍ରଦ ହେବ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଉଭୟ ଅଧିବେଶନ ଫଳପ୍ରଦ ହେଲେ ଏହା ଦେଶ ପାଇଁ ମଙ୍ଗଳମୟ ହେବା ସହ ସମସ୍ତଙ୍କ ପାଇଁ କଲ୍ୟାଣଦାୟକ ହେବ। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତ ଗ୍ରହଣଯୋଗ୍ୟ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମାନ୍ୟତା ବୃଦ୍ଧି ପାଇଛି, ଯାହାକି ଦେଶର ଯୁବବର୍ଗଙ୍କ ପାଇଁ ଏହା ଏକ ଆକାଂକ୍ଷିତ ଏବଂ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।
1: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले एक महीने में देश ने अनेक सिद्धियां प्राप्त की, चाहे राष्ट्रीय हो, अंतर्राष्ट्रीय हो और अब तो अंतरिक्ष भी हो, भारत के लिए गर्व के पल रहे हैं।
0: ସେ କହିଛନ୍ତି ଏକ ମାସ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜାତୀୟ ସ୍ତରରେ ହେଉ ବା ଅନ୍ତର୍ଜାତୀୟ ସ୍ତରରେ ହେଉ, ମହାକାଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଗୌରବର ପଦଚିହ୍ନ ସ୍ଥାପନ କରିଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚି ପାରିଥିଲେ। ସେହିପରି ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ତରରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ବିଭିନ୍ନ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ନେଇ ଚିନ୍ତିତ ରହିଛି। ପଶ୍ଚିମ ଏସିଆରେ ବିବାଦଜନକ ପରିସ୍ଥିତି ଯୋଗୁଁ ଭାରତ ଏବଂ ଅନ୍ୟ କେତେକ ଦେଶରେ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ରସାୟନ ସାମଗ୍ରୀ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ ସତ୍ତ୍ୱେ ଭାରତ ତା'ର ଅଭିବୃଦ୍ଧି ହାର 7.7% ବଜାୟ ରଖିଛି, ଯାହାକି ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲଡୋଭାର ରାଷ୍ଟ୍ରପତି ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖରେ ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ହେବ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନାସ୍କା ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23ରୁ 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଆସାମରେ ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଉପର ଆସାମର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏସ୍ଡିଆର୍ଏଫ୍ ଦଳକୁ ପ୍ରଭାବିତ ଶିବସାଗର, ଚରେଇଦେଓ ଏବଂ ଜୋହରଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମନ୍ତ୍ରୀ ବିମଲ ବୋରା ଶିବସାଗର ଏବଂ ଚରେଇଦେଓ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି। ସେ ଏହି ଦୁଇ ଜିଲ୍ଲାର ଉପକମିଶନରମାନଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶିବସାଗର ଜିଲ୍ଲାରେ କେବଳ 510 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଜାମ୍ମୁ କାଶ୍ମୀର ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମସ୍ତ ଜିଲ୍ଲା ପ୍ରଶାସନକୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟାରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁଞ୍ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଗତକାଲି ଜାମ୍ମୁ ସିଭିଲ୍ ସେକ୍ରେଟେରିଏଟ୍ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଓ ବନ୍ୟା ଯୋଗୁଁ 12 ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତ ଅଭିଯାନ ଅଧୀନରେ ଡିଜିଟାଇଜେସନ କରାଯାଇଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜ୍ଞାନ ଭାରତ ଅଭିଯାନ ଆରମ୍ଭ କରି ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ ଏବଂ ଡିଜିଟାଇଜେସନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା पांडुलिपि गुडिकर गवेषणा करा जिबा सह जनसाधारणक पई

0: ସହଜରେ ଉପଲବ୍ଧ ହୋଇପାରିବ। ଏହି ଅଭିଯାନ ଅଧୀନରେ ଦେଶରେ 1 କୋଟିରୁ ଉର୍ଦ୍ଧ ପାଣ୍ଡୁଲିପିକୁ ସର୍ବେକ୍ଷଣ କରାଯାଇଛି ଏବଂ 3,74,000 ଉର୍ଦ୍ଧ ପାଣ୍ଡୁଲିପିକୁ ଅପଲୋଡ କରାଯାଇଥିବା ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। କଲିକତା ହାଇକୋର୍ଟ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସର 3ଟି ଦଳୀୟ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ନେଇ ଅନ୍ତରୀଣ ଅନୁମତିକୁ ଅଗ୍ରାହ୍ୟ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଏହି 3ଟି ବ୍ୟାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟରେ 440,42,00,000 ଟଙ୍କା ରହିଛି। ପୂର୍ବରୁ ଗତ 13 ତାରିଖରେ ବିଚାରପତି ଜଷ୍ଟିସ୍ କ୍ରିଷ୍ଣାରାଓ ଉଭୟ ପକ୍ଷର ତର୍କ ଶୁଣିବା ପରେ ଅନ୍ତରୀଣ ନିର୍ଦ୍ଦେଶକୁ ସଂରକ୍ଷିତ ରଖିଥିଲେ। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ 106ତମ ମିନିଟ୍ରେ ସ୍ୱେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ୱେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। 3ଥର ଚମ୍ପିୟନ୍ ଆର୍ଜେଣ୍ଟିନା ସପ୍ତମ ଥର ପାଇଁ ଫାଇନାଲ୍ ଖେଳି ଚତୁର୍ଥ ଥର ଉପବିଜେତା ରହିଛି। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ ଟୁର୍ଣ୍ଣାମେଣ୍ଟର 10ଟି ଗୋଲ୍ ସ୍କୋର୍ କରିବା ସହ ତାଙ୍କର ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି। ଏମ୍ ବାପେଙ୍କୁ ସର୍ବାଧିକ ଗୋଲ୍ କରିଥିବାରୁ ଗୋଲ୍ଡେନ୍ ବୁଟ୍ ପ୍ରଦାନ କରାଯାଇଛି। ସେହିପରି ସ୍ୱେନ୍ର ଉନାଓ ସିମେନ୍ଙ୍କୁ ସର୍ବଶ୍ରେଷ୍ଠ ଗୋଲ୍ କିପର୍ ଭାବେ ଗୋଲ୍ଡେନ୍ ଗ୍ଲୋବ୍ ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ। ବିରୋଧୀ ଦଳ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଗୃହ ମୁଲତବୀ। ବୈଶ୍ୱିକ ସମସ୍ୟା ସତ୍ତ୍ୱେ ଦେଶର ଅଭିବୃଦ୍ଧି ହାର 7.7% ରହିଛି କହିଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଖେଳାଳି ଏମ୍ ବାପେଙ୍କୁ ମିଳିଲା ଗୋଲ୍ଡେନ୍ ବୁଟ୍। ସମ୍ବାଦ ଶେଷ ହେଲା।
1: The headlines. Monsoon session of Parliament begins today. Both houses witness multiple adjournments amid opposition uproar. Prime Minister Narendra Modi calls for productive monsoon session of Parliament, says it will lead to welfare of the nation. Supreme Court to hear pleas seeking probe into Ram Temple donations theft case today. President Draupadi Murmu holds delegation level talks with her Moldovan counterpart Maya Sandu in Chisinau. And IMD issues red alert warning for heavy to very heavy rainfall over parts of Uttarakhand, Himachal Pradesh and Jammu and Kashmir. The monsoon session of Parliament began today. The Lok Sabha and the Rajya Sabha have been adjourned till 2 p.m. amid opposition protest over the NET paper leak issue. When the House met after the third adjournment at 1 p.m, the opposition members continued with their protest over the NET issue. Presiding Officer Dilip Saikia tried to take up the scheduled business, but the opposition members did not pay heed to the chair's advice and continued with their protest. Amid the uproar, the Lok Sabha was adjourned till 2 p.m. Earlier, when the Lok Sabha met at 11 a.m, the House paid tributes to 6 of its former members who passed away recently. When the Speaker tried to take up the question hour, the opposition members, including from the Congress and the Samajwadi Party, raised the issue of paper leak of NET examination. Mr. Birla urged the opposition to cooperate in running the House and maintain decorum, but the opposition members continued their protest, which led to adjournment of the Lok Sabha till 12 noon.
2: ये अपेक्षा है कि कुछ मर्यादाएं सदन की हमेशा रही है, उन मर्यादाओं परंपराओं को पालन करना सबकी जिम्मेदारी है। मैं यही आपसे अपेक्षा करता हूं। मेरी सदन में हमेशा ये अपेक्षा रहेगी सदन की परंपराओं और प्रतिष्ठा को बनाए रखें। मैं सबको उचित समय देता हूं, सार्थक चर्चा हो, संवाद हो, तर्क हो, इसके लिए संसद है।
1: The Rajya Sabha was also adjourned till 2 p.m. following the opposition protest over the NET issue. When the upper house met after the third adjournment at 12:50 p.m, the opposition MPs again raised slogans over the NET paper leak issue. The chairman, C.P. Radhakrishnan, urged the members to maintain decorum and allow the house to function. Amid the ruckus, the upper house was adjourned till 2 p.m. Earlier, the house was adjourned thrice over the issue.
3: This session has an important legislative and deliberative agenda. I urge members to remain focused on the business, as every disruption delays discussion on

ଜୁଗ୍ନୁ ଏହି ଚଳଚ୍ଚିତ୍ରର ଗୀତଟି ଶୁଣିଲେ ଶିଳ୍ପୀ ଥିଲେ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସଚିନ ଦେବ ବର୍ମନ। ପରବର୍ତ୍ତୀ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ହସରତ ଜୟପୁରୀଙ୍କ ଗୀତ, ଶଙ୍କର ଜୟକିଶାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଝୁକ୍ ଗୟା ଆସମାନ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତା ପୂର୍ବରୁ ବିଜ୍ଞାପନ।

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ

0: ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକ ମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ ହୋତେ ହୈ ଔର ଦୋନୋ କୋ ପ୍ରୋଡକ୍ଟିଭ ହୋତେ ହୈ ତୋ ଦେଶ କା କଲ୍ୟାଣ ହୋତା ହୈ ଜୀବ ମାତ୍ର କା କଲ୍ୟାଣ ହୋତା ହୈ। ସାଥିଓ ପିଛଲେ ଏକ ମହିନେ ମେ ଦେଶ ନେ ଅନେକ ସିଦ୍ଧିୟାଁ ପ୍ରାପ୍ତ କି, ଚାହେ ରାଷ୍ଟ୍ରୀୟ ହୋ ଅନ୍ତରାଷ୍ଟ୍ରୀୟ ହୋ ଔର ଅବ ତୋ ଅନ୍ତରିକ୍ଷ ବି ହୋ, ଭାରତ କେ ଲିଏ ଗର୍ବ କେ ପଲ ରହେ ହୈ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଯୋଗୁଁ ଭାରତ ଏହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବା ନେଇ ସମସ୍ୟା ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ନେଇ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର 7.7% ରହିଛି ଏବଂ ଭାରତ ଆଜି ବିଶ୍ୱରେ ଦ୍ରୁତଗତିରେ ବିକାଶ ସହ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭାହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ। ପବିତ୍ର ହେରାପଞ୍ଚମୀ ତିଥିରେ ପୁରୀରେ ଆଜି ଶ୍ରୀଜୀଉମାନଙ୍କର ଆଡ଼ପ ମଣ୍ଡପରେ ବିଶେଷ ନୀତିକାନ୍ତି ହେଉଛି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା' ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରା ଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ରଥଗୁଡ଼ିକର ଯାଞ୍ଚ କରାଯାଇଛି। ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପୁଲିସର ସର୍ବୋଚ୍ଚ ପ୍ରାଥମିକତା ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି। ଚଳିତ ରଥଯାତ୍ରା ସମୟରେ ଗତ 4 ମଧ୍ୟରେ ପୁରୀ ପୁଲିସ ଓ ଆଣ୍ଟି ସ୍ନାଚିଂ ଟିମ୍ ପକ୍ଷରୁ 143 ଜଣଙ୍କୁ ମୋବାଇଲ, ପର୍ସ, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍ତି, ଲୁଟେରାମାନଙ୍କଠାରୁ 250 ଅଧିକ ମୋବାଇଲ ଫୋନ୍ ଜବତ କରାଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ଦର୍ଶନକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି। ଅନ୍ୟପକ୍ଷରେ CCTV ମାଧ୍ୟମରେ ନିରୀକ୍ଷଣ କରାଯାଇ ବିଭିନ୍ନ ସ୍ଥାନରେ ଲୁଟ୍ କରୁଥିବା ଅପରାଧୀଙ୍କୁ ଗିରଫ କରାଯାଉଥିବା SP ଶ୍ରୀ ସିଂ କହିଛନ୍ତି। ରଥଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ନବରଙ୍ଗପୁର ଜିଲ୍ଲାର 10 ପାରମ୍ପରିକ ଦୁର୍ଗାମେଢ଼ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ 11 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ପାରମ୍ପରିକ ଦଶହରା ମେଢ଼ର ସଂରକ୍ଷଣ ଓ ପ୍ରୋତ୍ସାହନ ଲାଗି ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ 100 ଅଧିକ ପୁରୁଣା ମେଢ଼କୁ 1,01,000 ଟଙ୍କା, 70 ଅଧିକ ମେଢ଼କୁ 70,000 ଟଙ୍କା ଏବଂ 50 ଅଧିକ ମେଢ଼କୁ 50,000 ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକରୁ। ମାଲକାନଗିରି ବିମାନ ବନ୍ଦରରେ ଆସନ୍ତା 22 ଟ୍ରାଏଲ୍ ରନ୍ ହେବାକୁ ଥିବାବେଳେ ଆଜି ବିମାନ ବନ୍ଦରର ସୁରକ୍ଷା ସ୍ଥିତି ଯାଞ୍ଚ କରାଯାଇଛି। ରାଜ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଯାଞ୍ଚ ଦଳର ସହକାରୀ ନିର୍ଦ୍ଦେଶକ ନିରୋଜ କୁମାର ନାୟକ ଏବଂ ସୁରକ୍ଷା ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ ସମ୍ପୃକ୍ତ

ବିମାନବନ୍ଦରର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଭୟ ଅଧିକାରୀ ବିମାନବନ୍ଦର ଭିତ୍ତିଭୂମି, ଟର୍ମିନାଲ, ରନ୍ୱେ, ଟିକେଟ୍ କାଉଣ୍ଟର ଏବଂ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଆଜି ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏହି ଦୁଇଜଣିଆ ଦଳ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଓ ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିଲାଗି ସଂଶୋଧିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଦାଖଲ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋପାଳପୁର ସମୁଦ୍ରକୂଳରେ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ପାଇଁ ପ୍ରସ୍ତାବିତ ଜମି ଅଧିଗ୍ରହଣ ବାବଦ ବ୍ୟୟ ଅଟକଳ ଦାଖଲ କରିବା ତଥା ନକ୍ସାରେ ଆବଶ୍ୟକ ସଂଶୋଧନ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ରିପୋର୍ଟ ଦାଖଲ ହେବା ପରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ନ କରିବା ଲାଗି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମି ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଶିକ୍ଷାବିତ୍ମାନେ ଯୋଗଦେଇ ପୋକ୍ସୋ, ଘରୋଇ ହିଂସା ଓ ସାମାଜିକ ମୌଳିକ ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ 49 ଅଭିଯୋଗର ଶୁଣାଣି କରାଯାଇଥିଲା। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ୟାଚ୍ ଦ ରେନ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ଷା ଜଳ ସଞ୍ଚୟ ଏବଂ ସଂରକ୍ଷଣ ସମ୍ପର୍କିତ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଥିବା ବେଳେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦିଆଯାଇଛି। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣିଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 mm ବର୍ଷା ରେକର୍ଡ କରାଯାଇଛି। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍ମରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପ୍ରାୟ 1500 ଏହି ଖେଳ ଭାରତରେ ଚତୁରଙ୍ଗ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ବିଶ୍ୱନାଥନ ଆନନ୍ଦଙ୍କଠାରୁ ଆରମ୍ଭ କରି ନୂତନ ପିଢ଼ିର ବର୍ତ୍ତମାନର ଖେଳାଳିଙ୍କ ପର୍ଯ୍ୟନ୍ତ ଚେସ୍ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସହାୟକ ହୋଇପାରିଛି। ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣିଥରେ। ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45

0: ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:45 ଆସନ୍ତୁ ଜାଣିବା ଆମର ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ସୃଜନୀରେ କିଛି କଥା କିଛି ଗୀତରେ ଶୁଣିବେ କବି ଦୀନକୃଷ୍ଣ ଦାସଙ୍କ ସମ୍ପର୍କରେ। ପରେ ଶୁଣିବେ ସାକ୍ଷାତକାର ଯୁବପିଢ଼ି ପାଇଁ ଶୃଙ୍ଖଳା କେତେ ଜରୁରୀ। ଚୈତି ଜହ୍ନ ଅପରାହ୍ନ 5:30 ଏଥିରେ ରହିଛି ହାଲଚାଲରେ ହେରା ପଞ୍ଚମୀ ସମ୍ପର୍କରେ। ଭେଟଘାଟରେ ବର୍ଷା ଦିନେ ଛେଲି ମେଣ୍ଢାକେ ରୋଗ ହେଲେ କାଇଟା କରବାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଦିବ୍ୟାଙ୍ଗ ମନର କାଜେ କାଇ ସୁବିଧା ଅଛେ। ଯୁବଶକ୍ତି ଏହି କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:30 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ ଶୁଣିବେ ରାତି 7:30। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 9:30 ଶୁଣିବେ କେତୋଟି ଭକ୍ତି ଗୀତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ନୀଳଶୈଳ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତ କାନୁନଙ୍କ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ। ପ୍ରସାରଣ ସମୟ ଆଜି ରାତି 10:00। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆମର ଆଜିକାର ଏହି ଅଧିବେଶନ। ପୁଣିଥରେ ଆପଣମାନଙ୍କୁ ଅଭିବାଦନ ଜଣାଇ ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ମିଡିୟମ୍ ୱେଭ୍ରୁ ଆମକୁ ବିଦାୟ ଦିଅନ୍ତୁ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ଆକାଶବାଣୀ ମୁମ୍ବାଇରୁ ପ୍ରସାରିତ ବିବିଧ ଭାରତୀ କାର୍ଯ୍ୟକ୍ରମର ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ।

ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 মিটার ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 মেগাহর্ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ବର୍ଷାର ଶୀତଳ ପବନ, ଟୁପୁର ଟାପର ବର୍ଷାର ସୁର ଓ ଆପଣମାନଙ୍କ ସାଥିରେ ଆଜିର ଏହି ସନ୍ଧ୍ୟାକୁ କରିବା ଆହୁରି ସୁନ୍ଦର।
1: ହଁ, ଠିକ କହିଲ। ତେବେ ବର୍ଷା ବିଷୟରେ ଯେବେ କଥା ଆରମ୍ଭ କରିଦେଲେଣି, କହିଲ ବର୍ଷା ସମୟରେ ତୁମକୁ କଣ ସବୁଠୁ ଭଲ ଲାଗେ ଆଉ କଣ ସବୁଠୁ ବେଶୀ ମନେ ପଡ଼େ?
0: ଗରମ ଗରମ ଚା, ତା ସହ ପକୁଡ଼ି ଆଉ ଝରକା ପାଖରେ ବସି ବର୍ଷାକୁ ଉପଭୋଗ କରିବା। ଆଉ ତୁମର?
1: ମତେ ତ ମାଟିର ସୁଗନ୍ଧ ଆଉ ପିଲାଦିନର ସେଇ କାଗଜ ଡଙ୍ଗା ଭସାଇବା। ସତରେ ବର୍ଷା ପ୍ରତ୍ୟେକଙ୍କ ପାଇଁ କିଛି ନା କିଛି ସ୍ମୃତି ନେଇ ଆସେ।
0: ଠିକ କହିଲ। ତେବେ ଆସନ୍ତୁ ଆଜିର ଏହି ବର୍ଷାର ସ୍ମୃତି ସହିତ ଆଜିର ସୃଜନୀ ସନ୍ଧ୍ୟାକୁ ଆଗେଇ ନେବା।
1: ସାଥୀ, ସ୍ୱାଗତ ଜଣାଉଛୁ ଆଜିର ସୃଜନୀ ସନ୍ଧ୍ୟାକୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ଅସ୍ମିତା ଷଡଙ୍ଗୀ
0: ଆଉ ମୁଁ ଲକ୍ଷ୍ମୀଦାସୀ ନାୟକ।
2: ନମସ୍କାର।
1: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏବଂ ଶୁଣିବା ଏକ ସୁନ୍ଦର ବିଚାର।
0: ସର୍ବୋତ୍ତମ ବ୍ୟକ୍ତିତ୍ୱ ସେ ନୁହେଁ ଯିଏ ସୁଯୋଗର ଅପେକ୍ଷା କରେ। ସର୍ବୋତ୍ତମ ବ୍ୟକ୍ତିତ୍ୱ ସିଏ ଯିଏ ସୁଯୋଗକୁ ଖୋଜିକି ଜିତେ ଓ ସଫଳତା ଲାଭ କରିଥାଏ। ତେବେ ବର୍ତ୍ତମାନ ଶୁଣିବା ସାଥୀ ଆଜି ଦିନର ବିଶେଷତ୍ୱ।
1: ସାଥୀ, ଆଜି ହେଉଛି ଇଣ୍ଟରନ୍ୟାସନାଲ ମୁନ୍ ଡେ। ପ୍ରତିବର୍ଷ ଜୁଲାଇ ମାସ 20 ତାରିଖକୁ ବିଶ୍ୱବ୍ୟାପୀ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ଭାବେ ପାଳନ କରାଯାଏ। 1969 ଏହି ଦିନ ମାନବ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖାଯାଇଥିଲା। ଏହି ଦିନରେ ଆମେରିକାର ଏପୋଲୋ 11 ଅଭିଯାନ ସଫଳ ହୋଇଥିଲା ଏବଂ ମହାକାଶଚାରୀ ନିଲ୍ ଆମଷ୍ଟ୍ରଙ୍ଗ ପ୍ରଥମ ମଣିଷ ଭାବେ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲେ। ଏହି ଦିବସ କେବଳ ଏକ ଐତିହାସିକ ସଫଳତାର ସ୍ମୃତି ନୁହେଁ, ବରଂ ବିଜ୍ଞାନ, ପ୍ରଯୁକ୍ତି, ଗବେଷଣା ଓ ମାନବ ସହଯୋଗର ଶକ୍ତିକୁ ସମ୍ମାନ ଜଣାଇବାର ଏକ ଅବସର।
0: ତା ସହିତ ସାଥୀ, ଆଜି ହେଉଛି ୱାର୍ଲ୍ଡ ଚେସ୍ ଡେ। ପ୍ରତିବର୍ଷ 20 ତାରିଖରେ ବିଶ୍ୱ ଚେସ୍ ଦିବସ ପାଳନ କରାଯାଏ। 1924 ଏହି ଦିନ ଇଣ୍ଟରନ୍ୟାସନାଲ ଚେସ୍ ଫେଡେରେସନ FIDE ପ୍ରତିଷ୍ଠା ହୋଇଥିଲା। ପରେ ଜାତିସଂଘ ଏହି ଦିନକୁ ବିଶ୍ୱ ଚେସ୍ ଦିବସ ଭାବରେ ପାଳନ କରିବାକୁ ସ୍ୱୀକୃତି ଦେଇଥିଲା। ଚେସ୍ କେବଳ ଏକ ଖେଳ ନୁହେଁ, ଏହା ବୁଦ୍ଧି, ଏକାଗ୍ରତା, ଧୈର୍ଯ୍ୟ, ଦୂରଦୃଷ୍ଟି ଏବଂ ଯୋଜନା ପ୍ରସ୍ତୁତିର ଏକ ଅନନ୍ୟ କଳା। ଏହି ଖେଳ ଆମକୁ ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନେବା, ତା ସହ ସମସ୍ୟାର ସମାଧାନ ଖୋଜିବା ଏବଂ ଜିତ୍ ହାରକୁ ସମାନ ଭାବରେ ଗ୍ରହଣ କରିବା ଶିଖାଇଥାଏ। ଚେସ୍ର ଉତ୍ପତ୍ତି ପ୍ରାଚୀନ ଭାରତର ଚତୁରଙ୍ଗ ନାମକ ଖେଳ ହୋଇଥିବା ଜଣାଯାଏ। ଏହି କାରଣରୁ ଭାରତକୁ ଚେସ୍ର ଜନ୍ମଭୂମି ବୋଲି ମଧ୍ୟ କୁହାଯାଏ। ଆଜି ଏହି ଖେଳ ପୃଥିବୀର ପ୍ରାୟ ସମସ୍ତ ଦେଶରେ ଲୋକପ୍ରିୟ।
1: ତା ସହିତ ସାଥୀ, ଆଜି ହେଉଛି ହେରା ପଞ୍ଚମୀ। ହେରା ପଞ୍ଚମୀ ହେଉଛି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ଏକ ପବିତ୍ର ନୀତି। ଏହି ଦିନ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ନିକଟକୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଆସିଥାନ୍ତି। ମହାପ୍ରଭୁ ତାଙ୍କୁ ସାଙ୍ଗରେ ନ ନେଇ ଯାଇଥିବାରୁ ମା ଲକ୍ଷ୍ମୀ ପ୍ରତୀକାତ୍ମକ ଭାବେ ଅଭିମାନ ପ୍ରକାଶ କରନ୍ତି ଏବଂ ନନ୍ଦିଘୋଷ ରଥର ଏକ ଛୋଟ ଅଂଶକୁ କ୍ଷତିଗ୍ରସ୍ତ କରି ପୁଣି ଶ୍ରୀମନ୍ଦିରକୁ ଫେରିଯାଆନ୍ତି। ଏହି ଲୀଳା ଦାମ୍ପତ୍ୟ ସ୍ନେହ, ଅଭିମାନ ଓ ପୁନର୍ମିଳନର ପ୍ରତୀକ। ହେରା ଶବ୍ଦର ଅର୍ଥ ହେଉଛି ଦେଖିବା ଏବଂ ପଞ୍ଚମୀ ଅର୍ଥ ରଥଯାତ୍ରାର ପଞ୍ଚମ ଦିନ। ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀ ଏକ ସୁସଜ୍ଜିତ ବିମାନରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରନ୍ତି। ତାଙ୍କ ସହ ସେବାୟତ, ବାଦ୍ୟ, ଘଣ୍ଟ, କାହାଳୀ ଓ ଭକ୍ତମାନେ ଭକ୍ତିମୟ ପରିବେଶ ସୃଷ୍ଟି

0: କରିଥାନ୍ତି। ଜାଣିଛ ସ୍ମିତା, ଯୁବପିଢ଼ି ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ସେମାନଙ୍କ ଚିନ୍ତାଧାରା, କାର୍ଯ୍ୟ ଏବଂ ଆଚରଣ ଉପରେ ଏକ ସୁନ୍ଦର ସମାଜର ଭିତ୍ତି ନିର୍ଭର କରିଥାଏ, ନା କଣ କହୁଛ?
1: ହଁ, ଠିକ୍ କହିଲ ଲକ୍ଷ୍ମୀ। ତା ସହିତ ସଫଳତାର ଚାବିକାଠି ହେଉଛି ପରିଶ୍ରମ, କିନ୍ତୁ ପରିଶ୍ରମକୁ ଠିକ୍ ଦିଗରେ ନେବା ପାଇଁ ଶୃଙ୍ଖଳା ମଧ୍ୟ ଆବଶ୍ୟକ।
0: ହଁ ସ୍ମିତା, ବର୍ତ୍ତମାନ ସମୟର ଯୁବପିଢ଼ି ବହୁତ ବିଶୃଙ୍ଖଳିତ ହୋଇଯାଉଛନ୍ତି, ତେଣୁ ସେମାନଙ୍କ ପାଇଁ ଶୃଙ୍ଖଳା ଜ୍ଞାନ କେତେ ରହିବା ଜରୁରୀ ସେ ସମ୍ପର୍କରେ ଚାଲ ଶୁଣିବା ଏକ ସୁନ୍ଦର ସାକ୍ଷାତକାର।
2: ସାର୍, ସ୍ୱାଗତ ଜଣାଉଛି ଆପଣଙ୍କୁ ଯୁବବାଣୀର ସୃଜନୀ କାର୍ଯ୍ୟକ୍ରମକୁ।
3: ଆଜ୍ଞା, ନମସ୍କାର।
2: ଆପଣ ନିଜର ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦେଇଦେବେ?
3: ମୋର ନାମ ଏ ସଞ୍ଜୟ କୁମାର, ମୁଁ ବରହମପୁର ନିବାସୀ ଅଟେ। ଏବେ ମୁଁ ବର୍ତ୍ତମାନ ଡାଏଟ କୋରାପୁଟର ଗୁରୁ ଶିକ୍ଷକ ରୂପେ ଅଧ୍ୟୟନରତ।
2: ତେବେ ସାର୍, ଆପଣଙ୍କ ମତରେ ଶୃଙ୍ଖଳା କାହାକୁ କୁହାଯାଏ?
3: ଶୃଙ୍ଖଳା ହେଉଛି ଗୋଟେ ନିୟମ ଯେଉଁଥିରେ କି ଆମର ସାମାଜିକ ଦାୟିତ୍ୱବୋଧ ଏବଂ ଆମେ ସମୟକୁ ସମ୍ମାନ କରି ଜୀବନକୁ ଏକ ସୁସଂଗଠିତ ଭାବେ ପରିଚାଳନା କରିବାକୁ ଆମେ ଶୃଙ୍ଖଳା ବୋଲି କହିଥାଉ।
2: ତେବେ ବର୍ତ୍ତମାନର ଯୁବପିଢ଼ି ମଧ୍ୟରେ ଶୃଙ୍ଖଳାର ଅଭାବ ଦେଖାଯାଉଛି କି? ଯଦି ଦେଖାଯାଉଛି, ତାର ପ୍ରମୁଖ କଣ କଣ କାରଣ ସବୁ ରହିଛି?
3: ବର୍ତ୍ତମାନ ଯଦି ଆମେ ଦେଖିବା ଯୁବପିଢ଼ି ମାନଙ୍କ ମଧ୍ୟରେ ଶୃଙ୍ଖଳାର ଅଭାବ ଦେଖାଯାଉଛି। ହଁ, କାରଣ ଯେଉଁଭଳି ଭାବରେ ଶୃଙ୍ଖଳାର ସହିତ ଯୁବପିଢ଼ି ମାନେ ରହିବା କଥା ସେମାନେ ଶୃଙ୍ଖଳିତ ଭାବରେ ରହୁନାହାନ୍ତି। ଏଥିପାଇଁ ମୁଖ୍ୟତଃ କେତେ ଗୁଡିଏ କାରଣ ଦାୟୀ ଅଟନ୍ତି। ସେଥିମଧ୍ୟରୁ ସୋସିଆଲ ମିଡିଆର ବ୍ୟବହାର, ଯୋଉଟା କି ଆପଣ ମାନଙ୍କର ବହୁତ ସମୟରେ ସୋସିଆଲ ମିଡିଆର ବ୍ୟବହାର କରିଥାନ୍ତି, ଏବଂ ପରିବାରରେ ସମୟର ଅଭାବ, ପରିବାର ଲୋକମାନେ ଆମର ସେମାନଙ୍କୁ ସମୟ ଦେଇନଥାନ୍ତି, ସେଥିପାଇଁ ଶୃଙ୍ଖଳା ଅଭାବ ଦେଖାଯାଇଛି।
2: ଆଜ୍ଞା, ଆଉ କିଛି କାରଣ ରହିଛି କି ଯାହାଦ୍ୱାରା ଆଜିକାଲିର ଯୁବପିଢ଼ିରେ ଶୃଙ୍ଖଳାର ଅଭାବ ଦେଖାଯାଉଛି?
3: ଅନେକ କାରଣ ଅଛି, ଯେମିତିକି ଛୋଟ ଛୋଟ ଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ପ୍ୟାରେଣ୍ଟସ୍ ମାନେ ମୋବାଇଲ ଦେଇ ଦେଉଛନ୍ତି, ଏବଂ ସେମାନଙ୍କ ମଧ୍ୟରେ ଆତ୍ମନିୟନ୍ତ୍ରଣର ଅଭାବ ଯୋଉଟା ରହୁଛି, ଯେମିତିକି ଆମର ମୋବାଇଲ ଯଦି ଦେଖୁଥିବେ ପିଲାମାନେ ଦେଖୁଥିବେ, ପରିବାର ଲୋକମାନେ ସେମାନଙ୍କୁ କିଛି ନିବୃତ କରୁନଥାନ୍ତି, ତେବେ ସେଥିରେ ମଧ୍ୟ ଆମେ କହିପାରିବା କି ସେମାନଙ୍କର ଶୃଙ୍ଖଳାର ଅଭାବ ଦେଖାଯାଉଛି ବୋଲି।
2: ତେବେ ଜଣେ ସଫଳ ବ୍ୟକ୍ତି ଜୀବନରେ ଶୃଙ୍ଖଳାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଆପଣ ଭାବନ୍ତି?
3: ଜଣେ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଶୃଙ୍ଖଳାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ଆମେ ଯଦି ଗୋଟେ କାର୍ଯ୍ୟଟିକୁ ସଠିକ୍ ସମୟରେ ଠିକ୍ ଭାବରେ କରିପାରିବା, ତେବେ ନିଶ୍ଚିନ୍ତ ଭାବରେ ସେ କାର୍ଯ୍ୟଟି ଆମର ସଫଳ ନିଶ୍ଚିନ୍ତ ଭାବରେ ହେବ। ଏଣୁ ସଫଳ ବ୍ୟକ୍ତି ପାଖରେ ଶୃଙ୍ଖଳାର ଭୂମିକାଟା ଗୁରୁତ୍ୱପୂର୍ଣ୍ଣ ହିଁ ଅଟେ।
2: ତେବେ ସୋସିଆଲ ମିଡିଆ ଏବଂ ମୋବାଇଲର ବ୍ୟବହାର ଯୁବପିଢ଼ିର ଶୃଙ୍ଖଳା ଉପରେ କେତେ ମାତ୍ରାରେ ପ୍ରଭାବ ପକାଉଛି ବୋଲି ଆପଣ ଭାବନ୍ତି?
3: ସୋସିଆଲ ମିଡିଆ ଏବଂ ଯୋଉ ଆପଣ ଯେମିତି କହିଲେ କି ମୋବାଇଲ ର ବ୍ୟବହାରରେ ଯୁବପିଢ଼ି ମାନଙ୍କ ମଧ୍ୟରେ ଶୃଙ୍ଖଳିତ ଜ୍ଞାନର ଯୋଉ ଅଭାବ ଦେଖାଯାଉଛି, କିପରି ନା ସେମାନଙ୍କର ଯୋଉ ଯେତିକି ବି ମୋବାଇଲ ବ୍ୟବହାର କରିବା କଥା ତାଠାରୁ ସେମାନେ ଅଧିକ ଆସକ୍ତି ହେଇଯାଉଛନ୍ତି, ଆଉ ସେଇ ଦ୍ଵାରା ସେମାନଙ୍କର ସମୟ ମଧ୍ୟ ନଷ୍ଟ ହେଉଛି। ଗୋଟେ ପ୍ରକାର କହିବାକୁ ଗଲେ ମୋବାଇଲ ଦ୍ଵାରା ସେମାନଙ୍କର ଶୃଙ୍ଖଳିତ ହେବାର ଯୋଉ ଧାରଣାଟି ସେମାନଙ୍କର କମି କମି ଯାଉଛି।
2: କିନ୍ତୁ ମୋବାଇଲ ଦ୍ଵାରା ମାନେ ପିଲାମାନେ ବହୁତ ଉପକାର ମଧ୍ୟ ପାଇଥାନ୍ତି। ଯୁବପିଢ଼ି ଯୋଉମାନେ କି କୌଣସି ପରୀକ୍ଷା ପାଇଁ ପ୍ରିପେୟାର ହଉଥାନ୍ତି, ସେମାନେ ଫୋନର ସଠିକ୍ ବ୍ୟବହାର କରନ୍ତି ଏବଂ ସେମାନଙ୍କର ଏହା ବହୁତ ସାହାଯ୍ୟକାରୀ ହୋଇଥାଏ।
3: ଆଜ୍ଞା, ତ ଏହା ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇନଥାଏ। ଯେଉଁ ଶିକ୍ଷାର୍ଥୀ ମାନେ ମୋବାଇଲ ଦ୍ଵାରା ସେମାନେ କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି ସେମାନଙ୍କର ଠିକ ଅଛି, କିନ୍ତୁ ଯେଉଁ ଶିକ୍ଷାର୍ଥୀ ମାନେ କମ୍ପିଟେଟିଭ ଏକ୍ଜାମ ପାଇଁ ପ୍ରିପେୟାର ହେଉନାହାନ୍ତି, ସେମାନେ ମୋବାଇଲରେ ଅଧିକ ସମୟ ନଷ୍ଟ କରୁଛନ୍ତି। ଯେମିତିକି ଆପଣମାନେ ଦେଖିଥିବେ କୋଭିଡ ଟାଇମରେ ନିଜର ପିଲାମାନଙ୍କୁ ମୋବାଇଲ ଦେଇ ଦେଇଥାନ୍ତି ପ୍ୟାରେଣ୍ଟସ୍ ମାନେ ପାଠ ପଢିବା ପାଇଁ, କିନ୍ତୁ ସେମାନେ କଣ କରନ୍ତି, କିଛି ପାଠ ପଢୁଥାନ୍ତି। ବହୁତ ଜଣ ଶିକ୍ଷାର୍ଥୀ ଆମେ ଦେଖିଛୁ କି ସେମାନେ ମୋବାଇଲରେ ରିଲ୍ସ, ଯୋଉ ୟୁଟ୍ୟୁବର ରିଲ୍ସ ଆସୁଛି ସେଗୁଡିକୁ ସେମାନେ ଦେଖିଥାନ୍ତି। ଆପଣ ମଧ୍ୟ ନିଜେ ଭାବନ୍ତୁ କି ଶୃଙ୍ଖଳା ଯୋଉ ସେମାନଙ୍କର ଭଙ୍ଗ ହେଉଛି ନା?
2: ଆଜ୍ଞା ସାର୍। ତେବେ ପରିବାର ଶୃଙ୍ଖଳାବୋଧ ଗଢି ତୋଳିବାରେ କେତେ ସହାୟକ ହୋଇଥାଏ ବୋଲି ଆପଣ ଭାବନ୍ତି?
3: ପ୍ରଥମେ ତ କହିବାକୁ ଗଲେ ପରିବାର ଠାରୁ ହିଁ ଆମେ ସବୁକିଛି ଶିଖିଥାଉ। ପିଲାଟି ବିଦ୍ୟାଳୟକୁ ଯେପର୍ଯ୍ୟନ୍ତ ଆସିନାହିଁ, ତାର ପ୍ରଥମ ବିଦ୍ୟାଳୟ ହେଉଛି ପରିବାର। ତ ପରିବାରରେ ତାଙ୍କର ପିତା ମାତା ହୁଅନ୍ତୁ କିମ୍ବା ଗୁରୁଜନ ମାନେ ହୁଅନ୍ତୁ, ଯେଉଁମାନେ କି ସେମାନଙ୍କୁ ଏକ ଶୃଙ୍ଖଳାବୋଧ ଗଢି ତୋଳିବା ପାଇଁ ତାଙ୍କର ମୁଖ୍ୟ ଭୂମିକା ଅଟେ ପରିବାର। ଯେମିତିକି ଜଣେ ଶିଶୁକୁ ଆମର ସଂସ୍କାର ଶିଖେଇବା, ଠିକ୍ ଟାଇମରେ ସ୍କୁଲକୁ ଯିବା, ଠିକ୍ ଟାଇମରେ ତାର ନିଜ କାର୍ଯ୍ୟ କରିବା, ଏଗୁଡିକ ମଧ୍ୟ ଗୋଟେ ଶୃଙ୍ଖଳିତ ଆଚରଣ, ଯୋଉଟାକି ପରିବାରର ପିତାମାତା ଗୁରୁଜନ ମାନଙ୍କ ଠାରୁ ମିଳିଥାଏ।
2: ତେବେ ବିଦ୍ୟାଳୟ ଓ ଶିକ୍ଷକଙ୍କର ଭୂମିକା ଏ କ୍ଷେତ୍ରରେ କଣ ରହିବା ଉଚିତ?
3: ପରିବାର ଠାରୁ ପିଲା ଯାହା ବି ଶିଖିଛି ତାକୁ ଠିକ ଭାବରେ ମାର୍ଜିତ କରିବା, ଏବଂ ଶିକ୍ଷାର୍ଥୀ ମାନେ କେତେ ଦୂର ଶୃଙ୍ଖଳ

0: ଅଛନ୍ତି ତାକୁ ଅନୁଧ୍ୟାନ କରିବା ଏବଂ ଆଉ କେତେ ଶିକ୍ଷାର୍ଥୀ ମାନଙ୍କୁ ଶୃଙ୍ଖଳା କରାଯାଇ ପାରିବ ଶିକ୍ଷକ ତା ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବା ଉଚିତ।
1: ତେବେ ଶୃଙ୍ଖଳା କେବଳ ନିୟମ ମାନିବା ନା ଏହା ଜୀବନ ଶୈଳୀର ଏକ ଅଂଶ ହେବା ଉଚିତ?
0: ଶୃଙ୍ଖଳାର ଅର୍ଥ ହେଉଛି ନିୟମ ମାନିବା ଏବଂ ତାହା ଜୀବନଶୈଳୀ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକେଇବ। ଏଇଟା ଗୋଟେ ଜୀବନଶୈଳୀର ଅଂଶ, କାରଣ ଯଦି ଆମେ ଶୃଙ୍ଖଳିତ ହେବା ତେବେ ଆମର ଜୀବନର ସବୁ ଯେଉଁ ଗୁଡିକ ଆମେ କାର୍ଯ୍ୟ କରୁଛେ ତାହା ଗୁଡିକ ସମ୍ପୂର୍ଣ୍ଣ ଭାବରେ ଠିକ ହେଇପାରିବ ଏବଂ ସୁସ୍ଥ ସଫଳ ଜୀବନଶୈଳୀ ଆମର ହୋଇପାରିବ ବୋଲି ଆମେ ବିବେଚନା କରୁଛେ।
1: ତେବେ ଯେତେବେଳେ ପିଲାମାନଙ୍କୁ ଅଧିକ ସ୍ୱାଧୀନତା ଦିଆଯାଏ ତେବେ ଏହା ଶୃଙ୍ଖଳାହୀନତାର କାରଣ ହୋଇଯାଏ ବୋଲି ଆମେ କହିପାରିବା କି?
0: ହଁ, ପ୍ରାୟ ପିଲାମାନେ ଯେତେବେଳେ ଆମେ ସ୍ୱାଧୀନତା ଦେଇଦଉ ପିଲାମାନେ ଯେ ତୁମେ ଯାହା କରୁଛ କର, ସେଇଟା ଶୃଙ୍ଖଳାହୀନତାର ଗୋଟେ କାରଣ ହୋଇଥାଏ। କିନ୍ତୁ ବହୁତ ଜଣ ଅଛନ୍ତି ଯୋଉମାନେ କି ଶୃଙ୍ଖଳାହୀନତାକୁ ଦାୟିତ୍ୱବୋଧ ଭାବିକି ଶୃଙ୍ଖଳାହୀନତା କରିନଥାନ୍ତି ଏବଂ ଯୋଉମାନଙ୍କୁ ଅଧିକ ଆମେ ସ୍ୱାଧୀନତା ସେମାନେ ଦାୟିତ୍ୱହୀନ ଭାବିକି ନିଜର ଦାୟିତ୍ୱ ନୁହଁ ବୋଲି ଭାବିକି ସେମାନେ ବିଶୃଙ୍ଖଳିତ ବା ଶୃଙ୍ଖଳାହୀନତାର ଶିକାର ହୋଇଥାନ୍ତି।
1: ତେବେ ଏହି ଯୁବପିଢ଼ିକୁ ଶୃଙ୍ଖଳିତ କରିବା ପାଇଁ ଆମ ସରକାର ଏବଂ ସମାଜର କଣ ଦାୟିତ୍ୱ ରହିଛି, କଣ ପଦକ୍ଷେପ ଆମ ସମାଜ ଏବଂ ସରକାର ନେବା ଉଚିତ ବୋଲି ଆପଣ ଭାବନ୍ତି?
0: ବିଭିନ୍ନ ପ୍ରକାର ଶୃଙ୍ଖଳିତ କାର୍ଯ୍ୟକ୍ରମ ଯେମିତିକି ଠିକ ଟାଇମରେ ଆସିବା, ପିଲାମାନଙ୍କୁ ଶିଖାଇବା ଉଚିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମରେ ସରକାରଙ୍କ ମାଧ୍ୟମରେ, ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କୁ ଶୃଙ୍ଖଳିତ ଜ୍ଞାନ ଉପରେ ବାର୍ତ୍ତା ଦେବା ଏବଂ ଶୃଙ୍ଖଳିତ ଦ୍ୱାରା କେଉଁ ସବୁ କାର୍ଯ୍ୟ ହାସଲ ହୋଇଥାଏ ତାହା ଯଦି ଶିକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯାଏ ତେବେ ଭଲ ପରିବେଶ ସୃଷ୍ଟି ହୋଇପାରିବ ଏବଂ ସଚେତନତା ମଧ୍ୟ ଆବଶ୍ୟକ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଯେ ଶୃଙ୍ଖଳିତ ଦ୍ୱାରା କଣ ହେଇପାରୁଛି ସେମାନଙ୍କୁ ଜଣାଇବା ଆବଶ୍ୟକ ସରକାରଙ୍କ।
1: ତେବେ ଆମର ଯୋଉ ମହାପୁରୁଷ ମାନେ ଅଛନ୍ତି ସେମାନଙ୍କର ଜୀବନୀ ମଧ୍ୟ ଆମେ ପିଲାମାନଙ୍କୁ କହିପାରିବା ଏବଂ ସେମାନଙ୍କୁ ଶିକ୍ଷା ଦେଲେ ସେମାନେ ଶିଖିପାରିବେ?
0: ଆଜ୍ଞା, ସେମାନଙ୍କର ଯୋଉ ଶୃଙ୍ଖଳିତ ଆଚରଣ, ସେମାନେ କିପରି ଶୃଙ୍ଖଳିତ ରହି ମହାପୁରୁଷ ହୋଇଛନ୍ତି ଏବଂ ସେଥିପାଇଁ ଆମେ ସେମାନଙ୍କୁ ମନେ ପକାଉଛେ, ତାର ଉଦାହରଣ ଦେଇ ଆମେ ମଧ୍ୟ ପିଲାମାନଙ୍କୁ ଶୃଙ୍ଖଳିତ କରିପାରିବା।
1: ତେବେ ଆପଣଙ୍କ ଜୀବନରେ ଶୃଙ୍ଖଳା ସମ୍ବନ୍ଧୀୟ କୌଣସି ପ୍ରେରଣାଦାୟକ ଅନୁଭୂତି ରହିଛି କି?
0: ଟ୍ରେନକୁ ଯିବା ସମୟ ହୋଇଥାଏ ତ ଠିକ ଟାଇମରେ ଆମେ ଟ୍ରେନରେ ଷ୍ଟେସନରେ ଯଦି ନ ପହଞ୍ଚିବା, ମୁଁ ମଧ୍ୟ ସେମିତି ଠିକ ଟାଇମରେ ପହଞ୍ଚିଯାଏ ଯେତେବେଳେ ବି ମୋର ଯିବାର ଥାଏ, ତ ସଠିକ ସମୟରେ ହିଁ ପହଞ୍ଚିବାକୁ ଚେଷ୍ଟା କରିଥାଏ ଏବଂ ବିଦ୍ୟାଳୟରେ ବି ଯଦି ଆମେ ଦେଖିବା ତେବେ ଠିକ ସମୟରେ ପ୍ରାର୍ଥନା କ୍ଲାସକୁ ଯିବା, ଠିକ ସମୟରେ ନିଜର ପାଠ ପଢିବା, ଏଗୁଡିକ ଗୋଟେ ଶୃଙ୍ଖଳିତ ଆଚରଣର ଏଗୁଡିକ ଲକ୍ଷ୍ୟ ଅଟେ।
1: ଆଜିର ଯୁବପିଢ଼ିକୁ ଶୃଙ୍ଖଳିତ ଜୀବନ ଯାପନ ପାଇଁ ଆପଣ କଣ ପରାମର୍ଶ ଦେବାକୁ ଚାହିଁବେ?
0: ପ୍ରଥମେ ତ ଆଜିର ଯୁବପିଢ଼ି ମାନେ ମୁଖ୍ୟତଃ ମୋବାଇଲ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି, ସେମାନଙ୍କୁ ମୋବାଇଲର ବ୍ୟବହାର ଟିକେ ସୀମିତ କରିକି ରଖିବାକୁ ପଡିବ ଏବଂ ଗୋଟେ ନିଶ୍ଚିନ୍ତ ଭାବରେ ଗୋଟେ ଲକ୍ଷ୍ୟ ସେମାନେ ଲକ୍ଷ୍ୟ ଧାରଣ କରିବା ଉଚିତ ଯେ ଏଇ କାର୍ଯ୍ୟ ମୁଁ ଏଇ ସମୟ ମଧ୍ୟରେ କରିବି, ତେବେ ଯାଇକି ସେମାନେ ଟିକେ ଶୃଙ୍ଖଳିତ ଜୀବନଯାପନ ବଞ୍ଚିପାରିବେ ବୋଲି ମୋର ଆଶା।
1: ତେବେ ଶେଷ ପ୍ରଶ୍ନ ଆପଣଙ୍କ ପାଇଁ ସାର୍, ଶୃଙ୍ଖଳା ହିଁ ସଫଳତାର ଚାବିକାଠି, ଏହି କଥା ସହ ଆପଣ କେତେ ସହମତ ଏବଂ କାହିଁକି?
0: ଶୃଙ୍ଖଳା ହିଁ ସଫଳତାର ଚାବିକାଠି, ଆପଣ ଯୋଉ ଏଇ କଥା କହିଲେ ସେଥିରେ ମୁଁ ସହମତ, କାରଣ ବିଶେଷ କରିକି ଶୃଙ୍ଖଳିତ ବ୍ୟକ୍ତିମାନେ ହିଁ ସଫଳ ପାଇଛନ୍ତି ଆମେ ଏହା ଜାଣିଛୁ, କାହିଁକି ନା ଆମର ମହାପୁରୁଷ ମାନଙ୍କର ମଧ୍ୟ ଆମେ ବାର୍ତ୍ତା ଶୁଣିଛୁ, ତ ସେଥିପାଇଁ ଯେତେବେଳେ ଆମେ ଶୃଙ୍ଖଳିତ ହୋଇ କାମ କରିବା ତେବେ ଆମର ଯୋଉ ଲକ୍ଷ୍ୟ ରହିଛି ସେ ଲକ୍ଷ୍ୟରେ ଆମେ ଠିକ ସମୟରେ ପହଞ୍ଚି ପାରିବା ବୋଲି ମୋର ଆଶା।
1: ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟରୁ କିଛି ସମୟ ଆମ ଯୁବବାଣୀକୁ ଦେଇଥିବାରୁ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆପଣଙ୍କର ଏଇ ଆକାଶବାଣୀ କାର୍ଯ୍ୟକ୍ରମରେ ମୋତେ ସାମିଲ କରିଥିବାରୁ।
1: ଆଜ୍ଞା ସାର୍, ନମସ୍କାର।
0: ନମସ୍କାର।
2: ତେବେ ଶୁଣିଲେ ତ ସାଥୀ ଏକ ସୁନ୍ଦର ସାକ୍ଷାତକାର। ବର୍ତ୍ତମାନ କାର୍ଯ୍ୟକ୍ରମକୁ ଆଗେଇ ନେବା, ଶୁଣିବା କିଛି କଥା କିଛି ଗୀତ। କିଛି କଥା କିଛି ଗୀତରେ ଶୁଣିବା କବି ଦୀନକୃଷ୍ଣ ଦାସଙ୍କ ବିଷୟରେ। ଦୀନକୃଷ୍ଣ ଦାସ ଜଣେ ସିଦ୍ଧିବାନ ସାରସ୍ୱତ ସ୍ରଷ୍ଟା ଭାବରେ ମଧ୍ୟଯୁଗୀୟ ଓଡ଼ିଆ କବିମାନଙ୍କ ମଧ୍ୟରେ ଦୀନକୃଷ୍ଣ ଦାସ ଅଦ୍ୱିତୀୟ। ସେ ପୁରୁଷୋତ୍ତମ ବା ପୁରୀ ନିବାସୀ ଥିଲେ। ସେ କରଣକୂଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଅନନ୍ତ ଦାସ। ସେ ଗଜପତି ମହାରାଜା ଦ୍ୱିତୀୟ ମୁକୁନ୍ଦ ଦେବ ଓ ଦିବ୍ୟସିଂହ ଦେବ ସମକାଳୀନ ଥିଲେ। ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ରସ ବିନୋଦକାର ତଥା ରସକହ୍ଲଳକାର ଦୀନକୃଷ୍ଣଙ୍କୁ ଏକମାତ୍ର ବ୍ୟକ୍ତି ଭାବରେ ଗ୍ରହଣ କରିଛନ୍ତି। ମାତ୍ର ତାଙ୍କ ପୂର୍ବରୁ ଶ୍ରୀ ତାରିଣୀ ଚରଣ ରଥ ଓ ଶ୍ରୀ ଶ୍ୟାମସୁନ୍ଦର ରାଜଗୁରୁ ଏ କାବ୍ୟଦ୍ୱୟର ରଚୟିତା ଦୁଇ ଜଣ ଓ ଉଭୟେ ଦୀନକୃଷ୍ଣ ନାମଧାରୀ ବୋଲି ପ୍ରକାଶ କରିଛନ୍ତି।

ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ଆର୍ତ୍ତବାବୁଙ୍କର ମତଳ ସମର୍ଥକ, ରସବିନୋଦରେ କବି ସୁବର୍ଣ୍ଣରେଖା ନଦୀ ତଟରେ ଜଳେଶ୍ୱର ଗ୍ରାମ ନିବାସୀ ଓ ଆଲୋଚ୍ୟ ଦୀନକୃଷ୍ଣ ପୁରୀ ନିବାସୀ ହୋଇଥିବାରୁ ଉଭୟଙ୍କୁ ଦୁଇ ସ୍ୱତନ୍ତ୍ର କବି ଭାବରେ ଗ୍ରହଣ କରିନେବାରେ ଯୁକ୍ତି ରଖିଛନ୍ତି। ଦୁଇ ଜଣଙ୍କର ଗ୍ରନ୍ଥ ରସକଲ୍ଲଳ ଓ ରସବିନୋଦ ମଧ୍ୟରେ ଥିବା ବିପୁଳ ସାମଞ୍ଜସ୍ୟ ଦୃଷ୍ଟିରୁ ଏ ଦୁହିଁଙ୍କୁ ଏକ ଓ ଅଭିନ୍ନ କହିବା ପ୍ରକୃତରେ ମଧ୍ୟ ସେହିପରି ଯୁକ୍ତି ରହିଛି। ଦୀନକୃଷ୍ଣଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ବାଦ ପ୍ରତିବାଦର ଅନ୍ତ ନଥିବାରୁ ତାଙ୍କ ନାମରେ ମିଳୁଥିବା ଗ୍ରନ୍ଥଗୁଡ଼ିକ ମଧ୍ୟରୁ କେଉଁଟି କେଉଁ ଦୀନକୃଷ୍ଣଙ୍କର ତାହା ନିର୍ଦ୍ଦିଷ୍ଟ କରିବା ସମ୍ଭବ ନୁହେଁ। ସେ ଯାହା ହେଉ, ଆମର ଆଲୋଚ୍ୟ ଦୀନକୃଷ୍ଣ ହେଉଛନ୍ତି ରସକଲ୍ଲଳର ରଚୟିତା ଏବଂ ଜି ମୋହନ ଛାନ୍ଦ ସମେତ ବହୁ ଚୌତିଶା ତାଙ୍କ ଲେଖନୀରୁ ନିସୃତ।

ଏହି ଚଉତିଶା ଗୁଡ଼ିକ ମଧ୍ୟରେ ଆର୍ତ୍ତତ୍ରାଣ ଚଉତିଶାଟି ଗୋଟିଏ, ଯେଉଁଟିକୁ ସେ ପ୍ରତିଦିନ ଗରୁଡ଼ ସ୍ତମ୍ଭ ନିକଟରେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆବୃତ୍ତି କରି କୃଷ୍ଣ ରୋଗରୁ ମୁକ୍ତି ପାଇଥିବାର ଜନଶ୍ରୁତି ରହିଛି। ଦିନକୃଷ୍ଣ ଓଡ଼ିଶାର ବୈଷ୍ଣବ ଧର୍ମ ଆନ୍ଦୋଳନର ଇତିହାସରେ ଜଣେ ସମନ୍ୱୟବାଦୀ କବି। ଏକ ପକ୍ଷରେ ଜଗନ୍ନାଥଙ୍କ ଅବତାରିତ୍ୱ ପ୍ରତିପାଦନ କରି ଉତ୍କଳୀୟ ବୈଷ୍ଣବ ଧର୍ମାବଲମ୍ବୀ

ମନୋରଞ୍ଜନ କରିବା ଓ ଅନ୍ୟ ପକ୍ଷରେ ଗୌଡ଼ୀୟ ମତର ଅନୁରୂପ ଶ୍ରୀକୃଷ୍ଣଙ୍କର ବିଷ୍ଣୁତ୍ୱ ପ୍ରତିପାଦନ କରିବା ଥିଲା ତାଙ୍କର ଚରମ ଲକ୍ଷ୍ୟ।

ରସକଲ୍ଲଳ ରାଧାକୃଷ୍ଣ ଓ ଗୋପୀକୃଷ୍ଣ ନୀଳା ଆଧାରିତ ଗ୍ରନ୍ଥଟି ଆରମ୍ଭ ହୋଇଛି କମ୍ଭକଟକ ଶଙ୍ଖକ୍ଷେତ୍ର ବା ପୁରୁଷୋତ୍ତମ ଧାମର ନାୟକ ଶ୍ରୀଜଗନ୍ନାଥଙ୍କ ବନ୍ଦନାରେ। ତାପରେ ଗ୍ରନ୍ଥର ବିଷୟବସ୍ତୁ ଆଗେଇ ଚାଲିଛି।

ବୈଷ୍ଣବ ସୁଲଭ ଗୁଣାବଳୀରେ ଭୂଷିତ ଭକ୍ତ କବି ଦୀନକୃଷ୍ଣ ଦାସ ଓଡ଼ିଆ ସାହିତ୍ୟର ଅନବଦ୍ୟ ବ୍ୟକ୍ତିତ୍ୱ ଅତି ସାଧାରଣ ସାଂସାରିକ ଜୀବନ ବିତାଉଥିଲେ। କବି କାହାରି ପ୍ରତି ଈର୍ଷା ବା ହିଂସାଭାବ କେବେ ପୋଷଣ କରିନାହାନ୍ତି।

ନମ୍ରନ୍ତି ଗୁଣନ୍ନ ଜନ୍ନା ତୁଲ୍ୟ ତାଙ୍କର ବିନମ୍ର ଜୀବନ ଥିଲା। ସଂସାରର କ୍ରୋଧ ଅହମ୍ଭାବ ଅଭିମାନ ଆଦି ଅବଲୋକନ କରି କବି ପ୍ରାଣ ଆକୁଳ ହୋଇ ଉଠିଥିଲା। ଆଗାମୀ ଯୁଗର ସନ୍ତାନମାନଙ୍କୁ ସେ ବିନମ୍ର ଆବେଦନ କରିଛନ୍ତି ମାନବର ମହନୀୟ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ।

0: ତେବେ ସାଥୀ ଶୁଣିଲେ ତ ଦୀନକୃଷ୍ଣ ଦାସଙ୍କ ବିଷୟରେ। ତେବେ କାର୍ଯ୍ୟକ୍ରମ ଶେଷ ସମୟରେ ଆମେମାନେ ପହଞ୍ଚି ସାରିଲେଣି। ଯିବା ପୂର୍ବରୁ କହି ରଖୁଛୁ ସାଥୀ ଆଗାମୀ କାଲିର ଆକର୍ଷଣ ବିଷୟରେ। ଆସନ୍ତାକାଲି ମଙ୍ଗଳବାର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ସାଥୀ ସମ୍ପାଦକୀୟ, ଯାହାର ବିଷୟ ହେଉଛି ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ। ତା ସହିତ ଆପଣମାନଙ୍କ ପାଇଁ ରହିଛି ଏକ ସାକ୍ଷାତକାର, କ୍ୟାରିୟର ଗାଇଡାନ୍ସ ଏବଂ କିଛି ବିଜ୍ଞାନ ବିଚିତ୍ରା।
1: ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି, ନିଜର ସୁଚିନ୍ତିତ ମତାମତ ଦେବାକୁ ଯେମିତି ନ ଭୁଲନ୍ତି। ଆମ ପାଖକୁ ଆପଣଙ୍କ ମତାମତ ମେସେଜ, ଭଏସ୍ ମେସେଜ ଏବଂ ଇମେଲ ଯୋଗେ ପଠାଇ ପାରିବେ।
0: ଆମ ପାଖକୁ ଆପଣଙ୍କର ମେସେଜ କିମ୍ବା ଭଏସ୍ SMS ପଠାଇବା ପାଇଁ ଆମ ନମ୍ବରଟି ହେଉଛି 9438268568 ଏବଂ ଆମ ଇମେଲ ଆଇଡିଟି ହେଉଛି
1: airjoypur@gmail.com। ତେବେ ଆଜିର ସୁନେଲି ସନ୍ଧ୍ୟାରୁ ବିଦାୟ ନେଉଛୁ ସାଥୀ ଆମେ ଦୁହେଁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ଲକ୍ଷ୍ମୀ ଦାସୀ ନାୟକ,
0: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ। ରହିଲୁ ସାଥୀ, ନମସ୍କାର।

ଏଇଠି ଶେଷ ହେଲା ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ସୁଧୀର କୁମାର ଦାସ।

0: सुन लो गीत
1: कैसे बुढ़िया लाला गीत
0: लग सुनाई छे गीत बोल तो हमके
1: जीवन
0: जीवन बोला परंपरा का लगला छे इले ये दिन फनेर दिन चलला छे कि नहीं छे इले फनेर दिने ये खाइसे हमें चली मेंडा गाय गुरु मन फसल कि नहीं से भीतरे खाई बोले केंतर रोग है इसी खाईटा से भी से
1: कोने से मन जागरत से मन जागरत मिसा मनुष्य मन मिसा अपना गागो के जंती जतन को लेनी पशु पक्षी मन के जतन कर मिसा गोटे पशु डॉक्टर आछे
0: अच्छा अच्छा अच्छा
1: मनुष्य का जे डॉक्टर आछे पशु का जे मिसा डॉक्टर आछे तोर मोर खाता भीते से बेट बेट सुनु काई बोलेनी
0: आले आले सुनु सुनु
1: आले बहिनी तुम नाव काय ना बहिनी
2: मोना सॉरी खरा मो पुकाली एलाई
1: आले तुमके जुआर लागो बहिनी
2: जुआर आपन से जुआर
1: तुमे सिती काय पेटी कोलास नी बहिनी
2: काय करू छळी मंडा कुकड़ा
1: পশু পক্ষী মন কে আমার জন ছেলে মেডি মন গাই মন যেমন চোরবা কে গেলাইনি তার পছে ভিজি ভিজি আইলানি তার পছে সেমনকে জ্বর কি কাটা হলে কি সেমনকে আখির নি পানি বাড়ছি কি তাঁর চর্ম রোগ হয়েছে কি কাটা বলে সেটা কিনতে ইচ্ছে না পড়ছে বইনি
2: সেটা তো আমার বর্ষা দিন আগ্রু আকানি কি টিকা দিয়ে দিলে সবুত ভাল বলে বর্ষা ভিজিলা পছে রোগ হলে বলে ଔଷଧ ପତ୍ର କଲେ ମିଶା କୋଉଟା ଭଲ ହେବେ କୋଉଟା ଭଲ ମିଶା ହେବେନି ସେଟା ପାଇଁ ବର୍ଷା ନ ହେବା ଆଗରୁ ଏକା ଖରା ସମୟରେ ନିକି ଆମ ସରକାର ତରଫରୁ ଟୀକା ଆସୁଛି ପିପିଆର ବୋଲିକିରି ଟୀକା ସେ ଟୀକାରେ ଏବେ ତ ମରୁନାହାନ୍ତି ଛେଳି ମେଣ୍ଡା ମାନେ ଆଗରେ ମାନେ ବେଶୀ ମରୁଥିଲେ ସେଟା ପାଇଁ ସରକାର ନେଇକି ସେଟା ଗୋଟେ ବଲା ପରି ଗୋଟେ ଯୋଜନା ଚଲାଇଛନ୍ତି ଯେ ସେ ଟୀକା ସବୁ ଛେଳି ମେଣ୍ଡାକୁ ଦିଆହବ
1: ମୋର ପଚାରିବା କଥା ବୋଲେ ବର୍ଷା ଦିନ ଆଗୁନି ବୋଲେ କେତେ ମାସ ଆଗୁନି ସେ ଟୀକା ଦେବାର କଥା
2: ବର୍ଷା ବୋଲେ ଆମର ଜୁନ ଜୁଲାଇରେ ବର୍ଷା ଷ୍ଟାର୍ଟ ହବ ତ ସେଟା
1: ଏଇଟା ଦେଲେ ସେଟା ଏ ଯୋଉ ଟୀକା ଦେଲାର ପଛେ ସେମାନେ ସେମାନେ କେମିତି ଭଲ ରହିବା କି ଦିଦି ପାଣି ମାରିଲାର ପଛେ ମିଶା
2: ଟୀକା ଦେଇଥିଲେ ବୋଲେ ଭଲ ଥିବେ ପାଣି ମାରିଲେ ମିଶା ଟିକେ ଥଣ୍ଡା ଫଣ୍ଡା ଧରବ ଇଞ୍ଜେକ୍ସନ ପତ୍ର ଦେଇଦେଲେ ଭଲ ହେଇଯିବେ ଆହୁରି ଯଦି ଟୀକା ଫିକା ଯଦି ଦେଇନଥିବେ ଆଗରେ ବୋଲେ ବର୍ଷା ଫର୍ଷା ଟିକେ ଭିଜିଗଲେ ବୋଲେ ଥଣ୍ଡା ଫଣ୍ଡା ଧରବ ଝାଡା ହବ ସେମିତି ମରି ମିଶା ଯିବେ
1: ଏମିତି ପାଣି କୋରାପୁଟ ଜିଲ୍ଲା ଲଗେ ତ କେମିତି ମୁସଲଧାର ଲଗେ ପାଣି ମାରିଲାନି ବର୍ଷା ହେଇଛି ସେ ବର୍ଷା ଲଗେ ମିଶା ଯୋଉ ଟୀକା ଦେଲାର ପଛେ ମିଶା କେତେ ମାସ ଭିତରେ ସେମାନେ ଭଲ ରହିବେ ଆର୍ କେତେ ମାସ ଭିତରେ ସେମାନଙ୍କ ରୋଗ ଯୋଉ ହେବାଟା ଚିହ୍ନା ପଡ଼ୁଛି
2: ବର୍ଷା ଭିଜିଲେ ତ ଗଲା ପରେ ଥଣ୍ଡା ମାନେ ଧରବ କି ନାହିଁ ସିଙ୍ଗାଣି ବାହାରବ ଆଉ ଟୀକା ଦେଇଥିଲେ ଖାଲି ଥଣ୍ଡା ଟିକେ ଧରବ ନାକରୁ ସିଙ୍ଗାଣି ବାହାରବ ଆଉ ଯଦି ଟୀକା ନ ଦେଇଥିଲେ ବୋଲେ ଥଣ୍ଡା ଧରବ ଝାଡା ମିଶା ହେବ ଖାଇବେ ନାହିଁ ସେ ସବୁ ସବୁ ଗଲା ପରେ ଅସୁବିଧା ହବ ଆର୍ ସେତେବେଳେ ଇଞ୍ଜେକ୍ସନ ପତ୍ର ଦେଲେ ମିଶା ସେ ଇଞ୍ଜେକ୍ସନ କାମ କରିବ
1: ନାହିଁ
2: ଆଉ ଯଦି ଟୀକା ଦେଇଥିଲେ ଖାଲି ଟିକେ ଥଣ୍ଡା ଧରବ ଇଞ୍ଜେକ୍ସନ ଦେଇଦେଲେ ଭଲ ହେଇଯିବ ଗୋଟେ ତିନି ଦିନ ଗଲା ପରେ ଲାଗି ଲାଗି ତିନି ଦିନ ଇଞ୍ଜେକ୍ସନ ତାର ଅଛି ଅଲଗା ଦେଇଦେଲେ ବୋଲେ ଭଲ ହେଇଯିବେ ବର୍ଷା ଆଗରୁ ଗଲା ପରେ ଟୀକା ଆରି କୁର୍ମୀ ଔଷଧ ଦେଇଥିବାର ଅଛି
1: ଜଣେ ଛେଲି ମେଣ୍ଡିକେ ସେମାନେ ଖାଦି କାଟି ଦେବାର କହିନି
2: ଖାଦି ତ ଆମର ଏପଟେ ଆର କିଷ୍ଟ ଚରାଇବାକୁ ନଉଛନ୍ତି ଡାଳ ଫାଳ ମାନ ବଢିଲା ପରେ ପତ୍ର ମାନ ସେଇଟା ତ ଚରିକିରି ଆସୁଛନ୍ତି
1: ନାଇଁ ଡାଳ ପତ୍ର କି ଆରି କାଟା ଏବେ ଆମେ ଗାଈ ମନକେ ସେମାନଙ୍କେ ପିଡିଆ ଏଟା ମାନେ ଖାଦି ଖାଇବାକୁ ଦେଲୁନି ଛେଲି ମେଣ୍ଡିକେ ଆର ଭିନ୍ ଖାଦି ମାନ ଅଛି କି କେମିତି ହେଲେ
2: ନାଇଁ ଆମର ଏପଟର ତ ଦେଶୀ ଛେଳି ମାନେ ନାହିଁ ହଁ ସେମାନେ ଡାଳ ଫାଳ ମାନେ ଏକା ଖାଇବେ ଆର ଯାହାର ଯଦି ସୁବିଧା ଅଛି ଯେ ଯଦି ଏ ପତ୍ର ଡାଲ ମାନେ ଯଦି କାଟି ଫାଟି କରି ଆଣିକରି ଦେବେ ବୋଲେ ଦେଇ ମିଶା ପାରବେ ଆର ଯେ ଚରାଇ ନ ନେଇକରି ଘରେ ରଖିକରି ମିଶା ଗଲା ପରେ କାଟାକୁଟି କରି ଆଣିକରି ଘରେ ମିଶା ଦେଇପାରବେ
1: ହେଲେ ଆଜିକାଲି ତ ସେ ଗାଈ ସାଲ ଯେମିତି ରେସି ସେମିତି ଛେଲି ମେଣ୍ଡିକେ ସେମିତି ସାଲ କରିକରି ଲୋକମାନେ ରଖିଲାନି କି କେମିତି ବଟା ଲଗେ ସେମାନେ ରଖିଲାନି ପାଣି ମାରିବା ଦିନ ଅସୁବିଧା ହେସି
2: ନାଇଁ ଘର କରି ରଖିଲେ ତ ସବୁଠୁ ଭଲ ଆର ସେମାନଙ୍କର ପାଇଁ ବୋଲେ ଭାଡି ଭାଡି କରି ରଖବାର ଅଛି ବାଉଁଶ ବାଉଁଶକୁ ବଲା ପରେ ପତଲା ପତଲା କାଟି କରି କି ପଟାକୁ ପତଲା କାଟି କରି ସେଟା ଭାଡି କରିବେ କି ନାଇଁ ବୋଲେ ସେ ଛେଳିମାନେ ଉପରେ ଥିବେ ଆହୁରି ସେମାନେ ଯୋଉଟା ହଗବେ ମୁତବେ ବଲା ପରେ ସେଟା ତଳେ ପଡ଼ବ ତ ସେମିତି ହେଲେ ତାପରେ ସେଟା ମଝିରେ ମଝିରେ ସଫା କରିବେ ସେ ଲେଣ୍ଡିମାନେ ବଲା ପରେ ମିଶା ସେଟା ମିଶା ଖତ ହବ କି ନାଇଁ ଖତ ହେଇ ସେଟା

0: ସେ ଦୁଇ ପଇସା ବଢିଲା ପରେ ସେ ଲୋକ ପଇସା ପାଇବ ଚାଷୀ, ସେମିତି ହେଲେ ରୋଗ ଫୋଗ ଏତେ ହେବ ନାହିଁ, ଆର ସେଇଠି ହକବେ ସେଇଠି ମୁତବେ ସେଇଠି ଆଗ ଶୋଇବେ ବଢିଲା ପରେ ହେଲେ ବେଶୀ ରୋଗ ହବ, ସେଇ ଥଣ୍ଡା ଫଣ୍ଡା ମାନେ ଧରବ, ଝାଡା ହେବ, ସେମିତି ହବ।
1: ଯେଉଁ ଲୋକ ଏଟା ଛେଲିମିଳି ତାସ କଲାଇନି ଆର ଯେଉଁ ଲୋକ ପଶିଲାଇନି ସେ ଲୋକମାନଙ୍କେ ମାନେ ମାସକେ କି ପନ୍ଦର ଦିନକେ ଥରେ ଆମର ଏବେ ତମେ ଯାଇକି ତାକେ ଚେକ୍ କରିଲାସିନି କି କେମିତି ହେଲେ କି ପଶୁ ଡାକ୍ତର ଯେଡ଼େ ବେଲେ ତାଙ୍କେ ଗାଗଳ ଖରାପ ହେଇଛି ସେଡ଼େ ବେଲେ ଗଲାଇନି କି ଏଟା ଗୋଟେ ତମର କାଇଟା ନିୟମ ଅଛେ ମାସ ମାସକେ କି ସାତ ଦିନକେ ଯାଇକି ଦେଖବାର କଥା ବୋଲି?
0: ନାଇଁ ଆମର ତ ଟୀକା ବଢିଲା ପରେ ଯେତେବେଳେ ଆଇବ ନାଇଁ କି ଟୀକା ଦେବାର ଅଛି, ବର୍ଷା ଆଗରୁ ବଢିଲା ପରେ ତାଙ୍କର ଟୀକା ସେମିତି ତ କେତେ ତିନି ଚାରିଟା ବଢିଲା ପରେ ଟୀକା ଅଛି, ସେ ଟାଇମରେ ଆଇବ, ଆଇଲେ ବୋଲେ ଆମେ ସେ ଲୋକକୁ ନାଇଁ ଟୀକା ଆସିଲା ଦେବା ବୋଲି କରି ଆମେ ଯାଇକରି ଟୀକା ପତ୍ର ଟୀକା ଆରି ଟୀକା ଦେବାର ଗୋଟେ ସାତ ଦିନ ଆଗରୁ କୃମି ଔଷଧ ଆର ଭିଟାମିନ ଇଞ୍ଜେକ୍ସନ ଦେଇ ଦଉଛୁ, ଦେଇକରି ତାପରେ ଟୀକା ଦେଲେ ଏବେ ଦେହରେ ତ ସେ କିଡା ପିଡା ମାନେ ଥିବେ ବୋଲେ ସେ ଟୀକା ଦେଲେ ମିଶା କାମ କରିବ ନାହିଁ ନା, ସେଟା ପାଇଁ ଆଗରେ ସେ କୃମି ଔଷଧ ଆର ଭିଟାମିନ ଇଞ୍ଜେକ୍ସନ ଦେବାର ଅଛି ପାଇଁ ସେ ପଚେ ଗୋଟେ ସାତ ଦିନ ପଚେ ଟୀକା ଦେଲେ ସେଟା ଭଲ କାମ କରିବ। ତ କାହାର ଭଲ ମନ୍ଦ ଅସୁବିଧା ହେଲା ବୋଲା ପରେ ଏମିତି ଭିଜି ବର୍ଷାରେ ଭିଜି କରି ଆଇଲେ ବୋଲେ ଥଣ୍ଡା ଫଣ୍ଡା ଧରିଲା କି କାହାକୁ ଜ୍ୱର ହେଲା ବୋଲି ସେମାନେ ଆମକୁ ଫୋନ କରିବେ ଜଣାଇବେ, ଜଣାଇଲେ ଆମେ ଯାଉଛୁ।
1: ଏବେ ଆମର ମନୁଷ୍ୟ ମିଶା ବର୍ଷା ଦିନେ ବୋଲେ ଗୋଟେ ପାଗ ଅଛି କି ନାଇଁ, ନାଇଁ ଆଜି କୁକୁଡ଼ା ମାଂସ ଖାଇବୁ କି ଛେଲି ମାଂସ ଖାଇବୁ ବୋଲାଇନି ହେଲେ ଏମିତି ଏଇ ଯୋଉ ଛେଲି ମାନଙ୍କର ଯୋଉ ରୋଗ ହେଇଛି ସେ ଛେଲି ମାଂସ ଖାଇଲେ ବୋଲ କି କେମିତି ହେଲେ ସେଟା ପଚାରିଲେନି?
0: ରୋଗ ହେଲା ଛେଳି ମାଂସ ତ ଖାଇବା କଥା ନାହିଁ, ଜାଣି ଜାଣି ଆରେ ରୋଗ ହେଲା ଖାଇବାକୁ ଆରେ ଯିବାର କି ରୋଗ ହେଲା ମରବ ବୋଲେ ତାକୁ ପତି ଦେବାଟା ଭଲ।
1: ଏଇଟା ଖାଇଟା ବୋଲେ ବହିନି ମୁଇଁ ଗୋଟେ ଶୁଣବାଟା ଖାଇଟା ବୋଲେ ଏବେ ବର୍ଷା ଦିନ କି ନାଇଁ ଗୋଟେ ଛେଲି ମରଲାବେ କି ମେଣ୍ଢି ମରଲାବେ କି ଗୋଟେ ଗାଈ ମରଲା ବୋଲେ ତାକେ କେକ୍ କୋଡି ଗାତ ଭିତରେ ପଶାଇ କରି ତାକେ ଫୁଟବାର କଥା
0: ଗାତ ଖୋଳି କରି ଗାତ ଖୋଳି କରି ସେଠି ବଢିଲା ପରେ ଆମର ଚୁନ ଆଉ ଲୁଣ ପକାଇ କରି ପତଳେ ବୋଲେ ସେ ତାର ରୋଗ ତାର ଦେହରେ ବଢିଲା ପରେ ଯୋଉଟା ଥିବ ନାଇଁ କି ସେଟା ଆହୁରି ସବୁଆଡେ ବଢିଲା ପରେ ହବ ନାଇଁ
1: ବୋଲେ ଏବେ ଦେଖାନି। ଆରେ ବହିନି ତମ ନାଁ କାହିଁ ନା ବହିନି?
0: ମୋ ନାଁ ସରୀ ଖରା, ମୁଁ ପୁକାଲି ଏଲାଇ।
1: ଆରେ ତମକୁ ଜୁଆର ଲାଗ ବହିନି?
0: ଜୁଆର ଆପଣ ଜୁଆର
1: ତମେ ସେଠି କାହିଁ ପାଟି କଲାସିନି ବହିନି?
0: ଗାଈ ଗୋରୁ ଛେଳି ମେଣ୍ଢା କୁକୁଡ଼ା ସବୁ ଯତ୍ନ କଲା ପରେ ସେମାନଙ୍କୁ ଟୀକା ଫିକା ଦେବା
1: ହେଲେ ଏବେ ତ ପାନି ମାରବାର ଦିନ ଏବେ ପଶୁ ପକ୍ଷୀ ମନକେ ଆମର ଯେନ୍ ଛେଲି ମେଣ୍ଢି ମନ ଗାଈ ମନ ଯେମିତି ଚରବାକେ ଗଲାଇନି ତାର ପଛେ ଭିଜି ଭିଜି ଆଇଲାନି ତାର ପଛେ ସେମାନଙ୍କେ ଜ୍ୱର କି କାଇଟା ହେଲେ କି ସେମାନଙ୍କେ ଆଖିନି ପାନି ବାହାରସି କି ତାଙ୍କର ଚର୍ମ ରୋଗ ହେଇଛି କି କାଇଟା ବୋଲେ ସେଟା କେମିତି ଚିହ୍ନା ପଡ଼ୁଛି ବହିନି?
0: ସେଟା ତ ଆମର ବର୍ଷା ଦିନ ଆଗରୁ ଆଖାନିକି ଟୀକା ଦେଇଦେଲେ ସବୁଠୁ ଭଲ ବୋଲେ ବର୍ଷା ଭିଜିଲା ପଛେ ରୋଗ ହେଲେ ବୋଲେ ଔଷଧ ପତ୍ର କଲେ ମିଶା କୋଉଟା ଭଲ ହେବେ କୋଉଟା ଭଲ ମିଶା ହେବେନି, ସେଟା ପାଇଁ ବର୍ଷା ନ ହେବା ଆଗରୁ ଏକା ଖରା ସମୟରେ ନେଇକି ଆମର ସରକାର ତରଫରୁ ଟୀକା ଆସୁଛି ପିପିଆର ବୋଲିକିରି ଟୀକା, ସେ ଟୀକାରେ ଏବେ ତ ମରୁନାହାନ୍ତି ଛେଳି ମେଣ୍ଢା ମାନେ ଆଗରେ ମାନେ ବେଶୀ ମରୁଥିଲେ, ସେଟା ପାଇଁ ସରକାର ନେଇକି ସେଟା ଗୋଟେ ବଢିଲା ପରେ ଗୋଟେ ଯୋଜନା ଚଲାଇଛନ୍ତି ଯେ ନେଇକି ସେ ଟୀକା ସବୁ ଛେଳି ମେଣ୍ଢାକୁ ଦିଆ ହବ।
1: ମୋର ପଚାରିବା କଥା ବୋଲେ ବର୍ଷା ଦିନ ଆଗନି ବୋଲେ କେତେ ମାସ ଆଗନି ସେ ଟୀକା ଦେବାର କଥା?
0: ବର୍ଷା ବୋଲେ ଆମର ଜୁନ ଜୁଲାଇରେ ବର୍ଷା ଷ୍ଟାର୍ଟ ହବ ତ ସେଟା
1: ଏବେ ଯେମିତି ଆମର ମନୁଷ୍ୟ ମାନଙ୍କେ ଯେମିତି ପିଲା ଠୁକି ମାନଙ୍କେ ଯେମିତି ଇଏ କରନି 14 ବର୍ଷ ଯାକ ସାନ ସାନ ପିଲାମାନଙ୍କୁ ଯେମିତି ଟୀକା ଦେବା ଆର ବଡ ପିଲା ଯେମିତି ଟୀକା ଅଲଗ ରେସି ସେମିତି ସାନ ସାନ ବାସିରି ମନକେ ଗାଈ ମନକେ ଛେଲି ମନକେ ମେଣ୍ଢି ମନକେ ସେମିତି ଅଲଗ ରେସି ଆର ବଡ ବଡ ଜନ ବତର ହେଲେନି ସେମାନଙ୍କେ କେମିତି ଅଲଗା ଅଲଗା ଟୀକା କିଏ ସମାନ ଟୀକା ସେମାନଙ୍କୁ ଦେବାକୁ ପଡୁଛି?
0: ନାଇଁ ନାଇଁ ସମାନ ଟୀକା ସବୁ ସମାନ ଆକା, ମାତ୍ର ବେଶୀ ସାନଟା ଯେମିତିକି ଜନ୍ମରୁ ଗଲା ପରେ 3-4 ମାସକୁ ଦିଆ ହବ ନାଇଁ ଆର 3-4 ମାସର ଉପରଟା ସବୁକୁ ଦିଆ ହବ।
1: ହେଲେ ଏଇଟା ଦେଲେ ସେଟା ଏ ଯୋଉ ଟୀକା ଦେଲାର ପଛେ ସେମାନଙ୍କେ ସେମାନେ କେମିତି ଭଲ ରହିବା କି ଦିଦି ପାନି ମାରିଲାର ପଛେ ମିଶା?
0: ଟୀକା ଦେଇଥିଲେ ବୋଲେ ଭଲ ଥିବେ, ପାନି ମାରିଲେ ମିଶା ଟିକେ ଥଣ୍ଡା ଫଣ୍ଡା ଧରବ ଇଞ୍ଜେକ୍ସନ ପତ୍ର ଦେଇଦେଲେ ଭଲ ହେଇଯିବେ, ଆହୁରି ଯଦି ଟୀକା ଫିକା ଯଦି ଦେଇନଥିବେ ଆଗରେ ବୋଲେ ବର୍ଷା ଫର୍ଷା ଟିକେ ଭିଜିଗଲେ ବୋଲେ ଥଣ୍ଡା ଫଣ୍ଡା ଧରବ ଝାଡା ହବ ସେମିତି ହେଇକରି ମରି ମିଶା ଯିବେ। ବର୍ଷା ଭିଜିଲେ ତ ବଢିଲା ପରେ ଥଣ୍ଡା ମାନେ ଧରବ କି ନାଇଁ, ନାକରେ ସିଙ୍ଗାଣି ବାହାରବ, ଆଉ ଟୀକା ଦେଇଥିଲେ ଖାଲି ଥଣ୍ଡା ଟିକେ ଧରବ ନାକରୁ ସିଙ୍ଗାଣି ବାହାରବ, ଆଉ ଯଦି ଟୀକା ନ ଦେଇଥିଲେ ବୋଲେ ଥଣ୍ଡା ଧରବ ଝାଡା ମିଶା ହେବ ଖାଇବେ ନାହିଁ ସେ ସବୁ ସବୁ ବଢିଲା ପରେ ଅସୁବିଧା ହବ, ଆର ସେତେବେଳେ ଇଞ୍ଜେକ୍ସନ ପତ୍ର ଦେଲେ ମିଶା ସେ ଇଞ୍ଜେକ୍ସନ କାମ କରିବ ନାହିଁ, ଆଉ ଯଦି ଟୀକା ଦେଇଥିଲେ ଖାଲି ଟିକେ ଥଣ୍ଡା ଧରବ ଇଞ୍ଜେକ୍ସନ ଦେଇଦେଲେ ଭଲ ହେଇଯିବ, ଗୋଟେ 3 ଦିନ ବଢିଲା ପରେ ଲାଗି 3 ଦିନ ଇଞ୍ଜେକ୍ସନ ତାର ଅଛି ଅଲଗା ଦେଇଦେଲେ ବୋଲେ ଭଲ ହେଇଯିବେ, ବର୍ଷା ଆଗରୁ ବଢିଲା ପରେ ଟୀକା ଆରି କୃମି ଔଷଧ ଦେଇଥିବାର ଅଛି।
1: ଯେଉଁ ଛେଲି ମେଣ୍ଢିକେ ସେମାନେ ଖାଦି କାଟି ଦେବାର କହିନି?
0: ଖାଦି ତ ଆମର ଏପଟେ ଆର କିଷ୍ଟ ଚରାଇବାକୁ ନଉଛନ୍ତି ଡାଳ ଫାଳ ମାନ ବଢିଲା ପରେ ପତ୍ର ମାନେ ସେଇଟା ତ ଚରିକିରି ଆସୁଛନ୍ତି।

0: ଡାଲ ପତର କି ଆରିକାଟା ଏବେ ଆମେ ଗାଈ ମନକେ ସେମାନକେ ପିଡିଆ ଏଟା ମାନ ଖାଦି ଖାଇବାକୁ ଦେଲୁନି ଛେଲି ମଣିକା ଆର ଭିନ୍ ଖାଦି ମନ ଅଛି କି କେମିତି ହେଲେ
1: ନାଇଁ ଆମର ଏପଟର ତ ଦେଶୀ ଛେଳି ମାନେ ସେମାନେ ଡାଲ ଫାଲ ମାନେ ଖାଇବେ ଆର ଯାର ଯଦି ସୁବିଧା ଅଛି ଯେ ଯଦି
0: ଆଜିକାଲି ତ ସେ ଗାଈ ସାଲ ଯେମିତି ରେସି ସେମିତି ଛେଲି ମେଣ୍ଡିକେ ସେମିତି ସାଲ କରିକି ଲୋକମାନେ ରଖିଲାନି କି କେମିତି ବଟା ଲଗେ ସେମାନେ ରଖିଲାନି ପାଣି ମାରିବା ଯେମିତି ଅସୁବିଧା ହେସି
1: ନାଇଁ ଘର କରି ରଖିଲେ ତ ସବୁଠୁ ଭଲ ସେମାନଙ୍କର ପାଇଁ ବୋଲେ ଭାଡି ଭାଡି କରି

0: ତାପରେ ଆହୁରି ସେମାନେ ଯୋଉଟା ହଗବେ ମୁତବେ ବଢ଼ିଲା ପରେ ସେଟା ତଳେ ପଡ଼ବ ତ ସେମିତି ହେଲେ ତାପରେ ସେଟା ମଝିରେ ମଝିରେ ସଫା କରବେ ସେ ଲେଣ୍ଡି ମାନେ ବଢ଼ିଲା ପରେ ମିଶା ସେଟା ମିଶା ଖତ ହବ କି ନାଇଁ ଖତ ହେଇ ସେଟା ମିଶା ଦୁଇ ପଇସା ବଢ଼ିଲା ପରେ ସେ ଲୋକ ପଇସା ପାଇବ ଚାଷୀ ସେମିତି ହେଲେ ରୋଗ ଫୋଗ ଏତେ ହେବ ନାହିଁ ଆହୁରି ସେଇଠି ହଗବେ ସେଇଠି ମୁତବେ ସେଇଠି ଆର ଶୋଇବେ ବଢ଼ିଲା ପରେ ହେଲେ ବେଶୀ ରୋଗ ହବ ସେଇ ଥଣ୍ଡା ଫଣ୍ଡା ମାନେ ଧରବ ଝାଡା ହେବ ସେମିତି ହବ
1: ହେଲେ ଯୋଉ ଲୋକ ଏଟା ଛେଲି ମିଳି ତାସ କଲାଇନି ଯୋଉ ଲୋକ ପଶିଲାଇନି ସେ ଲୋକ ମାନକେ ମାନେ ମାସକେ କି ପନ୍ଦର ଦିନକେ ଥରେ ଆମର ଏବେ ତମେ ଯାଇକି ତାଙ୍କେ ଚେକ୍ କରିଲାସିନି କି କେମିତି ହେଲେ କି ପଶୁ ଡାକ୍ତର ଯେଡ଼େ ବେଲେ ତାଙ୍କେ ଗାଗଳ ଖରାପ ହେଇଛି ସେଡ଼େ ବେଲେ ଗଲାଇନି କି ଏଟା ଗୋଟେ ତମର କାଇଟା ନିୟମ ଅଛେ ମାସ ମାସକେ କି ସାତ ଦିନକେ ଯାଇକି ଦେଖବାର କଥା ବୋଲି
0: ନାଇଁ ଆମର ତ ଟୀକା ବଢ଼ିଲା ପରେ ଯେତେବେଳେ ଆଇବ ନାଇଁ କି ଟୀକା ଦେବାର ଅଛି ବର୍ଷା ଆଗରୁ ବଢ଼ିଲା ପରେ ତାଙ୍କର ଟୀକା ସେମିତି ତ କେତେ ତିନି ଚାରିଟା ବଢ଼ିଲା ପରେ ଟୀକା ଅଛି ସେ ଟାଇମ୍ରେ ଆଇବ ଆଇଲେ ବୋଲେ ଆମେ ସେ ଲୋକକୁ ନାଇଁ ଟୀକା ଆସିଲା ଦେବା ବୋଲି କରି ଆମେ ଯାଇକରି ଟୀକା ପତ୍ର ଟୀକା ଆରି ଟୀକା ଦେବାର ଗୋଟେ ସାତ ଦିନ ଆଗରୁ କୃମି ଔଷଧ ଆର ଭିଟାମିନ ଇଞ୍ଜେକ୍ସନ ଦେଇ ଦଉଛୁ ଦେଇକରି ତାପରେ ଟୀକା ଦେଲେ ଏବେ ଦେହରେ ତ ସେ କିଡ଼ା ପିଡ଼ା ମାନେ ଥିବେ ବୋଲେ ଟୀକା ଦେଲେ ମିଶା କାମ କରବ ନାଇଁ ନା ସେଟା ପାଇଁ ଆଗରେ ସେ କୃମି ଔଷଧ ଆର ଭିଟାମିନ ଇଞ୍ଜେକ୍ସନ ଦେବାର ଅଛି ପାଇଁ ସେ ପଚେ ଗୋଟେ ସାତ ଦିନ ପଚେ ଟୀକା ଦେଲେ ସେଟା ଭଲ କାମ କରବ ତ କାହାର ଭଲ ମନ୍ଦ ଅସୁବିଧା ହେଲା ବୋଲା ପରେ ଏମିତି ଭିଜି ବର୍ଷାରେ ଭିଜିକିରି ଆଇଲେ ବୋଲେ ଥଣ୍ଡା ଫଣ୍ଡା ଧରିଲା କି କାହାକୁ ଜ୍ୱର ହେଲା ବୋଲି ସେମାନେ ଆମକୁ ଫୋନ କରିବେ ଜଣାଇବେ ଜଣାଇଲେ ଆମେ ଯାଉଛୁ ଆଉ ଆଜିକାଲି ତ ସରକାର ଆମର ହେଲ୍ପ ଲାଇନ୍ ନମ୍ବର ମିଶା କଲା ଯେ ହେଲ୍ପ ଲାଇନ୍ ନମ୍ବରରେ ଫୋନ କରି ଯାହାର ଯୋଉଟା ସୁବିଧା ଅସୁବିଧା ମିଶା ପଚାରି ପାରିବେ ସେମାନେ ଦଶଟାରୁ ପାଞ୍ଚଟା ଭିତରେ
1: ହେଲେ ବିସ୍ତାର କରି ବୁଝେଇବା କାଜେ ବହିନି ତମକେ କୋଟି କୋଟି ଜୁହାର ଲାଗ ଧନ୍ୟବାଦ ଲାଗ ସେ ମାଟି ଏବେ ଯୋଉଟା ଆମେ ପୋତି ଦେବୁ କି କଣ୍ଟା କରିବୁ ତାର ପଛେ ଉପରେ ଘାସ କଲସି ଆରି ମିଶା ଜନ୍ମ ବଂଶୀ ଦେବା ଛେଲି ମେଣ୍ଡି କି ଗାଈ ସେମାନେ ଯିବେ ସେତିକି ସେ ଘାସ ମାନେ ଚରବାଇ ଆରେ ଆଇବେ ହେଲେ ସେ ଗାଈର କ୍ଷୀର କି ଛେଲିର କ୍ଷୀର ଖାଇଲେ ଆମର ଗାଗଡ଼କେ ନସଟେ କି କେମିତି ହେଲେ ସେଟା ସେଟା ଜାଣି ହେଉଛି ଚିନି ନ ହୁଏ ସେଟା କେନ୍ତା କରବା ଆର ବୋଲି ପଚାରିଲେନି
0: ଯଦି ଚରିକିରି ଆଇଲା ପରେ କି ରୋଗ ହେଲା ଏବେ ଯୋଉ ରୋଗ ହେଲେ ମିଶା ତାକୁ ଝାଡା କି ଜ୍ୱର କି ବଢିଲା ପରେ ନାକରେ ସିଙ୍ଗାଣି ବାହାରିବ କି କଣ ନାଇଁ ନାକରେ ସିଙ୍ଗାଣି ବାହାରୁଛି ଝାଡା ହେଉଛି ବୋଲେ ନାଇଁ ଏଟା ଛେଳି କି ମେଣ୍ଢାର ଏ ରୋଗ ହେଇଥିବ ବୋଲିକି ସେଟା ଆମେ ଗୋଟେ ଅନୁମାନ କରୁଛୁ କି ନାଇଁ ବୋଲେ ସେମିତି ରୋଗ ହିସାବରେ ବଢିଲା ପରେ ତାଙ୍କର ଲକ୍ଷଣ ଅଲଗା ଅଲଗା ଦେଖାଇବ ତ ସେ ହିସାବରେ ନାଇଁ ଏ ରୋଗ ହେଇଥିବ ବୋଲି କିଣିକି ଆମେ ନେଇକି ସେଠି ଆଣ୍ଟିବାୟୋଟିକ ବୋଲି ଆମର ରହୁଛି ଆଣ୍ଟିବାୟୋଟିକ ଦିଆ ହବ ଜ୍ୱର ହଉଥିଲେ ଜ୍ୱର ଔଷଧ ଝାଡା ହଉଥିଲେ ଝାଡା ଔଷଧ ସେଟା ମାନେ ଦେଲେ ବୋଲେ ଭଲ ହେବେ ସେମାନେ ଆରେ ଆଜିକାଲି ତ ସରକାର ଆମର ହେଲ୍ପ ଲାଇନ୍ ନମ୍ବର ମିଶା କଲା ଯେ ହେଲ୍ପ ଲାଇନ୍ ନମ୍ବରରେ ଫୋନ କରି ଯାହାର ଯୋଉଟା ସୁବିଧା ଅସୁବିଧା ମିଶା ପଚାରି ପାରିବେ ସେମାନେ ଦଶଟାରୁ ପାଞ୍ଚଟା ଭିତରେ
1: ହେଲେ ବିସ୍ତାର କରି ବୁଝେଇବା କାଜେ ବହିନି ତମକେ କୋଟି କୋଟି ଜୁହାର ଲାଗ ଧନ୍ୟବାଦ ଲାଗ
2: ନିମାନ ପଚାର ଦେଲୁ ଆଚୁ ନିମାନ ସେ କହିଦେଲା ଅଛେ ହେଲେ ଖାଇବା ଏବେ
1: ହେଲେ ମ୍ୟାଡମ ନିମାନ କର କହିଲା
2: ଏବେ ଏବେ ଦେଖା ସେ ଯୋଉ ଖାଇ ପାନିର ଦିନ ଯୋଉ ଆସେ ଏ ପାନିର ଦିନେ କଣ୍ଡେ ଆପନା ଯେନ୍ତାରି ଜାଗର ଯତ୍ନ ରେଲୁନି ଆମର ଯୋନ ପଶବା ଛେଲି ମେଣ୍ଢା ଗାଈ ଗୋରୁ ଜନ୍ଟା ମାନେ ଆମେ ପଶିଲୁନି ସେମାନଙ୍କୁ ମିଶା ସେନ୍ତାରି ଜାଗତ କର ରଖ
1: ସେମାନେ ମିଶା ଗୋଟେ ଠାନ ଦେବାର ସେ ବ୍ୟାପାର ଯେ
2: ଏ ଏ ଆଖେ ଖଣ୍ଡେ ଆର ଗୋଟେ ଗୀତ ଶୁଣାଇଲେ ବୋଲେ ତା ବୋଲତେ
1: ଓଇ ହେଲାଇ ମ୍ୟାଡମ କେ ଶୁଣାଇ ଦୋ କା
2: ଶୁଣାଓ ଶୁଣାଓ ଶୁଣାଓ।

0: ନୀଳଶୈଳ ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି। ପୂର୍ବାହ୍ନ 10ଟାରେ ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ବେହେରା, ସାଧନା ଦାସ, ଭିକାରୀ ଚରଣ ବଳ, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ସୁଧା ମିଶ୍ର। ରାମଚରିତ ମାନସର 84ତମ ଭାଗ ପ୍ରଚାର କରିବ ସକାଳ 6:25। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଭେଟିଦେବୁ ସକାଳ 6:45। ସକାଳ 7:25 ରହିଛି ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀ କ୍ରମରେ ଶୁଣିବେ ଗଜପତି ଜିଲ୍ଲାର କେରାଖୋଲ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ରହିଛି ନଦୀ ମୁହାଣ ନାମ ଅନୁସାରେ ମୋହନା। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ସୁଗମ ସଙ୍ଗୀତ ଭେଟିଦେବୁ ସକାଳ 8:45। ଗୀତିଧାରା ପ୍ରଚାର କରିବୁ ସକାଳ 9:00। ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30। ଦିନ 2:15, ଦିନ 12:00 ଏବଂ ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ଦିନ 10:30। ଦିନ 11:00 ରହିଛି ଆକାଶବାଣୀ ଲାଇଭ। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ ସକାଳ 12:30। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 5:00। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାର କରିବୁ ଦିନ 2:20। ଏଥିରେ ଶୁଣିବେ ବର୍ଷାଦିନେ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ପରେ ରହିଛି ଆତ୍ମବିଶ୍ୱାସ ବଢ଼ାଇବା କେମିତି ସମ୍ପର୍କରେ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ବର୍ଷାଦିନେ ଗୃହପାଳିତ ପଶୁପକ୍ଷୀର ଯତ୍ନ ନେବା କେମିତି ସମ୍ପର୍କରେ ସଂକ୍ଷିପ୍ତ ସୂଚନା। ଯୁବବାଣୀ ଭେଟିଦେବୁ ଅପରାହ୍ନ 5:00। ହ୍ୟାଲୋ ଚୈତିଜନ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ପ୍ରଚାର କରିବୁ ଉଦୟ ଭାରତ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ ଶୁଣିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ଦିଲ୍ ତେରା ଆଶିକି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନଦିମ ଶ୍ରବଣ।

ଏଥର ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଯତୀନ ଲଳିତ, ଚଳଚ୍ଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 144ତମ ଭାଗ।

ସଂସାର ଅରଣ୍ୟ ରୂପକଟିର ବ୍ୟାଖ୍ୟା ସୂତ୍ରରେ ଶ୍ରୀ ଶୁକଦେବ ଜୀବ କିପରି ଦେବମାୟା ରୂପିଣୀ ନାରୀ ପ୍ରତି ଆସକ୍ତ ହୋଇ ଅପାର ଅନ୍ଧକାରମୟ ନରକରେ ପଡ଼େ ତାହା ବୁଝାଇ ମୁକ୍ତିର ବାଟ ବତାଇଛନ୍ତି। କାଳଚକ୍ର ଅଲଙ୍ଘନୀୟ। କାଳଚକ୍ର ଯାହାର ଆୟୁଧ, ଭରତ ମୃତ୍ୟୁକାଳରେ ସେହି ଯଜ୍ଞ ପୁରୁଷ ଶ୍ରୀହରିଙ୍କୁ ନମସ୍କାର କରି ମୁକ୍ତ ହୋଇଛନ୍ତି। ଶ୍ରୀହରିଙ୍କ ଆରାଧନାରେ ମୁକ୍ତି ସମ୍ଭବ।

ଶୁଣିଲେ ଶ୍ରୀମଦ୍ ଭାଗବତର 144ତମ ଭାଗ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ ଉନ୍ନତ ସାବ୍ୟସ୍ତ ହେଉଛି।

ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବ ଶକ୍ତି ବିନା ଶକ୍ତିଶାଳୀ ହୋଇପାରିବ ନାହିଁ, କାର୍ଯ୍ୟକ୍ଷମ ହୋଇପାରିବ ନାହିଁ ଏବଂ ଇଫେକ୍ଟିଭ ଫଳପ୍ରଦ ହୋଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବ ଶକ୍ତିର ଆବଶ୍ୟକତା ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି ପ୍ରଶିକ୍ଷିତ ହେଇକି ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହେବ, କିଏ ଏକ ନମ୍ବର ରାଷ୍ଟ୍ର ହେବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ ଶକ୍ତିଶାଳୀ ରାଷ୍ଟ୍ର ହାତରେ ବା ଯାହାକୁ ଆମେ ଇଂରେଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଏ ଯୋଉ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହୋଇଛି। ତା ସହିତ ଯୁବଶକ୍ତି ଯୋଉ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହେବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହେବ। ଯୋଉ କଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହେବ। ବିକଶିତ ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହେବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହେବ ଏବଂ ବିଶ୍ୱର ଗୋଟେ ବଡ ଅର୍ଥନୀତି ଭାବରେ ଆଗକୁ ଯିବ। ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ ସାମରିକ ଶକ୍ତି ବାଦରେ ଆବଶ୍ୟକତା ମଧ୍ୟ ଭାରତ ବର୍ଷର ଅଭିଧ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ। ଏହି ହେଉଛି ବାସ୍ତବତା, ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ ଦରକାର।

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରା ପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଙ୍କଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ କାଳରେ ରାଜ୍ୟସଭା ଓ ଲୋକସଭାରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ସଂସଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ଲୋକସଭାରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍କତି ଓମ୍ ବିର୍ଲା ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଥିଲା। ଏଥିଲାଗି ରାଜ୍ୟସଭା ଉପାଧ୍ୟକ୍ଷ ଗୃହକୁ ବାରମ୍ଭାର ମୁଲତବୀ ଘୋଷଣା କରିଥିଲେ।

2025-26 କେନ୍ଦ୍ରୀୟ ବଜେଟ୍ରେ ଘୋଷଣା ଅନୁଯାୟୀ ଦେଶରେ ବୃତ୍ତିଗତ ପ୍ରଶିକ୍ଷଣର ସାମଗ୍ରିକ ଗୁଣବତ୍ତା ଏବଂ ପ୍ରାସଙ୍ଗିକତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଦେଶରେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଏବଂ କୃତ୍ରିମ ବୁଦ୍ଧିମତାକୁ ଦେଶ ପାଇଁ ଉପଯୋଗ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ 500 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନୂତନ ଶିକ୍ଷାନୀତି 2020କୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସମନ୍ୱିତ କରିବା ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରରେ ଲାଗୁ କରାଇବା ଲାଗି ଏହା ପ୍ରସ୍ତୁତ କରାଯାଇଛି ବୋଲି ଆଜି ଲୋକସଭାରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ

0: ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବ୍ୟାଙ୍କ ମିତ୍ର ଏବଂ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକର ମଧ୍ୟ ବର୍ଷା ରହିବ। ତା ସହିତ କାମ୍ଭା ସ୍ଥାନରେ କିମ୍ବା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ରହିବାର ମଧ୍ୟ ସମ୍ଭାବନା ରହିଛି। କାଲି ପାଇଁ କିମ୍ବା 21 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକର ମଧ୍ୟ ବର୍ଷା ରହିବ। ତା ସହିତ ପ୍ରବଳ ବର୍ଷା ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ଏଥିରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନର ବେଗ ରହିବ 40-50 କିଲୋମିଟର ପର ଆୱାର।
0: କଟକ କଳିଙ୍ଗ ଜିମ୍ନାସିୟମ୍ଠାରେ ରାଜ୍ୟସ୍ତରୀୟ 32ତମ ଦୁଇଦିନିଆ ଯୋଗାସନ ଶିବିର ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼, ନୂଆପଡ଼ା, ଭଦ୍ରକ, ନୟାଗଡ଼, ବୌଦ୍ଧ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍କରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପୃଥିବୀରେ ପ୍ରାୟ 190 ଦେଶରେ 7.5 କୋଟି ସ୍ୱୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍ତି। ଚଳିତ ବର୍ଷର ଆନ୍ତର୍ଜାତିକ ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ପ୍ରଶ୍ନପତ୍ର ମାମଲା ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହ ମୁଲତବୀ। ଭୁବନେଶ୍ୱର ସମେତ ଦେଶର 5 ସ୍ଥାନରେ ବୃତ୍ତିଗତ ପ୍ରଶିକ୍ଷଣ ସମ୍ପର୍କିତ ଜାତୀୟ ଉତ୍କର୍ଷ କେନ୍ଦ୍ର ହେବ ପ୍ରତିଷ୍ଠା। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ବିଶେଷ ନୀତିକାନ୍ତି। ଆସନ୍ତାକାଲି ହେବ ରଥଗୁଡ଼ିକର ଦକ୍ଷିଣ ମୋଡ଼। ଏବଂ ରାଜ୍ୟରେ ସାର ସଂକଟ ଦୂର କରିବା ପାଇଁ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ନିଷ୍ପତ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ହେରା ପଞ୍ଚମୀ, ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଚତୁର୍ଦ୍ଧା ମୂର୍ତ୍ତି ନବଦିନାତ୍ମକ ଯାତ୍ରାରେ ଯାଇ ବର୍ତ୍ତମାନ ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି। ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ମହାଲକ୍ଷ୍ମୀ ନିଜର ଦୁଃଖ ନିବାରଣ ପାଇଁ ବଡ଼ ଭଉଣୀ ସମାନ ମା' ବିମଳା ଓ ସାନ ଭଉଣୀ ମା' ସରସ୍ୱତୀଙ୍କ ନିକଟରେ ସମସ୍ତ ବିଷୟ ବର୍ଣ୍ଣନା କରିଛନ୍ତି। ମା' ବିମଳା ମହାଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇ କିଛି ମନ୍ତ୍ରିତ ମୋହଚୂର୍ଣ୍ଣ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି। ମା' ବିମଳାଙ୍କ ପରାମର୍ଶ କ୍ରମେ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନରେ ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ କରି ମୋହଭଞ୍ଜନରେ ଶ୍ରୀଜଗନ୍ନାଥ ପ୍ରଭୁଙ୍କୁ ମୁଗ୍ଧ କରିଥାନ୍ତେ। ଶ୍ରୀମନ୍ଦିରରୁ ଷଷ୍ଠୀ ଦିନ ମଧ୍ୟାହ୍ନ ଧୂପ ପୂର୍ବରୁ ମହାଲକ୍ଷ୍ମୀଙ୍କ ଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପନ୍ତିଭୋଗ ପରେ ଠାକୁରାଣୀଙ୍କୁ କଳ୍ପବଟ ମୂଳରେ ରଖାଯାଇଥିବା ଅପୂର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ପାଲିଙ୍କିରେ ବିଜେ କରାଇ କାହାଳୀ ଓ ବାଜାର ବିରାଟ ପଟୁଆରରେ ମା' ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ବିମାନବଡ଼ୁ ସେବକମାନେ ବିମାନକୁ ଧାରଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଯାତ୍ରା କରି ଗୁଣ୍ଡିଚା ଘର ସମ୍ମୁଖରେ ଶ୍ରୀଜଗନ୍ନାଥଙ୍କ ରଥ ପାଖରେ ପହଞ୍ଚିଥାନ୍ତି। ସେଠାରେ ପତିମହାପାତ୍ର ପ୍ରସାଦ ଲାଗି ବନ୍ଦାପନା, ଚାମର ଆଲଟ, ଘଷା ବିଡ଼ିଆ ଓ ଦହିପଟି ମଣୁହି କରନ୍ତି। ମା' ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବାରୁ ଏହି ଦିନଟିକୁ ହେରା ପଞ୍ଚମୀ କୁହାଯାଏ ବୋଲି ଅନେକଙ୍କର ମତ ରହିଛି। ସନ୍ଧ୍ୟାଧୂପ ଉଠି ପୂଜା ହେଉଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ୱାରକୁ ଆସିଥାନ୍ତି।

0: ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ନୀତି ପରେ ମହାପ୍ରଭୁଙ୍କର ଜଣେ ସେବକ ଶ୍ରୀମନ୍ଦିରକୁ ଶୀଘ୍ର ଫେରିଯିବା ପ୍ରତିଶ୍ରତିର ସଂକେତ ସ୍ୱରୂପ ଶ୍ରୀଜଗନ୍ନାଥଙ୍କର ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ମା ଲକ୍ଷ୍ମୀଙ୍କୁ ଦିଆଯିବା ପରେ ବଢ଼ି ଧୂପ ଦିଆଯାଇ ଟେରା ପଡ଼ିଥାଏ। କନାର ଏକ ଆବରଣ ପଡ଼ିଥିବାରୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ବେଶି ସମୟ ଦର୍ଶନ କରିପାରନ୍ତି ନାହିଁ, ସେଥିରେ ରୁଷ୍ଟ ହୋଇଯାଆନ୍ତି ମହାଲକ୍ଷ୍ମୀ। ଏଥିରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ମନେ କରନ୍ତି। ମହାଲକ୍ଷ୍ମୀଙ୍କର କ୍ରୋଧିତ ଉଗ୍ର ରୂପ ଦେଖି ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ବନ୍ଦ କରାଯାଇଥାଏ। ଏହାପରେ ମହାଲକ୍ଷ୍ମୀ ତାଙ୍କର ନିଜସ୍ୱ ବିମାନରେ ନନ୍ଦିଘୋଷ ରଥ ନିକଟକୁ ନାକଚଣା ଦ୍ୱାର ଦେଇ ଲୁଚି କରି ଆସିଥାନ୍ତେ। ମହାଲକ୍ଷ୍ମୀଙ୍କର ଆଦେଶରେ ସେଠାରେ ସେବକମାନେ ରଥର କାଠ ଭାଙ୍ଗି ଦିଅନ୍ତି ଓ ସାରଥୀଙ୍କର ଲୁଗା ଚିରିଦେବାର ପରମ୍ପରା ରହିଛି। ସେଠାରେ ମା ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥାଏ। କିଛି ସମୟ ପରେ ମହାଲକ୍ଷ୍ମୀ ଲୁଚି ଲୁଚି ବଡ଼ଦାଣ୍ଡ ପଟେ ଶ୍ରୀମନ୍ଦିରକୁ ନ ଫେରି ହେରାଗୋହିରି ସାହି ଓ ମରିଚକୋଟ ରାସ୍ତାରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତେ। ମା ଲକ୍ଷ୍ମୀ ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହେଲା ନାହିଁ ବୋଲି ହୃଦ୍ବୋଧ କରି ନିଜକୁ ଅପରାଧୀ ଭାବି ହେରାଗୋହିରି ସାହି ବାଟ ଦେଇ ଲୁଚିଲା ପରି ବିନା ଘଣ୍ଟ ବାଜା ଓ କାହାଳିରେ ଶ୍ରୀମନ୍ଦିରକୁ ଫେରିଥାନ୍ତେ। ମହାଲକ୍ଷ୍ମୀଙ୍କର କ୍ରୋଧ ଓ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରାର ଫଳସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରତି ରକ୍ଷା କରି ଶ୍ରୀମନ୍ଦିର ଫେରିବା ପାଇଁ ପ୍ରତିଶ୍ରତି ଦେଇଥାନ୍ତେ ଏବଂ ରଥଗୁଡ଼ିକର ଦକ୍ଷିଣ ମୋଡ଼ ପାଇଁ ସେବକମାନଙ୍କୁ ଆଦେଶ ଦେଇଥାନ୍ତେ। ଉଭୟ ଆସିବା ଓ ବାହୁଡ଼ା ବିଜେ ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ମଠ, ସେବକ, ଜାଗା, ଆଖଡ଼ା, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ବଡ଼ଦାଣ୍ଡ, ହେରାଗୋହିରି ସାହି ଓ ମଠ ବିଜେ ସ୍ଥଳୀଠାରେ ପନ୍ତିଭୋଜନ କରାଯାଇଥାଏ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ବର୍ଷ୍ଣିତ ମହାପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ମଧ୍ୟରେ ହେରାପଞ୍ଚମୀ ନୀତି ଅତୀବ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ହେରାପଞ୍ଚମୀ ଦିନଟି ଏକ ପୁଣ୍ୟଦିନ ଭାବରେ ବିବେଚନା କରାଯାଇଥାଏ। ବିଶେଷକରି ଏହି ଦିନରେ ମହାପ୍ରଭୁଙ୍କ କୃପା ପାଇବା ପାଇଁ ଅଗଣିତ ଶ୍ରଦ୍ଧାଳୁ ପୁରୀରେ ସମବେତ ହୋଇଥାନ୍ତି। ହେରାପଞ୍ଚମୀ ଦିନରେ ମା ଲକ୍ଷ୍ମୀଙ୍କ ପିତା ବରୁଣଦେବଙ୍କ ପ୍ରତୀକ ମହୋଦଧିରେ ସ୍ନାନ କରି ଗରିବ ବ୍ରାହ୍ମଣ ବା କ୍ଷୁଧାର୍ତ୍ତମାନଙ୍କୁ ପ୍ରସାଦ ଦାନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ମହାଲକ୍ଷ୍ମୀଙ୍କର ମାନବୀୟ ଲୀଳାର ଗୋଟିଏ ନିଦର୍ଶନ ହେଉଛି ହେରାପଞ୍ଚମୀ। ଏହା ହେଉଛି ପ୍ରଭୁ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା। ହେରା ଶବ୍ଦର ଅର୍ଥ ହେଉଛି ଦର୍ଶନ ଏବଂ ପଞ୍ଚମୀ ଶବ୍ଦର ଅର୍ଥ ହେଉଛି ପାଞ୍ଚ ଦିନ। ଅନ୍ୟ ଏକ ଭାଷାରେ କହିବାକୁ ଗଲେ ହେରା ତଥା ହେରିବା ଅର୍ଥ ଚାହିଁବା ଅର୍ଥାତ୍ ଦର୍ଶନ କରିବା। ଆଷାଢ଼ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମା ଲକ୍ଷ୍ମୀ ଦର୍ଶନ କରିବାକୁ ଯାଇଥାନ୍ତେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ବର୍ତ୍ତମାନ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ସକଳ ତୀର୍ଥ ତ ଚରଣୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଇରା ମହାନ୍ତି। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2025 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗଚାଷୀ, ଋଣୀ ଏବଂ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ବା ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।
1: ଏଥର ବସନ୍ତରାଜ ସାମଲଙ୍କ ଗୀତରେ ଶିଳ୍ପୀ ହେଲେ ସୌରଭ ନାୟକ ଏବଂ ତପୁ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ। ଚଳଚ୍ଚିତ୍ର ଚାନ୍ଦିନୀ, ଆଇ ମିସ୍ ୟୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ତୁ ମୋ ଆଖିର ତାରା ଚଳଚ୍ଚିତ୍ରରୁ। ଗୁରୁ ଶତପଥୀଙ୍କ ରଚନାରେ କଣ୍ଠଶିଳ୍ପୀ ହେଲେ ଇରା ମହାନ୍ତି ଏବଂ ଶକ୍ତି ମିଶ୍ର। ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

0: ଏ ଗୀତଟି ସହ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ଓ ମୋଲଡୋଭା ସହମତ। ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ସରକାରଙ୍କ ସୂଚନା। ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ୍। ଏବଂ ଜାମ୍ମୁ କାଶ୍ମୀରରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି 6,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା। ସଂସଦର ମୌସୁମୀକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପର୍ଯ୍ୟାୟକ୍ରମେ ଅନେକ ଥର ମୁଲତବୀ ରଖାଯାଇଥିଲା। ଷଷ୍ଠଥର ମୁଲତବୀ ପରେ ଅପରାହ୍ନ 3:00 ଲୋକସଭା ଆରମ୍ଭ ହେବା ମାତ୍ରେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନୁରୂପ ଭାବେ ପଞ୍ଚମ ଥର ଲାଗି ମୁଲତବୀ ପରେ ଅପରାହ୍ନ 2:30 ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ନିୟମିତ ଭାବେ ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସେ ସଦନକୁ ଆଜି ପାଇଁ ମୁଲତବୀ ଘୋଷଣା କରିଥିଲେ। ଆଜି ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ହେଲେ ନାନ୍ଦେଣ୍ଡଲା ଭାସ୍କର ରାଓ, ଓମୁତି ଦେବୀ, ସୁଧାଂଶୁ ସିଲ୍, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ସାଂଖୱର। ଗୃହରେ ମଧ୍ୟ

0: କତ୍ତରର ଅମିର ଶେଖ୍ ହମିଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭ୍ମେଣ୍ଟର କେ ଲଲ୍ଟଲୁ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତ ଓ ମୋଲ୍ଡଭାନ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶର ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋଲ୍ଡଭାନ ଗସ୍ତ ଅବସରରେ ଚିସିନାଓଠାରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକ ପରେ ତାଙ୍କର ସେଠାକାର ପ୍ରତିପକ୍ଷ ମାୟା ସାଣ୍ଡୁଙ୍କ ସହିତ ଏକ ଯୁଗ୍ମ ବିବୃତ୍ତିରେ ଏହି ମତ ପ୍ରକାଶ ପାଇଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଡିଜିଟାଲ ସାଧାରଣ ଭିଭିଭୂମି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଆଦି କ୍ଷେତ୍ରରେ ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରାଯିବ।
1: हम कृषि लॉजिस्टिक्स एवं इंफ्रास्ट्रक्चर हेल्थ फार्मास्यूटिकल्स रिन्यूएबल एनर्जी डिजिटल पब्लिक इंफ्रास्ट्रक्चर आर्टिफिशियल इंटेलिजेंस और इनोवेशन सहित आपसी हित के विभिन्न क्षेत्र में सहयोग मजबूत करने पर सहमत हुए। शिक्षा और कैपेसिटी बिल्डिंग हमेशा से हमारे संबंधों के सबसे मजबूत स्तंभ में रही है। हमने उच्च शिक्षा के क्षेत्र में एजुकेशनल एक्सचेंजेस और इंस्टीट्यूशनल पार्टनरशिप्स के विस्तार पर भी चर्चा की।
0: ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋହାହିତ କରାଯିବା ସହିତ ଦୁଇ ଦେଶର ବ୍ୟବସାୟିକ ସମ୍ପ୍ରଦାୟଙ୍କ ମଧ୍ୟରେ ଘନିଷ୍ଠତାକୁ ଅଧିକ ସଶକ୍ତ କରିବା ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଉଭୟ ଉପରେ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ଏହି ବିବୃତ୍ତିରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଗସ୍ତକୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ଅଭିହିତ କରିବା ସହିତ ଭାରତର ରାଷ୍ଟ୍ରପତିଙ୍କର ଏହା ପ୍ରଥମ ମଲ୍ଡୋଭା ଗସ୍ତ ବୋଲି କହିଛନ୍ତି। ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶ ମଧ୍ୟରେ ରହିଆସିଥିବା ସମ୍ପର୍କ, ଆପୋଷ ବିଶ୍ୱାସ ଓ ବନ୍ଧୁତ୍ୱ ଶ୍ରୀମତୀ ମୁର୍ମୁଙ୍କର ଏହି ଗସ୍ତ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି।
1: ମାଲଡୋଭା କି ପହିଲି ରାଜକୀୟ ଯାତ୍ରା ହେ ଏ ହମାରେ ଦ୍ୱିପକ୍ଷୀୟ ସମ୍ବନ୍ଧ ପାଇଁ ଏକ ଐତିହାସିକ ଉପଲବ୍ଧି ହେ ଔର ହମାରେ ଦୋନୋ ଦେଶଙ୍କେ ବିଚ୍ ବଢ଼ତି ମିତ୍ରତା ଔର ଆପସୀ ବିଶ୍ୱାସକୁ ଦର୍ଶାତି ହେ। ଭାରତ ଔର ମାଲଡୋଭା ତିନ ଦଶକ ସେ मधुर और मैत्रीपूर्ण संबंध साझा करते आ रहे हैं। भौगोलिक रूप से दूर होने के बावजूद शांति, विकास और अंतर्राष्ट्रीय सहयोग के प्रति हमारे साझा प्रतिबद्धता के अनुरूप हमारी साझेदारी निरंतर बढ़ती रही है।
0: ଏତଦ୍ବ୍ୟତୀତ ଦୁଇ ନେତା ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ସହିତ ଆନ୍ତର୍ଜାତିକ ନିୟମକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ଯେକୌଣସି ବିବାଦର କୂଟନୀତି ଓ କଥାବାର୍ତ୍ତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଚିସିନାଓଠାରେ ଅନୁଷ୍ଠିତ ଭାରତ ମଲ୍ଡୋଭା ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ଦୁଇ ଦେଶ ମଧ୍ୟରେ ଏକ ସଶକ୍ତ ଅର୍ଥନୈତିକ ଭାଗିଦାରୀ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବା ଲାଗି ଭାରତ ବିଶ୍ୱାସଯୋଗ୍ୟ ତଥା ସମୃଦ୍ଧ ଭିତ୍ତିକ ଭାଗିଦାରୀ ଆବଶ୍ୟକ କରେ। ଏହି ପରିପ୍ରେକ୍ଷୀରେ ମୋଲ୍ଡୋଭାର ରଣନୈତିକ ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳ ଏବଂ ୟୁରୋପୀୟ ବଜାର ସହିତ ବୃଦ୍ଧି ପାଉଥିବା ଭାଗିଦାରୀ ଲାଗି ଭାରତର ବ୍ୟବସାୟିକ ନେତୃବୃନ୍ଦଙ୍କ ପାଇଁ ଏହା ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ପାଲଟିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବିଶେଷକରି ଭାରତୀୟ କମ୍ପାନୀଗୁଡ଼ିକ ମୋଲ୍ଡୋଭାର ଅକ୍ଷୟ ଶକ୍ତି ପ୍ରକଳ୍ପ, ସୌରଶକ୍ତି, ସ୍ମାର୍ଟ ଗ୍ରିଡ୍, ସବୁଜ ହାଇଡ୍ରୋଜେନ୍ ଓ ବ୍ୟାଟେରୀ ସଂରକ୍ଷଣ ଆଦି ପ୍ରକଳ୍ପରେ ଆଗ୍ରହୀ ଥିବା ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଚିସିନାଓଠାରେ ମୋଲ୍ଡୋଭାର ଶହୀଦ ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସାର୍ବଭୌମତ୍ୱ ଏବଂ ବନ୍ଧୁତ୍ୱର ଭାଗିଦାରୀ ମୂଲ୍ୟବୋଧ ଏହାଦ୍ୱାରା ପ୍ରତିଫଳିତ ହୋଇଛି। ସରକାର ପେଟ୍ରୋଲରେ 20% ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇନାହାନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନକୌଶଳଗତ ପରୀକ୍ଷା ନିରୀକ୍ଷା ତଥା ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା ଏବଂ ପରାମର୍ଶ ପରେ ଏ ଦିଗରେ ଭବିଷ୍ୟତରେ ଆବଶ୍ୟକ ନିଷ୍ପଭି ନିଆଯିବ। ଏକ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ବିଶ୍ୱସ୍ତରରେ ଇଥାନଲ୍ ଗମନାଗମନ ଲାଗି ଇନ୍ଧନ ରୂପେ ବ୍ୟବହୃତ ହୋଇଆସୁଛି। 2001 ମସିହାରେ ଭାରତର ଇଥାନଲ୍

0: ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମର ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ତେବେ ଜନସାଧାରଣଙ୍କୁ ବୈଜ୍ଞାନିକ ଭାବେ ପ୍ରମାଣିତ ଉନ୍ନତମାନର ଇନ୍ଧନ ଯୋଗାଇ ଦେବା ହେଉଛି ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ବୋଲି ଶ୍ରୀ ଗୋପୀ ସ୍ୱଷ୍ଟ କରିଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଆଜି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଏହି ଦାନ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଆଣ୍ଡି ବର୍ଣ୍ଣହାମ୍ ଆଜି ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲେବର ପାର୍ଟିର ଏହି 56 ବର୍ଷ ବୟସ୍କ ନବନିର୍ବାଚିତ ନେତାଙ୍କୁ କିଙ୍ଗ୍ ଚାର୍ଲସ୍ ତୃତୀୟ ନୂତନ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ଇସ୍ତଫା ପରେ କିଙ୍ଗ୍ ଚାର୍ଲସ୍ ତୃତୀୟ ଏହି ପଦକ୍ଷେପ ନେଇଥିଲେ। ପୂର୍ବରୁ ଷ୍ଟାର୍ମର୍ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଆଣ୍ଡି ବର୍ଣ୍ଣହାମ୍ଙ୍କୁ ବ୍ୟାଟନ୍ ହସ୍ତାନ୍ତର କରୁଛନ୍ତି ବୋଲି ସୂଚନା ଦେବା ସହିତ ଆଗାମୀ ଦିନରେ ସରକାରଙ୍କ ପ୍ରତି ତାଙ୍କ ପୂର୍ଣ୍ଣ ସମର୍ଥନ ରହିବ ବୋଲି କହିଥିଲେ। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ଚ ଜିଲ୍ଲାରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାରବର୍ଗଙ୍କ ଲାଗି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ 4 ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅତିରିକ୍ତ 2 ଲକ୍ଷ ଟଙ୍କା ହିସାବରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ଆମର ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ଯେ ରାଜ୍ୟରେ ସମ୍ପ୍ରତି ଭୂସ୍କଳନ, ବନ୍ୟା ଏବଂ ଅନ୍ୟାନ୍ୟ ବର୍ଷାଜନିତ ଅଘଟଣରେ ଜୀବନହାନୀ ହୋଇଥିବାରୁ ଶ୍ରୀ ଅବଦୁଲ୍ଲା ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଘୋଷଣା କରିଛନ୍ତି। ତେବେ କୌଣସି ଆର୍ଥିକ ସହାୟତା ମୃତକଙ୍କ ପରିବାରବର୍ଗଙ୍କ ହୋଇଥିବା କ୍ଷତିକୁ ପୂରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଏହି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍କଳନ ତଥା ପ୍ରବଳ ବର୍ଷା ଓ ବନ୍ୟାଜନିତ ଘଟଣାର ସମୀକ୍ଷା କରିଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ମଲଡୋଭା ସହମତ ଏବଂ ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ଣ୍ଣହାମ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବାଲେଶ୍ୱର ଜିଲ୍ଲାର ପୁରପଲ୍ଲୀରେ ଅତ୍ୟନ୍ତ ଭକ୍ତି ଓ ଧାର୍ମିକ ଭାବନା ସହ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଯାଇଛି। ସାମାନ୍ୟ ପ୍ରତିକୂଳ ପାଗ ସତ୍ତ୍ୱେ ରଥ ଟାଣିବା ଓ ରଥଯାତ୍ରା ଦେଖିବା ପାଇଁ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ପ୍ରମୁଖ ଜଗନ୍ନାଥ ମନ୍ଦିର, ବାଲିଆପାଳ, ନୀଳଗିରି, ରେମୁଣା, ଇମାମୀ ମନ୍ଦିର ସମେତ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ସହରାଞ୍ଚଳର ଅନେକ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାରେ ସ୍ଥାନୀୟ ଲୋକଙ୍କ ବେଶ୍ ସମାଗମ ହେବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରଥଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଗୀତ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନୀଳଗିରି ବ୍ଲକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମିଶନ ବାତ୍ସଲ୍ୟର ତତ୍ତ୍ୱାବଧାନରେ ଏକ ଅନାଥ ସର୍ଭେ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସର୍ଭେ ମାଧ୍ୟମରେ ଚିହ୍ନଟ ହୋଇଥିବା ବହୁସଂଖ୍ୟକ ଅନାଥ ଏବଂ ଦୁର୍ବଳ ପିଲାଙ୍କୁ ମିଶନ ବାତ୍ସଲ୍ୟ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ବିଭିନ୍ନ କଲ୍ୟାଣ ଏବଂ ପୁନର୍ବାସ ସେବା ସହିତ ମୂଲ୍ୟାଙ୍କନ ଓ ସଂଯୋଗ ପାଇଁ ଶିଶୁ ସୁରକ୍ଷା ୟୁନିଟ୍ ସମ୍ମୁଖରେ ହାଜର କରାଯାଇଥିଲା। ଶିବିରରେ ପିଲାମାନଙ୍କର ବିବରଣୀ ଯାଞ୍ଚ, ସେମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଏବଂ ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ତଥା ସାମାଜିକ ସୁରକ୍ଷା ପାଇଁ ଆବଶ୍ୟକୀୟ ସହାୟତା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଜାତୀୟ ପଲ୍ସ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲା ଟିକାକରଣ କେନ୍ଦ୍ରରେ

ଟିକାଦାନ ଶୁଭ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର। କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧିକାରୀ ଡାକ୍ତର ଗିରିଜାଶଙ୍କର ଦାସ ପୋଲିଓ ଦୁଇ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ଜନ୍ମରୁ ପାଞ୍ଚ ବର୍ଷ ପିଲାଙ୍କୁ 1063 ଟିକାକରଣ କେନ୍ଦ୍ର, 46 ଟ୍ରାନ୍ଜିଟ୍ ଦଳ ଏବଂ 23 ଭ୍ରାମ୍ୟମାଣ ଦଳ ଜରିଆରେ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିନିମନ୍ତେ 4390 ଜଣ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱେଚ୍ଛାସେବୀ ଓ 238 ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ନିୟୋଜିତ ହୋଇଥିଲେ। ବାଲେଶ୍ୱରଠାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ, ନୂତନ ଉଦ୍ୟୋଗ ସୃଷ୍ଟି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ବାଲେଶ୍ୱର ଆନୁକୂଲ୍ୟରେ ପାଞ୍ଚଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସ୍ଥାନୀୟ ନୋସି ବିଜିନେସ୍ ପାର୍କଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଛାତ୍ରଛାତ୍ରୀ ଓ ଉଦ୍ୟୋଗ ସ୍ଥାପନରେ ଆଗ୍ରହୀ ଯୁବକ ଯୁବତୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ସମାରୋହରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଉଦ୍ୟୋଗ ପରସ୍କର ପରିପୂରକ ବୋଲି କହିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବା ପାଇଁ ମାନସିକତା ଗଢ଼ି ତୋଳିବା ସହ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ପ୍ରୋହାହନ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ। ବାଲେଶ୍ୱରରେ ବିକଶିତ ଭାରତ, ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ତଥା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ସମିତି ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଭିଭିଜି ରାମଜୀ ଯୋଜନାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପତ୍ତି ନିର୍ମାଣ, ପ୍ରାକୃତିକ ସମ୍ପଦର ସଂରକ୍ଷଣ, ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଜୀବିକାର ବିକାଶ କ୍ଷେତ୍ରରେ ଏହି ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ଗୁଡୁ ଗ୍ରାମ ପଞ୍ଚାୟତର ଶେଖ୍ ପାଟନାଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ 2026 ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଜିଲ୍ଲାର ସବୁଜିମା ବୃଦ୍ଧି ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଏବଂ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ସମାରୋହରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଆଗାମୀ ପିଢ଼ିକୁ ପ୍ରଦୂଷଣମୁକ୍ତ ପରିବେଶ ଦେବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରମେଶ କୁମାର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ।

0: ହରିଆ ଦେଖ ଭାଉଜ ଆସିଲେ।
1: ଆରେ ତମେ କାହିଁକି ଆସିଲ ଜମିକୁ?
2: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
1: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
0: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
2: ଆରେ ବାଃ, ଇଏ ତ ବହୁତ ଭଲ କଥା।
3: NFSM ର ସାହାଯ୍ୟ ସଚ୍ଚୋଟ, ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଭାଇନା ଜୁହାର। ଜୁହାର
5: ଜୁହାର
4: ଭାଇନା। ଯୋ ଗହଳି ହେଇଛି,
5: ମୁଁ ଜାଣିଦେଲି ତମେ ସେ ଭିଡ଼ ବାଟରେ ପଶି ଯାଇଥିବ। ମୁଣ୍ଡିଆ ଗୋଟେ ନ ମାରିକି ଆଇଲେ ମନ ଭଲ ଲାଗିବ ନାହିଁ।
4: ଯାତ୍ରା ଟାଇମ୍ ଚାଲିଛି ଭାଇନା।
5: ହଁ ନାଇଁ, ସତ କଥା।

0: ହେଲେ କି ସେ ବୋଲୁଛ, ଆମର ଏଇଠି ଗୋଟିଏ ଦିନ ବିଳମ୍ବରେ ଜୟପୁରରେ ରଥଯାତ୍ରା ହଉଛି,
1: ସବୁ ବର୍ଷ ତ ହଉଛି,
0: ଏଇଟା ଆମର ରାଜଡା କାଳରୁ ଏ ପରମ୍ପରା ଗୋଟେ ହେଇଯାଇଛି। କିଏ ତ କହୁଛି ରାଜା ପୁରୁଣାଗଡରେ ରଥ ଟାଣୁଥିଲେ, ଏ ଜୟପୁରରେ ଯେତେବେଳେ ରାଜନଗର ହେଲା ରଥ ଟାଣିବା ପାଇଁ ହେଲେ ପ୍ରଜାମାନେ ଆଇବାକୁ ଟିକେ ଲେଟ୍ ହଉଥିଲା, ସେଥିପାଇଁ ଗୋଟେ ଦିନ ବିଳମ୍ବରେ ତାଙ୍କ ସହିତ ମିଶି ରଥ ଟାଣୁଥିଲେ। କିମ୍ବଦନ୍ତୀ ବିଭିନ୍ନ ପ୍ରକାର ରହିଛି, ଯାହା ବି ହଉନା କାହିଁକି ଗୋଟେ ପ୍ରକାର ଆମର ଚର୍ଚ୍ଚା ସାଉଣ୍ଟୁଛି ଜୟପୁର ରଥଯାତ୍ରା ହେଲେ ଗୋଟେ ଦିନ ବିଳମ୍ବରେ ହଉଛି ବୋଲେ ସବୁଆଡୁ ଦବୁଡ଼ି ଆସୁଛନ୍ତି ଲୋକ, ମାତ୍ର ଏତେ ଭିଡ଼, ସେଇ ଭିଡ଼ ଭିତରେ ମୁଇଁ ଟାଣେ ତୁଇ ଟାଣେ, ହେଲେ ରଥ ଟାଣିବାରେ ଯେତେବେଳେ ସମସ୍ତେ ବ୍ୟସ୍ତ, ଆଉ କେତେ ଭାଇମାନେ ଥିବେ, କିଏ ସୁନା ପିନ୍ଧିଛି, କିଏ ମୋବାଇଲ ଧରିଛି, କାର କୋଟା ନେଇ ଯା, କାର କୋଟା ସୁନା ଚେନ୍ ଟାଣିଦେ, ସେମାନଙ୍କ ନଜର ସବୁ ସିଠି ଥିବ। ସବୁ ତ ଠାକୁରଙ୍କୁ ମୁଣ୍ଡିଆ ମାରିବା ପାଇଁ ଆଇନଥିବେ କି ରଥ ଟାଣିବା ପାଇଁ ଆଇନଥିବେ, ସେଟା ବୋଲେ ଆମେ ଟିକେ ଜାଗ୍ରତ ହେବାର ଅଛି, ସେମାନଙ୍କ ପାଖରୁ ଦୂରେଇବାର ଅଛି। ହେଲେ ସେମାନଙ୍କ ପାଖକୁ ଦୂରେଇବାକୁ ହେଲେ ଆମେ ଯେତେବେଳେ ଏଇ ଗହଳିରେ ଯିବା ବୋଲେ ସେତେବେଳେ ଆମକୁ ଟିକେ ଜାଗ୍ରତ ହେବାର ଅଛି, ସୁନା ବାନା ଯେତେ ଥିବ ସେଟା ମାନେ କାଢ଼ିଦେବା କଥା, ଏ ମୋବାଇଲ ମାନଙ୍କୁ ସମାନ ଯଦି ଦରକାର ବୋଲେ ଭିତର ପକେଟ ରଖିବାର ଅଛି, ନାଇଁ ବୋଲେ ନେବାର ନାହିଁ।
1: ତାପରେ ଆହୁରି ଭାଇନା ଛୋଟ ପିଲାମାନଙ୍କୁ ସାଙ୍ଗରେ ଧରି ଯାଇଥିବା କହିଲେ ଆଉ ଟିକେ ଜାଗ୍ରତ ହେବ,
0: ଜାଗ୍ରତ ଗହଳି ଭିତରେ ଠେଲା ପେଲା ଦେଖୁଛ ପୁରା, ପୁରୀରେ ଦୁଲୋକ ପୁରା ସବୁ କେମିତି ମରିଗଲେ ଘଟଣା ବେଶୀ, ଗହଳି ଜାଗାରେ ଗଲେ ଟିକେ ଆମକୁ ଜାଗ୍ରତ ହେଇକି ଯିବାର ଅଛି, ସେଥିପାଇଁ ଆମେ ଯଦି ଜାଗ୍ରତ ହେବାନି ବୋଲେ ଏମିତି ଏକା ଯାତ୍ରା ଦେଖିବାକୁ ଯାଇକି ହସ ଖୁସିରେ ଯିବା, ଦୁଃଖ ଧରିକି ଆଇବା, ଆମେ ମିଶା ଆମର କାର୍ଯ୍ୟକ୍ରମ ଶୁଣୁଥିବା ଭାଇ ଭଉଣୀ ମାନଙ୍କୁ କହି ରଖିବା, ଭାଇ ଆମେ ମାନେ ଯେମିତି ହଇରାଣ ହଉଛୁ ବା ଦେଖୁଛୁ, ତମମାନେ ମିଶା ସେମିତି ହୁଅ ନାହିଁ, ଯାତ୍ରା ଯାଅ ଖୁସିରେ ଯାଅ, ଖୁସିରେ ଯାଇକିରି ଆସ। ହେଲେ ଭାଇ ଏ ତ ଯାତ୍ରା କଥା ପଡୁ ପଡୁ, ଯାତ୍ରା ତ ଯାତ୍ରା ଦେଖିବା ସାଙ୍ଗକୁ, ଇଆଡେ କିଣା ବିକା ମିଶା ବେଶୀ, ମାତ୍ର ଇଆଡେ ଝିପିରି ଝିପିରି ବର୍ଷା ଚାଲିଛି, ସେଟା ପାଇଁ ଯାହା ବିକ୍ରି ବଟା ହଉଥିବ ଖାଇବା ଜିନିଷ ମାନେ, ଇଏ ମଶା ମାସି ମାନେ ସବୁ ଏ ସମୟରେ ବେଶୀ ହେବେ, ତାକୁ ଟିକେ ଜାଗ୍ରତ ହେବାର ଅଛି। ଖାଲି ଠାକୁରଙ୍କୁ ଦର୍ଶନ କରିବାକୁ ଯାଇକି ଏଟା କିଣିଦେବି ଖାଇଦେବି ବୋଲା ଆଡୁ ଇଆଡେ ରୋଗ ମିଶା ଦେଖିବାର ଅଛି।
1: ତାପରେ ଭାଇନା ଏବେ ଆମେ ତ ଚାଷୀ କୂଳ ଭାଇନା, ଏବେ ଝିପି ଝିପି ବର୍ଷା ମାରୁଛି,
0: ଚାଷବାଡ଼ି ଧ୍ୟାନ ଦେବାର ଅଛି,
1: ଚାଷବାଡ଼ି ବି ଧ୍ୟାନ ଦେବାର ଅଛି।
0: ଏବେ କେତେ ଭାଇ ତଳି ରୁଆ ଚଲେଇଛନ୍ତି, ଆଉ କେତେ ଭାଇ ତଳି ପକା ଚଲେଇଛନ୍ତି, ଯାର ବାଟେ ଟିକେ ପାଣି ଟିକେ ହେଇଗଲା ତ ଭଲ କଥା, ଯାର ବାଟେ ନାଇଁ। ମାତ୍ର ମୁଇଁ ଆରଥର ଯେମିତି କହିଥିଲି ତମକୁ, ଇଏ ଚାଷବାସ କଲେ ଭାଇ ଏ ବର୍ଷ ପାଣି ଟିକେ କମ ମିଳିଲା ପରି ଅଛି, ସେଟା ପାଇଁ ଲମ୍ବା ଧାନ ମାନେ ନ କରି ସାନ ଧାନ ମାନେ କରିବାର ଅଛି। ତାପରେ ଏବେ ମିଶା ଇଏ ଆଳୁ ଲଗେଇବା ପାଇଁ ମଧ୍ୟ ବ୍ୟବସ୍ଥା ଅଛି, ବୋଇଲେ ବର୍ଷା ଦିନେ ଆଳୁ ଆମ ଅଞ୍ଚଳରେ ଭଲ ହବ, ସେଟା ପାଇଁ ଚାଷୀ ଭାଇମାନେ ଏଥିରେ ପାଣି ବେଶୀ ଲାଗିବ ନାହିଁ। ତା ଆଗକୁ ଆସୁଛି ପିଆଜ ଲଗେଇବା ଟାଇମ ମିଶା, ହେଲେ ଯୋଉଠୁ ଅଧିକା ଲାଭ ମିଳିବ ସେଟା ମାନେ କଲେ ଭଲ ହବ, ଆରି ଖାଲି ଧାନ ପଛରେ ଏକା ଦବୁଡ଼ିଲେ ଆମକୁ ଯାହା ମିଳୁଛି ତ ଏତେ ବର୍ଷ ଚାଷରୁ ଆମେ ଜାଣିଦେଲେ ବୁଝିଲୁ କି ନାହିଁ। ହେଲେ ଭାଇ ଆମେ ତ ଏବେ ତମେ ସିନା ଦର୍ଶନ କରି ପଳେଇ ଆଇଲ, ମୁଁ ଇଏ ବୈଠକ ସରିଲା ପରେ ଯିବି, ଗୋଟେ ମୁଣ୍ଡିଆ ମାରିଦେବି ଠାକୁରଙ୍କ ପାଖରେ ବୁଝିଲ କି ନାହିଁ। ବର୍ଷକୁ ଥରେ ସୁଯୋଗ ଗୋଟେ ମିଳୁଛି ମାଉସୀ ମା ଘରେ, ହେଲେ ଆମର ତ ଚାଷବାସ ମିଶା ଦେଖିବାର ଅଛି, ବୈଠକ ମିଶା ଦେଖିବାର
1: ଅଛି।
0: ଆଜି ଆମେ ବୈଠକରେ ଗୋଟେ ଭଲ ଆଲୋଚନା ଗୋଟେ ଶୁଣିବା, କହିଲେ ଗତଥର ବଳକାଟା ଥିଲା, ଆମେ ମାଛ ଚାଷ ସମ୍ପର୍କରେ ଶୁଣିଥିଲେ, ମାତ୍ର ମାଛ ଚାଷ କରିବାକୁ ହେଲେ ମାଛର ବିହନ ମିଶା ଦରକାର, କିସ ମିଶା ଦରକାର, ସେ ବିହନ କେମିତି ପାଇବା, କେତେ ପଇସାରେ ମିଳିବ, କୋଉଠୁ ମିଳିବ, ଲାଭ କେମିତି ଅଛି, ସେ ବିଷୟରେ ଜାଣିବାର ଅଛି କି ନାହିଁ,
1: ଜାଣିବାର ଅଛି।
0: ହେଲେ ଆଜିର ଆମର ଏ ଚାଷୀଙ୍କୁ ଦ୍ୱିପଦ କଥା କାର୍ଯ୍ୟକ୍ରମରେ ଆମେ ମାଛ ଜାଁଳା ପ୍ରସ୍ତୁତ କରିବା କିପରି ସେ ବିଷୟରେ ଶୁଣିବା
1: ଶୁଣିବା ଭାଇନା ଚାଲ।
2: ମୁଁ ହଉଛି ଡକ୍ଟର ନଗେଶ କୁମାର ବାରିକ, ମୁଁ ସିଫାରେ ସିନିୟର ସାଇଣ୍ଟିଷ୍ଟ ଅଛି।
0: ଅନେକ ସମୟରେ ଆମେ ମାଛ ଚାଷ ସମ୍ପର୍କରେ ଆଲୋଚନା କରିଥାଉ, ଚାଷୀ ଭାଇମାନେ ମାଛ ଚାଷ ମଧ୍ୟ କରୁଛନ୍ତି, କିନ୍ତୁ ଏସବୁ ଭିତରେ କୋଉଠି ନା କୋଉଠି ଲାଭ ପାଇବାକୁ ହେଲେ କୁହାଯାଏ ଯେ ମାଛ ଜାଁଳରୁ ଅଧିକ ମିଳିଥାଏ। ତେବେ ସାର୍ ଆମକୁ ଆଜି ଟିକେ କୁହନ୍ତୁ ଯେ ମାଛ ଜାଁଳା ପ୍ରସ୍ତୁତ କରିବା କିପରି।
2: ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ଯୋଉ ଖରା ଦିନ ଯୋଉଟା ଆମର ହଉଛି, ସେ ଖରା ଦିନରେ ଜାଁଳା ଚାଷ କରିହେବ, ଆଉ ସେଇ ଜାଗାରେ ଯୋଉ ଜାଗାରେ ପାଣିର ଆଭେଲେବୁଲ ଅଛି ବୋରୱେଲ କରିପାରିବେ, ଟିକେ ପମ୍ପିଂ କରିପାରିବେ, ଛୋଟ ଛୋଟ ପୋଖରୀ ଅଧା ଏକର କି 25 ଡିସିମିଲ ପୋଖରୀରେ ମାତ୍ର 2 ଫୁଟରୁ 3 ଫୁଟ ପାଣି, ଅତି ବେଶୀରେ 2 ଫୁଟ ପାଣି, 2 ଫୁଟ ପାଣିରେ 2 ଫୁଟରୁ 2.5 ଫୁଟ ପାଣିରେ ଦିନ ଅଧା ଏକର କି 25 ଡିସିମିଲ ଜାଗାରେ ଜାଁଳ ଚାଷ କରିପାରିବେ। ଜାଁଳ ଚାଷ ଗୋଟେ ବହୁତ ଲାଭ।

0: ଲାଭଜନକ ଚାଷ, ଯଦି ଜଣେ ଲୋକ ଗୋଟିଏ ଏକରରେ ଯଦି ଯାଆଁଳ ଚାଷ କରିବ ଆଉ ତିନି ମାସ ଚାରି ମାସ ଭିତରେ ସେ ପାଖାପାଖି ଚାରିଟା କ୍ରପ କରିପାରିବ, ସ୍ପଞ୍ଜରୁ ଫ୍ରାଏ କରିପାରିବ, ଆଉ ଚାରି ମାସ ଭିତରେ ସେ ଏକରକୁ ପାଖାପାଖି ଦୁଇ ଲକ୍ଷ ଟଙ୍କା ଇନକମ୍ ସେ କରିପାରିବ।
1: ଆଜ୍ଞା,
0: ସେଟା ହେଲା ଯାଆଁଳ ଚାଷ। ସେଇ ଯୋଉ ଯାଆଁଳ ଚାଷ କରିବେ ସେଇ ଯାଆଁଳଟା ରେଡି ହେଇଯିବ, ସେ ଯାଆଁଳ ଯେତେବେଳେ ରେଡି ହେଇଯିବ ବର୍ଷା ଯେତେବେଳେ ଆସିବ, ଚାଷୀମାନେ ଅନେକ ସଂଖ୍ୟାରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ଅଛନ୍ତି, ସେଇମାନେ ସେଠୁ ଯାଆଁଳ କିଣିକି ନେବେ।
1: ଆଜ୍ଞା,
0: ତେଣୁ ଆମର ମୁଖ୍ୟ ଆମର ଉଦ୍ଦେଶ୍ୟ ହେବା କଥା ଯେ ଆମେ କେମିତି ଯାଆଁଳ ଆମ ଲୋକାଲି ଆମେ ଆଭେଲେବୁଲ କରେଇବା। ତ ଯୋଉ ଯାଆଁଳ ଗୁଡାକ ବାହାରୁ ଆସୁଛି, ଛତିଶଗଡ଼ରୁ ଆସୁଛି କି ଆନ୍ଧ୍ରରୁ ଆସୁଛି କି ୱେଷ୍ଟବେଙ୍ଗଲ ଆସୁଛି, ସେମାନଙ୍କର ଯାଆଁଳ ପ୍ରଡକ୍ସନ ସେମାନେ କରିଦିଅନ୍ତି। ଏପ୍ରିଲ ମେ ଜୁନ ମାସରେ ଯାଆଁଳ ପ୍ରଡକ୍ସନ କରନ୍ତି, ଛୋଟ ଛୋଟ ପୋଖରୀରେ ସେମାନେ ଯାଆଁଳ ଚାଷ କରନ୍ତି। ଆଉ ଯେତେବେଳେ ଆମ ପୋଖରୀକୁ ପାଣି ଆସେ ସେତେବେଳେ ସେମାନଙ୍କ ଯାଆଁଳ ତିନି ମାସ ଚାରି ମାସର ପୁରୁଣା ଯାଆଁଳ ହେଇଯାଇଥାଏ। ସେ ତିନି ମାସ ଚାରି ମାସର ଯାଆଁଳ ଏଠି ଚଢା ଦରରେ ଏଠି ବିକ୍ରି କରନ୍ତି, ଯୋଉଟାକି ଯୋଉ ଯାଆଁଳର ଦର ଅଢେଇଶହ ଟଙ୍କା ତିନିଶହ ଟଙ୍କା ୱେଷ୍ଟବେଙ୍ଗଲ ମିଳେ, ଓଡ଼ିଶାରେ ତାକୁ ସାତଶହ ଆଠଶହ ଟଙ୍କାରୁ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରନ୍ତି।
1: ଆଜ୍ଞା,
0: ତେଣୁ ଗୋଟିଏ କେଜିର ଯାହାର କଷ୍ଟ ପ୍ରଡକ୍ସନ ହଉଛି ଶହେ ଟଙ୍କା, ତାକୁ ଆମେ କିଣୁଛୁ ହଜାର ଟଙ୍କାରେ,
1: ମାନେ ନଅଶହ ଟଙ୍କା ଦେଇକି,
0: ହଁ ସାର୍, ନଅ ଗୁଣ ଆମର ଲାଭ ହଉଛି। ତେଣୁ ଆମ ଯୋଉ ଯାହା ପାଖରେ ଛୋଟ ଛୋଟ ପୋଖରୀ ଅଛି, ସେ ଛୋଟ ଛୋଟ ପୋଖରୀ ଗୋଟେ ଯଦି ବୋରୱେଲ କରିଦେଇପାରିବେ, ଗୋଟିଏ ବୋରୱେଲ ହେଲେ ଚାରି ଏକର ପାଞ୍ଚ ଏକର ପର୍ଯ୍ୟନ୍ତ ପାଣି ଦେଇପାରିବେ, କାରଣ ବେଶୀ ପାଣି ଦରକାର ନାହିଁ, ଦେଢ ଫୁଟ ଦୁଇ ଫୁଟ ତିନି ଫୁଟ ଭିତରେ ପାଣି ଦରକାର। ବେଶୀ ବର୍ଷ ତିନି ଚାରି ମାସ ଯାଆଁଳ ଚାଷ ହବ, ତେଣୁ ସେ ଚାରି ମାସ ଯାଆଁଳ ଚାଷରେ ଚାରିଟା ପାଞ୍ଚଟା କ୍ରପ ଜଣେ କରିକି ସେଥିରେ ଗୋଟିଏ ଏକରରେ ଦୁଇ ଲକ୍ଷ ତିନି ଲକ୍ଷ ଟଙ୍କା ଇନକମ୍ କରିପାରିବେ। ଏଇଟା ହଉଛି ଗୋଟେ ବହୁତ ଆମର କରିହବ ନା। ନବରଙ୍ଗପୁରରେ ଆମେ ଅନେକ ସଂଖ୍ୟାରେ ପାଖାପାଖି ଦୁଇଶହ ଏକରରେ ଚାଷୀମାନେ କରୁଛନ୍ତି, ତାଙ୍କୁ ଆମେ ଟ୍ରେନିଂ ଦେଇଛୁ, ତାଙ୍କ ଭିତରେ ଡେମନଷ୍ଟ୍ରେସନ କରିଥିଲୁ, ତାଙ୍କୁ ଦେଖେଇଥିଲୁ କେମିତି କରାହବ। ବର୍ତ୍ତମାନ ଆମର ସ୍ପନ୍ ବି ଏଭେଲେବୁଲ, ପାଞ୍ଚଟା ହେଚେରୀ ବର୍ତ୍ତମାନ ନବରଙ୍ଗପୁରରେ ଚାଲିଛି, ସ୍ପନ୍ ଏଭେଲେବୁଲ ହେଇଯାଉଛି ମାର୍ଚ୍ଚ ଏପ୍ରିଲ, ଏପ୍ରିଲ ମାସରେ ସ୍ପନ୍ ଏଭେଲେବୁଲ ହେଇଯାଉଛି। ତେଣୁ ମାର୍ଚ୍ଚ ଏପ୍ରିଲ ମାସରେ ଖରାଦିନ ଚାଷୀମାନେ ଛୋଟ ଛୋଟ ପୋଖରୀ ଯେଉଁମାନେ କରିଛନ୍ତି ସେମାନେ ଟିକେ ପାଣି ସହ ଏଭେଲେବୁଲ କରେଇଦେବେ, ଆଉ ଯାହା ସ୍ପନ୍ ଆଣିକି ଫ୍ରାଏ ଫିଙ୍ଗରଲିଙ୍ଗ ସେଥିରେ କରିଦେବେ, ଫ୍ରାଏ ଫିଙ୍ଗରଲିଙ୍ଗ କରିଦେବେ, ଅନେକ ଲାଭ ହେଇପାରିବ। କାରଣ ଯାଆଁଳର ଅନେକ ସର୍ଟେଜ ଆମର ବର୍ତ୍ତମାନ ନବରଙ୍ଗପୁରରେ, ବର୍ତ୍ତମାନ ହାଜିରି ହେବା ଆଗରୁ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଏଇସବୁ ଚାରି ପାଞ୍ଚଟା ଡିଷ୍ଟ୍ରିକ୍ଟରେ ମାତ୍ର ଦୁଇଟା କି ତିନିଟା ହାଜିରି ଥିଲା ଟୋଟାଲ।
1: ଆଜ୍ଞା,
0: ତେଣୁ ଆମେ ବାହାର ଉପରେ ଡିପେଣ୍ଡ କରୁଥିଲୁ, ଏବେ ତ ଆମ ପାଖରେ ସ୍ପନ୍ ଏଭେଲେବୁଲ ହେଇଯାଉଛି ଲୋକାଲି ନିୟର ଏରିଆରେ, କାରଣ ବର୍ତ୍ତମାନ ପାଖାପାଖି ଆମ ଦଶଟା ହେଚେରୀ ବର୍ତ୍ତମାନ ଫଙ୍କସନାଲ ହେଇଗଲା, କଳାହାଣ୍ଡିରେ ବର୍ତ୍ତମାନ ଚାରିଟା ହେଚେରୀ କାମ ଚାଲିଛି, ନବରଙ୍ଗପୁରରେ ପାଞ୍ଚଟା ହେଚେରୀ ଅଛି, ଜୟପୁରରେ ଗୋଟେ ହେଚେରୀ ରିନୋଭେସନ ହେଉଛି। ତେଣୁ ଦଶଟା ହେଚେରୀ ବର୍ତ୍ତମାନ ଯୋଉ ଏରିଆରେ ଗୋଟିଏ ଦୁଇଟା ହେଚେରୀ ଥିଲା, ବର୍ତ୍ତମାନ ଦଶଟା ହେଚେରୀ ହେଇଗଲା, ଦଶଟା ହେଚେରୀ ସ୍ପନ୍ ଏଭେଲେବୁଲ ହେଇଯାଉଛି ମାର୍ଚ୍ଚ ଏପ୍ରିଲ ମାସରେ। ସ୍ପନ୍କୁ ନେଇ ଆସିବେ, ସ୍ପନ୍କୁ ନେଇ ଆସିକି ଫ୍ରାଏ ଫିଙ୍ଗରଲିଙ୍ଗ କରିଦେବେ, ଯେତେବେଳେ ବର୍ଷା ହବ ଜୁନ ଜୁଲାଇ ମାସରେ ଅଗଷ୍ଟ ମାସରେ ବର୍ଷା ହବ, ସେତେବେଳକୁ ଯେତେବେଳେ ଡିମାଣ୍ଡ ଆସିବ, ଯେତେବେଳେ ଚାଷୀ ସବୁ ମାଛ ଯାଆଁଳ କିଣିବା ଆରମ୍ଭ କରିବେ, ସେତେବେଳକୁ ଆପଣମାନଙ୍କ ପାଖରେ ଯାଆଁଳ ସବୁ ଆଭେଲେବୁଲ ଥିବ, ଆପଣ ଭଲ ଦରରେ ବିକ୍ରି କରିଦେଇପାରିବେ। ଯାହାର କଷ୍ଟ ପ୍ରଡକ୍ସନ ଶହେ ଟଙ୍କା, ଆପଣ ତାକୁ ମିନିମମ ଚାରିଶହ ପାଞ୍ଚଶହ ଟଙ୍କାରେ ବିକ୍ରି କରିବେ, ଆପଣ ହଜାର ଟଙ୍କାରେ ଚାଷୀ କିଣୁଛନ୍ତି, ମିନିମମ ଚାରିଶହ ପାଞ୍ଚଶହ ଟଙ୍କାରେ ବିକ୍ରି କରିଦେବେ, ତେଣୁ ପାଞ୍ଚ ଗୁଣ ଲାଭ ହେଇଯିବ ଦୁଇ ମାସ ତିନି ମାସ ଭିତରେ।
1: ଆଉ କଣ ବାଟ ଅଛି ସାର୍, ଆଉ କୋଉ ଯୋଜନା ଅଛି ମାଛ?
0: ଇଏ ହେଲା ଗୋଟେ ହେଲା ଯାଆଁଳ, ଅନେକ ସଂଖ୍ୟାରେ ଯାଆଁଳ କରିହେବ। ଆମେ ହିସାବ କରୁଥିଲୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବର୍ଷକୁ ମିନିମମ ଶହେ କୋଟି ଟଙ୍କାର ବିଜନେସ ଯାଆଁଳ, ଯାଆଁଳର ବିଜନେସ ଅଛି। ମାଲକାନଗିରିରେ ବହୁତ ଗୁଡାଏ ପୋଖରୀ ଅଛି, ନବରଙ୍ଗପୁରରେ ଗୁଡାଏ ପୋଖରୀ ଅଛି, କୋରାପୁଟରେ ବହୁତ ଗୁଡାଏ ପୋଖରୀ ଅଛି, ରାୟଗଡ଼ାରେ ଗୁଡାଏ ପୋଖରୀ ଅଛି, ସେମାନେ ଯାଆଁଳ ବାହାର ଉପରେ ଡିପେଣ୍ଡ କରୁଛନ୍ତି। ତେଣୁ ଯାଆଁଳ ଚାଷ ହଉଛି ଗୋଟେ ବହୁତ ବଡ ଚେଞ୍ଜେସ ଆଣିଦେଇପାରିବ, କାରଣ ଅନେକ ଇନକମ ଯାଆଁଳ ଚାଷରେ ହେଇପାରିବ। ଇଏ ହେଲା ଗୋଟିଏ, ସେଇ ଯୋଉ ଯାଆଁଳ ନେଇକି ଯୋଉ ମାଛ ଚାଷ ବିଷୟରେ ମୁଁ କହିଲି, ମାଛ ଚାଷ କରିଦେଇପାରିବେ, ମାଛ ଚାଷ କରିକି ଅନେକ ସବୁ ପ୍ରକାର ଚାଷ କରିପାରିବେ, ତିଲାପିଆ ଚାଷ କରିପାରିବେ, ଜଳଙ୍ଗ ଚାଷ କରିପାରିବେ, ଆଇଏମସି ଭାକୁର ରୋହି ଚାଷ କରିଦେଇପାରିବେ, ଚିଙ୍ଗୁଡ଼ି ଚାଷ କରିପାରିବେ, ପର୍ଲ ଫାର୍ମିଂ ଯୋଉ ଆମର ମୁକ୍ତା ଚାଷ ହଉଛି ମୁକ୍ତା ଚାଷ କରିପାରିବେ।
1: ଚିଙ୍ଗୁଡ଼ି ଫାର୍ମଟା ଆମର ହେଇପାରିବ ଏଥିରେ?
0: ଚିଙ୍ଗୁଡ଼ି ଆମେ କରାହେଇଛି, ଆମ ନବରଙ୍ଗପୁରରେ ଆମେ ଡେମନଷ୍ଟ୍ରେସନ କରିଥିଲୁ, ଚିଙ୍ଗୁଡ଼ି କରାହେଇପାରିବ। ଯାଆଁଳ ଏଭେଲେବୁଲ ହେଇପାରିବନି, କାରଣ ଯାଆଁଳ ଚାଷ ପାଇଁ ଟିକେ ଲୁଣି ପାଣି ଦରକାର ପଡେ, ତେଣୁ ଯାଆଁଳ କିଣିକି ନେଇଯିବେ, କୋଷ୍ଟାଲ ଓଡ଼ିଶାରେ ଯାଆଁଳ ଏଭେଲେବୁଲ ଅଛି, ଯାଆଁଳ କିଣିକି ନେଇଯାଇକି ଚିଙ୍ଗୁଡ଼ି ଚାଷ କରିଦେଇପାରିବେ। ଆମ ନୂଆପଡ଼ାରେ ହେଇପାରୁଛି, କଳାହାଣ୍ଡିରେ ହଉଛି, ନବରଙ୍ଗପୁରରେ ଉମରକୋଟରେ ହଉଛି, ତେଣୁ ଚିଙ୍ଗୁଡ଼ି ଚାଷ ହେଇପାରିବ, ଯାଆଁଳ ହେଇପାରିବନି, ଯାଆଁଳ ଆମର କୋଷ୍ଟାଲ ନେଇକି ଯିବେ।
1: ଆଉ ଗୋଟେ ଆପଣ ଯୋଉଟା କହିଲେ ଭାକୁର ଚାଷଟା, ଭାକୁର ପାଇଁ କେତେ ଜାଗା ଦରକାର ପଡିବ, କେତେ?

0: ସେମାନେ କରିବେ ପଛେ?
1: ରୋହି ଭାକୁର ଜେନେରାଲି ରୋହି ଭାକୁର ମିଶେଇକି କରନ୍ତି, ରୋହି ରୋହି 80%, ଭାକୁର 20% କରନ୍ତୁ। ତେଣୁ ଭାକୁର ସଂଖ୍ୟା କମ୍ ରଖିବେ, ଧରନ୍ତୁ 1000 ଯଦି ଗାଁ ଛାଡ଼ିଲେ 800 ରୋହି ଛାଡ଼ିବେ, 200 ଭାକୁର। ତା ବାହାରେ ଆପଣଙ୍କ ଖାଦ୍ୟ ପ୍ରସ୍ତୁତି କରିପାରିବେ, ଗୋଟେ ବିଜନେସ୍ ଆମେ ନବରଙ୍ଗପୁରରେ ଗୋଟେ ଛୋଟ ଛୋଟ ମେସିନ୍ ଦେଇଛୁ ଖାଦ୍ୟ କେମିତି ତିଆରି କରିବା ପାଇଁ। ସେ ଖାଦ୍ୟ ତିଆରି କରିକି ଖାଦ୍ୟ ପ୍ରଡକ୍ସନ୍, କାରଣ ଲୋକାଲି ଯୋଉ ଯାହା ମେଟେରିଆଲ୍ ଆମ ପାଖରେ ଆଭେଲେବୁଲ୍ ଅଛି, ସବୁ ମହୁଲ ପିଡ଼ିଆ ଆମ ପାଖରେ ଅଛି, ରାଇସ୍ ବ୍ରାନ୍ ଅଛି, ଆମର ବାଦାମ ପିଡ଼ିଆ ଅଛି, ସୋରିଷ ପିଡ଼ିଆ ଅଛି, ତିଲ ରାଶି ପିଡ଼ିଆ ଅଛି, ଏଇ ଯୋଉ ଆଗ୍ରୋ ୱେଷ୍ଟ ଯୋଉ ଗୁଡା ଅଛି ତାକୁ ଆମେ ନେଇକି ଲୋ କଷ୍ଟରେ ଆମ କମ୍ ପଇସାରେ ଲୋକାଲ ମିଳୁଛି, ତାକୁ ନେଇକି ଆମେ ଭଲ ଖାଦ୍ୟ ପ୍ରସ୍ତୁତ କରିପାରିବା। ତାର ପଦ୍ଧତି ବି ଆମେ ସବୁ ଟ୍ରେନିଂ ମାଧ୍ୟମରେ ଗୁଡ଼ାଏ ଚାଷୀଙ୍କୁ ଆମେ କହିଛୁ, ସେମାନେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିକି ବିକ୍ରି କରୁଛନ୍ତି। ତେଣୁ ଖାଦ୍ୟ ପ୍ରସ୍ତୁତ କରିପାରିବେ, ଜାଲ ତିଆରି କରିପାରିବେ, ଜାଲର ରିପେୟାରିଂ କରିପାରିବେ, ଛୋଟ ଛୋଟ ଜାଲ ଦରକାର ପଡ଼େ ମାଛ ଚାଷ ପାଇଁ ସେଟା କରିପାରିବେ। ବହୁତ ଗୁଡ଼ାଏ ଆଦିବାସୀ ଅଞ୍ଚଳରେ ମାଛ ଧରିବା ଜାଣନ୍ତି ନାହିଁ, ତେଣୁ ସେମାନେ ଶିଖିନାହାନ୍ତି। ତେଣୁ ମାଛ ଧରିବା ବି ଗୋଟେ ଯଦି ସ୍କିଲ ଶିଖିଗଲେ, ଆଉ କିଛି ଯଦି ଜାଲ ରଖିଲେ, ତାର ଯୋଉ ଇକ୍ୱିପମେଣ୍ଟ ଗୁଡାକ ଅଛି ସେଗୁଡାକ ରଖିଲେ, ତାହେଲେ ମାଛ ଧରିବାରେ ଗୋଟେ ଭଲ ବିଜନେସ ହେଇପାରିବ। ଧରନ୍ତୁ ଗୋଟେ ଜାଗାରେ 1000 ପୋଖରୀ ଅଛି, 1000 ପୋଖରୀ ପାଇଁ ମାଛ ଧରିବା ପାଇଁ ମିନିମମ ଆପଣ 30 ଖଣ୍ଡେ ଗ୍ରୁପ ହେବା ଦରକାର। ସେ 30 ଗ୍ରୁପ 5-6 ଜଣ 7 ଜଣର ଗୋଟେ ଗୋଟେ ଗ୍ରୁପ, ସେଇ ଗ୍ରୁପ ମାନେ ମାଛ ଧରିବେ। ମାଛ ଧରିଲେ ସେମାନେ 4-6 ଘଣ୍ଟାରେ ମିନିମମ 5-6 ଜଣ 5,000-6,000 ଟଙ୍କାରେ ଇନକମ ତାଙ୍କର ହେଇପାରିବ। ତେଣୁ ମାଛ ଧରିବାର ଗୋଟେ ଗ୍ରୁପ ତିଆରି କରିପାରିବେ, ତାଙ୍କୁ ଦରକାର ପଡ଼ିଲେ ଆମେ ସିଫର ମଧ୍ୟ ଟ୍ରେନିଂ ଦେଉଛୁ, ତାଙ୍କୁ ଟ୍ରେନିଂ ଦେଇପାରିବୁ ସେମାନେ ମାଛ କେମିତି ଧରିବେ, ଆଉ ମାଛ ଜାଲର କେମିତି ରିପେୟାର ମେଣ୍ଟେନାନ୍ସ କରିବେ ସେଇ ବିଷୟରେ ଯଦି ଶିଖିଗଲେ ମାଛ ଧରିବା ଗୋଟେ ଭଲ ବିଜନେସ। ନହେଲେ ମାଛ ଯଦି ସେମାନେ ନିଜେ ନ ଧରିବେ, ବାହାର ଲୋକମାନଙ୍କ ଉପରେ ଡିପେଣ୍ଡ କରିବେ, ଅନେକ ଖର୍ଚ୍ଚାନ୍ତ ସେମାନେ ହେବେ। ତେଣୁ ନିଜେ ମାଛ ଧରିବାର ଗୋଟେ ଗ୍ରୁପ ତିଆରି ହେଇପାରିବ, ମାଛ ବିକ୍ରି କରିବାର ଗୋଟେ ଲାଇଭ୍ ଫିସ୍ ମାର୍କେଟିଂ ସେମାନେ ନିଜେ କରୁଛନ୍ତି, କେମିତି ଜୀଅନ୍ତା ମାଛ ବିକ୍ରି କରିବେ, ଆପଣ ବଜାରରେ ଜୀଅନ୍ତା ମାଛ କେମିତି ମେଣ୍ଟେନ୍ କରିବେ, 50 କିଲୋମିଟର ଜୀଅନ୍ତା ମାଛ କେମିତି ଆଣିବେ, ଆଉ ବଜାରରେ ନେଇକି ମାଛ କେମିତି ବିକ୍ରି କରିବେ, ସେଇ ଗୋଟେ ବି ବିଜନେସ ଅଛି ସେଇଟା କରିପାରିବେ। ତେଣୁ ଏଇ ପ୍ରକାର ମାଛ ଚାଷରେ ଅନେକ ବିଜନେସ ଅଛି ଯୋଉଟା ସେମାନେ କରିପାରିବେ, ସେମାନେ କରିକି ମାଛର ଅନେକ ଯେହେତୁ ମୂଲ୍ୟ ଅଧିକ, ଆମେ ଗୋଟେ ମାଛକୁ କୋରାପୁଟ ଜିଲ୍ଲାରେ 200-250 ଚାଷୀ ବିକ୍ରି କରିପାରୁଛନ୍ତି, ଯାହାର କି କଷ୍ଟ ପ୍ରଡକ୍ସନ୍ ହଉଛି 60-70 କି 80 ଭିତରେ ମ୍ୟାକ୍ସିମମ୍ ତାର କଷ୍ଟ ପ୍ରଡକ୍ସନ୍। ଯଦି 80 ଆମେ ଯଦି 200-250 ଆମେ ମାଛ ବିକ୍ରି କରିବା, ତାହେଲେ ଲାଭ ହେଇଗଲାଣି ଆମର 200-250%, 2-3 ଗୁଣ ଲାଭ। ତେଣୁ 2.5-3 ଗୁଣ ଲାଭ ଆମେ କୋଉ ଚାଷରେ କରିପାରିବା, ଅନ୍ୟ କୋଉ ଚାଷରେ ଆମେ 2.5-3 ଗୁଣ ଲାଭ ହେଇପାରିବା, କିନ୍ତୁ ମାଛ ଚାଷରେ ଲାଭ ହେଇପାରିବ। ତେଣୁ ମାଛ ଚାଷ କଲେ ଚାଷୀ ଅନେକ ଲାଭବାନ ହେବେ। ଯୋଉ ଜାଗାରେ ତାଙ୍କର ପ୍ରୋବ୍ଲେମ ରହୁଛି, ଧରନ୍ତୁ ସେମାନେ ଜାଣିପାରୁନାହାନ୍ତି କି ଶିଖିନାହାନ୍ତି, ସେମାନେ ନିଜର ଫିସରୀ ଅଫିସର ଅଛନ୍ତି, ନହେଲେ ସିଫା ଅଛନ୍ତି, ନହେଲେ ଆମେ ଯୋଉ ଚାଷୀମାନଙ୍କୁ ଟ୍ରେନିଂ ଦେଇଛୁ, ସେମାନେ ଯୋଉମାନେ ନିଜ ସାଇଣ୍ଟିଫିକ ମେଥଡ କରୁଛନ୍ତି, ସେମାନଙ୍କୁ ବି ନେଇକି ସେମାନେ ସେଠି ଯାଇକି ଶିଖିକି ଆସିପାରିବେ। ଆସିକି ଯଦି ଶିଖିଗଲେ ଗୋଟେ ଥର, ତାହେଲେ ସେମାନେ ଭଲକି ଚାଷ କରିପାରିବେ ଏବଂ ଭଲ ଲାଭବାନ ହେଇପାରିବେ। ଏବଂ ଗୋଟେ ଥର ଯଦି ସେମାନେ ଲାଭବାନ ହେଲେ, ସେମାନେ ଆହୁରି ବି ତାଙ୍କର ସଂଖ୍ୟା ବଢ଼େଇବେ, ଧରନ୍ତୁ ପ୍ରଥମ ବର୍ଷ ଗୋଟେ ପୋଖରୀ କି 2 ପୋଖରୀ କରିବେ, ତାହେଲେ ଯଦି ଭଲ ଲାଭବାନ ଆଉ 2-4 ପୋଖରୀ କରିପାରିବେ। ଏଇ ବର୍ଷ ଆମେ ନବରଙ୍ଗପୁରରେ ଏଇ ବର୍ଷ ଦେଖିଛୁ ପାଖାପାଖି 20 ଚାଷୀ ସେମାନେ ତାଙ୍କ ନୂଆ ପୋଖରୀ ଖୋଲି ସାରିଲେ, ବଡ଼ ବଡ଼ ଫାର୍ମ କରୁଛନ୍ତି, କାହିଁକି ସେମାନେ ଦେଖିଲେ ମାଛ ଚାଷରେ ଏତେ ଲାଭବାନ ହେଇପାରୁଛନ୍ତି, ସେମାନେ ନୂଆ ନିଜର ପୋଖରୀ ମଧ୍ୟ ଖୋଲିକି କିଛି ନିଜର ଯୋଉ ଲ୍ୟାଣ୍ଡ ଅଛି ତାକୁ କନଭର୍ଟ କରିକି ସେମାନେ ନୂଆ ମାଛ ଚାଷ ମଧ୍ୟ ଆରମ୍ଭ କରିପାରିବେ। ତେଣୁ ମାଛ ଚାଷର ଶିଖିବା ପାଇଁ ଆମର ସବୁ ଜାଗାରେ ସାଧନ ଅଛି, ସିଫାଗରେ ବି ଶିଖିପାରିବେ, ଆମର ଯୋଉ ଟ୍ରେନ୍ ଫାର୍ମଠୁ ବି ଶିଖିପାରିବେ, ଆମ ଫିସରୀ ଅଫିସକୁ ଯାଇକି ସେଠି ମଧ୍ୟ ଶିଖିପାରିବେ।
2: ଦେଖିଲ କି ନାହିଁ କେତେ କଥା କହିଲେ, ଯେ ମାଛ ଚାଷରେ ଜାଁଳା ପ୍ରସ୍ତୁତି ଠାରୁ ଆରମ୍ଭ କରି ମାଛ ଧରିବା, ଇଏ ଧରିବାର ମିଶାରେ ଲାଭ, ଜାଲ ମିଶା ଲାଭ। ଯଦି ଆମେ ମାଛ ଚାଷକୁ ଓହ୍ଲଉଛୁ ବେଲେ ମାଛର ଜାଁଳା ଠାରୁ ଆରମ୍ଭ କରି ବିକ୍ରି ଠାରୁ ଆରମ୍ଭ କରି ଧରିବା ଠାରୁ ଆରମ୍ଭ କରି ସବୁ ପ୍ରକାର ଉପରେ ଧ୍ୟାନ ଦେବାକୁ ପଡିବ, ତେବେ ଯାଇ ଭଲ ପଇସା ରୋଜଗାର କରିପାରିବ। ହଇ ଏତିକି ପଇସା ଆଜ୍ଞା ଯେମିତି କହିଲେ ଧାନ ଚାଷରେ ମିଳିବ କି
3: ନାଇଁ,
2: ଏକରକୁ କି ସେ ବୋଲେ କାହାକୁ 5,000 କାହାକୁ 10,000, ବେଶୀ ହେଲେ 15,000, ସେତିକି ଏକା ବର୍ଷକୁ 2 ବୋଲେ 30,000 ଖରା ଆହୁରି
3: ହାତକୁ ପାଟିକୁ ହେଲା ଆଡୁ ସରି ଯାଉଛି।
2: ଏଥର ମଣ୍ଡିରେ ବିକ୍ରି ହେଇପାରିଲା ନାହିଁ, ମାଛ ଚାଷ ବୋଲେ ଏକରକୁ 2,00,000 ପୁଣି
3: ହେଲେ
2: ଆଜ୍ଞା କହିଲେ ଜାଁଳରେ 2,00,000 ଆହୁରି ଧରିବାର ପଇସା ଆହୁରି ଜାଲରେ ପଇସା ସବୁ ପ୍ରକାର ପଇସା ପୁଣି। ଗୋଟେ ଚାଷୀ ଭାଇ ତମ ଗାଁରେ ଯଦି 10 ଲୋକ ଅଛି ବୋଲେ 10 ଲୋକ ଜଣେ ଚାଷ କରି

0: ତାହେଲେ ତ ସବୁ ଲାଭ ସମସ୍ତେ ମାଛ ଯେତେ ଆଇଲେ ମିଶା ଅଣ୍ଟୁ ନାହିଁ ଦେଖୁଛ ପରା ଆନ୍ଧ୍ରରୁ ମାଛ ନ ଆଇଲେ ବଜାର ଚାଲୁନାହିଁ
1: ଚାଲୁନି
0: ଆମେ ମାଛ ଚାଷ ବହୁତ ପଛରେ ଅଛେ ସେଇଟା ପାଇଁ ଭାଇ ଭଲ କଥା ଗୋଟେ କହିଲେ ଆମର ଭାଇ ଭଉଣୀ ମାନେ ମିଶା ଶୁଣିଥିବେ ଆଶା କରିବା ସରକାରଙ୍କ ଯୋଜନା ରହିଛି ସବସିଡି ରହିଛି ପୋଖରୀ ଖୋଳିବା ମାଛ ଚାଷ କରିବା ବା ନିଜେ ବିହନ ଉତ୍ପାଦନ କରିବା ଯେମିତି ଜାଁଳା ପ୍ରସ୍ତୁତ କଲେ ଭଲ ପଇସା ମିଳିପାରିବ ଶହେ ଟଙ୍କାକୁ ପାଞ୍ଚଶହ ଟଙ୍କା ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିପାରିବ ହେଲେ ଭାଇ ଏ ତ ଯାତ୍ରା ସମୟ ଚାଲିଛି ଗୋଟେ ଗୀତ ଗୋଟେ ଶୁଣିଦେବା ଆମର ବୈଠକରେ ନ ଶୁଣିଲେ ତ ଭଲ ଲାଗିବ ନାହିଁ।

0: ସମାନ ଦେଖୁ ଦେଖୁ ସର୍ଦ୍ଦା ଲାଗି ଯାଉଛୁ କାହିଁକି ବୋଲେ ଏ ରଥ ଟାଣିଲା ବୋଲେ ବର୍ଷା ଯେମିତି ମାରିଦେଲା ଆମର ଏଠି ତାର ପରେ ମିଶା ମନ ଭାଙ୍ଗୁନି ଆହୁରି ସମାନ ଟାଣି ଦେଇକିରି ପଳେଇ ଦେବି ମାଉସୀ ମା ଘର ପର୍ଯ୍ୟନ୍ତ ସେଟା ଗୋଟେ ଅଲଗା ଅନୁଭୂତି ଗୋଟେ ବଡ଼ ସର୍ଦ୍ଦା ଲାଗି ଯାଉଛି ଏଇଟା ତ ବର୍ଷକୁ ଥରେ ହଉଛି ଆମେ ତ ଆମର ଏଠି କି ଯୋ କହିବା ବାର ମାସରେ ତେର ପୂଜା ପରା ପରମ୍ପରା ରହିଛି ତାକୁ ତ ମାନିବାକୁ ପଡିବ ଆଉ ବଡ ଠାକୁର ଯେତେବେଳେ ଦାଣ୍ଡକୁ ଆସୁଛନ୍ତି ତାକୁ କିଏ ରହିପାରିବ କିଏ ମୁଣ୍ଡିଆ ନ ମାରିକିରି ସେଟା ମିଶା ଦେଖିବାର ଅଛି ହେଲେ ଭାଇ ଆମର ତ କାର୍ଯ୍ୟକ୍ରମ ରହିଛି ଚାଷୀ ଭାଇର କଥା ଗୋଟେ ସେଟା ଗୋଟେ ଶୁଣିଦବା
1: ଭାଇ ଆପଣଙ୍କର ପରିଚୟଟା ପ୍ରଥମେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଦେଇଦେବେ
2: ମୋ ନାଁ ହଉଛି ମାଧବ ଭୂମିଆ ମୋ ଗାଁ ହଉଛି ସନ୍ଧି ମୁଣ୍ଡା କାମରା ପଞ୍ଚାୟତ ବରିଗାଁ ବ୍ଲକ ରୁ କୋରାପୁଟ ଡିଷ୍ଟ୍ରିକ୍ଟ
1: ଚାଷବାସ କଣ ସବୁ କରନ୍ତି
2: ପନିପରିବା ଯାହା ସବୁ ଆମେ ଏବେ ତ ଲଗେଇଛୁ କଦଳୀ ଆଳୁ ଟମାଟୋ ମାଣ୍ଡିଆ ମରିଚ ଆଉ ଆମର ତ ଇଏ ଭାଜି ଶାଗ ଏଟା ସବୁ ଲଗେଇଛୁ
1: ଆଚ୍ଛା ହେଲେ ଆପଣଙ୍କର ଜମି ବାଡି କେତେ କଣ ଅଛି ଭାଇ
2: ମୋର ଜମି ଅଛି ଟୋଟାଲ 14 ଏକର ଅଛି
1: ହେଲେ ପନିପରିବା ସହିତ ଆଉ କଣ କଣ ସବୁ ଚାଷ କରନ୍ତି
2: ଧାନ ଚାଷ ହେଇଛି ଆଉ ଇଏ ଡଙ୍ଗରରେ ଆମ୍ବ ଚାଷ କରୁଛି କଦଳୀ ଚାଷ କରୁଛି
1: ହେଲେ ଭାଇ ଆପଣଙ୍କର ଏ ଯୋଉ ଧାନ ଚାଷ ଆଉ ଅଲଗା ଚାଷ ସବୁ ଯୋଉ କରନ୍ତି ତା ପାଇଁ ବୋଲି ଯୋଉ ବିହନର ଆବଶ୍ୟକତା ଅଛି ସେ ବିହନ ସବୁ ଆପଣ କୋଉଠୁ ଆଣନ୍ତି
2: NGO ନାରୀ ପ୍ରଗତି ସଂସ୍ଥାରୁ ଆଣୁଛି ଭାଇ
1: ହେଲେ ଯୋଉ ପନିପରିବା

0: ପନିପରିବା ସବୁ ଲଗାଉଛନ୍ତି ଏସବୁ ପାଇଁ ବୋଲି ଆପଣଙ୍କର ମାନେ ଜମି ଯୋଉ ପ୍ରସ୍ତୁତ କରନ୍ତି,
1: ଆଜ୍ଞା
0: କେମିତି ଆପଣ ଟ୍ରାକ୍ଟର ଏସବୁ ମେସିନ୍ର ବ୍ୟବହାର କରନ୍ତି ନା ମୂଲିଆ ଲଗେଇକି ଲୋକ
1: ଏବେ
0: ଲଗେଇକି?
1: ତ ଆଜ୍ଞା ସେ ହଳ ତ ଏବେ ଏତେ ବି ନାହିଁ, ମୁଁ ଏବେ ମୋର ନିଜର ଟ୍ରାକ୍ଟର ଗୋଟେ ଅଛି, ସେ ଟ୍ରାକ୍ଟରରେ ଏବେ ତାହେଲେ ମୁଁ ଇଏ କରୁଛି।
0: ହେଲେ ଆପଣଙ୍କର ଯୋଉ ତଳି ପ୍ରସ୍ତୁତ କରନ୍ତି ଆଉ ଲଗାନ୍ତି, ସେଥିରେ ଆପଣଙ୍କର ସାର ପିଡ଼ିଆ ସବୁ ଦେବାକୁ ପଡୁଥିବ?
1: ଆଜ୍ଞା
0: ତ ଏ ଯୋଉ ସାର ପିଡ଼ିଆ ସବୁ ଦଉଛନ୍ତି, ଏସବୁ କୋଉଠୁ କେମିତି ଆଣୁଛନ୍ତି?
1: ଆଜ୍ଞା, ସେ NGO ନାରୀ ସଂସ୍ଥାରୁ ସେଠୁ ଆକା ଆଣୁଛି।
0: ଆଚ୍ଛା, ହେଲେ କଣ କଣ ସବୁ ଆପଣ ସାର ପିଡ଼ିଆ ସବୁ ବ୍ୟବହାର କରୁଛନ୍ତି?
1: ଜୈବିକ ସାର ୟୁଜ କରୁଛି ଆଜ୍ଞା,
0: ଆଚ୍ଛା, ଜୈବିକ ଖତ ସାରର ବ୍ୟବହାର
1: ହଁ
0: କରୁଛନ୍ତି।
1: ଜୈବିକ ଖତ ସାର ୟୁଜ କରୁଛି।
0: ଆପଣଙ୍କର ଜଳସେଚନ ପାଇଁ କଣ ସୁବିଧା ଅଛି କି ଭାଇ?
1: ହଁ ବୋରୱେଲ ଅଛି ଆଜ୍ଞା, ଆଉ ବନ୍ଧ ବି ଅଛି, ବନ୍ଧରେ ମାଛ ଚାଷ କରୁଛି, ଆଉ
0: ଆଚ୍ଛା,
1: ବୋରୱେଲରେ ଇଏ ଜାପାନୀ ପରିବା ଚାଷ ଏବେ କରୁଛି।
0: ହେଲେ ଆପଣଙ୍କର ସରକାରୀ ସୁବିଧା ସୁଯୋଗ କଣ କଣ ଆପଣଙ୍କୁ ସବୁ ମିଳୁଛି କି?
1: ନା ଆଜ୍ଞା, ମୋର ସରକାର ସୁବିଧା କିଛି ତ ମିଳି ନାହିଁ,
0: ନିଜେ ପଇସା ଖର୍ଚ୍ଚ
1: ହଁ
0: କରିକି
1: ନିଜେ
0: ନିଜେ
1: ପଇସା
0: ଚାଷ?
1: ଖର୍ଚ୍ଚ କରିକି ମୁଁ ନିଜେ କରୁଛି।
0: ହେଲେ ଆପଣଙ୍କର ଚାଷବାସ ଯୋଉ କରୁଛନ୍ତି, କେତେ ବର୍ଷ ହେଲାଣି କରିବାର?
1: ମୁଁ ତ ବର୍ତ୍ତମାନ ଏବେକୁ 3-4 ବର୍ଷ ହବ କରୁଛି, ଏବେ ଏବେ ମୁଁ ନିଜେ ଦେଖୁଛି।
0: ହେଲେ ଭାଇ ଆପଣ ମାନେ କହିଲେ ଯୋଉ ପନିପରିବା ଚାଷ ବି କରୁଛନ୍ତି, ଧାନ ମାଣ୍ଡିଆ ଏସବୁ ଚାଷ କରୁଛନ୍ତି, ତ ଏସବୁ ଯୋଉ ଉତ୍ପାଦନ ହଉଛି ନିଜେ ଘରେ ବ୍ୟବହାର କରୁଛନ୍ତି ନା ବାହାରେ ବିକୁଛନ୍ତି?
1: ଘରେ ବି ବ୍ୟବହାର କରୁଛି ଆଉ ବାହାରେ ବି ବ୍ୟବହାର କରୁଛି ଆଜ୍ଞା।
0: ହେଲେ ଆପଣଙ୍କର ଯୋଉ ଧାନ ମାଣ୍ଡିଆ ଯାହା ବି ଉତ୍ପାଦନ କରୁଛନ୍ତି ସେସବୁ କୋଉଠି ମଣ୍ଡିରେ ଦଉଛନ୍ତି?
1: ମଣ୍ଡିରେ ଦଉଛି ଆଜ୍ଞା, ଧାନ ବି ମଣ୍ଡିରେ ଦଉଛି, ମାଣ୍ଡିଆ ବି ମଣ୍ଡିରେ ଦଉଛି।
0: ଆପଣ ସେ ପାଖାପାଖି ମଣ୍ଡି ସୁବିଧା କୋଉଠି କେମିତି ଆପଣ ବ୍ୟବହାର କରୁଛନ୍ତି?
1: ମୋର ଧାନ ମଣ୍ଡି ତ କାମରାରେ ଦଉଛି, ମାଣ୍ଡିଆ ମଣ୍ଡିଟା ପୁରୁଣା ବରିଗୁମାରେ ଦଉଛି।
0: ମଣ୍ଡିରେ ଯୋଉ ଦଉଛନ୍ତି ପେମେଣ୍ଟ ଯୋଉ ରହିଛି ସେଟା କେମିତି କଣ ଆସୁଛି, ସାଙ୍ଗେ ସାଙ୍ଗେ ଆସିଯାଉଛି ନା ଲେଟ୍ ହଉଛି?
1: ଏକାଉଣ୍ଟରେ ଆମର DBT ଲିଙ୍କ ଦ୍ୱାରା ମିଳୁଛି ଆମକୁ।
0: ହେଲେ ଆପଣ ଉତ୍ପାଦନ କରିସାରିଲା ପରେ ଜିନିଷ ଗୁଡାକୁ କେମିତି ଷ୍ଟୋର କରୁଛନ୍ତି, କୋଉଠି ରଖୁଛନ୍ତି?
1: ଘରେ ଆଗ ରଖି ଦେଉଛି ଆଜ୍ଞା,
0: ଘରେ ରଖୁଛନ୍ତି, ମଣ୍ଡି ଟାଇମ ହେଲେ ମଣ୍ଡିରେ ନେଇକି ବିକି ଦଉଛନ୍ତି।
1: ମଣ୍ଡିରେ ଦେଇ ଦଉଛି।
0: ଆଉ ପନିପରିବା ସବୁ
1: ପନିପରିବା ଆଜ୍ଞା ତୋଳିକି ସେମିତି ହାଟରେ ଦେଇ ଦଉଛି ଆଉ।
0: ଆଉ ଆପଣଙ୍କର ଯୋଉ ପନିପରିବା ଏସବୁ ଯୋଉ ଲଗେଇଛନ୍ତି, ଧାନ ମାଣ୍ଡିଆ ଏସବୁ ଲଗଉଛନ୍ତି, ତ ସେଥିରେ ଆମର ବିଭିନ୍ନ ପ୍ରକାର ପୋକ ଜୋକ ସବୁ ଲାଗିବାର ମଧ୍ୟ ଆମେ ଦେଖିବାକୁ ପାଉ, ତ ତା ପାଇଁ ବୋଲି କୀଟନାଶକ କେମିତି ବ୍ୟବହାର କରୁଛନ୍ତି ଆପଣ, ଆଉ କୋଉଠୁ ଆଣୁଛନ୍ତି?
1: ମୁଁ ଏବେ ଘରେ ପ୍ରସ୍ତୁତ କରୁଛି ଆଜ୍ଞା, ଗାଈ ମୂତ୍ର, ଅରଖ ପତ୍ର, ନିମ୍ବ ପତ୍ର ଏସବୁ ମିଶେଇକି ସବୁ ଘରେ ମୁଁ ପ୍ରସ୍ତୁତ କରୁଛି।
0: ଆଚ୍ଛା, ହାଣ୍ଡି ଖତର ବ୍ୟବହାର କରୁଛନ୍ତି?
1: ହଁ ହାଣ୍ଡି ଖତ ବ୍ୟବହାର କରୁଛି।
0: ହେଲେ ଆପଣଙ୍କର ପରିବା, ଧାନ, ମାଣ୍ଡିଆ ସବୁ ଆପଣ ଜୈବିକ ପ୍ରଣାଳୀରେ ହିଁ ଚାଷ କରୁଛନ୍ତି?
1: ଆଜ୍ଞା
0: ହେଲେ ଆପଣଙ୍କର ଜୈବିକ ପ୍ରଣାଳୀରେ ଯୋଉ ଚାଷ କରୁଛନ୍ତି, ଉତ୍ପାଦନଟା ଆପଣଙ୍କର କେମିତି ହଉଛି? ଆପଣଙ୍କର ଯେତିକି ମାନେ ଖର୍ଚ୍ଚ ହେଇଥାଉଛି ବା ଯେତିକି ଆପଣ ଖର୍ଚ୍ଚ କରିଥାଉଛନ୍ତି ସେଇ ଅନୁସାରେ ଆପଣଙ୍କର ଲାଭ ହେଇପାରୁଛି?
1: ଲାଭ ମାନେ ମୁଁ ଯୋ ରାସାୟନିକ ସାର ଯେତିକି ମୁଁ ପ୍ରୟୋଗ କରୁଥିଲି ଆଜ୍ଞା, ତାକୁ ଟିକେ ମୁଁ ଦେଖିଲା ବେଳକୁ ମାଟି ଖରାପ ହେଇଯାଉଛି, ଆଉ ପନିପରିବା ଯାହା ବି ଟିକେ ହେଲେ ବି ଖରାପ ହଉଛି, ସେ ମୁଁ ଏ ଜୈବିକ ଖତରେ ବ୍ୟବହାର କରିବି ବୋଲିକି ଭାବିଲି, ଆଉ ଏବେ ଭଲ ହଉଛି ମୋର।
0: ହେଲେ ଭାଇ ଆପଣଙ୍କର ଯୋଉ ଚାଷବାସ ବ୍ୟତୀତ ଆଉ ସବୁ କଣ କରନ୍ତି?
1: ନା ମୁଁ ତ ଏବେ ପଢାପଢି କରେଇକି ଏବେ ଖାଲି ଚାଷ କାମରେ ଲାଗି ପଡିଛି ମୁଁ।
0: ହେଲେ ଚାଷ ପ୍ରତି କେମିତି ଆପଣ ଆକର୍ଷିତ ହେଲେ, ଚାଷ କରିବା କେମିତି ଆରମ୍ଭ କଲେ?
1: ପଢାପଢି ତ ମୋର ବାପା ଥିଲା ବେଳେ ମୋର ପଢିବି ବୋଲିକି ଆଗକୁ ଜାଗୃତ କରିବି ବୋଲି ଭାବିଥିଲି, ମୋର ବାପା ଚାଲିଗଲାରୁ ତ ମୁଁ ଭାବିଲି ଯେ ଚାଷରେ ହିଁ ଇଏ କରିବି ବୋଲିକି ଭାବିଲି, ଆଉ
0: ଆଚ୍ଛା,
1: ଯେମିତି ମୋର ପରିବାର ଚଳେଇବା ପାଇଁ ଯାହା ହେଲେ ବି ତ କରିବି, ପାଠ ତ ପଢି ପାରିଲି ନାହିଁ ବୋଲିକି ଚାଷ ବାଲେ କରିବି ବୋଲିକି ଆରମ୍ଭ କଲି ଆଉ।
0: ହେଲେ ଏସବୁ ଯୋଉ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ଆମ୍ବ, କଦଳୀ, ପନିପରିବା, ଧାନ, ତ ଏକୁଟିଆ କରୁଛନ୍ତି ନା ଘର ଲୋକମାନେ ବି ସାହାଯ୍ୟ ସହଯୋଗ
1: ମୋର
0: କରୁଛନ୍ତି?
1: ଦୁଇ ଅଛନ୍ତି, ମୋର ପରିବାର ସବୁ ମତେ ସପୋର୍ଟ କରନ୍ତି
0: ଆପଣଙ୍କ
1: ଆଜ୍ଞା।
0: ସହିତ କଥା ହେଇ ବହୁତ ହି ଭଲ ଲାଗିଲା ଭାଇ, ବର୍ତ୍ତମାନ ରହୁଛୁ ଭାଇ, ନମସ୍କାର।
1: ନମସ୍କାର।
2: ତମିଷା ସମାନ ଏକା ଭାଇକୁ ପଚାରି ପକେଇଛ, ମାତ୍ର ଏଇଟା କି ସବୁ ବୋଲେ ଭାଇ ଭଉଣୀ ମାନଙ୍କ କଥା ଟିକେ ଶୁଣିଦେଲେ ମନ ଟିକେ ଶ୍ରଦ୍ଧା ହେଇଯାଉଛି, ସେ କେମିତି ଚାଷ ହଉଛି, ମୁଇଁ ମିଶା ତାଠୁ ଟିକେ ଭଲ ଚାଷ କରିବି କି, ମୋର ଏଇଟା ଭୁଲ ଅଛି, ତା ପାଖରୁ ଟିକେ ଶିଖିଦେବି, ସେଟା ମିଶା ଜାଣି ହଉଛି। ହେଲେ କି ସବୁ କରିବା ଭାଇ, ଆମେ ତ ହେଲେ ଚାଷୀ, ଚାଷୀରେ ଗୋଟେ ପ୍ରକାର ପରମ୍ପରା ଅନୁସାରେ ଚାଲିଲେ ହବ ନାହିଁ, ଚାଷରେ ସବୁବେଳେ ପରିବର୍ତ୍ତନ ଦରକାର
0: ଦରକାର
2: ହେଲେ ତେବେ ଯାଇକି ଆମେ ଗୋଟେ ଭଲ ଚାଷୀ ହେଇପାରିବ, ଦୁଇ ପଇସା ରୋଜଗାର କରିପାରିବ,
0: ଲାଭ ବି ପାଇବ
2: ନାହିଁ ବୋଲେ

0: ଏଇ ଚାଷରେ ଲାଭ ନାହିଁ ବୋଲି ସମସ୍ତଙ୍କ ମନରେ ଏଇ ଗୋଟେ ଚିନ୍ତା ଆସିବ ହେଲେ ଭାଇ ବେଳ ମିଶା ହେଇଗଲାଣି ଯିବା
1: ଭାଇ ନା
0: ଗଲା ଆଡୁ ମୁଣ୍ଡିଆ ଟିକେ ମାରିଦେଇକି ପଳେଇବି ତ ଯିବା ନହେଲେ ଗହଳି ହେଇଯିବ
1: ହଁ ଭାଇନା ବାହାରିବା।

ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ରମେଶ କୁମାର ସାହୁ ଏବଂ ମୃତ୍ୟୁଞ୍ଜୟ ସାହୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଘଟେ। ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କ ସାମ୍ୟ ରୂପ ଏକଥା ଅସ୍ୱୀକାର କରାଯାଇପାରେ ନା। ଆଦିବାସୀମାନଙ୍କର ଏହି ପାରମ୍ପରିକ ମାନବଧର୍ମୀ ପୂଜା ପଦ୍ଧତି ଦ୍ୱାରା ପ୍ରଭାବିତ ହୋଇ ଜଗନ୍ନାଥ ଚେତନା ଭିତରେ ଖାଣ୍ଟି ମାନବୀୟ ଚେତନା ଯଥା ସକାଳୁ ମୁତିରି ଦାନ୍ତ କାଠିରେ ଦାନ୍ତ ମାର୍ଜନ ଠାରୁ ଆରମ୍ଭ କରି ଅଣସର ଘରେ ତାଙ୍କୁ ଜ୍ୱର ହେବା ଓ ନବକଳେବର ସମୟରେ ହେଉଥିବା ଅନ୍ତ୍ୟେଷ୍ଟିକ୍ରିୟା ଭିତରେ ପ୍ରତିଫଳିତ ହେଉଛି। ଏହା ବ୍ୟତୀତ ଆଦିବାସୀ ଦେବତାର ଦଶ ଭାଇ ଦଶ ଅବତାର ପରିକଳ୍ପନାରୁ ଆଡ଼ପ ମଣ୍ଡପରେ ଜଗନ୍ନାଥ ଆଦି ଠାକୁରମାନଙ୍କୁ ଦଶ ଅବତାର ବେଶ କରିବା ପ୍ରଥାକୁ ଏଡ଼ାଇ ଦିଆଯାଇପାରେ ନା। ଆଦିବାସୀ ସଂସ୍କୃତିକୁ ଉପଯୋଗ କରି ବେଣ୍ଟ ବା ଶିକାର କରିବା ନୀତି ମଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ହୋଇ ଆସୁଛି। ବସନ୍ତ ପଞ୍ଚମୀ ଦିନ ମଧ୍ୟାହ୍ନ ଧୂପସାରି ଚାଚେରୀ ବେଶ ହେଲା ପରେ ଓ ଫାଲ୍ଗୁନ ମାସ ଶୁକ୍ଳପକ୍ଷ ପ୍ରତିପଦା ଚତୁର୍ଥୀ ଅଷ୍ଟମୀ ଓ ଦ୍ୱାଦଶୀ ତିଥିରେ ମଙ୍ଗଳ ଆଳତି ସାରିବା ପରେ ଶ୍ରୀ ବିଗ୍ରହଙ୍କର ଚଳନ୍ତି ପ୍ରତିମା ବେଣ୍ଟକୁ ବାହାରନ୍ତି। ବେଣ୍ଟ ପୋଖରୀ ନିକଟରେ ପାଞ୍ଚଟି ପଇଡ଼କୁ ମୃଗ ଜ୍ଞାନରେ ବଦ୍ଧ କରାଯାଏ। ତାପରେ ଠାକୁର ଶ୍ରୀମନ୍ଦିରକୁ ଫେରିଥାନ୍ତି। ପୁରାଣ ଅନୁସାରେ ନୀଳକନ୍ଦରରେ ସବରରାଜ ବିଶ୍ୱାପଶୁ ଦ୍ୱାରା ପୂଜା ପାଉଥିବା ନୀଳମାଧବ ପରବର୍ତ୍ତୀ କାଳରେ ଆର୍ଯ୍ୟ ବଂଶଧର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନୀଳାଚଳରେ ପ୍ରତିଷ୍ଠା ପାଇଛନ୍ତି। ବିଶ୍ୱାବସୁ ସବରର ବଂଶଧରମାନେ ଦୈତାପତି ସେବକ ଓ ତାର କନ୍ୟା ଲଳିତାକୁ ବିବାହ କରିଥିବା ବ୍ରାହ୍ମଣ ବିଦ୍ୟାପତି ଔରସରୁଜାତ ସନ୍ତାନର ବଂଶଧରମାନେ ଶୁଦ୍ଧ ସୁଆର ରୂପେ କାର୍ଯ୍ୟ କରି ଆସୁଛନ୍ତି। ଏହି ସୁଆର ଶବ୍ଦଟି ଆଦିବାସୀ ସୌରା ଶବ୍ଦରୁ ଆସିଥିବା ଅନୁମିତ ହୁଏ। ଶ୍ରୀ ବିଗ୍ରହଙ୍କ ସେବା ପୂଜାରେ ଏହି ଦୁଇ ସେବକଙ୍କର ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରୀ ଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ଭିତରେ ସର୍ବଶ୍ରେଷ୍ଠ ରଥଯାତ୍ରାରେ ମଧ୍ୟ ଆଦିବାସୀ ସଂସ୍କୃତିର ପୂର୍ଣ୍ଣ ପ୍ରତିଫଳନ ପରିଲକ୍ଷିତ ହୁଏ। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟ ସାଧାରଣତଃ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ। ଏହି ଦିନଠାରୁ ଶବର ବଂଶଧର ଦୈତାପତିମାନେ ଠାକୁରଙ୍କର ସେବା ନିଯୋଗ କରନ୍ତି। ଏହା ଏକ ଶ୍ରେଷ୍ଠ ନିଯୋଗ ହୋଇଥିବାରୁ କର୍ମାଙ୍ଗିରେ ଦୈତାମାନଙ୍କୁ ପରମେଶ୍ୱରଙ୍କ ଅଙ୍ଗିଲା ପରମ ସେବକ ବୋଲି ଉଲ୍ଲେଖ କରାଯାଇଛି। ଏମାନେ ଠାକୁରଙ୍କୁ ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ନିଅନ୍ତି, ରାହୁରେଖା ଚିତା ମଇଲମ କରନ୍ତି, ସୁନାକୂଅର ଆବଦ୍ଧ ଜଳରୁ 108 କଳସ ଜଳ ଆଣି ଠାକୁରଙ୍କ ସ୍ନାନାଭିଷେକ କରାନ୍ତି। ଆଦିବାସୀମାନଙ୍କର ବିଶ୍ୱାସ ଯେ ସୂର୍ଯ୍ୟକିରଣ ପଡ଼ୁନଥିବା ନିବିଡ଼ ଅରଣ୍ୟର ଅନର୍ଦାହ ଜଳ ଅତ୍ୟନ୍ତ ପବିତ୍ର। ସ୍ନାନ ପରେ ପୁଷ୍ପାଳକଙ୍କ ସହ ମିଶି ହାତୀ ବେଶ କରାନ୍ତି। ଏହାପରେ ସେମାନେ ଠାକୁରମାନଙ୍କୁ ପହଣ୍ଡି କରି ଅଣସର ପିଣ୍ଡିକୁ ନିଅନ୍ତି। ସେଠାରେ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ 15 ଦିନ ପର୍ଯ୍ୟନ୍ତ ଶାବର ବିଧିର ଗୁପ୍ତ ପୂଜା ଅନୁଷ୍ଠିତ ହୁଏ। ଆତ୍ମୀୟ ପ୍ରୀତି ଅନୁସାରେ ଏମାନେ ଶ୍ରୀ ବିଗ୍ରହଙ୍କୁ ତିଳ ତୈଳ ଚୁଆ ଓ ଅଙ୍ଗରାଗ ପ୍ରଭୃତି ଭଳି ଫଳମୂଳ ଅର୍ପଣ କରନ୍ତି। ଏହି କାଳରେ ତାଙ୍କୁ ଜ୍ୱର ହେଉଥିବାରୁ ରୋଗର ଉପଶମ ଧନ୍ୱନ୍ତରୀ ପଦ୍ଧତି ଅନୁସାରେ ଚେରମୂଳରେ ପ୍ରସ୍ତୁତ ପାଚନର ବ୍ୟବସ୍ଥା କରନ୍ତି। ଶିଶୁକୁ ପିତାମାତା ଯେପରି ଅତି ଆଗ୍ରହରେ ଅତି ଯତ୍ନରେ ଅତି ପ୍ରେମରେ ଖୁଆଇ ଦିଅନ୍ତି ଓ ସଜ କରନ୍ତି, ଦୈତାପତିମାନେ ସେହିପରି ଆତ୍ମୀୟତାର ପରିଚୟ ଦେଇଥାନ୍ତି। ଲଳିତା ଗର୍ଭଜାତ ବଂଶଧର ଶୁଦ୍ଧ ସୁଆର ରୂପେ ଅଣସର ଘରେ ଶ୍ରୀ ବିଗ୍ରହଙ୍କୁ ପଣା ଭୋଗରେ ଆପ୍ୟାୟିତ କରନ୍ତି। ସେ ସ୍ଥାନକୁ ଧୋଅ ପଖାଳ କରନ୍ତି, ଔଷଧ ବାଟି କରି ଯୋଗାନ୍ତି। ଏହାଙ୍କ ଘରେ ଖଳିହାଣ୍ଡି ଅଧିବାସ ପୂଜା ବସେ ଓ ଖସାପଡ଼ା ଲାଗିଲେ ଏମାନେ ହିଁ ପ୍ରଭୁଙ୍କ ପାଇଁ ଖଳି ତିଆରି କରି ଯୋଗାନ୍ତି। ଏହା ବ୍ୟତୀତ ବଲ୍ଲଭ ଯୋଗାଣିଆ ବଲ୍ଲଭ ଆଣିଦେଲେ ଏମାନେ ତାକୁ ଥାଳିରେ ବାଢ଼ି ରଖନ୍ତି। ଭୋଗ ସମୟରେ ଅଣସର ପିଣ୍ଡରୁ ଜୟ ବିଜୟ ଦ୍ୱାର ଯାଏ ଶଙ୍ଖୁଡ଼ି ସଫା କରନ୍ତି। ଭୋଗ ମାରା ହେଲେ ଶଙ୍ଖୁଡ଼ି ସବୁ ବାହାର କରି ରଖନ୍ତି, ମକର ଚାଉଳ ତିଆରି କରନ୍ତି ଓ ବିଭିନ୍ନ ସମୟରେ ଠାକୁରଙ୍କ କୋଠଭୋଗ ପାଇଁ ମୁଗ ଡାଲି ଭାଜି ଯୋଗାନ୍ତି। ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ରଥଯାତ୍ରା ପୂର୍ବ ଦିନ ରାତ୍ରି 2:30 ପ୍ରହର ବିତିଯିବା ପରେ ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଜ ସେବକମାନେ ପ୍ରଭୁଙ୍କ ନିଦ୍ରାଭଙ୍ଗ କରନ୍ତି। ବିଧିବିଧାନ ସହିତ ପୂଜା ଶେଷ କରି ପୁଷ୍ପାଞ୍ଜଳି ଦେଇ ଘୋଷ ଯାତ୍ରାକୁ ବିଜୟ ହେବା ପାଇଁ ନିବେଦନ କରନ୍ତି। ଏହାପରେ ମୃଦଙ୍ଗ କଂସାଳ ଘଣ୍ଟ ଓ ଶଙ୍ଖ ଆଦି ବାଦ୍ୟନାଦରେ ଦିଗ୍ବିଦିଗ ପ୍ରକମ୍ପିତ ହୋଇଯାଏ। ଛତ୍ର ଚାମର ଆଲଟ ତରାସା ଆଦି ସେବକମାନେ ଧରି ଭକ୍ତମାନଙ୍କ ଗହଣରେ ଜୟଘୋଷ ସହିତ ନୃତ୍ୟ ଗୀତ ଓ ସ୍ତୁତି ମଧ୍ୟରେ ଦୈତାପତିମାନେ ସୁଦର୍ଶନ ବଳଭଦ୍ର ସୁଭଦ୍ରା ଓ ଜଗନ୍ନାଥ

0: ରଥଙ୍କୁ ପହଣ୍ଡି ବିଜେ କରାଇ ରଥ ପ୍ରଦକ୍ଷିଣ କଲାପରେ ରଥାରୂଢ଼ କରାନ୍ତି। ପହଣ୍ଡି ସମୟରେ ପେଟିବସ୍ତ୍ର ପିନ୍ଧି ସେମାନେ ଆବୃତ୍ତି କରୁଥିବା ମାଳଶ୍ରୀ ପଦାବଳୀ ବିଶେଷ ଚିତାକର୍ଷକ ଓ ହୃଦୟସ୍ପର୍ଶୀ। ରଥରେ ଠାକୁରମାନଙ୍କୁ ଫଳମୂଳ ଅର୍ପଣ କରାଯାଏ। ସେମାନଙ୍କୁ ଶବର ବେଶରେ ଭୂଷିତ କରାଯାଇ ବାହୁରେ ବିଭିନ୍ନ ପ୍ରକାର ଲତା ଚେଡ଼ ଓ ମୂଳମୂଳିକିଆ ଡେଉଁରିଆ ବାନ୍ଧି ଦିଆଯାଏ। ଆଦିବାସୀ ଶବରମାନଙ୍କର ବିଶ୍ୱାସ ଯେ ଶରୀର ରକ୍ଷା ପାଇଁ ଏହା ଏକ ତାନ୍ତ୍ରିକ କବଚ। କ୍ଷୀରରେ ରଥମାର୍ଜନ, ତଣ୍ଡୁଳରେ ବଳିପ୍ରଦାନ, ଚନ୍ଦନ ଜଳ ସେଚନ, ପୁଷ୍ପ ତଥା ନବବସ୍ତ୍ର ପ୍ରଦାନ ପୂର୍ବକ ଠାକୁରମାନଙ୍କୁ ରଥରେ ବସାଇ ଶ୍ରୀ ଗୁଣ୍ଡିଚା ଘର ଯଜ୍ଞବେଦୀ ନିକଟକୁ ଚଳାଇ ନିଆଯାଏ। ରଥ ଟଣା ସମୟରେ ସଉରା ସମ୍ପ୍ରଦାୟର କଳା ପିଠିଆମାନେ ଆସି ରଥ ଦୌଡ଼ି ଟାଣନ୍ତି। ସମ୍ବଲପୁରର ଶବରମାନଙ୍କ ମତରେ ଏମାନେ ହେଉଛନ୍ତି ସେମାନଙ୍କର ଏକ ଶାଖା। ବର୍ତ୍ତମାନ ମଧ୍ୟ ପୁରୀ ଜିଲ୍ଲାର ଆଖପାଖ ଅଞ୍ଚଳରେ ଏମାନେ ବାସ କରୁଛନ୍ତି। ରଥ ଦୌଡ଼ି ଟାଣିବା ପାଇଁ ଏମାନଙ୍କୁ ଜାଗିରେ ଭୋଗ ମିଳୁଛି। ଆର୍ଯ୍ୟମାନଙ୍କର ରଥ ସାଧାରଣତଃ ପୂର୍ବ ଦିଗକୁ ଯାତ୍ରା କରୁଥିବା ସମୟରେ ଆଦିବାସୀ ଶବର ପ୍ରଭାବ ଯୋଗୁଁ ରଥକୁ ଶ୍ରୀ ବିଗ୍ରହମାନଙ୍କର ଯାତ୍ରା ଈଶାଣ କୋଣ ଦେଇ ହୁଏ। ରଥକୁ ସୁରକ୍ଷିତ କରି ରଖିବା ଦୈତାପତିମାନଙ୍କର ଏକ ଗୁରୁ ଦାୟିତ୍ୱ। ରଥ ଉପରେ ଅପଶକୁନକାରୀ ଗୁଧ୍ର, କାକ, ପେଚକ ଓ ମାଟିଆ ଚିଲ ପ୍ରଭୃତି ପକ୍ଷୀମାନେ ଯେପରି ନ ବସନ୍ତି ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି। ରଥ ଟଣା ସମୟରେ ରଥ ଉପରେ ଅଶ୍ଳୀଳ ଦାହୁକ ଗୀତ ଶୁଣାଯାଇଥାଏ। ଏହା ମଧ୍ୟ ସେହି ଶାବର ପ୍ରଭାବ ବୋଲି ଜଣାଯାଏ। ବର୍ଣ୍ଣ ସୌରାମାନଙ୍କର ପାରମ୍ପରିକ ବିଶ୍ୱାସ ଯେ ଅଶ୍ଳୀଳ ଦୋହା ଶୁଣି ଅମଙ୍ଗଳର ଅଧିଦେବତା ଦୂର ହୋଇଯାଆନ୍ତି। ରଥ ତଥା ଶ୍ରୀ ବିଗ୍ରହମାନଙ୍କର କୌଣସି ଅନିଷ୍ଟ ହୁଏ ନାହିଁ। ଡାଉକର ବଚନିକା ବାହାରକୁ ଅଶ୍ଳୀଳ ଜଣାପଡ଼ୁଥିଲେ ମଧ୍ୟ ସେଗୁଡ଼ିକ ଗୂଢ଼ ଅର୍ଥଗର୍ଭକ ଓ ତାତ୍ପର୍ଯ୍ୟପୂର୍ଣ୍ଣ। ଏଥିରୁ ସୃଷ୍ଟିଚକ୍ରର ସଙ୍କେତ ମିଳେ। ଗୁରୁଶ୍ରେଷ୍ଠ ହାରିପାଙ୍କ ଦ୍ୱାରା ଏଗୁଡ଼ିକ ରଚିତ ବୋଲି ମତ ପ୍ରକାଶ ପାଏ। ଏହା ବ୍ୟତୀତ ଆଦିବାସୀମାନେ ସେମାନଙ୍କର ପର୍ବପର୍ବାଣୀରେ ମୂର୍ତ୍ତିକୁ ବିସର୍ଜନ କଲାପରେ ଅତ୍ୟନ୍ତ ଭାବବିଭୋର ହୋଇ ନାନା ପ୍ରକାର ଅଶ୍ଳୀଳ ଇଙ୍ଗିତ କରିଥାନ୍ତି। ପରବର୍ତ୍ତୀ କାଳରେ ଏହା ଲିପି ମାଧ୍ୟମରେ ପ୍ରକାଶିତ ହୋଇ ଗୀତର ରୂପ ନେଇଥିବା ସ୍ୱାଭାବିକ। ଜଗନ୍ନାଥ ଆଦିବାସୀର ଦେବତା ହୋଇଥିବାରୁ ପାରମ୍ପରିକ ପ୍ରଥା ଅନୁସାରେ ତାଙ୍କ ଯାତ୍ରାରେ ଅଶ୍ଳୀଳ ଗୀତ ପ୍ରୟୋଗର ବିଧି ରହିଛି। ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ସମୟରେ ଶ୍ରୀ ଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ ଠାକୁରମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିଦେଇ ଦ୍ୱାର ବନ୍ଦ କରିଦିଅନ୍ତି। ଏଠାରେ ଶ୍ରୀ ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଏକ ମଧୁର ବଚନିକା ହୋଇଥାଏ। ଏହି କାର୍ଯ୍ୟକ୍ରମକୁ ମଧ୍ୟ ଶବରବଂଶୀୟ ଦୈତାପତିମାନେ ପାଳନ କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ୟ ନାମ ଗୁଣ୍ଡିଚା ଯାତ୍ରା। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ରାଣୀ ଗୁଣ୍ଡିଚାଙ୍କ ନାମରେ ଏହା ନାମିତ ବୋଲି କେତେକ ମତ ପ୍ରଦାନ କରନ୍ତି। କିନ୍ତୁ ଏହି ଶବ୍ଦଟିକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଏହା ଏକ ସୌରା ଶବ୍ଦ। ସୌରା ଭାଷାରେ ଏହାକୁ କୁନ୍ ଡିଜା କୁହାଯାଏ। କୁନ୍ର ଅର୍ଥ ସେହି ଓ ଡିଜାର ଅର୍ଥ ଗଣ୍ଡି, ଅର୍ଥାତ୍ ସେହି ଗଣ୍ଡି। ଶବରମାନଙ୍କର ଦାରୁ ବା ଗଣ୍ଡି ପୂଜାର ସ୍ମାରକୀ ରୂପେ ଏହି ଯାତ୍ରାର ନାମକରଣ ମଧ୍ୟ ଗୁଣ୍ଡିଚା ଯାତ୍ରା ରୂପେ ପ୍ରସିଦ୍ଧି ଲାଭ କରିଥିବା ଅନୁମେୟ। ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଦେବତା। ଯେଉଁଠି ଭକ୍ତ ଦେବତାଙ୍କୁ ମନୁଷ୍ୟ କରିଥାଏ ବା ନିଜେ ଦେବତା ସହିତ ଏକାତ୍ମ ହୋଇଯାଇଥାଏ, ଭାବକୁ ଛାଡ଼ି ଭାବଗ୍ରାହୀଙ୍କର ଅସ୍ତିତ୍ୱ ଅସମ୍ପୂର୍ଣ୍ଣ। ନୀତି ନିୟମ ଅହଙ୍କାର ଅଭିମାନର ବହୁ ଉର୍ଦ୍ଧ୍ୱରେ ଯେଉଁଠି ଭକ୍ତ ଭଗବାନ ଏକ ଓ ଅଭିନ୍ନ ହୋଇଯାଇଥାନ୍ତି ତାହାର ଏକ ତାତ୍ତ୍ୱିକ ପରିପ୍ରକାଶ ଯେ ରଥଯାତ୍ରା, ଏଥିରେ ସନ୍ଦେହ ନାହିଁ।
1: ପ୍ରଚାର କଲୁ ଓଡ଼ିଆରେ ଆଲୋଚନା। ଆଦିବାସୀ ସଂସ୍କୃତିରେ ରଥଯାତ୍ରା ଆଲୋଚନା କରିଥିଲେ ଡକ୍ଟର କୁମାରମଣି ସାହୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପାହାନକର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗ୍ୟଶ୍ରୀ।

Spotlight. ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା କେତୋଟି ଭକ୍ତି ଗୀତ। ପ୍ରଥମେ ନିଜସ୍ୱ ଗୀତରେ ସଙ୍ଗୀତ ପରିଚାଳନା କରିଛନ୍ତି କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର।

ଏଥର ସୁମତୀ ଦେବୀଙ୍କ କଣ୍ଠରେ ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି କବିଚନ୍ଦ୍ର କାଳୀଚରଣ।

ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ, ଗୀତିକାର ଗୌରହରି ଦଳାଇ, ସଙ୍ଗୀତ ପରିଚାଳନା ଭିକାରୀ ଚରଣ ବଳ।

ଏଥର କଳ୍ପନା ବଳଙ୍କ କଣ୍ଠରେ ଗୀତିକାର ଡକ୍ଟର ପ୍ରସନ୍ନ କୁମାର ସାମଲ, ସଙ୍ଗୀତ ନିର୍ଦ୍ଦେଶନା କଳ୍ପନା ବଳ।

ପରବର୍ତ୍ତୀ ଶିଳ୍ପୀ ଶାନ୍ତିଲତା ବାରିକ। ରାଧାନାଥ ଦାସଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବାସୁଦେବ ରଥ।

ଏଥର ଡକ୍ଟର ପ୍ରସନ୍ନ କୁମାର ସାମଲଙ୍କ ରଚନାରେ କଣ୍ଠଶିଳ୍ପୀ ଶୁଭଲକ୍ଷ୍ମୀ ଦାସ, ସଙ୍ଗୀତ ପରିଚାଳନା ସୁବାସ ଦାସ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 10:00। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣନ୍ତୁ ଗୀତିନାଟ୍ୟ ନୀଳଶୈଳ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଗୋଟାଏ ସୁପରିକଳ୍ପିତ ଯୋଜନା ନେଇ କଟକରୁ ବାହାରିଛେ।
1: ଆମକୁ ମଧ୍ୟ ଠିକ୍ ସେହିପରି ପ୍ରସ୍ତୁତ ହେବାକୁ ପଡ଼ିବ। ନାଏବ ନାଜିମ ତକି ଖାଁ ବୁଝିପାରିଛି, ଜଗନ୍ନାଥ ଅପରାଜେ ଓଡ଼ିଆ ଜାତିର କେବଳ ଇଷ୍ଟଦେବତା ନୁହନ୍ତି, ସେ ହେଉଛନ୍ତି ଓଡ଼ିଆ ଜାତିର ରାଜନୈତିକ ମୁକ୍ତିର ପ୍ରେରଣାମୟ ଉତ୍ସ, ଐକ୍ୟର ଯୋଗସୂତ୍ର। ସେଇଥିପାଇଁ ଖୋର୍ଦ୍ଧା ଗଜପତିଙ୍କୁ ତଳିତଳାନ୍ତ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ମଧ୍ୟ ନିପାତ କରିବା ପାଇଁ ସେ ପଣ ନେଇ ବାହାରିଛି।
2: ତକିଖାଁର ସମ୍ମୁଖୀନ ହେବା ପାଇଁ ଆମେ ମହାରାଜଙ୍କ ଆଦେଶକୁ ଅପେକ୍ଷା କରିଛୁ।
1: ଛତ୍ରଦ୍ୱାର ଘାଟିଠାରେ ହେବ ହିନ୍ଦୁ ଶକ୍ତି ଓ ମୋଗଲ ଶକ୍ତି ମଧ୍ୟରେ ଶେଷ ଲଢ଼େଇ। ତକିଖାଁ ବୁଝିବ କୂଟନୀତି ନିପୁଣ କିଏ। ଭାଇମାନେ, ଆଜି ଏହି ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମାଟି ଛୁଇଁ ଇଷ୍ଟଦେବ ଜଗନ୍ନାଥଙ୍କ ନାମରେ ଶପଥ କରି କୁହ, ଆମର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଆମେ ମୋଗଲ ଶକ୍ତି ବିରୁଦ୍ଧରେ ଲଢ଼ିବୁ। ଜୟ ଜଗନ୍ନାଥ। ତେବେ ଯାଆନ୍ତୁ, ପାଇକମାନଙ୍କୁ ମେଳି କରନ୍ତୁ। ବକ୍ସି
3: ଛମୁ,
1: ତୁମରି ଉପରେ ଭରସା କରି ଏ ଯୁଦ୍ଧ ଯାତ୍ରା ଆରମ୍ଭ କରିଛି। ଯଦି ବିଜୟ ହୁଏ, ସେ ହେବ ଜଗନ୍ନାଥଙ୍କ ବିଜୟ, ଆଉ ଯଦି ପରାଜୟ ହୁଏ, ସେ ହେବ ରାମଚନ୍ଦ୍ର ଦେବର ଶେଷ ପରାଜୟ। ମୁଁ ଏବେ ଆସୁଛି।
4: ଦେବାନ ମହାଶୟ,
2: ବକ୍ସି ଆପଣ
4: ଛତ୍ରଦ୍ୱାର ଘାଟିଠାରେ ହେବ ଆମ ଭାଗ୍ୟର ଶେଷ ନିଷ୍ପତ୍ତି। ସିଂହାସନ ପାଇଁ ବକ୍ସି ତାର ହାତକୁ ଦିନେ ରକ୍ତ ରଞ୍ଜିତ କରିଥିଲା, ଆଜି ଜଗନ୍ନାଥ ଦ୍ରୋହୀ ହେବାକୁ ମଧ୍ୟ ସେ କୁଣ୍ଠାବୋଧ କରିବନି। ଆସନ୍ତୁ, ମହାରାଜ ବୁଝିବେ କୂଟନୀତି ନିପୁଣ କିଏ, ସେ ନା।

ତମର ବିହୁ ରଚନାକୁ ମୁଁ ବିଫଳ କରିଦେଇଛି ରାମଚନ୍ଦ୍ର ଦେବ। ଖୋର୍ଦ୍ଧା ରାଜ ସିଂହାସନରେ ବସିବାର ଗୌରବ ତମର ଆଉ ରହିବନି। ପରାଜୟର ଗ୍ଲାନି ନେଇ ତମେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ସ୍ଥାନ ପାଇବନି ରାମଚନ୍ଦ୍ର ଦେବ।

0: ଏଇତ ସେଇ ମାଳକୁଦ ଗାଁ। ଦିବ୍ୟସିଂହ ଦେବଙ୍କ ସାତ ଅଙ୍କରେ ମୋଗଲମାନେ ପୁରୁଷୋତ୍ତମ କ୍ଷେତ୍ର ଆକ୍ରମଣ କଲାବେଳେ ଜଗନ୍ନାଥ ଚିଲିକା ପଟେ ଆସି ଏଇଠାରେ କେଉଁଠି ଆତ୍ମଗୋପନ କରିଥିଲେ? ଚିଲିକା କୂଳେ କୂଳେ ଅନେକ ବାଟ ଚାଲିଆସିଲିଣି। ମୋଗଲ ଲସ୍କରମାନେ ମୋର ଅନୁଧାବନ କରୁଛନ୍ତି। ଆତ୍ମରକ୍ଷା ପାଇଁ କେଉଁଠି ମୁଣ୍ଡ ଗୁଜିପାରିଲେ? ତୃଷାରେ କଣ୍ଠ ନଳି ପାଟି ଯାଉଛି। ଗାଁ ଦାଣ୍ଡ ଜନଶୂନ୍ୟ। ଆତ୍ମରକ୍ଷା ଓ ଆକ୍ରମଣ ଭୟରେ ସମସ୍ତ ଦାଣ୍ଡ କପଟ ଉଧୁଆ ପଡ଼ିଛି। ଯାଏ ଘୋଡ଼ାକୁ ଏ ଗଛରେ ବାନ୍ଧି ଡାକେ, ଘରେ କିଏ ଅଛ? ଘରେ କିଏ ଅଛ? ପାଣି ପାଣି ବୁଦ୍ଧି ଦିଅ।
1: ପୋଡ଼ା ମୁହିଁ କାନ୍ତାନି ସର ଗଜା ଶାଳ ପରି ପୁଅଟାକୁ ଖାଇଲୁ, ଦେଢ଼ଶୁର ମାନଙ୍କୁ ଖାଇଲୁ, ଯା ମାନଙ୍କୁ ଖାଇଲୁ, ଶେଷରେ ବୁଢା ଶ୍ୱଶୁରଟାକୁ ବି ଖାଇଲୁ। ଆଉ ମତେ ବାକି ରଖିଛୁ କଣ ଭଗେଇ ଖାଇବାକୁ? ଏତେ ଖାଇ ଖାଇ ତୋ ପେଟ ପୁରିଲା ନାହିଁ? ମତେ ତ ଜମା ଛାଡ଼ି ଦେଇଛି, ତୁ କୁଆଡୁ ଖାଇବୁ? ସବା ଖାଇ ଆଲୋ ହେ ସତ୍ୟାନାଶୀ ସର
2: ବାଟ ଛାଡ଼।
0: ଆଚ୍ଛା ତୁମେ କଣ?
2: ହଁ, ସେଇ ସତ୍ୟାନାଶୀ ସର।
0: କଳସିରେ ଜଳ ଅଛି ନିଶ୍ଚୟ, ଦିଅ, ଭୀଷଣ ଶୋଷ।
2: ମୋ ଶାଶୁ ଲଢ଼େଇରେ ତାଙ୍କ ତିନି ପୁଅ ମଲା ଦିନୁ ପାଗଳି ହେଇଯାଇଛନ୍ତି। ସକାଳୁ ସଞ୍ଜ ଯାଏ ମତେ ଗାଳି ଦେଇଦେଇ ମନର ସବୁ ଅରମାନ ମେଣ୍ଟାନ୍ତି। କାଲୁଣୀ ଥିଲେ, ଏବେ ଅନ୍ଧୁଣୀ ହେଇଗଲେଣି। ଆଚ୍ଛା ତମେ କିଏ, ପାଇକ ନା ଡକେଇତ? ଡକେଇତ ହେଇଥିଲେ ଚାଲିଯାଅ, ଆମେ ସବୁ ବଡ଼ ନିଆଶ୍ରୀ।
0: ଭୟ କରୁନି, ଖୋର୍ଦ୍ଧା ରାଜାଙ୍କର ପାଇକ ମୁଁ।
2: ଆଚ୍ଛା ରାଜା ପରା କୋଉ ଲଢେଇକୁ ବିଜେ କରିଛନ୍ତି? କଣ ହାରିଗଲେ?
0: ନା ହାରି ନାହାନ୍ତି, ବାଣପୁରରେ ଡେରା ପକେଇ ରହିଛନ୍ତି। ଗୋଟିଏ ଜରୁରୀ ଖବର ନେଇ ଯିବା ପାଇଁ ମୁଁ ଏଠିକି ଡଙ୍ଗା ଖୋଜି ଆସିଛି।
2: କିନ୍ତୁ ମାଲୁଦ ଫୌଜଦାରର ମଲାଙ୍ଗି ଡଙ୍ଗା ସବୁ ଚିଲିକା କୂଳେ କୂଳେ ପଇଁତରା ମାରୁଛନ୍ତି, ଘାଟରୁ କେହି ଡଙ୍ଗା ଫିଟେଇ ପାରିବେନି ବୋଲି ଗଞ୍ଜାଗଡ଼ର ରାଜା ନାଗରା ବଜେଇ କହିଦେଇ ଯାଇଛି। ଆଉ ତମେ ଯିବ କେମିତି?
0: ଓହୋ, ତାହେଲେ ଚିଲିକାର ବାଟ ସୁଦ୍ଧା ବନ୍ଦ। ଏଇ ମାଲୁଦ ଫୌଜଦାର ଲସ୍କରମାନେ ଆସିଗଲେ ବୋଧେ। ଶୁଣ, ସେମାନେ ଯେପରି ମୋ ଖବର ତୁମଠାରୁ ନ ପାଆନ୍ତି, ସାବଧାନ ଥିବ, ମୁଁ ଭିତରକୁ ଯାଉଛି।
3: ସେ ଗଛରେ ବନ୍ଧା ହୋଇଥିବା ଘୋଡ଼ାର ମାଲିକ କୁଆଡ଼େ ଗଲା?
2: କୋଉ ଘୋଡ଼ା? ମଲା, ଏ ଘୋଡ଼ାଟା କାହାର ନାହିଁ, କାହାର ମୁଁ କେମିତି ଜାଣିବି ଯେ?
3: ରଖିଦିଏ ସେ ଚାଲାକି, ଖୋର୍ଦ୍ଧା ରାଜାର ଏ ଘୋଡ଼ା ବଧା ସେ କୋଉଠି ଲୁଚିଛି?
2: ରଜା? କୋଉ ରାଜା?
3: ଚୁପ୍ କର, ଭତା ରାଜାକୁ କୋଉଠି ଲୁଚେଇଛୁ? ନହେଲେ ଇଜ୍ଜତ ରହିବନି।
4: ଆରେ ରାଜା ନ ହେଲା ନାହିଁ, ରାଣୀ ତ ମିଳିଲା, ଉଠାଇ ଆଣ ଗୋଡ଼ା ଉପରକୁ।
3: ଖଣ୍ଡାୟତ ପାଇକ ଘର ବିଧବା କୁଳ ବୋହୁ, ସେ ହୋମସିକା ପରି ନେଇଛ, ତାକୁ ସ୍ପର୍ଶ କରିପାରିବନି।
0: ତୁମେ କଣ କଲ? ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ନିଜେ ବର୍ଷା ସାମ୍ନାରେ ଠିଆ ହେଇ ପଡ଼ିଲ?
3: ବେଶ, ମତେ ଏବେ ବନ୍ଦୀ କରିପାର, କେଉଁଠାକୁ ଯିବାକୁ ପଡ଼ିବ?
5: କଟକ ବାର।

0: ଦୁର୍ଗକୁ, ସେଇଠାରେ ବନ୍ଦୀ କରି ରଖିବାକୁ ମାଲିକ ତକି ଖାଙ୍କର ଆଦେଶ। ଚାଲ, ଖାନା ଆଣିଛି ରାଜା ସାହେବ,
1: ନେଇଯାଅ ତମର ସେ ଖାଦ୍ୟ। ଲକ୍ଷେ ରାଜାର ମୌଡ଼ମଣି ପ୍ରଭୁ ଜଗନ୍ନାଥଙ୍କର ଆଦ୍ୟ ସେବକ ବିଧର୍ମୀ ଯବନ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଘୃଣା କରି ରଖି ଯାଅ, ଚାଲିଯାଅ ଏଠୁ।
2: ହେ ବଳିଆର ଭୁଜ, ହେ ଶରଣ ପଞ୍ଜର ମହାବାହୁ, ଭକ୍ତର ମାନ ରକ୍ଷା କରିବାକୁ ତମେ କଣ ଆସିବନି ପ୍ରଭୁ? ହଁ, ନିଜର ମାନ ନିଜେ ତ ରକ୍ଷା କରିନ, ମୋ ମାନ ବା କଣ ରଖିଥାନ୍ତ।

0: ଯେ ହଜୁରଙ୍କ ସହିତ ମୁଲାକାତ ପାଇଁ ଆସିବି ଆସିବି ବୋଲି, ହେଲେ କାମ ଭିତରେ ଫୁରସତ ମିଳୁନଥିଲା। ଆଜି ଲେକିନ ହଜୁରର ଫରମାଇସ ହେଲା, ଯାଓ ମିଆଁ ହମାରେ ବିରାଦର ଖୋର୍ଦ୍ଧା ବାଦଶାହ ସେ ମିଲକର ଆଓ। ମୁଁ କହିଲି ଜୋ ହୁକୁମ ଖୁଦାବନ।
1: ମୁଁ ତ ଜଣେ ସାମାନ୍ୟ କଏଦୀ, ପ୍ରବଳ ପ୍ରତାପୀ ନାଏବ ନାଜିମଙ୍କ ବିରାଦରୀର ସୌଭାଗ୍ୟ ମୋର କାହିଁ।
0: ହଜୁର ସବୁଦିନେ ଗୋଲାପ ବଗିଚା ଆଡ଼େ ଚାହିଁ ଉଦାସ ରହୁଛନ୍ତି ଦେଖି ଦିଲରେ ବଡ଼ ଚୋଟ ଲାଗିଲା, ସେଇଥିପାଇଁ ଆଜି ତାକୁ ସାଙ୍ଗରେ ନେଇକି ଆସିଛି। ଆଉ ବେଟି ଅନ୍ଦର ଆଓ। ଇଏ ହଉଛନ୍ତି ମୁର୍ଶିଦାବାଦ ନବାବ ସୁଜା ଖାନଙ୍କ ବେଟି ଆଉ ନାଏବ ନାଜିମ ତକି ଖାନଙ୍କ ବହେନ ରେଜିଆ। ନାଏବ ନାଜିମଙ୍କ ଇଚ୍ଛା ଖୋର୍ଦ୍ଧା ଆଉ କଟକ ଭିତରେ ବିରାଦରୀ ଆସୁ, ଓଡ଼ିଶା ସୁବାରେ ଶାନ୍ତି ଜାହିର ହଉ, ସେଇଥିପାଇଁ ସେ ଆପଣଙ୍କୁ ଭିଣେଇ କରିବାକୁ ଚାହାନ୍ତି। ହଜୁର ଥରେ ଗୌର କରି ଦେଖନ୍ତୁ, ସାନ୍ସା ନବାବଜାଦାଙ୍କ ଦୋସ୍ତିକା ବଡ଼ା ହାତ ଥରେ ଆଡ଼େଇ ଦେଲେ। ମୁଁ ଏବେ ଆସୁଛି ହଜୁର। ଆଉ ବେଟି,
1: ହେ ଜଗନ୍ନାଥ, ମୋ ପଛେ ପତିତ ହୁଏ ପ୍ରଭୁ, ହେଲେ ହେଲେ ଯବନ ତୁମକୁ ସ୍ପର୍ଶ ନ କରୁ।

0: ପର୍ବ, ଆମର ପ୍ରଥମ ମଧୁଜାମିନୀ କନ୍ୟାକୁ କବାଇନ ଯୌତୁକ ଦେବାର ବିଧି, ମତେ ଆପଣ କଣ ଦେବେ?
1: ଇହକାଳ ପରକାଳ ଯାହା କିଛି ରହିଲା ସେସବୁ ତେଣିକି ତୁମର ରେଜିଆ,
0: ଏଣିକି ଆପଣ ମତେ ଜବା ବୋଲି ଡାକିବେ।
1: ଜବା?
0: ହଁ, ମା ମତେ ଏଇ ନାଁରେ ଡାକୁଥିଲେ। ସେ ଥିଲେ ମୁର୍ଶିଦାବାଦର ପ୍ରସିଦ୍ଧ କେମଟାୱାଲି କାଞ୍ଚନ ମୁର୍ଶିଦାବାଦୀ। ସବୁବେଳେ କହନ୍ତି ମୁଁ ହିନ୍ଦୁର କନ୍ୟା ଜବା। ତାଙ୍କର ଶେଷ ଇଚ୍ଛା ଥିଲା ଥରେ ପୁରୁଷୋତ୍ତମ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗନ୍ନାଥ ଜଗନ୍ନାଥ କହି ଶେଷ ନିଶ୍ୱାସ ଛାଡ଼ିଲେ, କିନ୍ତୁ କିନ୍ତୁ କେହି ଥରେ ତାଙ୍କୁ
1: ଜବା କାନ୍ଦୁନ ଜବା ଜବା।
0: ଆପଣ ଆପଣ ସେଇ ଜଗନ୍ନାଥ ଦେଶର ନବାବ ନା? କୁହନ୍ତୁ ମତେ ଥରେ ଜଗନ୍ନାଥ ଦର୍ଶନ କରେଇ ନେବେ।
1: ନା ଜବା ନା, ସେଇ ଅଧିକାରରୁ ମୁଁ ଆଜି ବଞ୍ଚିତ। ଲକ୍ଷେ ରାଜାର ମୌଡ଼ମଣି ଗଜପତି ରାମଚନ୍ଦ୍ର ଦେବ ଆଜି ହାଫିଜ କାଦର ବେଗ।
0: ନବା ନବା।

0: ତମ ଶ୍ରୀଭୁଜର କେରି କେରି ଦୟଣା ଫୁଲର ସୁଗନ୍ଧ ଏବେବି ହୃଦୟ ତନ୍ତ୍ରୀକୁ ଉଦ୍ବେଳିତ କରୁଛି। ଏବେ ବି ତମ ପଦ୍ମ ପଳାଶ ଲୋଚନ ହାତ ଠାରେ ଡାକୁଛି, ଫେରିଆ ଫେରିଆ।
1: ଛାମୁ, ଏ ଦାଣ୍ଡଠାରେ ଏମିତି ପଡ଼ିଛନ୍ତି, ପିପିଲି ଫୌଜଦାର କେହି ଗୁପ୍ତଚର ଦେଖିଲେ ସର୍ବନାଶ ହବ। ଛାମୁ,
2: ମହାଦୀପ କେତେବେଳେ ଉଠିବ?
1: ମୋଗଲ ଗୋଳ ନ କଟିବା ଯାଏ ମହାଦୀପ ଉଠିବା ମୁଁ ବନ୍ଦ କରିଦେଇଛି ଛାମୁ। କିନ୍ତୁ ବଡ଼ ପରିଛା ଗୌରୀ ରାଜଗୁରୁଙ୍କ ଜିଦ୍, ମହାଦୀପ ଉଠିବ ବକ୍ସି ବେଣୁ ଭ୍ରମରବରଙ୍କ ନାଁରେ। ମୁକ୍ତିମଣ୍ଡପର ପଣ୍ଡିତମାନଙ୍କୁ ସେ ବିଭ୍ରାନ୍ତ କରିଛନ୍ତି ଛାମୁ।
2: ଥାଉ, ସେ ନିଷ୍ଫଳ ଆଲୋଚନା ଶୁଣି ଲାଭ ନାହିଁ, ପତିତମାନଙ୍କୁ ଉଦ୍ଧାର କରିବା ପଛକୁ ଥାଉ। ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେହି କଥା ଚିନ୍ତା କର।
1: ତେବେ କଣ ଜଗନ୍ନାଥଙ୍କୁ ପୁଣି ପାତାଳି କରିବାକୁ ହେବ?
2: ତା ଛଡ଼ା ଅନ୍ୟ ଉପାୟ ନାହିଁ।
1: ମହାଦାରୁ ପୁଣି କୋଉ ଅପନ୍ତାରକୁ ଯିବେ? ମୁଁ ଭାବୁଛି ଚିଲିକା ହିଁ ତାଙ୍କ ପାଇଁ ଏକମାତ୍ର ନିରାପଦ ସ୍ଥାନ। ଛାମୁ, ଏଠି ଆଉ ବେଶୀ ସମୟ ରହିବା ନିରାପଦ ନୁହେଁ। ଆପଣ ସାତଲହରୀ ମଠ ପାଖକୁ ଆସନ୍ତୁ, ମୁଁ ନୀତି ବଢ଼େଇ ପଛରେ ଆସୁଛି।
2: ଚିଲିକା, ତାହାରି କୂଳରେ ସେଦିନ ରାମଚନ୍ଦ୍ର ଦେବର ଜୀବନ ରକ୍ଷା କରିବାକୁ ଯାଇ ପାଇକ ଘରର ବିଧବା କୂଳବଧୂ ସ୍ୱର ଦେଇ ନିଜର ଛାତି ପାତି ଦେଇଥିଲା, ଏବେ ସେ କୋଉଠି କେଜାଣି

0: ଶ୍ରୀମଣିମଣ୍ଡଳ ବ୍ରହ୍ମପୁର ଦଧିବାମନ ମନ୍ଦିର ଭଙ୍ଗା କଥା ଶୁଣିଲେଣି ବକ୍ସି ଆପଣ?
1: ଶୁଣିଛି। ମନ୍ଦିର ଭଙ୍ଗାଳିମାନଙ୍କ ଉପରେ ସରବୃଷ୍ଟି କରି ସମସ୍ତଙ୍କୁ ଧରାଶାୟୀ କରିବା ପଛରେ କାହାର ପ୍ରଚ୍ଛନ୍ନ ହାତ ଅଛି କହିପାରିବେ ଦେୱାନ କୃଷ୍ଣ ନରେନ୍ଦ୍ର?
0: ନା, କେହି କିଛି କହିପାରୁନାହାନ୍ତି।
1: ଆଉ କଣ ଆକାଶରୁ ସରବୃଷ୍ଟି ହେଲା?
0: ସମସ୍ତେ ତ ସେଇ କଥା କହୁଛନ୍ତି।
1: ଚୁପ୍ କର। ଏତେ ବଡ଼ ଗୋଟାଏ କାଣ୍ଡ ଘଟିଗଲା, କେହି କିଛି ଜାଣିପାରିଲେନି। ମୋର କିନ୍ତୁ ଦୃଢ଼ ବିଶ୍ୱାସ, ରାମଚନ୍ଦ୍ର ଦେବ ବ୍ୟତୀତ ଆଉ କେହି ନୁହଁ। ତକି ଖାଁକୁ ଯଦି ପ୍ରମାଣଟା ଯୋଗାଇ ଦେଇପାରିଥାନ୍ତି। ଛାଡ଼, କଟକରୁ ଖବର ନେଇ ଓକିଲ ଜୟ ପଟ୍ଟନାୟକ ବି ଆଜି ଯାଇ ଫେରିଲାଣି।
2: ଫେରିଛି ବଳିଆର ବୋଝା ଫେରିଛି। ହେଲେ ଏଥର ଯୋଉ ଜରୁରୀ ଖବର ନେଇ ଫେରିଛି, ସାଥେ ଶୁଣିଲେ ତ ବକ୍ସିସ ଉପରେ ବକ୍ସିସ ଓଦାଡ଼ି ପକେଇବେ।
1: ବେଶୀ କଥା ନ କହି କୁହ କି ଖବର
2: ବଳିଆର ବୋଝା। ଚିକାକୋଲରୁ 2 ବର୍ଷର ବକେୟା ପେସ୍କିସ 3 ଲକ୍ଷ ମୁଦ୍ରା ଧରି ଫୌଜଦାର ନସାରାଜୁ କଟକ ଆସୁଛି।
1: ଏଇଟା ଗୋଟାଏ କି ଜରୁରୀ ଖବର ହେ ଜୟ ପଟ୍ଟନାୟକ? ଚିକାକୋଲରୁ ଏମିତି ଲକ୍ଷ ଲକ୍ଷ ମୁଦ୍ରା କଟକ ବାଟେ ଜଗତ ସେଠ ଜରିଆରେ ଶାହଜାନାବାଦ ଦିଲ୍ଲୀର ନିଜାମ ଉଲ ମୁଲକ ପାଖକୁ ତ ପଠାଯାଏ, ସେଥିରେ ଆମର କଣ ସମ୍ପର୍କ ଅଛି?
2: ବଳିଆର ବୁଝ, ସମ୍ପର୍କଟା କଣ ବୁଝିପାରୁନାହାନ୍ତି। ଖୋର୍ଦ୍ଧା ରାଜ୍ୟ ଭିତର ଦେଇ ଦେୱାନ ନର୍ସାରାଜୁ କିପରି ଭଲରେ ଭଲରେ ମୁଦ୍ରା ନେଇ କଟକରେ ପହଞ୍ଚେ, ସେଇଥିପାଇଁ ତକିଖା ମୋ ହାତରେ ରାଜା ରାମ ହାପିଜ କାଦର ବେଙ୍କ ପାଖକୁ ଖବର ପଠେଇଛନ୍ତି। ଦେଖୁନାହାନ୍ତି, ଦେଖନ୍ତୁ ଚିତ୍ତଉ।
0: ସେ କଥା ସିନା ମହାରାଜ ବୁଝିବେ, ସେଥିରେ ଆମର କଣ ଅଛି?
2: ଏତେ ବଳିଆ ରହୁଛ, ଆପଣଙ୍କର ବି ଏଇ ବୁଝିଦେବାର ମହାଶୟ। ଖୋର୍ଦ୍ଧା ସୀମା ଭିତରେ କୋଉଠି ଯଦି ରାହାଦାନୀ ହେଲା, ପେସ୍କିସ ମୁଦ୍ରା ବାଟ ମାରଣା ହେଲା, ତାହେଲେ ତକି ଖାଁ ମୁର୍ଶିଦାବାଦରୁ ଫେରି ଘାଜି ସୁଲତାନ ବେଗର ହତ୍ୟା ଖବର ଶୁଣି ରକ୍ତ ଚାଉଳ ଚୋବଉଛି, ଆଉ ଯେତେବେଳେ ଶୁଣିବ 3 ଲକ୍ଷ ମୁଦ୍ରା ବାଟ ମାରଣା ହେଇଛି, ବଳିଆ ରହୁଛ, ଆଉ ଧୈର୍ଯ୍ୟ ଧରି ରହିବଟି?
1: ସେ ଚିଠା ଦିଅ ଜୟ ପଟ୍ଟନାୟକ, ମହାରାଜଙ୍କୁ ଏ ଖବର ଦେବା ଦରକାର ନାହିଁ। ତମେ ସିଧା କଟକ ଫେରିଯାଇ ତକି ଖାଁଙ୍କୁ କୁହ ଯଥା ସମୟରେ ଯଥା ସ୍ଥାନରେ ଖବର ଦେଇଛ। ନିଅ ତୁମର ବକ୍ସିସ ଏ ସୁନାହର।
2: ବଳିଆ ରଖୁଜ, ମୁଁ ତେବେ ଆସୁଛି ବଳିଆ ରଖୁଜ।
1: ଏଇ ତ ଶେଷ ସୁଯୋଗ ପ୍ରଭୁ, ଏହାକୁ ଛାଡ଼ିଦେଲେ ଆଉ କଣ ଏପରି ସୁଯୋଗ ଜୁଟିବ? ତୁମର ଇଚ୍ଛା ପୂର୍ଣ୍ଣ ହେଉ ଜଗନ୍ନାଥେ। ଆସନ୍ତୁ ଦେୱାନ କୃଷ୍ଣ ନରେନ୍ଦ୍ର, ସେଇ ଶୁଭ ଦିନକୁ ଅପେକ୍ଷା କରିବା। ପଣସ ଖାଇବା ଆମେ, ଆଉ ଅଠା ବୋଳା ହବ।

0: ମୁଁ ଜାଣେ ମୁଁ ଜାଣେ ବିଧର୍ମୀ ହେଲା ପରେ ଆପଣମାନେ ମୋ ଉପରୁ ଆସ୍ଥା ତୁଟେଇ ଦେଇଛନ୍ତି।
1: ସେ କଥା କାହିଁକି କହୁଛନ୍ତି ମହାରାଜ? ପୂର୍ବର ସେ ଶ୍ରଦ୍ଧା ସେ ଆନୁଗତ୍ୟ ନଥିଲେ ଆମେ ଏଠିକି ଆସିନଥାନ୍ତୁ। ଛାଡ଼ନ୍ତୁ, ସେସବୁ ଆଲୋଚନା ନ କରି ବରଂ ଆପଣ କହନ୍ତୁ ଏବେ କ'ଣ କରିବାକୁ ହେବ।
0: ସିଂହଳ ଦଧିବାମନ ଭଙ୍ଗାଳୀମାନଙ୍କ ଉପରେ ହେଇଥିବା ଅତ୍ୟାଚାର ଆଉ ପେସ୍କିସ୍ ମୁଦ୍ରା ଯାଇଥିବା ପଛରେ ମୋର ପ୍ରଚ୍ଛନ୍ନ ହାତ ଅଛି ବୋଲି ତକି ଖାଁ ଜାଣିପାରିଛି। ଆଉ ସେଇଥିପାଇଁ ସେ ଖୋର୍ଦ୍ଧା ଆକ୍ରମଣ କରିବା ପାଇଁ ବାହାରି ସାରିଲାଣି। ଏଥର ଖୋର୍ଦ୍ଧା ଆକ୍ରମଣ କଲେ ସେ ଜଗନ୍ନାଥଙ୍କୁ ଅକ୍ଷତ ଛାଡ଼ିବନି। ଏଣୁ ନିଜର ଆତ୍ମରକ୍ଷା ଆଉ ଖୋର୍ଦ୍ଧା ରକ୍ଷା ଅପେକ୍ଷା ଜଗନ୍ନାଥଙ୍କୁ କିପରି ରକ୍ଷା କରାଯିବ ସେ କଥା ଚିନ୍ତା କରନ୍ତୁ।
1: ତକି ଖାଁ ଏଥର ଜଗନ୍ନାଥଙ୍କ ଉପରକୁ ବାହିଲେ କ୍ଷେତ୍ର ପୁରୀ ଛଡ଼ା କରିବାକୁ ପଡ଼ିବ। ଓଡ଼ିଶାରେ ମୋଗଲ ରାଜୁତି ଥିବା ପର୍ଯ୍ୟନ୍ତ ଜଗନ୍ନାଥ ଅରଣ୍ୟବାସୀ ହୋଇ ରହିବେ।
0: କିନ୍ତୁ କିନ୍ତୁ କେଉଁ ଅରଣ୍ୟ ବା ତାଙ୍କ ପାଇଁ ନିରାପଦ?
1: ସେଥିକୁ ଆପଣ ଜମା
0: ବେଶ ଆପଣମାନେ ତକି ଖାଁର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ। ସ୍ଥାନ ପରୀକ୍ଷାଙ୍କୁ ନେଇ ମୁଁ ଚିଲିକା ଭିତରକୁ ଯାଉଛି।

0: ଜଗୁନି ଜଗୁନି
1: ଯାଉଥିଲ ଦେଇ ଆଲୋ ଏ ଦେଇ କଣ ହେଲା କାହିଁକି ଏଠି ପାଟିକୁ ଡାକୁଥିଲୁ କହିଲୁ
0: ଆରେ କୁଆଡେ ବୁଲୁଥିଲୁ ରେ ଦିନ ବୁଡ଼ିବାକୁ ବସିଲାଣି
1: ଆଲୋ ଏ ଦେଇ ଦେଖ ଏ ମାଛ ଖାଳିକି ଦେଖିଲୁ କେତେ ମାଛ ମୁଁ ଆଣିଛି
0: ଆରେ ଏଗୁଡ଼ାକ ଏଗୁଡ଼ାକ ସବୁ କୁଣ୍ଡଳ ମାଛ ଚିଲିକାରେ ଏ ମାଛ ମାରିଦେଲେ ଦେଶରେ ଦୁର୍ଭିକ୍ଷ ପଡ଼େ ଯା ବାପାରେ ଯା ପକେଇ ଦେଇ ଆସିବୁ ହଇରେ ଜଗୁନି ଶୁଣିଲୁ ଆରେ ବାପା ତୋର ତୋର କ'ଣ ହେଇଛି କିରେ ବାପା ମୁହଁଟା ମୁହଁଟା ଏମିତି ଶୁଖିଛୁ କାହିଁକି କହିଲୁ
1: ଆଲୋ ନାଇଁ ମୋ ଦେଇ ମୋର ହବ କ'ଣ ଅଚିହ୍ନା ଲୋକ ଦି ଜଣ ମୋତେ ଦିନ ସାରା ଚିଲିକା ଭିତରେ ବୁଲେଇ ବୁଲେଇ ନୟାନ୍ତ କରିଦେଲେଣି
0: ଆରେ ସେମାନେ ସେମାନେ କିଏ କିରେ
1: କିଏ ଜାଣିଲୁ ଦେଇ ସେମାନେ କିଏ କହୁଛନ୍ତି ତ ଖୋର୍ଦ୍ଧା ରାଜାର ଲୋକ ଚିଲିକା ଟାପୁ ମାନଙ୍କରେ ବୁଲି ବୁଲି କଣ ଉଣ୍ଡୁଥିଲେ କେଜାଣି ଯେତେକିରି ପଚାରିଲେ ସେମାନେ ମୋତେ କିଛି କହିଲେନି କୌଡ଼ି ମାଗିଲି କହିଲେ ଯାହା ପରେ ଆସିବୁ ଆଲୋ ଏ ଦେଇ ମୁଁ ଯାଉଛି କୌଡ଼ି ମାଗି ନେଇ ଆସିବି ଯଦି ସେମାନେ ପଳେଇ ଯିବେ ନା
0: ଆରେ ଆରେ ସେମାନେ ଯାଆନ୍ତୁ ତୁ ତୁ ଏଠି ବସିଲୁ ବାପା ଟିକେ ବସ
1: ହଉ ବସ
0: ମୋ ଦେହଟା ଦେହଟା ମୋର ଜମା ଭଲ ଲାଗୁନି
1: ତୋ ଦେହ ଭଲ ଲାଗୁନି ଦେଇ ତୋ ଦେହ ତ ତାତିରେ ଖଇ ଫୁଟୁଛି ତୁ କିଛି ଖାଇଲୁଣି
0: କିଛି ଖାଇବିନି ତୁ ତୁ ଆଗ ଟିକେ ମୋ ପାଖରେ ବସିଲୁ ବାପା
1: ବସ
0: ମୋ ପାଖରେ ବସ

0: ମାମୁଁ ବସିଲି
1: ଜଘୁନିରେ ଦୁଃଖ ପୋଡ଼ା କଇଁଠା ଜୀବନ ଭିତରେ ଥରୁଟିଏ ହେଲେ ଜଗନ୍ନାଥଙ୍କୁ ଦେଖିପାରିଲିନି ରେ ବାପା, ଦେଖିପାରିଲିନି ରେ।
0: ହେଲୋ ଦେଇ, ତୁ ସିନା ଜଗନ୍ନାଥଙ୍କ ପାଖକୁ ଯାଇପାରିଲୁନି, ତୋ ଭକ୍ତିରେ ସେ ନିଶ୍ଚୟ ତୋ ପାଖକୁ ଆସିଲା।

0: ବାକି କଣ କହୁଛନ୍ତି ତ ଜଗନ୍ନାଥ ମନ୍ଦିରରେ ନାହାନ୍ତି?
1: ନିଜେ ପୁରା ଆଖିରେ ଦେଖି ଆସିଲି, ବାହାରୁ ତାଲା ବନ୍ଦ, ତାଲା ମୁହଁର ମଧ୍ୟ ଭଙ୍ଗା ହେଇନି।
0: ଆଉ କଣ ଜଗନ୍ନାଥ ଉଭାନ ହେଇଗଲେ?
1: କିଏ କହିବ, କଥାରେ ନାହିଁ, ରୂପରେଖ ନାହିଁ, ହେ ଶୂନ୍ୟ ଦେହୀ ଶୂନ୍ୟ ପୁରୁଷ, ସେ କଣ ତମାମ ଭଳି ଛାୟା ଦେଇ ହେଇଛନ୍ତି ଯେ ସମସ୍ତଙ୍କୁ କହିଦେଇକିରି ଯିବେ।
0: ଆମି ତ ଇଏ ତକିଖା ଖୋର୍ଦ୍ଧା ଆକ୍ରମଣ କରି ରାଜାଙ୍କୁ ତ ପାଇଲା ନାହିଁ, ଆଉ ସେ କଣ ପୁରସ୍ତମ ଆସିବ?
1: ନାଇଁ ହେ ପୁରସ୍ତମ ଆସିବ, ଆଏ ଅମିନ ଚାନ୍ଦକୁ ଦେଉଳ ଦାୟିତ୍ୱରେ ପଠେଇ ଦେଇ ସେ କଟକ ବାହୁରିଗଲା। ଆଏ ଜଗନ୍ନାଥ ସେ ରଥରାଜ କଣ ଆସିଥାନ୍ତା ମାଡ଼ ଖାଇବାକୁ?
0: ବୁଝିଲ ମି ତ ବଡ ପରିଚା ଆଉ ଷଣ୍ଢ ସୁଆରଙ୍କୁ ଧରି ମାକେ ଖୁବ ଚେଷ୍ଟା ଚଳେଇଥିଲା, ହେଲେ କାଳିଆର ଇଚ୍ଛା ରଜାଙ୍କ
1: ତାଙ୍କରି ପାଇଁ ତ ଚକାଡ଼ଳା ପତିତ ବାବନ ହେଇ ବଡ଼ ଦେଉଳ ଗୁମୁଟିରେ ତାଙ୍କୁ ଦର୍ଶନ ଦେଲେ, ସେ ଛେଡ଼ା ପହଣା ନ କରି ମାକେ ଭଣ୍ଡ ଅମିନ ଚାନ୍ଦ ଛେଡ଼ା ପହଣାରେ କରିଥାନ୍ତା।
0: ଜେନାମଣି ଭଗୀରଥ କୁମାର ବି ଆସିଥିଲେ, ହେଲେ ତାଙ୍କୁ ନେଇ ସୁନା ମାହାରି ଘରେ ଢୁକେଇ ଦେଲେ ଯେ ସେଠି ଅଧର ପଣା ପିଇ ନାଚ ଦେଖୁ ଦେଖୁ ଛେଡ଼ା ପହଣା କାର୍ଯ୍ୟ ଶେଷ।
1: ମାକେ ଅମିନ ଚାନ୍ଦ ମନେ ମନେକୁ ଦେଖାଇଦେଲା ରଥଯାତ୍ରା ପରେ ଦେଉଳ ଯାଇତେ ରହିବ ବୋଲି କହିଲା।
0: ଦେଉଳିରେ ତ ଦିଅ ନାହାନ୍ତି, ଆଉ କାହା ଦାୟିତ୍ୱରେ ରହିବେ? ସେ ରୂପରେ କ ନାହିଁ ଅଛବି ଯେ ହୋଇ
1: ହଏ ଦିଅ କୁଆଡ଼େ ଗଲେ ଚାରିଶହ ଯଦି କହୁନ କାହିଁ ମମି ତ
0: କଣ ହେଲା? ଅମିନ ଚାନ୍ଦ ଲୋକ ଯଦି କେହି ଶୁଣେ ନା
1: କେହି ନାହିଁ
0: କହୁନ ସର୍ବନାଶ
1: କହୁନ କାହିଁ କଣ ହେଲା କଣ
0: ଦିଅ ଯାଇଥିଲେ କା ଧରିବେଣି
1: ଓହୋ ଜଗନ୍ନାଥ।

0: ଛାମୁ, ଝଡ଼ ବର୍ଷା ଆସୁଛି, ଚିଲିକା ଭିତରକୁ ଯିବାଟା ନିରାପଦ ହବନି।
1: ରାତିଟା ଆମ ଚଟି ଘରେ ରହିଯାଆନ୍ତୁ ଛାମୁ, ସକାଳୁ ପୁଣି ବାହାରିବା।
2: ତମ ଚଟି ଘର କୋଉଠି?
1: ଏଇ ସେ ଯୋଉ ତଣ୍ଡିବଣ ଦେଖାଯାଉଛି ସେଇଠି ଛାମୁ।
2: ହଉ ତେବେ ଚାଲ, ଦିଅମାନଙ୍କୁ ଘୋଡ଼େଇ ନେଇ ଚାଲ।

0: ଆସନ୍ତୁ ଛାମୁ, ଭିତରକୁ ଆସନ୍ତୁ।
1: ସେଠି କିଏ ଶୋଇଛନ୍ତି ଜଗନ୍ନି?
0: ସରଦେଇ ଛାମୁ।
1: ସରଦେଇ? ମାଳକୁଟ ଖାର ସରଦେଇ?
0: ହଁ ଛାମୁ। ତିନି ଦିନ ହେଲା ମୁଁ ଚଟି ଘରକୁ ଆସିନି, ତ ତା ଦେହ କେମିତି ଅଛି କେଜାଣି। ତାତିରେ ତା ଦେହ ଖଇ ଫୁଟୁଛି, ଚେତା ନାହିଁ ଛାମୁ।
1: ରାମଚନ୍ଦ୍ର ଦେବର ଜୀବନଦାତ୍ରୀ ତୁମେ ନା ସେଇ ସରଦେଇ? ଜଗନ୍ନି
0: ଛାମୁ,
1: ପାଣି ମୁଁ ଆଣ ତ।
0: ହଁ ଛାମୁ। ନିଅନ୍ତୁ ଛାମୁ।
1: ଦିଅ, କୋଳରେ ଥରି ପାଣି ଟୋପେ ପିଏଇ ଦିଏ।

¿Quién? ¿Quién era, Cuchi? ¿Ah? ¿Quién era, Cuchi?

0: ରତ୍ନ ସିଂହାସନର ମହାସମ୍ଭର୍ବ ଛାଡ଼ି ଓଡ଼ିଆ ଜାତିର ସ୍ୱାଭିମାନ, ବିଶ୍ୱ ମାନବର ଜଗନ୍ନାଥ ଏ କେଉଁ ପଲଭୂମିରେ ଆସି ପଡ଼ିଲେ ସାନ ପରିଚୟ? ଅଙ୍ଗରେ ତଡ଼ପ ନାହିଁ, ଉତ୍ତରୀୟ ନାହିଁ।
1: ସମୁଦ୍ର ତାହାର ତଡ଼ପ, ପବନ ତାହାର ଉତ୍ତରୀୟ, ଗଗନ ତାହାର ଖଣ୍ଡୁଆ। ସେଠିକି ଚିନ୍ତା କରନ୍ତୁନି ଛାମୁ, ଜଗନ୍ନିତା ଫଳମୂଳ ଦୁଇଟା ପାଇଁ ଯାଇଥିଲା ଯେ ଏତେବେଳେ ଯାଏ କୁଆଡ଼େ ଗଲା? କେତେବେଳେ ଆଉ ନୀତି ବଢ଼ିବ?
2: ଏଇ ନିଅନ୍ତୁ ଛାମୁ, ଜାମୁକୋଳି ଆଣିଛି, ଆଉ କିଛି ପାଇଲିନି ଛାମୁ।
0: ଏଇଥିରେ ଜଗନ୍ନାଥଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଉ ବଡ଼ସିଂହର ଧୂପ ବଢ଼ିବ,
1: ଯାହା କାଳିଆର ଇଚ୍ଛା। ଛାମୁ, ବଡ଼ ପଣ୍ଡା ଅପେକ୍ଷା କରିଛନ୍ତି, ଆପଣ ଟିକେ ଦୂର ଛଡ଼ା ହେଲେ ପଙ୍କ୍ତିଭୋଗ ଦିଅଙ୍କ ପାଖରେ ଲାଗି କରେଇବେ।
0: ଭୁଲି ଯାଇଥିଲି ମୁଁ ଯେ

0: ଶ୍ୟାମ, ଆପଣଙ୍କ ଆଖିରେ ଲୁହ।
1: ନା ଚକୁନି, ସେ କିଛି ନୁହେଁ। ପ୍ରଭୁ, ମୁଁ ଚାଲି ଯାଉଛି ଦୂରକୁ, ତୁମଠୁ ବହୁତ ଦୂରକୁ।
0: ଶ୍ୟାମ, କୁଆଡ଼େ ଯିବେ? ଶ୍ୟାମ,
1: କୁଆଡ଼େ ଯିବି? କୁଆଡ଼େ ଯିବି? କୁଆଡ଼େ ଯିବି?
2: ଓଂ ମଧୁବାତାରୁତାୟତେ ମଧୁକ୍ଷରନ୍ତି ସିନ୍ଧବଃ ମାଧୁର୍ନ ସନ୍ତୁ ସଧୀ ମଧୁନକ୍ତମୃତ ସସୌ।

0: ଶୁଣିଲେ ଗୀତିନାଟ୍ୟ ନୀଳଶୈଳ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ନାଟ୍ୟାଂଶରେ ରାମଚନ୍ଦ୍ର ଦେବ, ବୀରେନ୍ଦ୍ର କୁମାର ମିଶ୍ର, ଜଗନ୍ନାଥ ହରିଚନ୍ଦନ, ଅନନ୍ତ ଚରଣ ଭାରତୀ, ବକ୍ସି ବେଣୁ ଭ୍ରମରବର, ମନୋଜ କୁମାର ପଟ୍ଟନାୟକ, ଦେୱାନ କୃଷ୍ଣ ନରେନ୍ଦ୍ର, ନବକିଶୋର ଆଚାର୍ଯ୍ୟ, ତକି ଖାଁ, ମୀନକେତନ ଦାସ, ଜୟୀ ପଟ୍ଟନାୟକ, ରବିନାରାୟଣ ମିଶ୍ର, ଜବରଦସ୍ତ ଖାଁ, ସଲିଲ ମିତ୍ର, ଜଗୁନି, ଶିବାନୀ ପ୍ରସାଦ ମହାପାତ୍ର, ଲସ୍କର, ତପନ କୁମାର ସାବତ, ସିଂହାରୀ, ନିତ୍ୟାନନ୍ଦ ଦାସ, ପଢ଼ିହାରୀ, ନିର୍ମଳ ଚନ୍ଦ୍ର କାନୁନଗୋ, ସାନ ପରିଛା, ବିନାୟକ ମିଶ୍ର, ରେଜିଆ, ସୁଚରିତା ମିଶ୍ର, ସର ଶାଶୁ, କୁଞ୍ଜଲତା ଦାସ ଏବଂ ସରତୀ ବିଜୟିନୀ ମିଶ୍ର। ସଙ୍ଗୀତାଂଶରେ ରାମଚନ୍ଦ୍ର ଦେବ, ସୁବାସ ଦାସ, ଜଗୁନି ମନ୍ମଥ ମିଶ୍ର, ସରଦେଇ ତୃପ୍ତି ଦାସ, ନିୟତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ଉପନ୍ୟାସ ସୁରେନ୍ଦ୍ର ମହାନ୍ତି, ବେତା ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ଲଳିତେନ୍ଦୁ କାନୁନଙ୍କ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।
1: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିଲେ ଗୀତିନାଟ୍ୟ ନୀଳଶୈଳ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ମହମ୍ମଦ ରଫି ଏବଂ ଆଶା ଭୋସ୍ଲେଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରାଜିନ୍ଦର କ୍ରିଶନ, ସଙ୍ଗୀତ ରବି, ଚଳଚ୍ଚିତ୍ର ଖାନଦାନ।

ଶୁକ୍ରବାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ଏଥିରେ ବିଷୟ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ ମାର୍ଜନା ଲୀଳା। ଏହି କାର୍ଯ୍ୟକ୍ରମଟି ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବନମଲ୍ଲିକା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30। ଏଥିରେ ଶୁଣିବେ ନୃତ୍ୟଶିଳ୍ପୀ ସୁଜନ ସୁନାଙ୍କ ସହ ସାକ୍ଷାତକାର। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ ପୂର୍ବାହ୍ନ 10:30। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ଶୁଣିବେ 12:30। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ରହିଛି ରାତି 8:15। ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଚୟନ ଶୁଣିବେ ରାତି 9:30। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଣିବେ ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।